0: வந்தே மாதரம்.
1: வந்தே மாதரம் சுஜலா சுஃபலா மலய ஜ சீதலா.

আকাশবাণী জয়পুর, আজ সোমবার ১৯৪৮ শতাব্দ জ্যৈষ্ঠ ১৮ দিন ২০২৬ মাসে।

ଜୁନ୍ ମାସର 8 ତାରିଖ ସମୟ ବର୍ତ୍ତମାନ ସକାଳ 5:56। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ସୁପ୍ରଭାତ ଜଣାଇ ସ୍ୱାଗତ କରୁଛୁ ଆମର ଆଜିକାର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ମାଙ୍ଗଳିକ

ପାରମ୍ପରିକ ରଚନା ପାଇଁ ଶିଳ୍ପୀ ଥିଲେ ସୁନନ୍ଦା ପଟ୍ଟନାୟକ। ଏଥର କାଳୀଚରଣ ପଟ୍ଟନାୟକଙ୍କ ରଚନା, ଶିଳ୍ପୀ ହେଲେ ଧନଞ୍ଜୟ ଶତପଥୀ।

ପ୍ରଚାର କଲୁ ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ସୁନନ୍ଦା ପଟ୍ଟନାୟକ, ଧନଞ୍ଜୟ ଶତପଥୀ, ଗୀତାରାଣୀ ଦାସ ଏବଂ ସୁଧାଂଶୁ ଦୀପ୍ତି ପଟ୍ଟନାୟକ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 42ତମ ଭାଗ। କଣ୍ଠଦାନ କରିଛନ୍ତି ବାଣୀ ଜୟରାମ।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣିଲେ ଏହାର 42ତମ ଭାଗ। କଣ୍ଠଦାନ କଲେ ବାଣୀ ଜୟରାମ, ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜିର ଅନୁଚିନ୍ତା, ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଆମେ ସମସ୍ତେ ଏକଥା ବୁଝୁ ଯେ ସୁଖ ବାଣ୍ଟିଲେ ବଢ଼େ ଏବଂ ଦୁଃଖ ବାଣ୍ଟିଲେ କମେ। ଦୁଃଖକୁ ବୋଝ ବୋଲି ବି କୁହାଯାଉଥାଏ। ଏଣୁ ବୋଝକୁ ଏକୁଟିଆ ବୋହିବା ତୁଳନାରେ ବନ୍ଧୁଙ୍କ ସହ ଭାଗ କରିଦେଇପାରିଲେ ସେ ଭାର ଲାଘବ ହୁଏ। ଏହି ମର୍ମରେ ସମଗ୍ର ବିଶ୍ୱ ଯଦି ଗୋଟିଏ କଷ୍ଟକୁ ଭାଗ କରି ପକାଏ ତେବେ କଷ୍ଟ ଆଉ କଷ୍ଟ ହୋଇ ରହିବ ନାହିଁ। ଗୋଟିଏ ସୁଖକୁ ସମଗ୍ର ବିଶ୍ୱ ଯଦି ଭୋଗ କରେ ତେବେ ସେ ସୁଖ

ଅନ୍ତହୀନ ହୋଇପାରିବ। ଗୋଟିଏ ସଙ୍କୁଚିତ ଭାବ ନେଇ ଆମେ ନିଜ ଭିତରେ ନିଜେ ଦୁଃଖକୁ ନେଇ ଆଉଟି ହେବା ଅପେକ୍ଷା ତାକୁ ଜଣେ ସହୃଦୟ ବନ୍ଧୁ ନିକଟରେ ଖୋଲି କହିଦେବା ଅର୍ଥ ନିଜକୁ ହାଲୁକା ମନେ କରିବା। ମଣିଷ ମଣିଷ ଭିତରେ ଭାବର ବିନିମୟ ବାସ୍ତବରେ ଏଭଳି ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ ହିଁ ଉଦ୍ଦିଷ୍ଟ। ତେବେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିଚାର କରି ଆମ ନିଜକୁ ଆମେ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନ କରିଦେବା ଆମକୁ ହିଁ ନିଃସଙ୍ଗ ଜୀବନ ଆଡ଼କୁ ଟାଣି ନେଉଥାଏ। ଏହା ମୋର, ତାହା

ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିଚାର କରି ଆମ ନିଜକୁ ଆମେ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନ କରିଦେବା ଆମକୁ ହିଁ ନିଃସଙ୍ଗ ଜୀବନ ଆଡ଼କୁ ଟାଣି ନେଉଥାଏ। ଏହା ମୋର, ତାହା ତାର, ଏଭଳି ଭେଦଭାବ ଆମକୁ ସ୍ୱାର୍ଥପରତ କରିଦିଏ, ପ୍ରକାରାନ୍ତରେ ଆମକୁ ଏକୁଟିଆ ବି କରିଦିଏ। ଆମେ ଯେତେ ସମ୍ପତ୍ତି ସଂଗ୍ରହ କଲେ ବି ତାହା ଅର୍ଥହୀନ ହୋଇପଡ଼େ ଯେତେବେଳେ ଆମେ ନିଃସଙ୍ଗ ହୋଇଯାଉ। ତେବେ ସମାଜରେ ଅନ୍ୟ ସଭିଙ୍କୁ ନିଜର ବୋଲି ବିଚାର କରିବା ପାଇଁ ଆମକୁ ଯଥେଷ୍ଟ ଉଦାର ହେବାକୁ ହୁଏ। ବିଭିନ୍ନ କଥାକୁ ମୋର ମୋର କହି ଆମେ ଯେଉଁ ସ୍ୱାର୍ଥପରତା କରୁ, ତାହା ଆମକୁ ଆମ ନିଜ ସ୍ୱଭାବଠାରୁ ଦୂର କରିବା ଆରମ୍ଭ କରେ। ଆମେ ସମଗ୍ର ବିଶ୍ୱକୁ ନିଜର କରିବାର ପ୍ରବୃତ୍ତିରୁ ଦୂରେଇ ଯାଇ ନିଜ ପାଇଁ ଏକ ସଂକୀର୍ଣ୍ଣ ପୃଥିବୀ ଗଢ଼ୁ, ଏବଂ ଶେଷରେ ଏମିତି ହୁଏ, ସମୟ ଆସେ ଯେତେବେଳେ ଆମ ପୃଥିବୀରେ ଆମେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଉ। ମଣିଷ ଯେଉଁ ଉପାଦାନରେ ଗଢ଼ା, ସେ କଦାପି ଏକୁଟିଆ ରହିବା ସହଜ ନୁହେଁ। ପରିବାର, ସମାଜ, ଜଗତ, ଏମିତି ତାର ବିସ୍ତୃତି ହିଁ ତାର ପ୍ରକୃତିଦତ୍ତ ଲକ୍ଷଣ। ତେବେ କେଉଁ ଏକ ସଂକୀର୍ଣ୍ଣ ସ୍ୱାର୍ଥ ତାକୁ ବାରମ୍ବାର ସଙ୍କୁଚିତ କରିଦେଉଥାଏ। ବିଶ୍ୱକୁ ଭଗବାନଙ୍କ ଅବଦାନ ଏବଂ ସେହି ବିଶ୍ୱରେ ସେ କେବଳ ଏକ ନଗଣ୍ୟ ଅସ୍ତିତ୍ୱ ବୋଲି ବିଚାର କଲେ ହିଁ କ୍ରମଶଃ ସେ ଏକ ଉଦାରତା ଅନୁଭବ କରିବାରେ ସମର୍ଥ ହୁଏ। ବ୍ୟଷ୍ଟିରେ ନୁହେଁ, ବରଂ ସମଷ୍ଟିରେ ହିଁ ତାର ଜୀବନ ପୁଷ୍ଟ ହୋଇପାରେ ବୋଲି ଏକ ବିଚାର ତାକୁ ସାମାଜିକତା ଶିଖାଇପାରେ। ଆମ ଶାସ୍ତ୍ର କହେ, ଅୟମ୍ ନିଜ ପରୋବେତି ଗଣନା ଲଘୁଚିଏ ତେସାମ ଉଦାର ଚରିତା ନାମ ତୁ ବସୁଧୈବ କୁଟୁମ୍ବକମ୍। କାହାକୁ ମୋର ନିଜର ଏବଂ ଅନ୍ୟ କାହାକୁ ମୋର ପର ବୋଲି ଏକ ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ବିଚାର କରିପାରିଲେ ଜୀବନ ଯେଉଁ ଆତ୍ମୀୟତାରେ ଭରିଯାଏ, ସେହି ଆତ୍ମୀୟ ଭାବ ଆମ ଜୀବନକୁ ବାସ୍ତବରେ ସାର୍ଥକ କରିବାର କ୍ଷମତା ବହନ କରେ। ମୁଁ ଯେବେ ମୁଁ ନିଜ ପାଇଁ ନୁହେଁ, ମୁଁ କିଏ? ମୁଁ ଯେବେ କେବଳ ମୋ ପାଇଁ, ତ ମୁଁ କ'ଣ? ଏଇ ମୁହୂର୍ତ୍ତରେ ଯେବେ ମୁଁ ମୋ ଅନ୍ତରର ଡାକ ନ ଶୁଣେ, ତ କେବେ ଶୁଣିବି? ମୁଁ ନିଜ ପାଇଁ, ଏଣୁ ମୋତେ ହିଁ କିଛି କରିବାକୁ ହୁଏ। କିନ୍ତୁ ମୁଁ ନିଜଠାରେ ସୀମିତ ହୋଇଗଲେ ମୋ ଜୀବନ ପଶୁତୁଲ୍ୟ ଜୀବନ ପାଲଟିଯାଏ। ମୋତେ ଅନ୍ୟ ଅନେକଙ୍କ ପାଇଁ ବି କିଛି କରିବାକୁ ହେବ, ଏବଂ ଯାହା କିଛି ବି କରିବାକୁ ହେବ ତାକୁ ଏଇ ମୁହୂର୍ତ୍ତରେ କରିବାକୁ ହେବ। ବେଳ କାଳକୁ ଅପେକ୍ଷା କରି ମୋ ଅନ୍ତରର ଆବେଦନକୁ ଏଡ଼ାଇ ଯିବା ବାସ୍ତବରେ ଏକ ପ୍ରବଞ୍ଚନା ହିଁ ହେବ। ଆମ ଅନ୍ତରର ସ୍ୱାଭାବିକ ଆବେଦନ ଅଚିରେ କ୍ରିୟମାଣ ହେଉ, ଆମ ଦେଇ ଭଗବତୀ ଇଚ୍ଛା ଫଳବତୀ ହେଉ, ମଣିଷ ଜନ୍ମ ସାର୍ଥକ ହେଉ।

0: ଏଥିଲା ଆଜିର ଅନୁଚିନ୍ତା। ଉପସ୍ଥାପନାରେ ଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ରସୁଣ ଚାଷ ସମ୍ପର୍କରେ। ଓଡ଼ିଶାରେ ରସୁଣ ଚାଷ ଏକ ଅତ୍ୟନ୍ତ ଲାଭଜନକ ଚାଷ। ମସଲା ଜାତୀୟ ଫସଲ ମଧ୍ୟରେ ରସୁଣର ଚାହିଦା ବଜାରରେ ସବୁବେଳେ ରହିଥାଏ। ସଠିକ୍ ପଦ୍ଧତିରେ ଚାଷ କଲେ ଏଥିରୁ ଚାଷୀଭାଇମାନେ ଅଧିକ ଲାଭ ମଧ୍ୟ ପାଇପାରିଥାନ୍ତି। ରସୁଣ ଏକ ଶୀତଦିନିଆ ଫସଲ। ଗଛ ବଢ଼ିବା ସମୟରେ ଥଣ୍ଡା ଓ ଆର୍ଦ୍ର ଜଳବାୟୁ ଏବଂ କନ୍ଦା ବଡ଼ ହେବା ଓ ପାକଳ ହେବା ସମୟରେ ଶୁଖିଲା ଓ ଗରମ ପାଗ ଆବଶ୍ୟକ ହୋଇଥାଏ। ରସୁଣ ଚାଷ ପାଇଁ ଉର୍ବର, ନିଗିଡ଼ା ଓ ଦୋରସା ମାଟି ଉତ୍ତମ ହୋଇଥାଏ। ରସୁଣ ଚାଷ ପାଇଁ ମାଟିରେ ଅମ୍ଳତା 6.0-7.0 ମଧ୍ୟରେ ରହିବା ଦରକାର। ବିଶେଷ କରି ଜଳ ନିଷ୍କାସନର ଭଲ ବ୍ୟବସ୍ଥା ଥିବା ଜମି ରସୁଣ ଚାଷ ପାଇଁ ଅଧିକ ଉପଯୋଗୀ ହୋଇଥାଏ। ଓଡ଼ିଶାରେ ସାଧାରଣତଃ ଅକ୍ଟୋବର ମାସର ମଧ୍ୟଭାଗରୁ ନଭେମ୍ବର ମାସର ଶେଷ ପର୍ଯ୍ୟନ୍ତ ସମୟ ରସୁଣ ବୁଣିବା ପାଇଁ ସର୍ବୋତ୍ତମ ହୋଇଥାଏ। ଅଧିକ ବିଳମ୍ବ କଲେ କନ୍ଦାର ଆକାର ଛୋଟ ହୋଇଯାଇଥାଏ। ଓଡ଼ିଶାରେ ରସୁଣର ଉନ୍ନତ କିସମ ସବୁ ଦେଖିବାକୁ ମିଳେ, ଯେଉଁଥିରେ ରହିଛି ଗୋଦାବରୀ, G41 ବା ଯମୁନା ସଫେଦ, G50 ବା ଯମୁନା ସଫେଦ 2, ରାଜେନ୍ଦ୍ର ରସୁଣ 1। ସ୍ଥାନୀୟ ଉନ୍ନତ କିସମଗୁଡ଼ିକ ମଧ୍ୟରେ ବି ଅନେକ ପ୍ରକାର କିସମ ଦେଖିବାକୁ ମିଳେ। ରସୁଣ ବୁଣିବା ପୂର୍ବରୁ ଜମିକୁ 3-4 ଥର ଭଲଭାବେ ଚାଷ କରି ମାଟିକୁ ଗୁଣ୍ଡ କରିଦେବା ଦରକାର। ଶେଷ ଚାଷ ସମୟରେ ଏକର ପ୍ରତି 8-10 ଟନ୍ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ଭଲଭାବରେ ମିଶାଇ ଦେବା ଦରକାର। ରସୁଣ ଚାଷ ପାଇଁ

0: ଏକର ପ୍ରତି ପ୍ରାୟ 200-250 କିଲୋଗ୍ରାମ ସୁସ୍ଥ ଓ ବଡ଼ ରସୁଣ କୋଲା ଆବଶ୍ୟକ ହୋଇଥାଏ। ରସୁଣକୁ ବୁଣିବା ସମୟରେ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ କୋଲାର ମୁନିଆ ଅଂଶକୁ ଉପରକୁ କରି ପୋତିଦେବା ଦରକାର। ଅଧିକ ଅମଳ ପାଇଁ ଖତ, ସାର ଓ ଜଳସେଚନର ମଧ୍ୟ ଆବଶ୍ୟକତା ରହିଛି। ରାସାୟନିକ ସାର ହିସାବରେ ରସୁଣ ଚାଷରେ ଏକର ପ୍ରତି ପ୍ରାୟ 30 କିଲୋଗ୍ରାମ ଯବକ୍ଷାର୍ଜାନ, 20 କିଲୋଗ୍ରାମ ଫସ୍ଫରସ ଓ 20 କିଲୋଗ୍ରାମ ପଟାସ ସାରର ଆବଶ୍ୟକ ପଡ଼ିଥାଏ। ଯବକ୍ଷାର୍ଜାନର ଅଧା ଅଂଶ ଏବଂ ସମସ୍ତ ଫସ୍ଫରସ ଓ ପଟାସ ଚାଷ ସମୟରେ ପ୍ରୟୋଗ କରିବା। ବାକି ଅଧା ଯବକ୍ଷାର୍ଜାନ ବୁଣିବାର 30-45 ଦିନ ପରେ 2 କିସ୍ତିରେ ପ୍ରୟୋଗ କରିବା। ରସୁଣ କୋଲା ବୁଣିବା ପରେ ପରେ ହାଲୁକା ଜଳସେଚନ କରିବା। ମାଟିର ଆର୍ଦ୍ରତା ଦେଖି 10-12 ଦିନ ବ୍ୟବଧାନରେ ଜଳସେଚନ କରିବା। ଅମଳର 15 ଦିନ ପୂର୍ବରୁ ପାଣି ଦେବା ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ। ମନେ ରଖିବା ଉଚିତ, ରସୁଣ ଗଛ ମୂଳ ସଫା ରଖିବା ଜରୁରୀ। ବୁଣିବାର 20-25 ଦିନ ଏବଂ 45 ଦିନ ପରେ 2 କୋଡ଼ା ଖୋସା କରି ଘାସକୁ ସଫା କରିଦେବା ଉଚିତ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା ରସୁଣ ଚାଷରେ ଦେଖାଯାଉଥିବା ରୋଗ ପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ରସୁଣ ଚାଷରେ ଦେଖାଯାଉଥିବା ପୋକମାନଙ୍କ ମଧ୍ୟରେ ରହିଛି ଝିଙ୍କାରି ବା ଥ୍ରିପ୍ସ। ଏହି ପୋକ ପତ୍ରର ରସ ଶୋଷି ନିଅନ୍ତି, ଯାହାଦ୍ୱାରା ପତ୍ର ଧଳା ପଡ଼ିଯାଏ। ଏହାର ନିରାକରଣ ପାଇଁ ଲିଟର ପ୍ରତି 2 ମିଲିଲିଟର ଫିପ୍ରୋନିଲ୍ ବା ଡାଇମଥୋଏଟ୍ ପାଣିରେ ମିଶାଇ ସ୍ପ୍ରେ କରିବା। ରସୁଣ ଗଛରେ ଦେଖାଯାଉଥିବା ରୋଗ ମଧ୍ୟରେ ରହିଛି ପତ୍ରପୋଡ଼ା ରୋଗ। ଏହି ରୋଗ ହେଲେ ପତ୍ରରେ ବାଇଗଣୀ ରଙ୍ଗର ଦାଗ ଦେଖାଯାଏ। ଏହାର ନିରାକରଣ ପାଇଁ ଲିଟର ପ୍ରତି 2 ଗ୍ରାମ ମାନକଜେବ୍ କିମ୍ବା କପର ଅକ୍ସିକ୍ଲୋରାଇଡ୍ ମିଶାଇ ସ୍ପ୍ରେ କରିବା। ବୁଣିବାର ପ୍ରାୟ 120-140 ଦିନ ମଧ୍ୟରେ ରସୁଣ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ଯେତେବେଳେ ଗଛର ପତ୍ରଗୁଡ଼ିକ ଶୁଖି ଶତକଡ଼ା 60-70 ଭାଗ ଭାଙ୍ଗି ତଳେ ପଡ଼ିଯାଏ, ସେତେବେଳେ ରସୁଣ ଉପାଡ଼ି ଦେବା ଉଚିତ। ଉପାଡ଼ିବା ପରେ ରସୁଣକୁ ଗଛ ସହିତ 3-4 ଦିନ ଛାଇ ଜାଗାରେ ଭଲ ଭାବରେ ଶୁଖାଇଦେବା। ଏହାପରେ ପତ୍ରକୁ 2-3 ସେଣ୍ଟିମିଟର ରଖି କାଟିଦେବା କିମ୍ବା ବିଡ଼ା ବାନ୍ଧି ପବନ ଚଳାଚଳ କରୁଥିବା ଶୁଖିଲା ବଗିଚା ବା ଘରେ ସଂରକ୍ଷିତ କରି ରଖିବା।
1: ଶୁଣିଲେ ଚାଷବାସ କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଡିଡେଇ ଗୀତ ପରିବେଷଣ କରିଛନ୍ତି ଭାଲୁ ଖିଡ଼ିଙ୍ଗା ଏବଂ ତାଙ୍କ ସାଥୀ, ଉପସ୍ଥାପନା ଅଶୋକ ମିଶ୍ର।
2: ପ୍ରତି ଆଦିବାସୀ ସମ୍ପ୍ରଦାୟରେ ନିଜର ଜୀବନସାଥୀ ବାଛିବା ପାଇଁ ପ୍ରତି ଯୁବକ ଏବଂ ଯୁବତୀଙ୍କର ସ୍ୱାଧୀନତା ରହିଛି। ସେମିତି ଡିଡୁଇ ସମ୍ପ୍ରଦାୟରେ ମଧ୍ୟ ରହିଛି। ଡିଡୁଇ ସମ୍ପ୍ରଦାୟରେ ଯେଉଁ କ୍ଷେତ୍ରରେ ଯୁବକ ଏବଂ ଯୁବତୀ ଯେଉଁମାନେ ବିବାହ କରିବାକୁ ଇଚ୍ଛା କରନ୍ତି, ଯେଉଁମାନଙ୍କର ବାପା ମା ବନ୍ଧୁ ସମ୍ପର୍କୀୟ ଦୁନିଆରେ କେହି ନଥାନ୍ତି, ସେମାନେ ବି ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରନ୍ତି। କିନ୍ତୁ ବିବାହ କରିବା ପୂର୍ବରୁ ଦିହେଁ ଦିହିଁକି ବୁଝି ନିଅନ୍ତି ଗୀତ ମାଧ୍ୟମରେ। ଦିହେଁ ଦିହିଁଙ୍କର ଉପଯୁକ୍ତ ଜୀବନସାଥୀ ହୋଇପାରିବେ କି ନାହିଁ, ଗୀତରେ ପ୍ରଶ୍ନୋତ୍ତର ମାଧ୍ୟମରେ ସେମାନେ ସ୍ଥିର କରନ୍ତି ସେହି କଥା। ଆଜି ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପ୍ରଥମେ ତୁମାପଦର ଗ୍ରାମର ଭାଲୁ ଖିରିଙ୍ଗା ଏବଂ ସାଥୀମାନେ ପରିବେଷଣ କରୁଥିବା ଏହି ମର୍ମର ଗୋଟିଏ ଗୀତ। ଏହି ଗୀତଟିକୁ ସେମାନେ ଡିଡୁଇ ଭାଷାରେ କହନ୍ତି ହରେଉଁସା ଅସ୍ମାର୍।

0: ଏଥର ଆସନ୍ତୁ ଶୁଣିବା ଦିଡ଼ୋଇ ଭାଇ ଭଉଣୀମାନେ ଧାନ ମାଣ୍ଡିଆ ସୁଆଁ ଇତ୍ୟାଦି ଅମଳ କରିବା ସମୟରେ ଯେଉଁ ଗୀତ ଗାଇଥାନ୍ତି ସେହି ଗୀତ ପରିବେଷଣ କରିଛନ୍ତି ତୁମାପଦର ଗ୍ରାମର ଭାଲୁ ଖିଡ଼ିଙ୍ଗା ଓ ସାଥୀ।
1: ओ कटारी।

0: महादेव
1: गोयल
0: गड़ो
1: गड़ो
0: ओ
1: सोमारी एटलो।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ଡିଡୋଇ ଭାଇ ଭଉଣୀମାନେ ବିବାହ ପରେ କନ୍ୟାକୁ ଯେତେବେଳେ ବରଘରେ ପହଞ୍ଚିବାକୁ ନିଅନ୍ତି ସେହି ସମୟରେ ଯେଉଁ ଗୀତ ଗାଇଥାନ୍ତି ସେହି ଗୀତ ଡିଡୋଇ ଭାଷାରେ ସେ ଗୀତଟିକୁ ସେମାନେ କହନ୍ତି ବିହା ସାହସ୍ମାର। ପରିବେଷଣ କରିଛନ୍ତି ତୁମାପଦର ଗ୍ରାମର ଭାଲୁ ଖିଡ଼ିଙ୍ଗା ଏବଂ ସାଥୀ।

ସାହୁ, ସହଯୋଗିତା ଶଶିଭୂଷଣ ଦାସ। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆମର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ 204 ଗୋଦାବରୀ ସହ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତକାଲି ଶ୍ରୀ ମାଝି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତ ଜାନୁଆରୀରେ ବାଣପୁରଠାରେ ଯୋଜନାର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ କରାଯାଇଥିଲା। ପ୍ରାୟ 12,000 କୋଟି ଟଙ୍କା ବିନିଯୋଗରେ ଏହି ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏପର୍ଯ୍ୟନ୍ତ 322 ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ କାବେରା ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଆୟୋଜିତ ସମାରୋହରେ ବିଧାୟକ ସରୋଜ କୁମାର ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଜି ଜନଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ

0: ସ୍କୁଲଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ସମସ୍ତ ପ୍ରକ୍ରିୟା 18 ତାରିଖ ସୁଦ୍ଧା ଶେଷ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ତାଲିକା ଅନୁଯାୟୀ 551ଟି ସହର ଏବଂ ବିଦେଶର 14ଟି ସହରରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନିୟମାବଳୀ ସମ୍ପର୍କିତ ସୂଚନା ଏନ୍ଟିଏର ୱେବ୍ସାଇଟ୍ NEET.NTA.NIC.IN ଉପଲବ୍ଧ ରହିଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ନବମ ଦିନ ଶେଷ ସୁଦ୍ଧା 2,31,77,084 ଜଣ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚା ଯାଇପାରିଛି। ଏଥିସହ ଏ କ୍ଷେତ୍ରରେ ପ୍ରାୟ 70% ସଫଳତା ମିଳିଛି। ପରିଗଣନା ଫର୍ମ ଯଥାଶୀଘ୍ର ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ 5 ଲ୍ୟାମ୍ପସ୍ ମାଧ୍ୟମରେ 65 ଜଣ ଚାଷୀଙ୍କଠାରୁ 3,608 କ୍ୱିଣ୍ଟାଲ ଧାନ କିଣାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 41,850 କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଏନ୍ଏସି ଅନ୍ତର୍ଗତ ମନ୍ଦିରପଡ଼ାସ୍ଥିତ ଏକ ଗୋଦାମଘରୁ 47 କ୍ୱିଣ୍ଟାଲ 70 କିଲୋଗ୍ରାମ ବେଆଇନ ମହଜୁଦ ରଖାଯାଇଥିବା ଧାନ ଜବତ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏ ସଂକ୍ରାନ୍ତ ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଧାନ ମହଜୁଦ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା ଯୋଗାଣ ବିଭାଗ କହିଛି। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିବସକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି ବିଶ୍ୱବ୍ୟାପୀ ସମୁଦ୍ର ସହ ନୂତନ ସମ୍ପର୍କ ପୁନଃ ପରିକଳ୍ପନା। ବ୍ରହ୍ମପୁରଠାରେ ଆଜିଠାରୁ 10 ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ଚମ୍ପିୟନ୍ସିପ୍ 2026ର ସେମିଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଗଞ୍ଜାମ ଜୋନ୍ସ୍ତରୀୟ ବିଜୟୀ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ଗତକାଲି ଜୋନ୍ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। 3 ଦିନ ଧରି ଚାଲିଥିବା ଏହି ମ୍ୟାଚ୍ରେ ବାଳକ ବର୍ଗରେ ବାଲେଶ୍ୱର ଏବଂ ବାଳିକା ବର୍ଗରେ ପୁରୀ ବିଜୟୀ ହୋଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ନବରଙ୍ଗପୁର ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜୟୀ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ବଢ଼ିବା ସହ ଗ୍ରୀଷ୍ମ ପ୍ରକୋପରୁ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.7°C ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା, ଆଜିର ମହାସଧେ କାଲିର ବିଷୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ଆଜିର ଆଲୋଚ୍ୟ ବିଷୟ ହେଉଛି ଆଜିର ମହୌଷଧି କାଲିର ବିଷ। କଥାଟା ଅଡୁଆ ଅଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହେଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହିଁ ପଡ଼ିଲାଣି। ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ୍। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳେ ହେଉନି କାହାର। ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ ବି ଲାଗିପାରେ। ପାର୍ସିମାନଙ୍କର ଗୋଟେ ଅଜବ ଧରଣର ଶବ ସତ୍କାର ପରମ୍ପରା ରହିଛି। ସେମାନେ ଶବକୁ ପୋଡ଼ନ୍ତିନି କି ପୋତନ୍ତିନି, ସେମିତି ମୁକ୍ତ ଆକାଶ ତଳେ ମଲା ଦେହଟାକୁ ଫୋପାଡ଼ି ଦିଅନ୍ତି। ଶାଗୁଣାଠୁ ଆରମ୍ଭ କରି କାଉ ଶୃଗାଳ ସମସ୍ତେ ସେ ଶବକୁ ଟାଣି ଓଟାରି ଖାଇ ଖାଇ ଶେଷ କରିଦିଅନ୍ତି। ଏ ପରମ୍ପରା ସେମାନଙ୍କର କେଉଁ କାଳରୁ ରହିଆସିଛି। ଏବେ ଦେଖାଗଲା ସେଠି ଶାଗୁଣା ଜାତିଟା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ମଲା ମଣିଷଗୁଡ଼ାକୁ ଖାଇ ଖାଇ

0: ଧୀରେ ଧୀରେ ସେମାନେ ରୋଗଗ୍ରସ୍ତ ହେଉଛନ୍ତି, ଶେଷରେ ମରିଯାଉଛନ୍ତି। ଉଭୟ ମୃତଦେହ ତଥା ମୃତ ଶାଗୁଣାର ଅବୟବର କିଛି ଅଂଶକୁ ପରୀକ୍ଷା ନିରୀକ୍ଷା କରି ଏବେ ଦେଖାଗଲାଣି ମୃତ ବ୍ୟକ୍ତି ତାଙ୍କ ଜୀବଦଶାରେ ଡାଇକ୍ଲୋଫେନାକ୍ ଔଷଧ ଏକ ବଥା ଔଷଧ ଭାବେ ଦୀର୍ଘଦିନ ଧରି ବ୍ୟବହାର କରୁଥିଲେ, ଆଉ ସେହି ଔଷଧଟା ରୋଗୀର କଷ୍ଟ ଉପଶମ କରୁଥିଲା ସତ, କିନ୍ତୁ ଔଷଧର କିଛି ପରିମାଣ ଶରୀରର ମାଂସପେଶୀରେ ଧୀରେ ଧୀରେ ଗଚ୍ଛିତ ହୋଇ ରହୁଥିଲା। ମଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିଥିଲା, ଆଉ ମଲା ପରେ ଶବଦେହରୁ ଏହି ଗଚ୍ଛିତ ଔଷଧ ଖାଇ ଶାଗୁଣାମାନେ ବହୁତ ଭୋଗିଲେ, ଶେଷରେ ମଲେ। ଦେଖିଲେ ଆଜ୍ଞା କି ସାଙ୍ଘାତିକ କଥା, ଡାଇକ୍ଲୋଫେନାକ୍ ଔଷଧ ବଥାର ନିରାକରଣ ପାଇଁ କାଲି ମହୌଷଧ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏହି ଶାଗୁଣା ଜାତିଟା ପାଇଁ ଜହର ହୋଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ, ମାଟି, ପାଣି, ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂର ପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡ଼ିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୁଲାଇଡ୍, ସିସାପ୍ରାଇଡ୍, ପ୍ରକ୍ଟାଲଲ୍, ଫେନାସେଟିନ୍, ଗାଟିଫ୍ଲକ୍ସାସିନ୍ ଆଜି ବିଦେଶରେ ନିଷିଦ୍ଧ ହୋଇଗଲାଣି, ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡବଥା, ବ୍ଲଡ୍ ପ୍ରେସର, ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ୍ ଦୋକାନରେ ଆମେ କିଣି ଖାଇଦେଉଛୁ। ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କୋଉଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡ଼ା କଫରେ ନିର୍ଗତ ହୋଇ ମାଟି, ପାଣି, ପବନରେ ମିଶୁଛି। ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି, ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି। ଇଂଲିଶରେ ତାକୁ କହୁଛନ୍ତି ଏନ୍ଭିରୋନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝାଡ଼ା। ନାଳଝାଡ଼ା ପାଇଁ ଏଣ୍ଟ୍ରୋକୁଇନ୍ଲ ବଟିକା ଆଜି ଆପଣଙ୍କ ବାପା ମା ବୁଢା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି, ଖାଇଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ୍ ବଟିକାଟେ, ମୁଣ୍ଡବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳୀ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ୍ନିଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକିଏ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉ ନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁକୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ, ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହେଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ। ଏତକ ନକଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି, କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯେ ବିଷ ନ ପାଲଟିଯିବ ଏକଥା କହିହବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଆଜିର ମହୌଷଧି କାଲିର ବିଷ। ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ବିର୍ଲା କହିଛନ୍ତି ଶିକ୍ଷିତ, କୁଶଳୀ ଏବଂ ଉଦ୍ୟୋଗୀ ମନୋବୃତ୍ତି ସମ୍ପନ୍ନ ଯୁବପିଢ଼ି ହେଉଛନ୍ତି 2047 ବିକଶିତ ଭାରତର ଦୃଢ଼ ଶକ୍ତି। ସେ ଯୁବପିଢ଼ିକୁ ନବସୃଜନ, କୃତ୍ରିମ ବୁଦ୍ଧିମତା ଏବଂ ବିକାଶ ଲାଭ କରୁଥିବା

ପ୍ରଯୁକ୍ତିବିଦ୍ୟାକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ବର୍ତ୍ତମାନ 9 ବିଲିୟନ୍ ଡଲାର ନିକଟବର୍ତ୍ତୀ ହେଉଥିବାବେଳେ ଆସନ୍ତା 7-8 ବର୍ଷ ମଧ୍ୟରେ ଏହା 45 ବିଲିୟନ୍ ଡଲାରକୁ ବୃଦ୍ଧି ପାଇବ। ସେ କହିଛନ୍ତି ଦେଶର ମହାକାଶ ଷ୍ଟାର୍ଟଅପ୍ ଇକୋସିଷ୍ଟମ କିଛି ବର୍ଷ ପୂର୍ବେ ଗୋଟିଏ ମାତ୍ର ଥିବାବେଳେ ଏବେ ଏହା 400କୁ ବୃଦ୍ଧି ପାଇଛି। ଗଣମାଧ୍ୟମ ସହ ମୋଦି ସରକାରଙ୍କ 12 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଭାରତର ମହାକାଶ ଅର୍ଥନୀତି ସଫଳତା ଆଡ଼କୁ ଗତି କରୁଛି। ସେ କହିଛନ୍ତି ଦେଶରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ ସ୍ୱଚ୍ଛ ଢଙ୍ଗରେ ହେଉଥିବା ପ୍ରତିଯୋଗିତା ଯୋଗୁଁ ଛୋଟ ଛୋଟ ସହରଗୁଡ଼ିକରୁ ମଧ୍ୟ ଅନେକ ସଂଖ୍ୟାର ପ୍ରଶାସନିକ ସେବା ଅଧିକାରୀ ଚୟନ ହେଉଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ଭଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡ୍ମିଟ୍ କାର୍ଡ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡ୍ମିଟ୍ କାର୍ଡ ଉପଲବ୍ଧତା ନେଇ ସମସ୍ତ ସୂଚନା ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟସଭା ନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶରୁ ମହେଶ କେୱାଟ ଏବଂ କର୍ଣ୍ଣାଟକରୁ ଡକ୍ଟର ଏମ୍ ନାଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଘୋଷଣାରେ ଲିଙ୍ଗରାଜ ପାଟିଲ ଏବଂ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି। ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଚଳିତ ବର୍ଷ ଏପ୍ରିଲ୍ 8 ତାରିଖରେ ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ସୂଚନା ଦେଇଛି। ଇରାନ ଗଣମାଧ୍ୟମ ଏହି ବିଷୟ ସ୍ୱଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ଆକ୍ରମଣର ଜବାବରେ କୌଣସି ପ୍ରକାର ପ୍ରତି ଆକ୍ରମଣ ନ କରିବା ଲାଗି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ କହିବେ। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷା ପ୍ରତିରୋଧୀ ବ୍ୟବସ୍ଥା 2 କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ତେବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଇରାନ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ସତର୍କ କରାଇଛନ୍ତି ଆବଶ୍ୟକ ପଡ଼ିଲେ ଇସ୍ରାଏଲରେ ଥିବା ଆମେରିକାର ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି ୱାଶିଂଟନ୍ ଅସ୍ତ୍ରବିରତିକୁ ଠିକ୍ ଭାବେ ପାଳନ କରୁନଥିବା ଏବଂ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ଶକ୍ତି ପ୍ରୟୋଗ କରିବା ଏକମାତ୍ର ବିକଳ୍ପ ରହିଛି। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା 8ମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି। ଆହୁରି 836 ଜଣଙ୍କୁ ଖୁବ୍ ଶୀଘ୍ର ବାଂଲାଦେଶ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଅବୈଧ ପ୍ରବାସ ଏକ ପ୍ରମୁଖ ସମସ୍ୟା।

0: ପାଲଟିଥିବା ବେଳେ ତାଙ୍କ ସରକାର ଭାରତ ବାଂଲାଦେଶ ସୀମାରେ 556 କିଲୋମିଟର ଅଞ୍ଚଳରୁ ଏବେ 100 କିଲୋମିଟର ଅଞ୍ଚଳରେ ତାରବାଡ଼ ସ୍ଥାପନ ପାଇଁ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଯେଉଁମାନେ ଦେଶରେ ରହିବା ଲାଗି ଅଯୋଗ୍ୟ ସେଭଳି ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗୃହ ସର୍ଭେ କାର୍ଯ୍ୟ ଅଗଷ୍ଟ 1ରୁ 15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର 50 ଲକ୍ଷ ମହିଳାଙ୍କୁ ସରକାର 3,000 ଟଙ୍କା ଲେଖାଏଁ ପଠାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ସିଦ୍ଧାନ୍ତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ମୋଦି ସରକାର ଗରିବ କୃଷକ ମହିଳା ଏବଂ ଯୁବକମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ପରିବେଶ ସଂରକ୍ଷଣ ଦିଗରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷରେ ଭାରତ ସମାବେଶୀ ପରିବେଶ ପରିବର୍ତ୍ତନକୁ ସୁଚାରୁ ରୂପେ କାର୍ଯ୍ୟରେ ପରିଣତ କରିବା ଲାଗି ଅନେକଗୁଡ଼ିଏ ନୀତିଗତ ନିଷ୍ପତ୍ତି ନେଇଥିବାବେଳେ ସେଗୁଡ଼ିକ ଯେଭଳି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଦେଶରେ ଜଙ୍ଗଲ ଜମି ପରିମାଣ ବୃଦ୍ଧି ପାଇଥିବାବେଳେ ଆର୍ଦ୍ରଭୂମି ସଂରକ୍ଷଣ ଓ ହେନ୍ତାଳ ବନ ପୁନରୁଦ୍ଧାର ସହ ଉପକୂଳ ପରିସଂସ୍ଥାନ ଓ ନଦୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗଙ୍ଗାନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ 2014ରେ ନମାମି ଗଙ୍ଗେ ଯୋଜନାର ଆରମ୍ଭ କରାଯାଇଥିଲା। ଏହା ଅଧୀନରେ 524 ପ୍ରକଳ୍ପ ମଧ୍ୟରୁ ଗତ ଫେବୃୟାରୀ ସୁଦ୍ଧା 355 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ସୌରଭ ଗୁପ୍ତା କହିଛନ୍ତି ନମାମି ଗଙ୍ଗେ ପ୍ରକଳ୍ପ ଦ୍ୱାରା ଗଙ୍ଗାନଦୀର ସ୍ୱଚ୍ଛତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। 2015 ଆରମ୍ଭ ହୋଇଥିବା ସବୁଜ ଭାରତ ମିଶନରେ ଜଙ୍ଗଲ ପରିବେଶ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଜନସହଯୋଗ ନବସୃଜନ ଉଦ୍ୟମିତା ଓ ସାମୁହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7ରୁ 8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ପଶ୍ଚିମବଙ୍ଗରୁ 4,800 ବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ, ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ସୁରଭି, ଉପସ୍ଥାପନା ଦମୟନ୍ତୀ ବୈକାର।

ଆଜିର ସୁରଭି ନିହାତି ଭାବରେ ସ୍ପେଶାଲ, ସୁରିଲା ଆଉ ମ୍ୟୁଜିକାଲ, ଆଜିର ଅଧ୍ୟାୟ ସଙ୍ଗୀତମୟ। ସରିଗମପା, ଆମେ ସମସ୍ତେ ଗୀତରେ ଆଜି ହଜିଯିବା, ମଜିଯିବା, ଲହରିଯିବା। କାହିଁକି ନା ବର୍ତ୍ତମାନ ଆମ ଅତିଥି ଅଛନ୍ତି ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ କଣ୍ଠଶିଳ୍ପୀ ଆଉ ଅଭିନେତା ଶ୍ରୀଚରଣ ମହାନ୍ତି, ଯିଏ ଦୀର୍ଘ ବର୍ଷ ଧରି ନିଜ କଣ୍ଠର ଜାଦୁରେ ଆମକୁ କବଳିତ କରିଛନ୍ତି। ଓଡ଼ିଶାର ଘରେ ଘରେ ପୁରେ ପୁରେ ପରିଚିତ ଥିବା କଣ୍ଠଶିଳ୍ପୀ ଅଭିନେତା ଶ୍ରୀଚରଣ ମହାନ୍ତି ତାଙ୍କ ପିଲାଦିନର କଥା କହିଥିଲେ ଗତ ସୁରଭିକୁ। ଆଜି ଆଉ କିଛି କଥା ନେଇ ସେ ଫେରିଛନ୍ତି ସୁରଭିକୁ। ଯିବା ଶୁଣିବା ସେ ଆଉ କିଛି।

0: ତ ଶ୍ରୀଚରଣ, ଆପଣ ଗୋଟେ ଲମ୍ବା ଷ୍ଟୋରି କହିଗଲେ ଯେ ଆକାଶବାଣୀକୁ କେମିତି ଆପଣ ଏଣ୍ଟ୍ରି ମାରିଲେ। ଆଉ ଗୋଟେ ବି କଥା ଆପଣ କହୁଥିଲେ ଯେ ହେମନ୍ତ ଦାସଙ୍କ ସହିତ, ଯିଏ ଆମର ଓଡ଼ିଆ ଫିଲ୍ମର ଆକ୍ଟର, ତାଙ୍କ ସହିତ ଆପଣ ବହୁତ କ୍ଲୋଜ୍ ଥିଲେ। ପର ମୁହୂର୍ତ୍ତରେ କ'ଣ ସବୁ ହେଲା? ସିଏ କ'ଣ ହେଲ୍ପ କଲେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ, ନା କେମିତି କ'ଣ, ସେଇ କଥା କୁହନ୍ତୁ।
1: ମୁଁ ବହୁତ କ୍ଲୋଜ୍ ଥିଲି ହେମନ୍ତ ସାର, ମତେ ଘଡ଼ିଏ ନ ଦେଖିଲେ ପାଗଳ, ମୁଁ ବି ହେମନ୍ତ ସାରଙ୍କୁ ଘଡ଼ିଏ ନ ଦେଖିଲେ ପାଗଳ। ହେମନ୍ତ ସାରଙ୍କର ବିଷୟରେ ଅନେକ କଥା, ତାଙ୍କର ସୁଟିଂ କ୍ୟାରିୟର, ତାଙ୍କର ଫ୍ୟାମିଲି, ଆଉ ତାଙ୍କର ସବୁ କଥା ମୁଁ ଜାଣେ। ଆଉ ତାଙ୍କ ଘର ଭିତରେ ମୁଁ ଜଣେ ପରିବାର ହେଇକିରି ସେତେବେଳେ ରହିଥାଏ। ଯାହା ଆମର ଫିଲ୍ମ ଦବ, ଟିଭି ଖରାପ ହେଇଥାଏ, ହେମନ୍ତ ସାରଙ୍କର ମତେ କହିଲେ ଟିଭି ଖରାପ ହେଇଛି, ଟିଭିଟାକୁ ସଜାଡ଼। ମୁଁ ନିଜେ ହିଁ ଡାକି ଯାଇଥିଲି, ଟିଭି ସଜାଡ଼ୁଥିଲି। କେତେ କଥା ହେମନ୍ତ ସାରଙ୍କ ସହିତ ବୁଲି ବାଙ୍କି କଲେଜର ପଛରେ ଯୋଉ ବୁରୁଜ, ସେ ବୁରୁଜରେ ବି ଆମେ ହେମନ୍ତ ସାରଙ୍କର ମୋର ବନିଶ ପକେଇ ମାଛ ଧରୁ। ମାଛ ଧରିବାଟା ଥିଲା ବାହାନା, ସମୟ କାଟିବାଟା ଥିଲା, ମୋ ସହିତ ଗପିବା ଆଉ ମୁଁ ସାରଙ୍କ ସହିତ ମିଶିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ।

0: ଏଥିରୁ ଆମ ଶ୍ରୋତାମାନେ ଯେଉଁମାନେ ଶୁଣୁଛନ୍ତି ସେମାନେ ଜାଣିସାରିଥିବେଣି ଯେ ଆପଣ ଶହ ଶହ ମାତ୍ରାରେ ଭକ୍ତିଗୀତ ଗାଇଛନ୍ତି, କାଳିଆ ଭଜନ ଗାଇଛନ୍ତି, ଆଲବମ୍ ଗୀତ ଗାଇଛନ୍ତି, ତା ଛଡ଼ା ଓଡ଼ିଆ ମୁଭିରେ ବି ଗୀତ ଗାଇଛନ୍ତି। ତ ଆପଣଙ୍କର ଟର୍ଣ୍ଣିଂ ପଏଣ୍ଟ, ଆପଣଙ୍କର ଲାଇଫ୍ର ଟର୍ଣ୍ଣିଂ ପଏଣ୍ଟ, ଏଇଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଯାତ୍ରା, ଆପଣଙ୍କର ସେ ଟର୍ଣ୍ଣିଂ ପଏଣ୍ଟ କେମିତି ଥିଲା, ଯେଉଁଠୁ ଆପଣ ମୁହେଇଥିଲେ ଆଉ ଏଇ ଦିଗକୁ ଆସିଥିଲେ?
1: ଏମିତି କିଛି ମୁଁ ଏମ୍ ରଖିନଥିଲି, ସାଧାରଣ ଏମିତି ଗୀତ ଗାଉଥାଏ। ତାପରେ ଗୀତକୁ ନେଇ ଗୋଟେ କ୍ୟାରିୟର କରିବା, ଗୀତକୁ ନେଇ ପଇସା ରୋଜଗାର କରିବା, ଗୀତକୁ ନେଇକିରି ସଙ୍ଗୀତ ଜଗତରେ ଗୋଟେ ନାଁ କମେଇବା, ଏମିତି ମୁଁ ସେମିତି କିଛି ସେତେବେଳେ ଜାଣିନଥାଏ। ଦିନେ ଆମେ ମୋର ସାଙ୍ଗ ପ୍ରଭାତ ଟିକୁଦାନ, ଆମେ ଗୋଟେ ଛାତ ଉପରେ ବସି ଜିମ୍ କରୁଥାଉ। ଜିମ୍ କଲାବେଳେ ସେ ତଳେ ଜଣେ ଚାଲି ଚାଲି ଯାଉଥାନ୍ତି। ମୋ ସାଙ୍ଗ ମତେ କହିଲା, ଏ ଲୋକ ଟିକେ ଚିହ୍ନି ଶୁଭ କହିଲେ ନାଇଁ ଚିହ୍ନି ନା, ଇଏ ଜଣେ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ, କ୍ୟାସେଟ୍ ତିଆରି କରନ୍ତି, ତାଙ୍କ ସହିତ ଯୋଗାଯୋଗ କରୁନୁ ଯଦି ସେ ଚାନ୍ସ।

ହଁ ଦିନ ରେକର୍ଡିଂ ଅଛି, ଗୋଟେ ଡେଟ୍ ଦେଲେ ସେ ଡେଟ୍ ଫେଲୁଅର୍ ହେଲା, ମୁଁ ଯାଇପାରିଲିନି ନା ସେ ଯାଇପାରିଲିନି, ଦୀର୍ଘ ମାସେ ଦୁଇ ମାସେ ଗଡ଼ିଗଲା। ଦିନେ ମୁଁ ଘରେ ଅଛି, ଘର କାମ କରୁଥାଏ, କୋଠା ଘର ଆମର ନୂଆ ତିଆରି ହଉଥାଏ, ମୁଁ ସେ କୋଠା ଘରେ କାମ କରୁଥାଏ। କଣ ହଠାତ୍ ରୁଦ୍ରନାରାୟଣ ମହାନ୍ତି ଆସି ପହଞ୍ଚିଲେ, କହିଲେ ତଳକୁ ଓହ୍ଲା। ମୁଁ ତଳକୁ ଓହ୍ଲେଇ ଆସିଲି, ମୁଁ ଭାବୁଥାଏ ଅଲଗା, ବୋଧେ ରୁଦ୍ର ଭାଇ ମତେ ଏବେ ଡାକି ନେବେ, ବୁଲିବେ ଆରେ ସିଆଡ଼େ ବୁଲିବେ, ଆଉ ମୋର ଥିଲା ଭାବନାଟା ଅଲଗା। ମତେ ଆସି କହିଲେ, ମୁଁ କାଲି ରାତି ଅଧରେ ସ୍ୱପ୍ନ ଦେଖିଛି, ଆଉ ସାରଳା ମା ମତେ କହିଲେ ଯେ ଶ୍ରୀଶରଣ ମହାନ୍ତି କି ନେଇ ତମେ ଆସ, ତାକୁ ଅଧିକା ପକାଅ, ଆଜ୍ଞା ମାଳ ନ ପାଇଲେ ସେ କଣ୍ଠଶିଳ୍ପୀ ହେଇପାରିବନି ବୋଲି। ରୁଦ୍ର ଭାଇ ମତେ ସେ କହିଲେ, କଥାଟିକୁ ମୁଁ ବିଶ୍ୱାସ କଲିନି, ହେ ଅଜ୍ଞା ନ କଲି, ମିଛ ଭାବିଲି। ମୁଁ କହିଲି ନାଇଁ ଆଜ୍ଞା, ମୁଁ ଏବେ ଯାଇପାରିବି, ମୁଁ କାମ ଧନ୍ଦା କରୁଛି, ଯାଇ ହବନି, କିଏ ଯାଉଛି। ଏଇ କଥାରେ ରୁଦ୍ର ଭାଇ ଫେରିଗଲି।

ଠିକ 8-10 ଦିନ ପରେ ପୁଣି ଆଉ ଥରେ ଆସିଲେ। ମୁଁ ସେଇଠି କଣ ଘରେ କରୁଥାଏ କାମ, ପୁଣି କହିଲେ କେତେଟା ଗଲୁନୁ, ପୁଣି ମା ସାରଳା ମତେ ପୁଣି ସ୍ୱପ୍ନେଇଛନ୍ତି ଆଉ ତୁ ଆଉ ଥରେ ଆସ। ଭାବିଲି ବୋଧେ କଥାଟି ସତ କି କଣ, ହଉ ଦେଖିବା କଣ କରୁଛି। ଭାଇଙ୍କର ବାଇକ୍ଟେ ଥାଏ ଗାଡି, ସେ ଗାଡିରେ ତେଲ ପକେଇଲୁ ଆଉ ଦୁଇ ଜଣ ଯାକ ଆମେ ସାରଳାଙ୍କ ପାଖକୁ, ସାରଳା ପାଖକୁ ଯାଇକିରି ସେ ଜଣେ ରାହୁଲଙ୍କୁ ଡାକି ଆଣିଲେ, କହିଲେ ମା ସାରଳା ସ୍ୱପ୍ନେଇଛନ୍ତି ଅଧିକା ପଡିବ। ସେ ଯୋଉ ରାହୁଳ ଜଣକ ନନା ଜଣକ ଆସିଲେ ମୋ ରୂପ ବେକ ଦେଖି ମତେ କହିଲେ ଇଏ କଣ ଏ ପିଲାଟା ଟୋକାଟା ୟଙ୍ଗ ଟୋକାଟା ଟୋପି ପିନ୍ଧିଛି, ଜିନ୍ସ ପିନ୍ଧିଛି, ସାର୍ଟ ପିନ୍ଧିଛି, ଇଏ କଣ ସୋଲ ବାଲା ଜୋତା ପିନ୍ଧିଛି, ଇଏ କଣ ଆଜ୍ଞାମାଳା ନବ। ମତେ କହିଲେ ତମେ ଆଜ୍ଞାମାଳା ନବ, କହିଲେ ହଁ ଆଜ୍ଞା କଣ୍ଠଶିଳ୍ପୀଟିଏ ନା ତମେ ଧର୍ମଶାଳା ସାରଳା ମାଙ୍କ ମନ୍ଦିର ଆଗରେ ଗୋଟେ ଧର୍ମଶାଳା, ତିନି ଚାରି ବଖରା ରୁମ୍, ନିଛାଟିଆ ରୁମ୍, କେହି ରହନ୍ତିନି, ତମେ ଏକା ରହିପାରିବ, ମନ୍ତ୍ର ଜପିପାରିବ, ତିନି ଦିନ ଲାଗୁ ପାଞ୍ଚ ଦିନ ଲାଗୁ ଯେତେ ଦିନ ଲାଗିବ ଜପି ପଡିପାରିବ। ମୁଁ କହିଲି ହଁ ଆଜ୍ଞା ପଡିବି। କଥା ସ୍ଥିର ହେଲା, ଏଇ ସ୍ଥିର ହେବା ଭିତରେ ଆମେ ଏଇ ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ମୁଁ ଆଜିଠୁ ଏଇ ଘରେ ରହିବି, ମନ୍ତ୍ର ଜପ କରିବି। ଜପ କରୁ କରୁ ପ୍ରାୟ ମତେ ନିର୍ଦ୍ଦେଶ ହେଲା ଯେ ତମେ ଯାହା କରିବ ଯାହା ଶୌଚ ହବ, ବାକି ଶୌଚ ପରେ ବି ଧୋଇ ଧାଇ ହେଇ ପୁଣି ମନ୍ତ୍ର ଜପ କରିବି, ଗାଧେଇବାକୁ ପଡିବ। ମୁଁ ଗାଧେଇ ଗାଧେଇ ମନ୍ତ୍ର ଜପ କରି ଚାଲିଲି, ଗୋଟିଏ ରାତି ଗଲା, ପୁଣି ଦ୍ୱିତୀୟ ରାତି ଗଲା, ଚାରିଟା ବେଳେ ଆସେ ଭୋଗ ମୋ କତିକି, ନନା ଭୋଗ ଆଣିକି ଆସେ, ମୁଁ ସେ ଭୋଗ ଖାଇକି ରହେ, ଅଳ୍ପ ଅଳ୍ପ ଭୋଗ ଦିଅନ୍ତି, ମୁଁ ଯେତେବେଳେ ଖାଏ ବେଶୀ ମୁଁ ସେ ନନାକୁ କହିଲି ନନା ଯେତିକି ଭୋଗ ଦଉଛ ମତେ ଅଣ୍ଟୁନି, ମୋତେ ଯୋଉ ରାତି ସାରା ଭୋଗ ହଉଛି। ସେଠୁ ମୋର ବିକଳ ଦେଖି ଖାଦ୍ୟ ଲୋଭି ଭାବି ସେ ନନା ବୋଧେ ମତେ ତାପରଠୁ ଅଧିକ ଅଧିକ ଖେଚୁଡ଼ି ଭୋଗ ଦିଅନ୍ତି, ମୁଁ ଏକାଥରେ ସେ ଖେଚୁଡ଼ି ଭୋଗ।

0: ସବୁ ଯାହା ଦିଅନ୍ତି ମୁଁ ସବୁ ଖାଇଦିଏ।
1: ଦି
0: ରାତି କଟିଲା ପରେ ତିନି ଦିନ ର ସକାଳକୁ ମା ଶାରଳାଙ୍କ କୃପା ମିଳିଲା, ଆଶୀର୍ବାଦ ମିଳିଲା। ସେ ନନାଜୀ କଦଳୀ ପତ୍ରରେ ବେଲ ପତ୍ର ତୁଳସୀ ଧଣ୍ଡା ଚନ୍ଦନ ଧରି ମୋ ପାଖକୁ ଆସିଲେ। ମତେ ଘଡ଼ିଏ ଅନେକ କହିଲେ, କିଏ ରେ ତୁ, ଘର କୋଉଠି, ବାପା ନାଁ କଣ? ମୁଁ କହିଲି ଆଜ୍ଞା ଆଇଆ ଆଇଆ ମୋ ବାପା ନାଁ ଆଇଆ। ମୁଁ ମତେ ପଚାରୁଥିଲା ଆଉ ଥରେ କଣ ପଚାରୁଛ? ନା ନାଇଁ ରେ, ମା ଶାରଳା ସିଂହ ବାହିନୀ ମତେ ଆଶୀର୍ବାଦ କଲେ, କୃପା କଲେ, ଆଜ୍ଞାମାଳ ଦେଲେ।

ସ୍ୱପ୍ନ ଦେଖିଛ? ମୁଁ କହିଲି ହଁ ସ୍ୱପ୍ନ ଦେଖିଛି। ମତେ ନେଲେ ଚନ୍ଦନ ପୋଖରୀରେ ବୁଡ଼େଇଲେ, ଯେମିତି ଠାକୁରଙ୍କୁ ଡାକିବା କଥା ଯାହା ନିର୍ଦ୍ଦେଶ ଦେଲେ ମୁଁ ସେୟା କରୁଥାଏ। ଓଦା ଗାମୁଛାରେ ଆସିଲି, ମନ୍ଦିର ପାଖରେ ଠିଆ ହେଲି, ମୁଖ୍ୟ ପୂଜକ ମୁଖ୍ୟ ରାବଳ ମତେ ଡାକିଲେ ବେଦୀ ଉପରୁ, ଗାଦୀ ଉପରକୁ, ମୋ ଶାରଳାଙ୍କ ଗାଦୀ ଉପରକୁ। ସେ ଗାଦୀ ଉପରେ ମତେ ଗଡ଼େଇଲେ ଆଉ ଡକେଇଲେ, ବଡ଼ ପାଟିରେ ଡାକେ ମାଙ୍କ ପାଇଁ କୋଉ କାରଣରେ ଆସ। ମୁଁ କହିଲି ମା ଲୋ ମତେ ଗୋଟେ କଣ୍ଠଶିଳ୍ପୀ କରିଦିଅ ନା, ଆହୁରି ବଡ଼ ପାଟିରେ ଡାକେ ମା ଲୋ ମତେ କଣ୍ଠଶିଳ୍ପୀ କର, ଆହୁରି ବଡ଼ ପାଟି, ଯେତେ ଜୋରେ କହୁଥାନ୍ତି ମୁଁ ସେତେ ବଡ଼ ପାଟିରେ ଡାକୁଥାଏ। ତାପରେ ଆଜ୍ଞାମାଳ ବେଦୀ ଉପରେ ଥୁଆ, ବେଦୀ ଉପରେ ମତେ ଆଜ୍ଞାମାଳ ଦିଆଗଲା। ମୁଁ ଆଜ୍ଞାମାଳ ଆଣିକିରି ଘରକୁ ଫେରିଲି।

0: ଦିନ ଥରେ ଘରକୁ ଗଲି ନା ପରେ ଘରେ ଝଗଡା କାଟି ମତେ ମାର ତର ମୋ ବୋଉ ମତେ ମାରେ ଭାଇ ମାରେ ସମସ୍ତେ କୁଆଡେ ଯାଇଥିଲୁ ଆମକୁ ନ ଜଣେଇ ତାପରେ ମୁଁ କହିଲି ମୁଁ ଏୟା ଯାଇଥିଲି ଏକୋଇଶ ଦିନ ଯାଏ ମୁଁ ଉଷୁନା କାଢି ଅରୁଆ ଖାଦ୍ୟ ଖାଇଲି ଆଉ ଧୀରେ ଧୀରେ ମୁଁ ଦେଖିଲି ମୋ ଦେହରେ ଗୀତ ଗାଇବାର ଶୈଳୀ ବଦଳିଲା ଯାହା ଚାହିଁଲି ଯୋଉ ଗୀତ ଏକାଥରେ ମନେ ରଖିଲି କ୍ରିଟିକାଲ ଗୀତ ଯେତେ ଥାଉ ତାକୁ ମୁଁ ଧୀରେ ଧୀରେ ଧୀରେ ଧୀରେ ମୋ ଗଳାରେ ତିଆରି କଲି ଆଉ ବଡ଼ ପାଟିରେ ଗାଇଲି ଯୋଉ କାମ କଷ୍ଟ କାମ ଗୀତର ଯୋଉ ଟେକ୍ନିକ ସବୁ ମୋ ଧୀରେ ଧୀରେ ମୋତେ ଆରାମସେ ଫୁଲ ଭଳିଆ ଲାଗିଲା ଇଏ ଥିଲା ମାଙ୍କର ଆଶୀର୍ବାଦ ଆଉ କରୁଣା
1: ପ୍ରଥମ ଭଜନ ଆପଣ ମାଙ୍କର ଗାଇଥିଲେ ବୋଧେ
0: ତାପରେ ପରେ ପ୍ରଥମ ଗୀତ ଗାଇଲି ମାଙ୍କର ଗୀତ ଝଙ୍କଡ ଗାଁ ସାରଳା ମାଙ୍କ ଗୀତ ସେ ଗୀତରେ ମୁଁ ସେ କ୍ୟାସେଟରେ ମୋ ନାଁ ଦିଆଯାଇଥିଲା କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ମୁଁ ଚରଣରୁ ହେଇଥିଲି
1: ଶ୍ରୀଚରଣ ମହାନ୍ତି ସେଇଠୁ ଆପଣଙ୍କର ଯାତ୍ରା ଆରମ୍ଭ ହେଲା

0: ଶିବିର ହେଇ ଯାବ।
1: ଏ ନନା, ସେ କଳୁଗୁରି ଚାଚ ଖାଇ ମଙ୍ଗଳ ଆଦି ତମେ କଳି କରୁଥବ, ଭୋଟ କେନ୍ତା ପାଟିରେ ଏହାକୁ ମାଡି ଦବ।
0: ମୁଁ ଯୁଆଡେ ଯାଏ କମେଡି କରେ, ଆମ ସାଙ୍ଗସାଥି ମାନେ ନେଇଥାନ୍ତି, ସେ କମେଡି ଏ କଥା କହିଲୁ, ସେ କମେଡି ଟି କଲୁ, ହସିବେ। ତେଣୁ ସେଉଠୁ ମୋ ଗାଁରୁ ଯାତ୍ରାରୁ ଡ୍ରାମାରୁ ସବୁ ଦେଖି ଦେଖି, ଗାଁର ଲୋକମାନଙ୍କର ଚରିତ୍ର ଦେଖି ଦେଖି ମୁଁ କମେଡି କରେ, ଲୋକମାନେ ମୋ ପାଖାପାଖି ଦେଇଥାନ୍ତି।
2: ଆଜ୍ଞା, ପିକ୍ଚରରେ ବି ଆପଣ ଅଭିନୟ କରିଛନ୍ତି ବହୁତ ଗୁଡ଼େ,
0: ପିକ୍ଚରରେ ଅଭିନୟ କରିଛି, କେତୋଟି ସିରିଏଲ ବି କରିଛି।
2: ଆଜ୍ଞା ଆଜ୍ଞା ଆଜ୍ଞା,
0: କମେଡି ସିରିଏଲ
2: ହଁ,
0: ବାକି ପ୍ରାର୍ଥନା ଚ୍ୟାନେଲର ସବୁ ଅନ୍ତାକ୍ଷରି କାର୍ଯ୍ୟକ୍ରମ ହଉ, ଚକୁଳିଆ ପଣ୍ଡା ହଉ,
2: ହଁ
0: ଅନେକ ଚ୍ୟାନେଲ ବି ସୋ କରେ।

0: ଆପଣଙ୍କର ଚକୁଳିଆ ପଣ୍ଡା ଯେଉଁ ସିରିଜ୍ଟା ବହୁତ ଲୋକ ପସନ୍ଦ କରନ୍ତି, ବହୁତ ଲୋକ ମାନେ ଭଲ ପାଆନ୍ତି ସେଇ ସିରିଜ୍ଟା ଦେଖିବା ପାଇଁ, ସିରିଏଲ୍ଟା ଦେଖିବା ପାଇଁ।
1: ଚକୁଳିଆ ପଣ୍ଡା ଗୀତ ଆମେ ଯେତେବେଳେ ଗାଁରେ ଥିଲୁ, ଆମରି ଗାଁକୁ ଚକୁଳିଆ ପଣ୍ଡା ବାରମ୍ବାର ଆସନ୍ତି। ଚକୁଳିଆ ପଣ୍ଡା ବାରମ୍ବାର ଆସିଲେ ସେମାନଙ୍କର କଥା ଆଉ ଗୀତ ଭାରି ମନରୁ ବାନ୍ଧିଛନ୍ତି ଗାଆନ୍ତି। ଚକୁଳିଆ ପଣ୍ଡା ସାଧାରଣ ଲୋକଙ୍କୁ ଶିକ୍ଷା ଦୀକ୍ଷା ସଂସ୍କାର ଦିଅନ୍ତି ଗାଁରେ। ଚକୁଳିଆ ପଣ୍ଡା ଯେତେବେଳେ ମନରୁ ବାନ୍ଧି ଗୀତ ଗାଆନ୍ତି, ସେ ବି ଗୋଟେ କମେଡି ଲାଗେ, ହ୍ୟୁମରସ୍ ଲାଗେ। ସେ ହ୍ୟୁମରସ୍ କୁ ମୁଁ ଆଗ ଧରେ, କମେଡି ପାର୍ଟ ଗୁଡା ମୁଁ ଧରେ।

ଅନ୍ତାକ୍ଷରି କାର୍ଯ୍ୟକ୍ରମ ଯେତେବେଳେ ଆରମ୍ଭ ହେଇଥିଲା ଟ୍ରାଡିସନାଲ ଗୀତ ଗୋଟେ ମୁଁ ଗାଇଥିଲି, ଗୋଟେ ରାଉଣ୍ଡ ଥିଲା ଟ୍ରାଡିସନାଲ ରାଉଣ୍ଡ, ଟ୍ରାଡିସନାଲ ଚକୁଳିଆ ପଣ୍ଡା ଗୀତ ଗାଇଲି। ଚକୁଳିଆ ପଣ୍ଡାରେ ଆମର ଯେ ଭାରତ କୃଷ୍ଣ ଥିଲେ ଡିରେକ୍ଟର, ସେ ଚକୁଳିଆ ପଣ୍ଡାଟା ବହୁତ ଭଲ ଲାଗିଲା ତାଙ୍କୁ, ସାଧାରଣ ଲୋକମାନେ ବି ସେ ଗୀତକୁ ପସନ୍ଦ କଲେ। ସୋ ଧୀରେ ଧୀରେ ସେଠୁ ଭାରତ କୃଷ୍ଣ କହିଲେ ଯେ ଦେଖିବା ଗୋଟେ ଶୋ କରିବା, ଅଧଘଣ୍ଟିଆ ଶୋ ଚକୁଳିଆ ପଣ୍ଡା।

0: ସୁଅ କରିବା ଅଧଘଣ୍ଟିଆ ସୁଅ କୋଳିଆ ପଣ୍ଡା
1: ଆଚ୍ଛା
0: କୋଳିଆ ପଣ୍ଡା ନାଁ ଦେଲେ କଣ ଶୁଣୁଛନ୍ତି ମୋର ବନ୍ଧୁ ପିଲା ଥିଲେ ମୋ ସାଙ୍ଗ ଶରଣାରବିନ୍ଦ ମନ୍ତୁଦାନ ତା ସହିତ ମତେ ଯୋଡି ମୁଁ କହିଲି ମଣ୍ଟୁର ମୋର କଲେ ଆମର ମ୍ୟାଚ୍ କରିବ ଭାଇବ୍ରେସନ୍ ମ୍ୟାଚ୍ କରିବ ଧୀରେ ଧୀରେ ଚପିଆ ପଣ୍ଡା ବି ସାରା ଓଡ଼ିଶା ଓଡ଼ିଶା ବାହାରେ ବି ବହୁ ପପୁଲାର ଲାଭ ଏବେ ବି ମୁଁ ଯୁଆଡେ ଯାଏ ମତେ ଆଗ ଚପିଆ ପଣ୍ଡା
1: ଗାଁରେ ତ ନିଶ୍ଚୟ କହୁଥିବି ଆପଣଙ୍କୁ
0: ଗାଁରେ ତ କହନ୍ତି ଆଉ ସବୁବେଳେ
2: ନନା
3: ଓ
2: ଗାଁ ନା କଣ କହିଲ
3: କଣ
2: ଗଜରାଜପୁର
3: ଗଜରାଜପୁର ଗଜରାଜ ହେଲା ଐରାବତ
2: ଐରାବତ
3: ଇନ୍ଦ୍ରଙ୍କ ହସ୍ତି
2: କାହିଁ ହେଲା କାହିଁ ହେଲା
3: ଏ କଥା ତମେ ଜାଣିଥିବ ନନା ତମର ବାରଆଡେ ମୁଣ୍ଡ ଏ ଗାଁକୁ ତମେ ଗଲା ଥର ଆଇଥିଲ ବୋଲି କହୁଥିଲ
2: ଗଜରାଜପୁର ଏଠି ହାତୀ କୁଆଡେ ଥିଲେ
3: ହାତୀ ଥିଲେ ଆଚ୍ଛା ଆଉ କିଛି ଲୋକଙ୍କଠୁ ମୁଁ ବି ଶୁଣିଛି ଗୋଟେ ଅତୀତରେ ଗାଁରେ ଭାରି ସମ୍ଭ୍ରାନ୍ତ ଲୋକ ରହୁଥିଲେ
2: ଜମିଦାରୀ
3: ସାମନ୍ତ ଲୋକ ହାତୀ ଉପରେ ଚଢିକି ଯିବା ଆସିବା
1: ତ ସଙ୍ଗୀତକୁ ଛାଡିଦେଲେ ସେ ଚରଣ ଆପଣଙ୍କର ଆଉ କଣ ହବି ଅଛି
0: ଆଉ ଗୋଟେ କଥା ମୁଁ ସଙ୍ଗୀତ ଗାଇବା ଠାରୁ ମୁଁ ବି ଭଲ ଚିତ୍ର କରେ ମୁଁ ଅନେକ ଚିତ୍ର କରିଛି କଲର କାମ ବହୁତ କରିଛି ରଙ୍ଗ କାମ କରିଛି ପିଲାଦିନେ ମୁଁ ବହୁତ ପେଣ୍ଟିଂ ବହୁତ କରିଛି ଗୋଟେ ଛୋଟିଆ ଦୋକାନ ଥାଏ କୁଜଙ୍ଗରେ ମୁଁ ସେଠି ପ୍ରାୟ ବସି ତାର ନମ୍ବର ପ୍ଲେଟ ଲେଖେ ଏଜୁକେସନ ପିଲାମାନଙ୍କର ଯୋଉ ସବୁ ଆର୍ଟ ଗୁଡା ସେଗୁଡା କରେ ତୁଳି ଧରି ମୁଁ ସାଇନ ବୋର୍ଡ ଲେଖେ ବ୍ୟାନର ଲେଖେ ଆଉ ଗୋଟେ ମଜା କଥା ସେତେବେଳେ ସବୁ ବାହାଘର ବେଳେ ଯୋଉ ମାଟି କାନ୍ଥରେ ଯୋଉ ଚିତା ପଡେ ଅମକ ସହିତ ଅମକର
1: ବାହାଘର
0: ହସ୍ତଗଣ୍ଠିଟିଏ ହବ କଦଳୀ ଗଛ ଚିତ୍ରଟିଏ ହବ
1: ଗଣେଶଙ୍କ ଚିତ୍ର ହବ
0: ବର ଆଉ କୁଣିଆ ବିଷୟରେ ଦୁଇ ଧାଡି ଲେଖା ହବ ଫୁଲ ହବ ସୁଦା ହବ।

ଗହଣା ତିଆରି ହବ ସେ ଚିତ୍ରରେ ତୁଳିରେ ମୁଁ ସବୁ ଆଙ୍କି, ସେତେବେଳେ ଲୋକ ମତେ ଦିନକୁ ଖାଇବାକୁ ଦେବେ ଆଉ 50 ଟଙ୍କା 70 ଟଙ୍କା 80 ଟଙ୍କା ଦିନ ସାରା ତାଙ୍କର ଖଟି ଖଟି 70-80 ଟଙ୍କା ଆଣିକିରି ମୁଁ ଘରକୁ ଆସେ।

0: ବର୍ତ୍ତମାନ ଟିକେ ବ୍ୟକ୍ତିଗତ ସ୍ତରକୁ ଖସିବା, ଆପଣଙ୍କ ଫ୍ୟାମିଲି କେତେ ସପୋର୍ଟ ଦିଅନ୍ତି, ଫ୍ୟାମିଲିରେ କିଏ କିଏ ଅଛନ୍ତି?
1: ବିବାହ ପୂର୍ବରୁ ବାପା ଭାଇ ବୋଉ ଯେ ସେମାନେ ବହୁତ ସପୋର୍ଟ କରନ୍ତି। ଯେତେବେଳେ ସଙ୍ଗୀତ ମୋ କ୍ୟାସେଟ୍ ବାଜିଲା ସମସ୍ତେ ପ୍ରଶଂସା କଲେ, ଆଉ ସେ ପ୍ରଶଂସା ମୋତେ ଯେତିକି କଲେ ମୋ ଠାରୁ ଅଧିକ ବାପା ଆଉ ବୋଉକୁ ଭାଇମାନଙ୍କୁ ପ୍ରଶଂସା କଲେ ଯେ ଯାହା ହଉ ଚରଣ ସଙ୍ଗୀତରେ କ୍ୟାରିୟର କଲା, ବହୁତ ବଢିଆ ଗୀତ ଗାଉଛି। ବାପା ଭାଇ ଆଉ ବୋଉ ବହୁତ ଖୁସି ହୁଅନ୍ତି ଆଉ ମୋତେ ସେମାନେ ସାହାଯ୍ୟ କରନ୍ତି ଆଉ ଉତ୍ସାହିତ ଆହୁରି କରନ୍ତି।

0: ଧୀରେ ଧୀରେ ମୁଁ ବାହା ଘର ଆସିଲା, ବାହା ହେଇ ବାହା ହେଇଯିବା ପରେ କ୍ୟାରିୟର କଲି କଟକରେ। କଟକରେ ମୋତେ ରହିବାକୁ ପଡିଲା, ସିଙ୍ଗିଲ ରୁମ ରହୁଥିଲି। ପରେ ପରେ ବାହା ହେବା ପରେ ଗୋଟେ ଆଉ ଗୋଟେ ଭଲ ଘର, ଦୁଇଟା ରୁମ ନେଇକି ଗୋଟେ ଘରେ ରହିଲି। ଆମେ ଦି ଜଣ ସ୍ପାନିଶ ସ୍ତ୍ରୀ, ମୋର ଗୋଟେ ପୁଅଟି, ଆଉ ସେତେବେଳେ ହେଇଥିଲା ଭଡ଼ା ଘରେ ମିଶେ ଭିତରେ ବିଶାରଦ ମୋତେ ସାହାଯ୍ୟ କରନ୍ତି। ବାକି ଏବେ ନୂଆ ଘର ତିଆରି କରି ଆମେ ମୋର ପୁଅଟିଏ, ଝିଅଟିଏ ଆଉ ମିସେସ୍ ମୁଁ ଆମେ କଟକରେ ରହୁଛୁ। ମୋର ପରିବାର କଟକର ପରିବାର ଏତିକି, ବାକି ପରିବାର ମୋର ଗାଁରେ।
1: ଆଜ୍ଞା ଆଜ୍ଞା ଆଜ୍ଞା।

0: କରିନି।
1: ଶ୍ରୀଚରଣ, ଯଦି କିଛି ଅକୁହା କଥା ଆପଣଙ୍କ ମନ ଭିତରେ ଥାଏ, ଯଦି କହିପାରିବେ ଆମକୁ ତାହେଲେ କୁହନ୍ତୁ।
2: ଅକୁହା କଥା କଣ କୁହନ୍ତି?
1: ବେଳେ ବେଳେ କହି ହେଇଯାଏ, ସେମିତି କହି ହେଇଯାଉ।
2: ଅକୁହା କଥା କଣ? ମୁଁ ଯାହାକୁ ବାହା ହେଲି ସେ କଥା କହିବି?
1: କୁହନ୍ତୁ ଆପଣଙ୍କ ଲାଇଫରେ ଯୋଉଟା ଆପଣ ଭାବିବେ ଯେ ମୁଁ ଶ୍ରୋତାଙ୍କୁ କହିବି।
2: କଣ, ମୁଁ ସେତେବେଳେ ପ୍ରେମାନନ୍ଦଙ୍କର ମ୍ୟୁଜିକ ଡିରେକ୍ଟର ଗୋଟେ ଗୀତ ଗାଇଥାଏ, ସ୍ୱର୍ଗଦ୍ୱାର ମୋର ଶ୍ରେଷ୍ଠ ଠିକଣା, ତୁ ତୁ ତୁ ରେ ମନ ଧଲ ଉଡ଼ି, ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କଲା। ପରେ ପରେ ଏଇ ଗୀତ ଏତେ ଜୋରେ ସମସ୍ତଙ୍କ ହୃଦୟରେ ରହିଲା, ସାରା ଓଡ଼ିଶା ମତେ ଜାଣିଲେ ଶ୍ରୀଚରଣ ମହାନ୍ତି କିଏ ଜଣେ ଭଲ କଣ୍ଠଶିଳ୍ପୀ ଆଉ ଭଲ ଭଜନ ଗାଉ। ଧୀରେ ଧୀରେ ମୁଁ ଷ୍ଟେଜ୍ ପ୍ରୋଗ୍ରାମ ସବୁ କରେ। ଷ୍ଟେଜ୍ ପ୍ରୋଗ୍ରାମ ମୁଁ ଥରେ ଢେଙ୍କାନାଳ ଷ୍ଟେଜ୍କୁ ଯାଇଥିଲି ରଥ ସମୟରେ। ପ୍ରୋଗ୍ରାମ କରିସାରିବା ପରେ ଭାଇ ଭଉଣୀ ଦୁଇ ଜଣ ଆସି ମୋ ସହିତ କଥା ହେଲେ, ନମ୍ବର ନେଇଥିଲେ, ହ୍ୟାଲୋ ହାଏ ବାଏ କଥା ହେଲୁ। ସେ ଝିଅଟି ଯିଏ ଭାଇ ଭଉଣୀ, ଭଉଣୀ ଭିତରୁ ମୋ ସହିତ ପ୍ରାୟ କଥା, ମୁଁ ବି କଥା ହୁଏ, ସେ ମତେ ଭାଇ ଭାଇ ପ୍ରଥମେ ଡାକ। ଧୀରେ ଧୀରେ ମୋର

0: ନେଲା, ମୁଁ କୁଆଡେ ଗଲି, କୁଆଡେ ଆଇଲି, କଣ ଖାଇଲି, କେମିତି
1: ଆଜ୍ଞା
0: ରହିଲି, ସେ ମତେ ସବୁବେଳେ ପଚରା ଉଚରା କରେ। ପଚରା ଉଚରା ଭିତରେ ମୁଁ ଭାବିଲି ବୋଧେ ଇଏ ମୋ ସହିତ ଆଟାଚମେଣ୍ଟ ରହିଛି, ଆଉ ନିଜର ଲୋକଟି, ନିଜର ଲୋକ।
1: ଆଜ୍ଞା ଆଜ୍ଞା।
0: ତାର ଏମିତି ସିଏ ଆଗ ମତେ କହିଲା ବାହାହବା କଥା କି ମୁଁ ଆଗ କହିଲି ମୋର ମନେ ନାହିଁ, କିନ୍ତୁ ସେଇ ଯିଏ ମତେ ଭାଇ ଭାଇ ଡାକିଥିଲା ପୁଣି ଆମେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି।

0: ବର୍ତ୍ତମାନ ଆପଣ ଏକାଠି ଅଛନ୍ତି,
1: ମୋ ଘର ଦ୍ୱାରର ସବୁ ଦାୟିତ୍ୱ ପତ୍ର ସେ ନଉଛି, ପିଲା ଛୁଆଙ୍କର ଦାୟିତ୍ୱ ପତ୍ର ସବୁ ନଉଛି,
0: ବହୁତ ବଢିଆ,
1: ମୋର ଦାୟିତ୍ୱ ନଉଛି ଖାନା ପିନା ବିଭିନ୍ନ ପ୍ରକାର
0: ସବୁ ଆପଣଙ୍କୁ ସମ୍ଭାଳୁଛନ୍ତି ମୋଟାମୋଟି
1: ସମ୍ଭାଳୁଛନ୍ତି। ମୁଁ ଅଳସୁଆ ହେଇଯାଇଛି, ମୁଁ ବର୍ତ୍ତମାନ ଜିରୋ ଇଚ୍ଛା ହିରୋ।
0: ବହୁତ ବଢିଆ।

ସେଦିନ କଥା ହୋ ହୋ ବହୁତ କଥା ହେଇଥିଲୁ, ଘଣ୍ଟା ଘଣ୍ଟା ଗପିଥିଲୁ ତାଙ୍କ ସହ। ଏଇଠି ପୁଣି ଆପଣଙ୍କୁ କହି ରଖୁଛୁ ଯେ ଆଉ କିଛି କଥା ତାଙ୍କ ବଳକା ରହିଯାଇଛି। ସେଇ କଥା ସବୁ ନେଇ ସୁରଭି ପୁଣି ଫେରିବ ଆସନ୍ତା ସୋମବାର ସକାଳ 7:25। ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଆଉ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।

0: ବର୍ଣ୍ଣବିବାହ ବର୍ଣ୍ଣାଳୀରେ ପ୍ରଚାର କଲୁ କାର୍ଯ୍ୟକ୍ରମ ସୁରଭି, ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଶିଳ୍ପୀ ଥିଲେ ଗୋପାଳକୃଷ୍ଣ ବେହେରା।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପରବର୍ତ୍ତୀ ଶିଳ୍ପୀ ହେଲେ ନିଶିଗନ୍ଧା ଶତପଥୀ। ଗୀତ ରଚନା ବାବାଜୀ ଚରଣ ଜେନା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏବେ ଗେଲ୍ ଗ୍ୟାସ୍ PNG କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ନଚେତ ପ୍ରତ୍ୟେକ ଦିନ 1
4: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
3: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
5: ଶେଷରେ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ଗୀତ ରଚନା ବାବାଜୀ ଚରଣ ଜେନା।

ପ୍ରଚାର କଲୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ଜେନା। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତ।

ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଡିସ୍କୋ ଡ୍ୟାନ୍ସର ଏହି ଚଳଚ୍ଚିତ୍ରରେ ଶିଳ୍ପୀ ବପି ଲାହିରି ଅନଜାନଙ୍କ ଗୀତ ସଙ୍ଗୀତ ବପି ଲାହିରି।

ଯୋଡ଼ି ନମ୍ବର ୱାନ୍ ଏହି ଚଳଚ୍ଚିତ୍ରରେ ନିଜସ୍ୱ ଗୀତ ସହ ଶିଳ୍ପୀ ପ୍ରତୀକ ଜୋସେଫ, ସଙ୍ଗୀତ ହିମେଶ ରେଶମିଆ।

ବବି ଚଳଚ୍ଚିତ୍ରର ଏହି ଗୀତଟି ସହିତ ଏଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। ଆକାଶବାଣୀ ଜୟପୁର ସପ୍ତଧାରାରେ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ।

କ୍ରିମିନାଲ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ସୋରିନ ଭଟ୍ଟ ଏବଂ ପମେଲା ଜେନ୍। ରଜନୀକାନ୍ତ ନାୟକଙ୍କ ଗୀତ, ସଙ୍ଗୀତ ଦୀପକ କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶିଳ୍ପୀ ଥିଲେ ତାନସେନ ସିଂ। ଶିବବ୍ରତ ଦାସଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ବାସୁଦେବ ରଥ। ଚଳଚ୍ଚିତ୍ର ଥିଲା ସୌତୁଣୀ। ଏଥର ଶୁଣନ୍ତୁ ଅମିତ କୁମାରଙ୍କ କଣ୍ଠରେ ଶିବବ୍ରତ ଦାସଙ୍କ ଗୀତ, ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ସନ୍ଧ୍ୟା ତାରା।

ಗೀತ ಸಂಗೀತ ಸಚಿನ್ ದೇವ್ ಬರ್ಮನ್.

ବୋଲ ବଚ୍ଚନ। ଏହି ଚଳଚ୍ଚିତ୍ରର ଗୀତରେ ଶୁଣନ୍ତୁ, ଶିଳ୍ପୀ ହେଲେ ହିମେଶ ରେଶମିଆ ଏବଂ ଶ୍ରେୟା ଘୋଷାଲ। ସବିର ଅହମ୍ମଦଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

ପ୍ରଜାରକଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମୟ ପୂର୍ବାହ୍ନ 10:30 ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଦୁଇ କପ୍ ଗରମ କଫି, ଆପଣଙ୍କୁ ଯଥେଷ୍ଟ ସମୟ ଦେଉଥିବା ଗୋଟିଏ ସାଙ୍ଗ, ଏବଂ କେବେ ବି ସରୁନଥିବା ଆବୁରୁ ଜାବୁରୁ ଗପ, ତାରି ଭିତରେ ଗାଁର କେଉଁ ଗୋଟିଏ ନିଛାଟିଆ ଜାଗାରେ ଆପଣ ଦୁଇଜଣ ପିଲାଦିନଠୁ ଆରମ୍ଭ କରି ଏଯାବତ୍ ଯେତିକି ଯାହା ସ୍ମୃତି ଅଛି ସବୁକିଛିକୁ ଉଖାରିଦେବା, ଓଗାଳିଦେବା, ଏବଂ ତାରି ଭିତରେ କିଛି ସୁଖ, କିଛି ଦୁଃଖ, କିଛି ଗୀତ ଆଉ କିଛି କବିତା, ଏବଂ କେତେବେଳେ ପବନକୁ ଛୁଇଁ ଯାଉଥିବା ତ କେତେବେଳେ ଚଢ଼େଇର ଗୀତ ଶୁଣୁଥିବା, ପୁଣି କେତେବେଳେ ସାଥିରେ ଯଦି କିଏ ଆସିବାର କଥା ଦେଇ ଆସିନଥାଏ ତାକୁ ପ୍ରଚଣ୍ଡ ଗାଳି ଦେଉଥିବା, ଏଇଟା ହିଁ ଦୁଇଟା ଭଲ ସାଙ୍ଗ ଭିତରର କଥା। ଏଇ ଯେମିତି ବର୍ତ୍ତମାନ ରେଡିଓ ପାଖରେ ଆପଣ ଆଉ ମାଇକ୍ରୋଫୋନ୍ ସାମ୍ନାରେ ମୁଁ ରଘୁନାଥ ବିଶ୍ୱାଳ ଆଜିର ଆକାଶବାଣୀ ଲାଇଭ୍ରେ। ନମସ୍କାର।

ଗୀତଟି ଶୁଣିବା ଭିତରେ କଫି କପ୍ରୁ ସବୁତକ କଫି ସରି ଆସିଥିଲାଣି, ଏବଂ ଏହାରି ଭିତରେ ଗୋଟିଏ କଥା ମନକୁ ଅଙ୍କି ମାରୁଥିଲା ଯେ କାହିଁ କେଉଁ ପିଲାଦିନର କଥା ଆସ୍ତେ ଆସ୍ତେ ପୃଷ୍ଠା ସବୁ ପବନରେ ଉଡ଼ିଲା ଭଳି ଉଡ଼ୁଥିଲା। ଗୋଟିଏ ଗୋଟିଏ ସୁନ୍ଦର ସ୍ମୃତି, ଯେତେବେଳେ ରେଡ଼ିଓ ହିଁ ଥିଲା ସର୍ବସ୍ୱ ଆମମାନଙ୍କ ପାଇଁ। ମନ ଭିତରେ ସବୁବେଳେ ଗୋଟିଏ ଉଦ୍ବେଳନ ଥିଲା ଯେ ୟା ଭିତରେ ଏତେ ସବୁ ଲୋକ କେଉଁ ହିସାବରେ ପଶିକି କଥା କହୁଛନ୍ତି। ଏଇଟା ଆପଣମାନଙ୍କର ଯେଉଁମାନେ କି ରେଡ଼ିଓକୁ ସେହି ଜମାନାରେ ଦେଖିଛନ୍ତି ସେମାନେ ନିଶ୍ଚିତ ରୂପେ ମନେ ପକାଉଥିବେ ଯେ ରେଡ଼ିଓ ଭିତରେ ବହୁତ ଛୋଟ ଛୋଟ ଲୋକ ସବୁ ଅଛନ୍ତି ଏବଂ ଆମେ ଚାହିଁଲା ମୁତାବକ ସେମାନେ ସବୁ କଥା କହୁଛନ୍ତି। ଏବଂ ଘରେ ଯେତେବେଳେ ବାପା ନଥିବେ, ନିଜେ ଇଞ୍ଜିନିୟରିଂ ବୁଦ୍ଧି ବାହାର କରି ସ୍କ୍ରୁ ଡ୍ରାଇଭରଟେ ଧରି ରେଡ଼ିଓକୁ ଫିଟେଇବାର ମଧ୍ୟ

ପ୍ରୟାସ କରାହଉଥିଲା ଏବଂ ସେହି ଲୋକମାନଙ୍କୁ ସହିତ ମାନେ ତାଙ୍କ ସହିତ କଥାବାର୍ତ୍ତା ହେବାର ବି ଗୋଟେ ଇଚ୍ଛାଟେ ନିଜ ଭିତରେ ଉଙ୍କି ମାରୁଥିଲା ଓହ ପିଲାଦିନ। କିନ୍ତୁ ଆସ୍ତେ ଆସ୍ତେ ବୟସ ବଢ଼ିବା ଭିତରେ ରେଡିଓକୁ ଆମେ ଏତେ ପାଖରୁ ପାଇଲୁ ଯେ ରେଡିଓ ଯେମିତି ଦୈନନ୍ଦିନ ଦିନଚର୍ଯ୍ୟା ଭିତରେ ଗୋଟିଏ ସାଥୀ ହୋଇଗଲା। ସୁଖରେ ଦୁଃଖରେ ଭଲରେ ମନ୍ଦରେ ସବୁକିଛିରେ ରେଡିଓ। ଏ ଜର୍ଣ୍ଣି ଅଫ୍ ଥାଉଜେଣ୍ଡ ମାଇଲ୍ସ ବିଗିନ୍ସ ୱିଥ୍ ୱାନ୍ ଷ୍ଟେପ୍। ବାସ୍ ଏଇ ତ କହିଁ ତ କଥା, 90 ବର୍ଷର ଯାତ୍ରା। ଆକାଶବାଣୀର ଆଜିର ଏହି ଦିନରେ ତାର ନୂଆ ନାଁ ପାଇଥିଲା ଆକାଶବାଣୀ। ବର୍ତ୍ତମାନ 591 ଷ୍ଟେସନ ଆକାଶବାଣୀର, 23 ଭାଷାରେ ପ୍ରସାରିତ ହେଉଛି କାର୍ଯ୍ୟକ୍ରମ ଏବଂ 143 କ୍ଷେତ୍ରୀୟ ଭାଷାରେ ମଧ୍ୟ କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରାଇ ଶ୍ରୋତା ମଧ୍ୟଙ୍କ ବହୁତ ପାଖକୁ ପହଞ୍ଚିପାରିଛି ରେଡିଓ। ସେଇଥିପାଇଁ ତ ବହୁଜନ ହିତାୟ ବହୁଜନ ସୁଖାୟ ଏହି ମୂଳମନ୍ତ୍ରରେ ଅଭିମନ୍ତ୍ରିତ ହୋଇଛି ଆକାଶବାଣୀ ବା ରେଡିଓ। ଏତେ ଅନ୍ତରଙ୍ଗ ଏତେ ଆପଣାପଣ ରେଡିଓ ପାଇଁ ଯେ କେଉଁ ଗୋଟିଏ ମୁହୂର୍ତ୍ତରେ ଆମେ ପାଶ୍ୱରୀ ଗଲେ ବି ରେଡିଓ କିନ୍ତୁ ଆମକୁ ପାଶ୍ୱରେନି। ତ ଆଜିର ଏଇ ସୁନ୍ଦର ଦିନରେ, ଗୋଟିଏ ସ୍ମୃତିମୟ ଦିନରେ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆଉ ଟିକିଏ ଆବରି ନେଇ ଆପଣେଇ ନେଇ ଆମେ ଗର୍ବ ଅନୁଭବ କରୁଛୁ ଏବଂ ଏହି ଯାତ୍ରା ଆମର ଚାଲିଥାଉ। ଗୋଟିଏ ପରେ ଗୋଟିଏ ହୁଏତ ଆମେ ହଜିଯାଉଥିବା, କିନ୍ତୁ ଆମ ଭିତରେ ସ୍ମୃତି ହୋଇକି ଜୀବନ୍ତ ହୋଇକି ବି ଏବଂ ପାଖେପାଖେ ରହିକି ରେଡିଓ ସବୁବେଳେ ଆପଣାର ଲୋକଟିର କଥା ହୋଇକି ଥିବା।

ମନକା ରେଡିଓ ଏମିତି ବାଜୁଥାଉ ଆପଣଙ୍କ ମନର ରେଡିଓ ଏବଂ ସମସ୍ତେ ଆପଣଙ୍କର ଧକ୍ ଧକ୍କୁ ଗୋଟିଏ ସୁନ୍ଦର ସୁରିଲା ଗୀତ ହିସାବରେ ସବୁକାଳେ ଶୁଣୁଥାନ୍ତୁ। ଜୀବନ ଏମିତି ଆଜ୍ଞା, ସବୁକାଳେ ହୃଦୟ ବାଣ୍ଟି ବାଣ୍ଟି ଆମ ପାଖରେ ଯାହା ଟିକକ ରହିଛି ସେଇଟା ଗୋଟିଏ ସ୍ପନ୍ଦନ ହିଁ, ଆଉ ସେହି ସ୍ପନ୍ଦନ ଟିକକ ଯେତେବେଳେ ରହିଯାଏ ଆମେ ବି ଗୋଟିଏ ସୁନ୍ଦର ସ୍ମୃତି ପାଲଟି ଯାଉଛେ। ହୁଏତ କେତେଜଣଙ୍କ ପାଇଁ ଭଲ ହେଲା ଗଲା, ଆଉ କେତେଜଣଙ୍କ ପାଇଁ ଆହା ଚାଲିଗଲା, ଆଉ କେତେଜଣଙ୍କ ପାଇଁ ଗୋଟିଏ ଶ୍ରଦ୍ଧାଞ୍ଜଳି। ଜୀବନ ଏମିତି ସୁଖର ଦୁଃଖର ଖେଳ, ବାସ୍ ୟାରି ଭିତରେ କିଛି ରୋମାଣ୍ଟିକ କଥା ବି ବେଳେବେଳେ ଆସିଯାଏ, ଯାହାକି ଆମେ ତାକୁ ଅତିକ୍ରମ କରି ଯିବାଟା ତ ଏତେ ସହଜ ନୁହେଁ ରେ ଭାଇ। ସମୟ ବଢ଼େଇ ଦିଏ ସୁନାରଙ୍ଗୀ ଖରାର ଭୋଦୁଅ, ଭରପୁର ଧାନ କ୍ଷେତରୁ ମହକି ଉଠୁଥିବା ଅନ୍ନପୂର୍ଣ୍ଣା ବାସ୍ନା, କାଚରଙ୍ଗର ପାଣିରେ ଚକମକ ରୂପା ମାଛର ଖେଳ ପହଞ୍ଚେଇ ଦିଏ ଦୂର ଗାଁର ହଜିଲା ଅତୀତକୁ। ସ୍କୁଲ ଘଣ୍ଟି ବାଜି ସାରିଥିଲେ ବି ଅପେକ୍ଷା କରି ହେଉଥିଲା କାହାର ଆସିବା ବାଟକୁ। ସେ ଆସୁଥିଲା ଆଖିରେ ଲାଜର କଜଳ ଲଗେଇ, ବାରିରୁ ତୋଳି ଆଣିଥିବା ପିଜୁଳି ବଢ଼େଇ ଦେଇ କହୁଥିଲା, ଏତେ ଆଉ ମୋତେ ଜଗିକି ରହନି, କେବେ ଯଦି ମୁଁ ନ ଆସେ ସ୍କୁଲର ଶେଷ ଘଣ୍ଟା ବି ବାଜି ସାରିଥିବ, ତୁ ଏମିତି ଜଗିଥିବୁ। ଓଦା ଓଦା ଆଖିରେ ହସର ଚମକଟେ ଖେଳି ସେ ମୋତେ ଚାହୁଁଥିଲା, ଆଉ ମୁଁ ପାଲଟୁଥିଲି ଗୋଟିଏ ଦୀର୍ଘ ଲମ୍ବା ନିଶ୍ୱାସ।

କେବେ କେମିତି ଶୁନଶାନ ଦ୍ୱିପହରରେ ଆସୁଥିଲା ସୁନ୍ଦର ହାତ ଲେଖାର ଚିଠି। କେତେ ଯେ ଶବ୍ଦ କଥା କହିଲା ଭଳି ଛିଟକି ପଡ଼ୁଥିଲା ସେ ଚିଠିରୁ। ଗୋଟିଏ ହାଲକା ନିଶା ନିଶା ବାସ୍ନାଟେ ଖେଳି ଯାଉଥିଲା ଘରସାରା। କୋପତର ଘୁମୁରା ଗୋଟିଏ ଉଦାସର ଚାଦର ଘୋଡ଼େଇ ହୋଇ ଉଡ଼ି ଯାଉଥିଲା ଜଙ୍ଗଲକୁ। ଜଙ୍ଗଲରୁ କିନ୍ତୁ ଫେରୁଥିଲେ ପଲେ ଦୁଷ୍ଟ ପ୍ରଜାପତି। ଜଙ୍ଗଲରୁ ଫେରୁଥିବା ପ୍ରଜାପତିଙ୍କ ଡେଣାରେ ଏତେ ରଙ୍ଗ କେମିତି ଥାଏ କେଜାଣି। ସେ ରଙ୍ଗ ସବୁ ଚପିଯାଏ ପୋଷ୍ଟମ୍ୟାନ ଦେଇଯାଇଥିବା ସେ ସୁନ୍ଦର ହାତଲେଖା ଚିଠିରେ। ଆହ, କୋଉଠି ଯେମିତି ଅତରର ଶିଶିଟେ ଢାଳି ହୋଇଗଲା।

ମନରେ ଢେଉ ଭଙ୍ଗା ସ୍ୱପ୍ନ, ଚୁଡ଼ି ଶବ୍ଦର ସାଇରି ଭିତରେ ଦିଶି ଯାଉଥିଲା ଗୋଟିଏ ଫିକା ଫିକା ମୁହଁ। ଇନ୍ଦ୍ରଧନୁରେ ନିଆଁ ଜାଳି ମେଘର ଡେଣାରେ ଚିହ୍ନା ହୃଦୟଟିର ଆସିବା ଆସିବା ଭ୍ରମ। ପବନ ଉଡ଼େଇ ନିଏ ଝରାପତ୍ର, ତାହା ସହିତ ଉଡ଼ିଯାଏ ସାଇତା ସ୍ୱପ୍ନର ଅନେକ ଫର୍ତ୍ତ। କେବଳ ବହିର ମଲାଟ ପରି ରହିଯାଏ ଗୋଟିଏ ସହି ଯାଉଥିବା ହୃଦୟ, ସେଇଠି ହିଁ ସ୍ଥିର ଥିଲା ସମୟ। ବୟସଟା କେବେ କେମିତି ଓଲଟାଉଥିଲା ପୁରୁଣା ଦିନର କବିତା ଡାଏରୀ, ଆଉ ତା ଭିତରୁ କୋଉ ଗୋଟିଏ ଝଲକରେ ଖସି ପଡ଼ୁଥିଲା ଗୋଟିଏ ମୟୂର ଚୂଳ।

ସବୁ ଗଳ୍ପ ସରିଗଲା ପରେ ଜୀବନର ଭିନ୍ନ ଏକ ଗଳ୍ପ ଯୋଡ଼ି ହୋଇଯାଏ। ସେ ଗଳ୍ପରେ ନିଜେ ହିଁ ନେପଥ୍ୟ ନାୟକ ଭଳି ରହିବାକୁ ହୁଏ, ତର୍ଜମା କରିବାକୁ ହୁଏ ଅତୀତ ଆଉ ବର୍ତ୍ତମାନର ସ୍ଥିତିକୁ। କେତେ ଉଠାପକା ଜୀବନର ରାସ୍ତା, ତାରି ଭିତରେ ବି ଅନେକ ସୁଖର ସବୁଜିମା ଆଉ ଦୁଃଖର ନୀଳ ହ୍ରଦ। ସେହି ହ୍ରଦରେ ନିଜେ ଯେମିତି ପାଲଟିବାକୁ ପଡ଼େ, ଗୋଟିଏ ପ୍ରବାସୀ ପକ୍ଷୀର ଗୀତ।

ସବୁ ଦୁଷ୍ଟମୀ ଯେବେ ପ୍ରଜାପତିର ଉଡ଼ାଣ ଦିଅନ୍ତି, ସେଇଠି ହିଁ ଚହଲି ଯାଏ ପ୍ରଗଳ୍ଭ ମନ, ବୋଲୁ ମାନେ ନା ନିଜ ଭିତରର ପିଲାଳିଆମି ଭାବ। ମନ ଉଚ୍ଛନ ହୁଏ, ଶୀତ ସକାଳର ଘାସ ଉପରେ, କାକରର ଚାଦର ଉପରେ ଖୋଜି ହୁଏ କାହାର ଚିହ୍ନା ଚିହ୍ନା ପାଦଚିହ୍ନ। ଶରତ ଆକାଶର ମେଞ୍ଚା ମେଞ୍ଚା ବାଦଲକୁ ପକେଟରେ ପୂରେଇ ଚିଠି ଲେଖିବାର ମୋହ ଯେମିତି ଆସ୍ତେ କିନା ଅନେକ ଶବ୍ଦର ପାହାଡ଼ି ରାଗରେ ସଜେଇ ହୋଇଯାଏ।

ଗୀତ ହଂସିନୀର ପର୍ଦ୍ଦ ମେଘ ଭଳି ଡେଣା ସଜେଇଦେବ ଉଡ଼ାଣ ଭରିବାର ସଙ୍ଗୀତ, ଆକାଶ ବି ଯେମିତି ମହାଚ୍ଛନ୍ନ ହୋଇଯିବ।

ମୃଣାଳ ଲୋଭରେ ପଦ୍ମବନର ରାଜହଂସୀ କେତେବେଳେ ଏକଲା ହୋଇଯାଏ, ମନମାରି ଅପେକ୍ଷା କରେ ନିଜ ସାଥୀ ହଂସିନୀଟିକୁ। କେତେବେଳେ ଆସିବ ସେ ମଧୁଲଗ୍ନ ସମୟ, ମିଠା ମୃଣାଳ ଭେଟିଦେବା ସହିତ ଗାଇଯିବ ଅନେକ ଶୃଙ୍ଗ।

0: କିଛି ମିଠା ମିଠା କଥା ଆଉ ରୋମାଣ୍ଟିକ ଗୀତର ଗୋଟିଏ ସରଗମ ଭିତରୁ ହଠାତ୍ ଦିଗ ବଦଳିବାକୁ ହିଁ ପଡ଼େ ବେଳେବେଳେ। ତେବେ ଏଇଠି ଆମେ ବିରାମ ନେବା ଅଳ୍ପ ବିରାମ ବିଜ୍ଞାପନ ପାଇଁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ଯୋଗାଯୋଗ କରନ୍ତୁ।

0: ଋତୁ
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାର
2: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ AEDP ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
3: ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ତେବେ ଆଜିର ଆକାଶବାଣୀ ଲାଇଭ୍ରୁ ବିଦାୟ ଦିଅନ୍ତୁ। କିଛି କଥାକୁ, କିଛି ଶବ୍ଦକୁ, କିଛି କବିତାକୁ ଏବଂ କିଛି ମନପସନ୍ଦର ଭାବକୁ ଆପଣଙ୍କ ସହ ପୁଣି ବାଣ୍ଟିବାର ଲୋଭରେ ଆଜି ପାଇଁ ବିଦାୟ ନେଉଛି ରଘୁନାଥ ବିଶ୍ୱାଳ। ନମସ୍କାର।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ମଧ୍ୟାହ୍ନ 12। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଆପଣଙ୍କର କଥା ଆମର ଗୀତ ଏବଂ ଆପଣଙ୍କ କଥାକୁ ଟେଲିଫୋନ୍ ଯୋଗେ ଶୁଣିବାର ଅପେକ୍ଷାରେ ଟକ୍ ଷ୍ଟୁଡିଓରେ

0: प्रतिवर्ष जुन मासर सात तारिखको विश्व खाद्य सुरक्षा दिवस भाबे पालन गराजाए। युनाइटेड नेसन जेनेराल एसेम्ब्ली तरफरु 2018 यही दिवसको मनेवा पई घोषणा गराजाइथिला आउ 2019 प्रथमे यही खाद्य सुरक्षा दिवसको पालन गराजाइथिला। त आसन्तु आजि आलोचना करिबा सुरक्षित भोजन द्वारा एक सुस्थ जीवन केमिति जी हबो। ସକାଳର ଚା ହେଉ, ପିଲାଙ୍କର ଟିଫିନ୍ ହେଉ ବା ପରିବାର ସହ ରାତ୍ରି ଭୋଜନ ହେଉ, ଭୋଜନ ଆମ ଜୀବନରେ ସବୁଠୁ ମୂଲ୍ୟବାନ ପ୍ରକ୍ରିୟା ଅଟେ। ଭୋଜନ କେବଳ ସ୍ୱାଦିଷ୍ଟ ହେବା ଜରୁରୀ ନୁହଁ, ଭୋଜନର ସୁରକ୍ଷିତ ବି ସେତିକି ଜରୁରୀ ଅଟେ। ତ ଜମିରୁ ନେଇ ଆପଣଙ୍କର ଖାଇବା ଥାଳି ପର୍ଯ୍ୟନ୍ତ ଖାଦ୍ୟର ପ୍ରତ୍ୟେକଟି ଦାନାରେ ସୁରକ୍ଷା ଓ ସ୍ୱଚ୍ଛତାକୁ ନେଇ ଧ୍ୟାନ ଦେବା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ। କେବେ ଆପଣ ଏନେଇ ଚିନ୍ତା କରିଛନ୍ତି? ଯଦି କରିନାହାନ୍ତି ତେବେ ବର୍ତ୍ତମାନ ବେଳ ଆସିଛି ଚିନ୍ତା କରିବା ପାଇଁ। ନମସ୍କାର, ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଅମରକୁ। ଆମକୁ ଫୋନ୍ କରିବା ପାଇଁ ଆମ ନମ୍ବର ହେଲା 06854230690। ନମ୍ବରଟି ଆଉ ଥରେ କହୁଛୁ 06854230690। ହ୍ୟାଲୋ।
1: ହ୍ୟାଲୋ
0: ଆଜ୍ଞା, କୁହନ୍ତୁ। ହ୍ୟାଲୋ
1: ମ୍ୟାଡ଼ାମ।
0: ଆଜ୍ଞା,
1: ବୁଲଗୋବିନ୍ଦ ମିଶ୍ର ସୁଲେଇ ଯାତ୍ରା ଜିଲ୍ଲାରୁ କହୁଛି।
0: ଆଚ୍ଛା, ଆପଣ ପ୍ରଥମେ ଫୋନ କରିଛନ୍ତି ଏ କାର୍ଯ୍ୟକ୍ରମକୁ? ଆପଣଙ୍କ ଫୋନ ପ୍ରଥମେ ଲାଗିଛି?
1: ଏଇ ଯୋଉ ଗଲା ଶନିବାର ଦିନ ଫୋନ କରିଥିଲି ମୋ ପସନ୍ଦରେ ରେକର୍ଡିଂ ଲାଗି ଆମର ଗୀତ।
0: ହଁ, ଗୀତ ଶୁଣିଲେ ଆପଣଙ୍କ ପସନ୍ଦର?
1: ହଁ ଶୁଣିଲି, ଆପଣ ଶୁଣିଲେ ବୋଧେ।
0: ଆଜ୍ଞା, କୁହନ୍ତୁ। ମାନେ ଆମେ ଗତକାଲି ମନେଇଥିଲେ, ଜୁନ ମାସର ସାତ ତାରିଖ ଥିଲା, ଗତକାଲି ମନେଇଥିଲେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ।
1: ହଁ,
0: ଏନେଇ କିଛି କୁହନ୍ତୁ। ଖାଦ୍ୟକୁ ସୁରକ୍ଷିତ ଭାବରେ ଆମେ ନିଜେ ବ୍ୟବହାର କରିବା କେତେ ଜରୁରୀ ବର୍ତ୍ତମାନ ସମୟରେ?
1: ମ୍ୟାଡ଼ାମ ବହୁତ ଜରୁରୀ ଅଛେ, କାହିଁକି ନା ମୁଁ ନିଜେ ମାନେ ଆମର ଖାନା ପିନା ଠିକ ଟାଇମରେ ନାଇଁ କରି ଯାହା ଲାଗି କି ମୋର ସୁଗର ବହୁତ ବଢିଛି, ମୁଁ ନିଜେ ସେଥିରେ ଭୁକ୍ତ ହୋଇଗିଆ। ସେଥିଲାଗି ମୁଁ ଏବେ ମୋର ଖାନାର ଟାଇମିଂ ସବୁ ଠିକ ରଖିଛି, ମାନେ ସକାଳୁ ପହିଲା ଉଠିକିରି ମୁଁ ମାନେ ଟିଫିନ ଚାଲେ, ଚାଲିଲା ପରେ ମୁଁ ପାଣିକୁ ଗରମ କରିକି ଗରମ ପାଣି କି ପିଏ, ତାପରେ ଆମର ଗୋଟେ କୁରେ ଗଛ ମିଳେ, ସେ କୁରେ ଗଛରୁ ତାକୁ ଛାଲିକୁ ଗ୍ରାଇଣ୍ଡିଂ କରିକିରି ରଖିଛି, ତାକୁ ସିଝେଇ କରି ତାକୁ ମାନେ ପିଉଛି, ତାପରେ ଘଣ୍ଟା ଗୋଟେ ପରେ ଲାଉ ପିଉଛି, ତାର ଘଣ୍ଟା ଗୋଟେ ପରେ ଗୋଟେ କରଲା ଖାଉଛି, ତାପରେ ମୁଁ ଆମର ଏଇ ଆମର ମୁଗ ଆଉ ଆମର ଚଣା ମାନେ ଗଜାବାଲା ସେଇଟା ଖାଉଛି, ତାପରେ ନଅଟା ପୁଣି ରୁଟି ତରକାରୀ, ଏଇଟା ହଉଛି ମୋର ରୁଟି। ତ ସମସ୍ତଙ୍କୁ ମୋର କହିବାର ଯଦି ଖାନା ପିନା ଆମେ ଠିକ ହିସାବରେ ଠିକ ଭାବରେ ସ୍ୱଚ୍ଛ ଖାନା ସ୍ୱଚ୍ଛ ଖାଦ୍ୟ ଖାଇଲେ ଆମର ଶରୀର ଠିକ ହିସାବରେ ରହିବ।
0: ଆଜ୍ଞା ଆଜ୍ଞା, ଗୋଟେ ସନ୍ତୁଳିତ ଆହାର ଆମ ନେବା। ବର୍ତ୍ତମାନ ସବୁ ଡକ୍ଟର କହିଲେଣି ଯେ ଆପଣଙ୍କର ଖାଦ୍ୟ ହିଁ ଆପଣଙ୍କର ଔଷଧ
1: ପୁରାପୁରି।
0: ହଁ, ଆମେ ଯୋଉ ଟାବଲେଟ

0: ଖେଳୁଛୁ ସକାଳ ପାଇଲେ, ଖାଇବା ପରେ, ଖାଇବା ଆଗରୁ, ଖାଇବା ମଝିରେ, ସକାଳେ, ସନ୍ଧ୍ୟାବେଳେ, ରାତିରେ, ଏଇ ଯୋଉ ଟ୍ୟାବଲେଟ୍ ଏତେ ମାତ୍ରାରେ ବ୍ୟବହାର ନ କରିକି ଆମର ଖାଦ୍ୟର ପ୍ରଣାଳୀକୁ ଆମେ ଚେଞ୍ଜ କରିବା, କ'ଣ ଖାଇଲେ ଆମ ଶରୀର ପାଇଁ ଭଲ। କିନ୍ତୁ ଏଠି କଥା ପଡ଼ିଛି ଖାଦ୍ୟ ସୁରକ୍ଷାର କଥା। ଗୋଟେ ସୁରକ୍ଷିତ ଖାଦ୍ୟ ଖାଇଲେ ଆମେ ଗୋଟେ ସୁସ୍ଥ ଜୀବନ ବଞ୍ଚିବା। ତ ଆପଣ ଆପଣଙ୍କର ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ଯୋଉ ଯୋଉ ଜିନିଷ, ଯୋଉ ଯୋଉ ଖାଦ୍ୟ ଖାଆନ୍ତି, ଯାହା ଯାହା କରନ୍ତି ଆମ ଶ୍ରୋତାମାନଙ୍କୁ କହିଲେ ବହୁତ ବହୁତ ବହୁତ ଧନ୍ୟବାଦ। ଶରୀର ପାଇଁ କୋଉଟା ଠିକ ଆମେ ସେଇ ଖାଦ୍ୟକୁ ବାଛିବା। ଆମେ କଣ କରୁ, ଆମ ପାଟି ପାଇଁ କଣ ସ୍ୱାଦିଷ୍ଟ ଆମେ ସେଇଟାକୁ ଖାଉ।
1: ମୁଁ ରୁଟି ଦୁଇଟା ମାନେ ବାସି ରୁଟି ଦୁଇଟା ହିଁ ଖାଉଛି, ଶୁଖା ରୁଟି ବାସି ରୁଟି ଦୁଇଟା ରୁଟି ଖାଉଛି। ଆଉ ତାର ପରେ 1 ବଜେ ପଖାଳ ମୁଠେ ଖାଉଛି, ଆଉ ରାତିରେ ପୁଣି ମାନେ ରୁଟି 3ଟା।
0: ବହୁତ ବଢିଆ, ବହୁତ ବଢିଆ। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଦୋଳ ଗୋବିନ୍ଦ ଆପଣଙ୍କ ନାଁ? ନା,
1: ଆଜ୍ଞା,
0: ଠିକ ଅଛି। ଧନ୍ୟବାଦ ଆପଣଙ୍କୁ,
1: ଧନ୍ୟବାଦ।
2: मुझे पता है तू कल सोई नहीं, सबको पता है तुझे हो गया लव, सच्ची बता दे हो गया कब।

0: ସେମାନେ କେହି ମାନେ ଇଏ କରୁନା, ଧ୍ୟାନ ଦେଉନା। ଏଇ ଯେଉଁ ଛୋଟ ଛୋଟ କଥାରେ ଯେତେବେଳେ ଆମେ ଧ୍ୟାନ ଦେବା, ତାକୁ ବ୍ୟବହାର କାମରେ ଲଗେଇବା, ତେବେ ଗୋଟେ ଉତ୍ତମ ଖାଦ୍ୟ, ଗୋଟେ ସ୍ୱାସ୍ଥ୍ୟକର ଖାଦ୍ୟ ଆମେ ପ୍ରତିଦିନ ନବା ନୁହଁ।
1: ବିଲକୁଲ ଆପଣଙ୍କର କଥା ପୁରା ନିହାତି ସତ କଥା ନାନି, ଆଉ ସମସ୍ତେ ପାଳନ ନାଇଁ କରିପାରବା, କିନ୍ତୁ ସମସ୍ତଙ୍କୁ କାର୍ଯ୍ୟକ୍ରମ ମଧ୍ୟରେ ଆପଣ ବଢିଆ ସଚେତନ କରୁଛନ୍।
0: ଆଜ୍ଞା,
1: ଆଉ ଆଜି ଏଡ଼କି ବଢିଆ ସୁନ୍ଦର ଟପିକ ଟେ ରଖିଛନ୍ ଯେ ନାନୀ, ଆଜି ମତେ ବହୁତ ବଢିଆ ଲାଗଲା, ଆଉ ଆମର ଶ୍ରୋତା ମାନଙ୍କୁ ବି ସଚେତନର ଗୋଟେ ବାର୍ତ୍ତା ଦେଲେ।
0: ଆପଣ ସକାଳ ହେଲେ କଣ ଟିଫିନ କରନ୍ତି ସବୁଦିନ କୁହନ୍ତୁ ସମସ୍ତଙ୍କୁ।
1: ସକାଳେ ଟିଫିନ ତ ଆମର ଚା ଜଳଖିଆ ଅଛି ନାନି।
0: ଜଳଖିଆରେ କଣ ଖାଆନ୍ତି?
1: ଜଳଖିଆରେ କେଉଁଦିନ ମୁଢି ମିକ୍ସର ହୁଏ, କେଉଁଦିନ ସୁଜି ଉପମା,
0: ଆଚ୍ଛା
1: କେଉଁଦିନ ଯୋଉଟା ହେଲା।
0: ତ ବର୍ତ୍ତମାନ ଟିକେ ଆଗରୁ ଆମେ ଜଣେ ଭାଇ ଫୋନ କରିଥିଲେ, ଆମେ କଥା ହଉଥିଲୁ। ବର୍ତ୍ତମାନ ସବୁ ଡକ୍ଟର୍ସ କହିଲେଣି ଆପଣଙ୍କର ଖାଦ୍ୟ ହଉଛି ଆପଣଙ୍କର ମେଡିସିନ। ହଁ, କଣ ଖାଦ୍ୟ ଖାଇଲେ ଆମେ ସୁସ୍ଥ ରହିପାରିବା, ଦେହ ବିଲକୁଲ ବି ଖରାପ ହବନି, ଆମକୁ ଡକ୍ଟର୍ସ ପାଖକୁ ଯିବାକୁ ପଡ଼ିବନି, କୌଣସି ଔଷଧ ଖାଇବାକୁ ପଡ଼ିବନି, ଏଇ କଥା ଚିନ୍ତା କରିବାର ସମୟ ବର୍ତ୍ତମାନ ଆସିଛି ନୁହଁ?
1: ବିଲକୁଲ।
0: ହଁ, ବହୁତ ବଢିଆ।
1: ଆଜିକାଲି ଗୋଟିଏ ପ୍ରୋବ୍ଲେମ ହଉଛି ନାନୀ, କଣ କି ଯେ ଆମର ଚାଷର ଯେ ଆମର ଚାଷୀ ଯେ ଖାଦ୍ୟ ଆମେ ଯେ ଉତ୍ପାଦନ କରୁଛୁ।
0: ଆଜ୍ଞା,
1: ମୁଁ ତ ଗୋଟେ ଚାଷୀ ଆନାନି, ଆଉ ଯେ ଖାଦ୍ୟ ଆଜିକାଲି କଣ ହଉଛି ରାସାୟନିକ ସାର ଅତ୍ୟଧିକ ଯେନ୍ ପ୍ରୟୋଗ ହଉଛି, ସେଟା କଣ ହଉଛି ଯେ ଖାଦ୍ୟ ଗୁଡା ଖାଉଛେ ଆମେ ସେଟା ତାର ପ୍ରାୟ ବିଷଯୁକ୍ତ
0: ନିହାତି। ସେ କଥା ଆପଣ ବେଶ ଭଲ ଭାବରେ ଜାଣନ୍ତି। ଆପଣ କୋଉ ସାର, ଆପଣଙ୍କର ଅର୍ଗାନିକ ଫାର୍ମିଂ କରୁଛନ୍ତି, ଆମର ଜୈବିକ ସାର ପ୍ରୟୋଗ କରିକି କରୁଛନ୍ତି?
1: ଏବେ ବି ପ୍ରୟୋଗ କରୁଛନ୍ତି।
0: ହଁ, ଏ କଥା ଆମେ ସବୁ ଜାଣିଛି ଯେ ରାସାୟନିକ ଦେଇଦେଲେ ଆମର ଫସଲ ଭଲ ହବ, ବହୁତ ହବ, ଆମକୁ ଲାଭ ବହୁତ ହବ, ଆମ ପାଖରେ ଟଙ୍କା ବହୁତ ରହିବ। ଏଇ ରେସ୍ରେ ଆମେ ସମସ୍ତେ ବର୍ତ୍ତମାନ ଚାଲିଛେ ନୁହଁ? ଯାହାଫଳରେ ଯୋଉ ଖାଦ୍ୟ ଆମେ ଦେବା ଆମେ ଆମ ଜନତାକୁ, ସେ ଖାଦ୍ୟ ଖାଇଲେ ତାଙ୍କର କଣ ସ୍ୱାସ୍ଥ୍ୟ ବିଗିଡିବ, କଣ ରୋଗ ଆସିବ, ଏ କଥା ଆମେ କେହି ଚିନ୍ତା କରୁନୁ ନା?
1: ହଁ,
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସୁବଳ, ଆପଣଙ୍କ ପାଇଁ ସୁନ୍ଦର ଗୀତ ଆମେ ଶୁଣୁଛୁ।
1: ଠିକ୍ ଅଛି, ନମସ୍କାର।
0: ନମସ୍କାର।

0: ତାକୁ ଆଜି ଯୋଉ ଟପିକ ଅଛି ତାକୁ ରଖିକି ମୁଁ କହୁଛି, ଜିତନା ଜରୁରୀ ଉତନା ଲୋ ଥାଲି ମେ, ଜିତନା ଜରୁରୀ ଉତନା ଲୋ ଥାଲି ମେ, ବନା ବେକାର ନା ଯାଏ ନାଲି ମେ।
1: ପୁରା ମାନେ ଟପିକ କୁ ନେଇକି ଆପଣ ସଚେତନ ଉପରେ ଗୋଟେ ବାର୍ତ୍ତା ବି ଦେଇଦେଲେ,
0: ଆଜ୍ଞା,
1: ମୁଁ ଜାଣିପାରିଲି ଟପିକ ବି କଣ, ଅନେସେସରି ୱେଷ୍ଟିଂ ଫୁଡ୍।
0: ହେଲେ ଗଲକାଲି ଆମେ ମନେଇଥିଲେ ଜୁନ 7 ତାରିଖ ଥିଲା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ।
1: ସୁରକ୍ଷା
0: ଖାଦ୍ୟକୁ ଆମେ କେମିତି ସୁରକ୍ଷା ଦେବା, ଗୋଟେ ସୁରକ୍ଷିତ ଖାଦ୍ୟ ଖାଇଲେ ଆମେ କେମିତି ଗୋଟେ ସୁସ୍ଥ ଜୀବନ ଜିଇଁ ପାରିବା,
1: ଏଇ ନେଇକି
0: ହଁ
1: ଆମେ ଯୋଉ ବାଲାନ୍ସ ଡାଏଟ୍ କରୁଛେ, ଆମେ ଅଳ୍ପ ଖାଇବା, ବେଶୀ ଥର ଖାଇବା, ଅଳ୍ପ ଖାଇବା,
0: ଆଜ୍ଞା,
1: ଆମେ ଯଦି ନେଇପାରିବାନି ଆମେ ସେଇ ଜିନିଷ ଗୁଡା ଆମେ ରଖିଦବା। ବାସି ତ ମୁଁ କହିବିନି, ଗରମ ଦିନରେ ଖାଇବା ପାଇଁ ରିଫ୍ରେଶ ଖାଇବା କଥା,
0: ଆଜ୍ଞା,
1: କାହିଁକି ଶୀତ ଦିନ ବର୍ଷା ଦିନ ନୁହେଁ, ସେଇ ବାସିଟା ଯଦି ତମେ ନଷ୍ଟ ନ କରିକି, ଆମେ ଯେମିତି ମୁଁ ପକ୍ଷୀମାନଙ୍କୁ ଦଉଛି, ମମି ଡାଡି କୁଆ କୁକୁର ତାଙ୍କ ପାଇଁ ସ୍ପେଶାଲ ମାନେ ରୁଟି ହଉଛି, ମାନେ ଏମିତି ନୁହେଁ ଯେ ଆମେ ନଷ୍ଟ ହେଲା ଆମେ ତାଙ୍କ ପାଇଁ ବନେଇକି ରଖିଲୁ, ନା ତାଙ୍କ ପାଇଁ ହଉଛି,
0: ମାନେ
1: ସିଏ ବି ଗୋଟେ ମେମ୍ବର ଭଳିଆ, ସେ ଷ୍ଟ୍ରିଟ୍ ଡଗ୍ ହୁଅନ୍ତୁ,
0: ହେଲା,
1: ବିସ୍କେଟ ପ୍ୟାକେଟ ହଉ ପଛେ, କିନ୍ତୁ ହଁ ବଫେରେ ଯୋଉ ହଉଛି, ଯୋଉ ମାନେ ସମସ୍ତେ ଦେଖାବା ପାଇଁ ନିଅନ୍ତୁ କି ଆମେ ଏତେ ଖାଇପାରିବୁ, ନିଅନ୍ତୁ କି ପେଟ ଯାଇ ଖାଆନ୍ତୁ କି ସେଟା ନଷ୍ଟ ହୁଅନ୍ତୁ, ପ୍ଲେଟ ପ୍ଲେଟ ନଷ୍ଟ ହଉଛି। ତ ସେଠି ଆମର ଫୁଡ୍ ବ୍ୟାଙ୍କ ଅଛି, ଏଇଠି ଫୁଡ୍ ବ୍ୟାଙ୍କରେ ବି ଆମେ କରିପାରିବା, ଅନାଥ ଆଶ୍ରମରେ ବି ଆମେ ଦେଇପାରିବା, ଆମେ କନେକ୍ଟ କରିକି ବି ଆମେ ଯୋଉ ସଂସ୍ଥାରେ ଥିବା ସେଇଟା ଆମେ କହିଦେଲେ ବି ସେମାନେ ଆସିକି ଆମଠୁ ନେଇଯିବେ,
0: ତାହେଲେ
1: ଆରାମସେ ମ୍ୟାମ୍ ଯେମିତି ଗୋଟେ ରୁଟି ଆମେ ଦିଟା ରୁଟି ନଷ୍ଟ କରୁଛେ, ତ ଗରିବ ଲୋକ ତ କେତେ ଖାଇବାକୁ ମିଳୁନି,
0: ବହୁତ ଲୋକ ଅଛନ୍ତି ଖାଇବା ପାଇଁ, ବହୁତ ଲୋକ,
1: ସେତିକି ଯଦି ଆମେ ତାଙ୍କୁ ଦେଇପାରିବା, ଆଜିକାଲି ଦୁନିଆରେ ଆମେ ତ କିଛି କରୁନି କି ଆଜି ପଇସା ଯାଉନି,
0: ଆଜ୍ଞା
1: ନଷ୍ଟ କରିବାନି।
0: ତ ମାମା ଆପଣ ବିଭିନ୍ନ ଜାଗାକୁ ବୁଲୁଛନ୍ତି, ଭ୍ରମଣ କରୁଛନ୍ତି, ଆପଣ ନିହାତି ଭାବରେ ଦେଖିଥିବେ ଯେ ଗୋଟେ ଗରିବ ଲୋକ ଡଷ୍ଟବିନ୍ ରୁ ଖାଇବା କାଢିକି ଖାଉଛି ସେଇଠି, ଏ ଯୋଉ ଏଇଟା ଗୋଟେ ହୃଦୟ ବିଦାରକ ଦୃଶ୍ୟ। ପ୍ରତିଦିନ ଆପଣ ଦେଖୁଥିବେ ଯେ ଗୋଟେ ମଇଳା ଆବର୍ଜନାରୁ କିଛି ଖାଦ୍ୟ ସଂଗ୍ରହ କରିକି ଖାଉଛନ୍ତି, ଆପଣ ଖାଇବାକୁ ସେମାନଙ୍କୁ ମିଳୁନି, ଯାହାଫଳରେ ଏଇଭଳିଆ ଗୋଟେ ପରିସ୍ଥିତିରେ ସେମାନେ ବଞ୍ଚୁଛନ୍ତି, ଆଉ ଏପଟେ ଆମେ କୁଢା କୁଢା ଖାଦ୍ୟ ନଷ୍ଟ କରୁଛେ। ଏଇ ଯୋଉ ସୁନ୍ଦର ସୁନ୍ଦର କଥା ଆପଣ କହିଲେ, ମାନେ ଆପଣ ଭାବନ୍ତୁ ଗୋଟେ ସୁସ୍ଥ ସମାଜ ଗଠନ କରିବା ପାଇଁ ଗୋଟେ ସୁରକ୍ଷିତ ଭୋଜନର ନିହାତି ଦରକାର, ଯାହାଫଳରେ ଆମର ଭବିଷ୍ୟତ ବି ସୁରକ୍ଷା ହବ, ସୁରକ୍ଷା ପାଇବ,
1: ମେଣ୍ଟାଲିଟି ଆମ ଚିନ୍ତାଧାରା ଯଦି ଟିକେ ହଁ ଆମେ ରୁଟି ଫୋପାଡ଼ିବାନି, ସେମାନେ ଖାଇଲେ ତାଙ୍କ ମୁହଁରେ ଯୋଉ ସ୍ମାଇଲ୍ ଆସିବ ଏତେ ଦିନ ଖାଇନାହାନ୍ତି, ସେଇଟା ସବୁଠୁ ଅନମୋଲ ସମ୍ପତ୍ତି ହେଇଯିବ ଆମ
0: ପାଇଁ। ଆମେ ଏସବୁ ଦୃଶ୍ୟ ଦେଖିଲେ କଣ କରୁ ନା, ଆମେ ଗୋଟେ କ୍ରିଟିସାଇଜ୍ କରୁ, ଦେଖରେ କେମିତି ଖାଉଛି ମହିଳା ଗଦାରୁ, କ୍ରିଟିସାଇଜ୍ କରୁ, ହସୁ ସେମାନଙ୍କ ଉପରେ। ଯେତେବେଳେ
1: ଟ୍ରେନ୍ ରେ କି ଟ୍ରାଭେଲ, ମୁଁ ଜାଣିନି କାହା ଚିନ୍ତାଧାରା ମୋ ସହିତ ମିଶୁଛି କି ନାହିଁ, ଆପଣଙ୍କର ମିଶୁଥିବ,
0: ବଢିଆ
1: ଟପିକ ନେଇଛନ୍ତି ମ୍ୟାମ। ଏଇଠି ରିସେଣ୍ଟ ମୁଁ ଆସୁଥିଲି କାର୍ରେ ଏୟାରପୋର୍ଟ ରୁ, ସିଏ ବୋଧେ ମହିଳା ଆପଣ ଯୋଉଟା ସେଟା କହିଲେ ପିଲା ପିନ୍ଧିକି ଆସୁଥାଏ ଆମ ପାଖକୁ ଆସୁଥାଏ ନା, ହଠାତ୍ ଆମେ କାର୍ ଚାଲିନଥିଲା, ଆମେ ଟିକେ ହଠାତ୍ ଚାହିଁଲା, ସିଏ ମ୍ୟାମ୍ ବିଶ୍ୱାସ କରନ୍ତୁ କିଛି ମାଗିଲାନି, ଖାଲି ଗୋଟେ ଫାଙ୍କା ଉପରେ ଗୋଟେ ଅଜା ବୁଢା ଲୋକ ଭଳିଆ ସ୍ମାଇଲ୍ ଦେଇଦେଲା, ସେଇଠୁ ମମି ଇସାରା ଦଉଥିବ ମତେ ଭାଣ୍ଟିର ଯୋଉ ବିସ୍କେଟ ପ୍ୟାକେଟ ଥିଲା ମୁଁ ଦେଇଦେଲି ତାଙ୍କ ମ୍ୟାମ୍, ହସଟା ମୁଁ ଆପଣ ଦେଖେଇ ପାରନ୍ତି, ଦେଖେଇ ଦିଅନ୍ତି, ସେଇ ହସଟା ହେଇଗଲାଣି 6 ମାସ ଯୋଉଟା ଭୁଲି ପାରୁନୁ।
0: ବାସ ଆମେ କଣ ଦେଲେ, ଗୋଟେ ବିସ୍କେଟ ପ୍ୟାକେଟ ହିଁ ଦେଲେ ଯାହାକି ତା ପେଟ ବି ପୁରିବନି ଠିକରେ, ତ ସେଇ ଜାଗାରେ
1: ଗୋଡ ଖିସି ମାନେ ଭାଇରେଟ ହେଇଯାଉଛି, ଏତେ ମାନେ ଏତେ ହସଟା ତାଙ୍କର ଏତେ ଭଲ ଲାଗିଲା, ଖିଲଖିଲିଆ ହସ, ସେଇ ହସ ମ୍ୟାମ୍ ଆଜିକାଲି ଇନ୍ସାନିୟତ ଭୁଲିଗଲେଣି, ସେଇ ହସ ଆମେ
0: ଆମେ ଦେଖିଲେ ଘୃଣା କରୁ ସେମାନଙ୍କୁ, ପଳା ଆମ ପାଖରୁ ପଳା, ଏଇ ପ୍ରକାର ସବୁ ୱାର୍ଡ ଆମ ପାଟିରୁ ବାହାରେ, କିନ୍ତୁ ତା ବଦଳରେ ଗୋଟେ ପେଟ ପୁରା ସେମାନଙ୍କୁ ଗୋଟେ ମିଲ୍ସ ର ପଇସା ଦେଇଦେଲେ, ଗୋଟେ ଉଳି ତ ଆମେ ସେମାନଙ୍କର ପେଟକୁ ପୁରେଇ ପାରିବା।
1: ମ୍ୟାମ୍ ସ୍ପେଶାଲି ଭାଣ୍ଟିରେ କି କ୍ୟାରି କରିବା ବ୍ୟାଗରେ ଏଇଥିପାଇଁ ଏଗୁଡା ନିଏ, କେତେ କଣ ଏମିତି ମିଳିବେ, କିଛି ନହେଲେ ଟିକେ ତ ସାଗର ସମୁଦ୍ରରୁ ଆମେ ଦେଇପାରିବା।
0: ଆଜ୍ଞା
1: ଆମେ କୁଆଡେ ଦେଇଥିବା, ଆପଣ ବିଶ୍ୱାସ କରନ୍ତୁ ଭଗବାନ ଆମକୁ କାହିଁ ନା କାହିଁ ଭରିଦେବେ।
0: ନିହାତି ନିହାତି, ବହୁତ ବଢିଆ ମାମା। ଆପଣ ଏଇ ଆରି ଭିତରେ କୋଉ କୋଉ ଜାଗା ସବୁ ଟ୍ରାଭେଲ କଲେ?
1: ମ୍ୟାମ ଏବେ ତ ଟ୍ରାଭେଲ, ଏବେ ଯିବି ପୁନେ ଆଉ ବାଙ୍ଗଲୋର ଯିବି, ଏବେ ଆକ୍ଚୁଆଲି କହିବାକୁ ଗଲେ ମୁଁ ଟିକେ ଘରେ ରହିଛି, ବହୁତ ଖରା ହଉଛି, ଏବେ ଟିକେ 2-3 ମାସ ପରେ ପୁନେ ବାଙ୍ଗଲୋର ଯିବି, ନେକ୍ସଟ ଯେତେବେଳେ ମୁଁ ଆପଣଙ୍କୁ କଲ୍ କରିବି ଅଗଷ୍ଟ ଆଡକୁ, ଆଇଦର ପୁନେରେ କି ବାଙ୍ଗଲୋର ରେ ଥିବି।
0: ତ ଦୋଳି କୋଉଠି ଝୁଲିବେ ଆପଣ? ପୁନେ
1: ରଜ ଯୋଉ ଅଛି, ମୁଁ ରଜରେ ହିଁ ସ୍ପେଶାଲି ଗାଁକୁ ଯାଏ, ଆମ ଘରେ ଦୋଳି ଲାଗିଛି କିନ୍ତୁ ଗାଁର ମଜା ସହରରେ ନାହିଁ, ସହରର ମଜା ପଛେ
0: ବହୁତ ବଢିଆ। ଆପଣ ଦୋଳି ଠିକ ରେ ଖେଳନ୍ତୁ, ଗୀତ ଗାଆନ୍ତୁ, ବନସି ଡାକିଲା ଗଜ, ବରସ କେଥରେ ଆସିଛି ରଜ, ଆସିଛି ହୋଇ ନୂଆ ସଜ ବାଜ।
1: ଥ୍ୟାଙ୍କ ୟୁ ମ୍ୟାମ୍, ମୋ ବେଷ୍ଟ ୱିଶେସ୍ ଆପଣଙ୍କୁ, ମୋ ସାଙ୍ଗକୁ, ଦୀପାକୁ, ମୋ ମମି ଡାଡିଙ୍କୁ।

0: ତ କଣ ସବୁ ଶୁଣନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁରରୁ ଆପଣ?
1: ମଙ୍ଗଳବାର ମଙ୍ଗଳବାର ଟିକେ ସିଙ୍ଗର ମନକୁ ଡାକନ୍ତି କି ନାଇଁ ମ୍ୟାଡମ୍? ଭଲ ଲାଗୁଛି
0: ଆଜ୍ଞା, ଏବେ ବର୍ତ୍ତମାନ କଣ କରୁଛନ୍ତି ଆପଣଙ୍କର? ମାନେ ପକୋଡା ଦୋକାନ ଥିଲା ବୋଲି କହୁଥିଲେ ଥରେ
1: ମ୍ୟାଡମ୍, ଏବେ ଟିକେ ଗରମ ପାଇଁ ମ୍ୟାଡମ୍ ଏବେ ଘରେ ଅଛି ମ୍ୟାଡମ୍,
0: ବନ୍ଦ କରିଦେଇଛନ୍ତି ଦୋକାନ।
1: ହଁ ମ୍ୟାଡମ୍।
0: କଣ ଖାଆନ୍ତି ଆପଣ ଦିନରେ କଣ ଖାଆନ୍ତି, ରାତିରେ କଣ ଖାଆନ୍ତି କୁହନ୍ତୁ
1: ମ୍ୟାଡମ୍।
0: ଆପଣ କଣ ଖାଆନ୍ତି ସବୁ ଆପଣଙ୍କର ମାନେ ଦିନ ଡେଲି ରୁଟିନ୍ରେ କଣ ଖାଆନ୍ତି? ଭାତ? କେବେ କେମିତି ରୁଟି ବାକି ଭାତ ଖାଆନ୍ତି? ହଁ ଠିକ ଅଛି, ଏମିତି ରେଡିଓ ଶୁଣୁଥାନ୍ତୁ, ଆମକୁ କଲ୍ କରୁଥାନ୍ତୁ। ମୋ ନାମ ଧନ୍ୟବାଦ,
1: ନମସ୍କାର।

0: जय सीताराम आज्ञा। जय सीताराम
1: आज्ञा। जय सीताराम नमस्कार
0: आज्ञा। रवींद्रनाथ मेहर
1: हाँ
0: मोहला कोटा भेड़न ब्लॉक बरगढ़ जिला नु आज्ञा।
1: आज्ञा आपन को वेलकम करू छु
0: आज्ञा। जय सीताराम
1: हाँ कौन तो कौन कहिबे आजी
0: आजी काना कहमा आज्ञा। आज तो पाग एक नंबर रखी छे आज्ञा। बुधवार मौसम आसला बागी दिसु छे एक बार बादलिया पाग रखी छे खरा रो माने तेज नाही न बादल कुरमी जे भल लागु छे आज्ञा।
1: आज्ञा तब आज जो आमे विषय वस्तु रखी छु खाद्य सुरक्षा दिवस गला काले आमे मनै थिले जून 7 रे मना जाय तो आपण जने
0: हां
1: तो बेसिक आपण को घरे सब कोन करा जाय प्रथमतः खाद्य रो सुरक्षा केमती करा जाय कोहंतु।
0: आज्ञा खाद्य रो सुरक्षा तो जते बोले आमे पहला किराना स्टोर के जिमा से माने जन यहाँ जिमे तो सब आर केमतीदा बैग धरी के ना जीवार के सब तो पॉलिथिन रे दउ जन पॉलिथिन पैकेट रे लिखा इति तार एक्सपायरी केते तार माने एमआरपी केते केबे तैयार हिजे केबे एक्सपायर हवा ई सब लिखा इति सेटा के तिगे ध्यान करी करी आनबार कथा आ जा। तो यदि आमे एक्सपायरी जिनिस आनुछु बोले सेटा केबे एक्सपायरी हिजे काना हिजे सेटा रिएक्शन भी हवा किछी तार ठिकना नै न सेति लागि सब आमर जते श्रोता माने भी सुनु जन किराना स्टोर रु कि जेकोसी जगार पॉलिथिन पैकेट रे जेनता भी आनुजन पहला तार एक्सपायरी डेट चेक करी करी आनुन।
1: आज्ञा
0: ଏଇଟା ହଉଛି ସୁରକ୍ଷା ଆଜ୍ଞା।
1: ନିହାତି ମାନେ ଆମ ଘରୁ ହିଁ ଆରମ୍ଭ ହୁଏ ଏଇ ଖାଦ୍ୟ ସୁରକ୍ଷାଟା।
0: ଆଜ୍ଞା
1: ଘର ଭିତରେ ଆପଣ କେତେ ମାନେ ଖାଦ୍ୟକୁ ଠିକ ଭାବରେ ରୋଷେଇ କରିବେ ଯଦି ରୋଷେଇ କରୁନାହାନ୍ତି ଯୋଉଟା ବି ଆପଣ ଖାଉଛନ୍ତି ଯୋଉ ଫଳ ପନିପରିବା କିମ୍ବା ଶୁଖିଲା ଖାଦ୍ୟ ଯୋଉଟା ଖାଉଛନ୍ତି ତାର କେମିତି ଆପଣ ମାନେ କେତେ ମାତ୍ରାରେ ଖାଇବେ ତାର ମାନେ ଅଛି କି ନାହିଁ ତାର ଡେଟ୍ ଅଛି କି ନାହିଁ ସେଟା ତାଜା ଅଛି କି ନାହିଁ ସେଟା ଖାଇ ହବ କି ନାହିଁ ଏଇ କଥା ପ୍ରଥମେ ଚିନ୍ତା କରିବେ। ଆମେ ମନେକର ଯାଉଛୁ ଗୋଟେ ହୋଟେଲକୁ ସେଇଠୁ ଖାଇବା କିଣି ଆଣିକି ଘରେ ଖାଉଛୁ କିନ୍ତୁ ସେଇ ହୋଟେଲର ରୋଷେଇ ଘର କେମିତି ଅଛି ସେମାନେ କେଉଁଭଳି ଭାବରେ ଖାଦ୍ୟ ରାନ୍ଧୁଛନ୍ତି ପରିଷ୍କାର ପରିଚ୍ଛନ୍ନତା ଅଛି କି ନାହିଁ ସେଇଠି ଏଗୁଡ଼ାକ ବିଲକୁଲ ଆମେ ଧ୍ୟାନ ଦଉନା ସେ ତାଜା ଖାଇବା ଦେଉଛନ୍ତି ନା ବାସି
0: ଖାଇବା ଚେୟାରରେ ବସି ପଡୁଛୁ ଖାଇବାର ବେଲା ଖାଇ ନଉଛୁ କିନ୍ତୁ ଏଇଟା ପୁରା ଭୁଲ ପ୍ରୋସେସ। ଆମେ ଯାଇକି ପହିଲା ଦେଖବାର କଥା ଯେ ତାଙ୍କର ବାସନ କୁସନ ସଫା ରହୁଛି କି ନାହିଁ ତାଙ୍କର ସେ ଟେବୁଲ ସଫା ରହିଛି କି ନାହିଁ ତାଙ୍କର ରନ୍ଧା ଘରଟା କେନ୍ତା ଅଛି ଆଉ ତାପରେ ଘରେ ବି ଆମେ ଯେତେବେଳେ ଖାଦ୍ୟ ତିଆରି କରିକି ରଖୁଛୁ ଆଜ୍ଞା ସେଟାକେ ଘୋଡ଼ାଇ କରିକି ରଖବାର କଥା ମାଛି ନା ପଡ଼ବାର କଥା ତାପରେ ଅତି ବାସି ଜିନିଷ ନା ଖାଇବାର କଥା କଚା ସଡା ଜିନିଷ ନା ଖାଇବାର କଥା ଫ୍ରିଜରେ ରଖା ହେଇଥିବା ବେଶୀ ଦିନର ଜିନିଷ ବି ରନ୍ଧା ନାଇଁ କରବାର କଥା ଏସବୁ ପ୍ରତି ମାନେ ଆମର ଗୃହିଣୀ ମାନେ ସବୁ ଏଇଟା ଧ୍ୟାନ ଦେବାର କଥା।
1: ନିହାତି ନିହାତି କେବଳ ଗୃହିଣୀ ମାନଙ୍କର ଦାୟିତ୍ୱ କହିଲେ ହବନି ଆମେ ଘରେ ଯୋଉ ମେମ୍ବର ରହୁଛେ ଯୋଉ ପରିବାରର ସଦସ୍ୟ ରହୁଛେ ସମସ୍ତଙ୍କର ବର୍ତ୍ତମାନ ଗୋଟେ ଦାୟିତ୍ୱ ଯେ କୋଉ ପ୍ରକାର ଖାଦ୍ୟ ଆମେ ପ୍ରତିଦିନ ଖାଉଛେ। ନିହାତି କୋଉ ପ୍ରକାର ଖାଦ୍ୟ ଆମେ ପ୍ରତିଦିନ ଖାଉଛେ ଖାଦ୍ୟ ଠିକ ଭାବରେ ରୋଷେଇ ହଉଛି କି ନାହିଁ ନିଜର ରୋଷେଇ ଘର କେମିତି ପରିଷ୍କାର ପରିଚ୍ଛନ୍ନ ରହିବ ଏଇଟା ସମସ୍ତଙ୍କର ଦାୟିତ୍ୱ ମାନେ ଘରେ ଛୋଟ ଛୁଆ ଥିଲେ ବି ସେମାନଙ୍କର ଦାୟିତ୍ୱ କେମିତି ଅପରିଷ୍କାର କରିବେନି ରୋଷେଇ ଘରକୁ ଗୋଟେ ଗୃହିଣୀର ଦାୟିତ୍ୱ ଗୋଟେ ଲୋକର ବି ଦାୟିତ୍ୱ ସେ ଭିତରେ ଅଛି କେବଳ ଆମେ କାହିଁକି ଗୃହିଣୀମାନଙ୍କ ଉପରେ ଛାଡ଼ିଦେବା ସବୁ କଥା।

0: ଠିକ ନୁହେଁ ଆଜ୍ଞା ସବୁ ପୂଜା ତାହାକୁ ବୁହାଇ ଦେବାଟା ବି ଠିକ ନୁହେଁ
1: ଆଜ୍ଞା ଆଜ୍ଞା ଯାହାକୁ ଯେତେବେଳେ ସୁଯୋଗ ମିଳୁଛି ଆମେ ସେଇ କାମ ପ୍ରଥମେ କରିବା, ପରିଷ୍କାର ପରିଚ୍ଛନ୍ନ ରଖିବା ଘରକୁ, ଖାଇବା ରୋଷେଇ କଲାବେଳକୁ ସେଇ ଜାଗାକୁ ପରିଷ୍କାର ପରିଚ୍ଛନ୍ନ କରିବା, ଯେଉଁ ଜିନିଷ ଆମେ ରୋଷେଇ କରୁଛେ ସେ ଠିକ୍ ଅଛି କି ନାହିଁ, ତାଜା ଅଛି କି ନାହିଁ, ଦେହ ପାଇଁ ଭଲ କି ନାହିଁ, ସେ କଥା ଆମେ ଚିନ୍ତା କରିବା।
0: ଆଉ ବିଶେଷ କରି ସେ ଖାଦ୍ୟ ସଙ୍ଗେ ଛୁଆମାନଙ୍କୁ ବି ଟିକେ ବେଶୀ ଧ୍ୟାନ ଦେବାର କଥା,
1: ଯେ
0: ବାହାରିଆ ଜିନିଷ ଆଣିକିରି ପକେଇକିରି ପରଲାଟା ଉଡେଇକିରି ଖାଉଛେ କେ ବାକି ଜିନିଷ ଘିନି ଆଇଛେ କେ, ଏସବୁ ପ୍ରତି ବି ଆମର ମାନେ ଘର ଯେନ୍ ମାନେ ଅଛନ୍ ଯେ ଦେଖିଲେ ସେଟା ବି ତାହାକୁ ଟିକେ
1: ନିହାତି। ଗୋଟେ ସୁସ୍ଥ ସମାଜ ଗଠନ ପଛରେ ଖାଦ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିହାତି ଦରକାର। ଆମେ ସମସ୍ତେ ଯେତେବେଳେ ସଚେତନ ହେବା ତେବେ ଯାଇକି ଆମେ ଗୋଟେ ସୁରକ୍ଷିତ ଖାଦ୍ୟ ପ୍ରତିଦିନ ନେବା, ଯାହାଫଳରେ ଆମର ସ୍ୱାସ୍ଥ୍ୟ ଠିକ୍ ରହିବ। ଧନ୍ୟବାଦ ଆପଣଙ୍କୁ।
0: ଆଜ୍ଞା ଜୟ ସୀତାରାମ। ଆଜ୍ଞା ଜୟ ସୀତାରାମ।
1: ହଁ ଆଜ୍ଞା।

0: ହ୍ୟାଲୋ
1: ହଁ ଶାନ୍ତନୁ ପଣ୍ଡା କହୁଛି ହରିଓମ ନଗର ଗୋବିନ୍ଦ ତୋଲା ସମ୍ବଲପୁର ରୁ
0: ଆଜ୍ଞା ଆପଣଙ୍କୁ ୱେଲକମ୍ କରିଛୁ
1: ଧନ୍ୟବାଦ
0: କଣ କହିବେ ଆପଣଙ୍କ ଘରେ
1: ସାତ ମେ ମାନେ ୱାର୍ଲଡ ଫୁଡ ସେଫ୍ଟି ଡେ ତାର ମେନ୍ ଥିମ୍ ଥିଲା ଏ ବର୍ଷର 2024
0: ଆଜ୍ଞା
1: ଫ୍ରମ ବର୍ଡନ ଟୁ ସଲ୍ୟୁସନ ସେଫ୍ ଫୁଡ୍ ଏଭ୍ରିୱେର
0: ବାସ୍ ବହୁତ ବଢିଆ ବହୁତ ଧନ୍ୟବାଦ
1: କ୍ଷେତ୍ରରୁ ନେଇକରି ଥାଲି ପର୍ଯ୍ୟନ୍ତ ଆମର ଖାଦ୍ୟ ସୁରକ୍ଷିତ ଅଛି କି
0: ଆଜ୍ଞା ଆଜ୍ଞା ଆଜ୍ଞା
1: ମୁଁ ତ ଭାବୁଛି ବର୍ତ୍ତମାନ ଯୋଉ ଆଜିକାଲି ଯୋଉ ହାଇବ୍ରିଡ୍ ଜମାନା ଯୋଉ ଆସିଲାଣି ମାନେ ସେତେ ସେଫ୍ଟି ନାହିଁ ଦେଖନ୍ତୁ ଫାର୍ଷ୍ଟ ଆମେ ଯୋଉ ଖାଦ୍ୟ ତାପରେ ମାନେ ସାର ଯୋଉ ତାପରେ ପୋକମରା ଔଷଧ ଏସବୁ ଦଉଛୁ ସେଥିପାଇଁ ତ କିଛି ସୁରକ୍ଷିତ ରହୁନି
0: ସେଇଥିପାଇଁ କୁହାଯାଇଛି ପରା ଜମିଠୁ ଆପଣଙ୍କର ଖାଇବା ଥାଳି ପର୍ଯ୍ୟନ୍ତ
1: ଆଗ ଯୋଉ ଆମେ ଯୋଉ ଖାଦ୍ୟ ଖାଉଥିଲା ମାନେ ସବୁ ଖାଣ୍ଟି ଥିଲା ଯେମିତି ସୋରିଷ ତେଲ ହେଲା ବାଦାମ ତେଲ ହେଲା ଏସବୁ ଖାଣ୍ଟି କିନ୍ତୁ ଆଜିକାଲି ସବୁ ଏସେନ୍ସ ଗୋଟେ ଗୋଟେ ଜାଗାରେ ଯେଉଁ ତେଲ ମିଳୁଛି ଏଫ୍ଏସ୍ଏସ୍ଆଇ ବି ତାର ପହଞ୍ଚ ଦୂରେଇ ଯାଉଛି
0: ଆଜ୍ଞା ଆଜ୍ଞା
1: ଆଜ୍ଞା ବଜାରରେ ମିଳୁଛି
0: ନିହାତି ନିହାତି ତାକୁ ଖାଇବା ପାଇଁ ବାଧ୍ୟ ନହେଲେ ଆମେ ଆଣିବା କୋଉଠୁ ବର୍ତ୍ତମାନ ଆମ ପାଖରେ ଚାଷ ଜମି ନାହିଁ ସେ ଫସଲ ନାହିଁ
1: ଦେଖନ୍ତୁ କେତେଟା ଅଛି ରେଜିଷ୍ଟର୍ ଦୋକାନ ମଲ୍ ମାନେ ହେଲା ଗୋଟେ ଗୋଟେ ମଲ୍ ଅଛି ଭଲ ସେ ଭଲ ଜିନିଷ ମିଳୁଛି
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଆଉ ଆଉ ଗୋଟେ ଗୋଟେ ତ କଣ କହିବା ସେମାନେ ବହୁତ ପ୍ରକାର ଭେରାଇଟି ରଖୁଛନ୍ତି ମାନେ କ୍ୱାଲିଟି ରଖୁନାହାନ୍ତି
0: ଆଜ୍ଞା କୋଉଟା ଠିକ କୋଉଟା ଭୁଲ କୋଉଟା ଖରାପ ସେଇ କଥା ବି ବର୍ତ୍ତମାନ ଗୋଟେ ପ୍ରଶ୍ନବାଚୀ ହେଇକି ରହିଯାଉଛି ସମସ୍ତେ କହୁଛନ୍ତି ଆମ ପାଖରେ ପିଓର ମିଳୁଛି ଆମ ପାଖରେ ତାଜା ମିଳୁଛି ଏଇ ରେସ୍ରେ ବର୍ତ୍ତମାନ ଚାଲିଛୁ ଯେତିକି ଆମେ ଖାଉଟି ମାନେ
1: ଦେଖନ୍ତୁ ଘରେ ଯୋଉ ନୁଡଲ ଭଳିଆ ଖାଦ୍ୟ ବନାଉଛନ୍ତି
0: ସେଇଟା ସବୁଠୁ ସହଜ ହେଇଯାଉଛି ହଁ ମାନେ ଅଟା ଚକଟି ଦେଇକି 4 ଦିନ ପାଇଁ ରଖା ହେଇଯାଉଛି ମସଲା ବାଟିକି 5 ଦିନ ପାଇଁ ରଖା ହେଇଯାଉଛି ପିଠୋ ବାଟିକି 10 ଦିନ ପାଇଁ ରଖା ହେଇଯାଉଛି ସହଜ ହେଇଯାଉଛି ସମସ୍ତଙ୍କ ପାଇଁ ଗୃହିଣୀ ମାନଙ୍କୁ କହିଲେ ଆମ ପାଖରେ ସମୟ ନାହିଁ ଭଲ ରୋଷେଇ କରିବା ପାଇଁ ଆମେ ଅଫିସ ଯାଉଛୁ ଆମେ ପିଲା କାମ କରୁଛୁ ଆମେ ଘର କାମ କରୁଛୁ ଘରେ ଶାଶୁ ଶ୍ୱଶୁର ଅଛନ୍ତି ଏଇ ପ୍ରକାର ବି କଥା ଆସୁଛି ନୁହଁ ତ ଏଇସବୁ ହଁ ଗୋଟେ ସୁରକ୍ଷିତ ଖାଦ୍ୟ କେବଳ ଯେ ଫୁଡ୍ ଆଉ ଏଗ୍ରିକଲଚର ଡିପାର୍ଟମେଣ୍ଟର ନୁହଁ କିମ୍ବା ଡବ୍ଲ୍ୟୁଏଚ୍ଓର ନୁହଁ ଏଇଟା ସମସ୍ତଙ୍କର ଦାୟିତ୍ୱ ଫୁଡ୍ ଆଣ୍ଡ ଏଗ୍ରିକଲଚର ଡିପାର୍ଟମେଣ୍ଟ ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏଇ ଦାୟିତ୍ୱ ଦିଆହେଇଛି ଯେ ଫୁଡ୍ ସେଫ୍ଟି ଉପରେ ସେମାନେ ସମସ୍ତଙ୍କୁ ସୁରକ୍ଷା ଦେବେ କିନ୍ତୁ ପ୍ରତ୍ୟେକଟି ନାଗରିକ ଗୋଟେ ପରିବାରର ପ୍ରତ୍ୟେକଟି ସଦସ୍ୟ

0: ଏଥିପ୍ରତି ଯେତେବେଳେ ଯତ୍ନବାନ ହେବେ ତେବେ ଯାଇକି ଗୋଟେ ସୁରକ୍ଷିତ ଖାଦ୍ୟ ଆମେ ଖାଇପାରିବା ପ୍ରତିଦିନ। ତ ବହୁତ ବଢିଆ ଶାନ୍ତନୁ, ଆପଣ ଶୁଣୁଛନ୍ତି କାର୍ଯ୍ୟକ୍ରମ, ଆପଣଙ୍କୁ ଦ୍ୱିପଦ କହିବା ପାଇଁ ଇଚ୍ଛା ହେଲା। ଆପଣଙ୍କ ସମ୍ବଲପୁରର ସିଏ ବହୁତ ବଢିଆ। ତ
1: ଧନ୍ୟବାଦ।
0: ଆଜ୍ଞା ଆଜ୍ଞା। ହ୍ୟାଲୋ
2: ହ୍ୟାଲୋ
0: ହଁ ନମସ୍କାର, କୁହନ୍ତୁ। ଆଜ୍ଞା କିଛି ଶୁଭୁନି ଆପଣଙ୍କର କଥା, ଟିକେ ଜୋରରେ ଟିକେ କୁହନ୍ତୁ। ଆଚ୍ଛା କଣ କହିବେ, ଆଜି ଯୋଉ ବିଷୟବସ୍ତୁ ଆମେ ରଖିଛୁ ଖାଦ୍ୟ ସୁରକ୍ଷା ଦିବସ ଆମେ ଯୋଉ ଗତକାଲି ପାଳନ କଲେ ତାରି ଉପରେ ଆଜି ଆମେ କଥା ହଉଛେ, କଣ କହିବେ ଆପଣ?
2: ଆମେ ଘରେ ଯଦି ଖାଦ୍ୟ କରୁଛେ ସେ ଖାଦ୍ୟ କହିଲେ ଆମ ସୁସ୍ଥ ରହିବ। ଆମେ ଯଦି ବାହାରେ ଯାଇକି ଆଦିବାସୀ ଖାଦ୍ୟ ଖାଇବା ବୋଲେ ଦେଖନ୍ତୁ ଫାଷ୍ଟ ବହୁତ ଖାଇଲେ ଖାଦ୍ୟ ଖାଉଛୁ, ଆଉ ବିରିୟାନୀ ସବୁ ଖାଦ୍ୟ ଯୋଉ ଖାଉଛୁ ସେଇଟା ଶରୀର ପାଇଁ ବହୁତ କ୍ଷତି। କିନ୍ତୁ ଘରେ ଯଦି ଆମେ କରୁଛେ ସକାଳ ଭାତ, ଦଶଟା ଭାତ, ଚାରି ଭାତ, ଭାତ ପଖାଳ, ଆଉ ଯଦି କୌଣସି କୌଣସି ଜିନିଷ ମନ ହେଲେ ତିଆରି କରି ଖାଇବା ତାହେଲେ ଆମ ଶରୀର ନିଶ୍ଚିତ ଭଲ ରହିବ।
0: ଆଜ୍ଞା ଆଜ୍ଞା। ତ ଘର ରନ୍ଧା ଖାଦ୍ୟ ସବୁଠୁ ଭଲ ବୋଲି କହୁଛନ୍ତି, କାହିଁକି ଏଇଥିପାଇଁ ଭଲ ବୋଲି ଆମେ କହୁ? ପ୍ରଥମତଃ ଆମେ ଗୋଟେ ସଫା ସୁତୁରା ପରିବେଶରେ ତାକୁ ରୋଷେଇ କରୁ, ଦ୍ୱିତୀୟରେ ହେଲା ପିଲାମାନଙ୍କ ପାଇଁ କୋଉଟା ଠିକ, କୋଉ ଖାଦ୍ୟ ଭଲ, ଏଇ କଥା ବର୍ତ୍ତମାନ ଆମର ମାନେ ମନକୁ ପ୍ରଥମେ ଆସେ, ସେ ଅନୁସାରେ ଆମେ ସେମାନଙ୍କୁ ଖାଦ୍ୟ ଦଉ। ହଁ ପିଲାମାନେ କଣ ମାନନ୍ତି କି, ସେମାନେ ତ ଫାଷ୍ଟ ଫୁଡ୍ ଖାଇବା ପାଇଁ, ଫାଷ୍ଟ ଫୁଡ୍ରେ ତାଙ୍କର ଆଗ୍ରହ ଆଜିକାଲି ବହୁତ ବେଶୀ, ବିଶେଷ କରି ଘରେ ଥିବେ ପିଲାଙ୍କ କଥା ଆମେ କାହିଁ କହିବା, ଯୁବକ ହେଲେ ଅର୍ଦ୍ଧବୟସ୍କ ହେଲେ ସମସ୍ତେ ଫାଷ୍ଟ ଫୁଡ୍ରେ ବର୍ତ୍ତମାନ ଧ୍ୟାନ ଦେଉଛନ୍ତି, ଆଗ୍ରହ ସେମାନଙ୍କର ଆସୁଛି, ଘରେ କାମ କରୁଛନ୍ତି ଅନଲାଇନ୍ରେ ସେମାନେ ମଗେଇଦେଲେ, ଅନଲାଇନ୍ରେ ଯେତେବେଳେ ମଗଉଛନ୍ତି ସେଇଟା ଫ୍ରେଶ୍ ଖାଦ୍ୟ ନା ପାଞ୍ଚ ଦିନ ତଳର ଖାଇବା ଫ୍ରିଜ୍ରେ ରଖିକି ସେମାନେ ସେଲ୍ କରୁଛନ୍ତି, ଏ କଥା ବିଲକୁଲ ବି ଆମେ ଚିନ୍ତା କରୁନୁ। ଦେ ମଗେଇ ଦେ ଖାଇବା, ଅନଲାଇନ୍ରେ ପଳେଇ ଆସୁଛି ସୁବିଧା, ଘରକୁ ଦ୍ୱାର ମୁହଁକୁ ଆଣିଦେଉଛି, ଏଇ କଥାକୁ ଆମେ ପ୍ରାଧାନ୍ୟ ଦେଉଛେ, ଏଇଟା ସୁବିଧା ହେଉଛି ବୋଲି ଆମେ ଭାବୁଛେ, ଏଇଟା ଚାଲିଛି ଆଜିକାଲି ବହୁତ ବେଶୀ।
2: ତେଣୁକରି ଆମେ ସଦାବେଳେ ସୁଷମ ଖାଦ୍ୟ ଆମ ଘରେ ତିଆରି କରିବା, ଆମେ ନିଜେ ସୁଷମ ଖାଦ୍ୟ ଖାଇବା, ତାହେଲେ ଆମ ପିଲାଙ୍କୁ ଆମେ ସେଇ ଜିନିଷ ଦେଲେ ପିଲା ଖାଇବେ। କିନ୍ତୁ ଆମେ ପିଲା ଯାତ୍ରା ଜିନିଷ ଯାଇଛେ କି କୌଣସି ବନ୍ଧୁବାନ୍ଧବ ଯାଇଛେ, ଆମେ କହିବା ଟିକେ ଭଲ ଜିନିଷ କରିନାହାନ୍ତି, ଭଲ ଜିନିଷ ଟିକେ କର, ଯେମିତିକି ଧର ବେଶୀ ତ ବର୍ତ୍ତମାନ ଫାଷ୍ଟଫୁଡ୍ ଚାଉଳ ଏଇସବୁ ଜିନିଷ ଆସୁଛି ଖାଉଛୁ ଆମେ ସବୁ, ତେଣୁକରି ସେ ଜିନିଷକୁ ଯଦି ଆମେ ବୟସ୍କ ଲୋକମାନେ କିମ୍ବା ଘରର ଗାର୍ଡିଆନ ମାନେ ବର୍ଜନ କରିବା ତାହେଲେ ଆମ ପିଲା ନିଶ୍ଚୟ ବର୍ଜନ କରିବାକୁ ଚେଷ୍ଟା
0: କରିବା,
2: ଦେଖିବାକୁ କି କୌଣସି ଗୋଟେ ଭଲ ପାଟିକି ସ୍ୱାଦ ଲାଗିକି ଆମେ ଜିନିଷ ତିଆରି କରି ଖାଇବାକୁ ଚେଷ୍ଟା କରିବା, ଆମ ପିଲା ନିଶ୍ଚୟ ସେଥିରେ ଯିବେ। ତେଣୁକରି ଆମେ ପ୍ରଥମେ ମୂଳ ଦେଖିବା ଦରକାର ଯେ ଆମେ କଣ ଖାଉଛେ ଆଉ କଣ ଖାଇଲେ ସୁସ୍ଥ ରହିବ, ଆମ ପିଲା ପାଇଁ କଣ ଖାଇବା ଦରକାର ଚିନ୍ତା କରିବା, ଆମ ପିଲା ସେ ନିଶ୍ଚିତ ଚିନ୍ତାରେ ସାମିଲ ହେଇପାରିବେ। ଯଦି ପିଲାଙ୍କୁ ଆମେ ସାମିଲ ନ କରିବା ଭଲ ଖାଦ୍ୟ ଖାଇବାକୁ ପିଲା ନିଶ୍ଚିତ ଅବାଟକୁ ଯିବେ ନା, ଆଜିକାଲି ପିଲା ସାଙ୍ଗସାଥି ହେଲେ ସେ ଗୋଟେ ପିଲା ଖାଇଲାଣି ସିଏ ଆଉ ଗୋଟେ ପିଲା ଖାଇଲାଣି, ତେଣୁ ଆମ ପିଲା ଆସିକି ନିଶ୍ଚିତ କହିବ ବାପା ସେ ମମି ମୁଁ ଖାଇବି ସେ ଜିନିଷ ମୋ ସାଙ୍ଗ ଖାଉଥିଲା ସେ ଖାଉଥିଲା ମୁଁ ବସିଥିଲି, ତେଣୁକରି ଆମେ ନିହାତି ଚିନ୍ତା କରିବା ଦରକାର ଆମ ପିଲା କଣ ଖାଇଲେ ଭଲ ହବ, ଆମେ କଣ ଖାଇଲେ ଭଲ ହବ,
0: ଆଜ୍ଞା
2: ତେଣୁକରି ଆମ ଶରୀର ନିଶ୍ଚୟ ସୁସ୍ଥ ରହିବ
0: ରହିବ। ଏଇଟା ଗୋଟେ ଫ୍ୟାସନ ବର୍ତ୍ତମାନ ଚାଲିଛି, ଦେଖନ୍ତୁ ଘରକୁ ଯେତେବେଳେ ଗେଷ୍ଟ ଆସୁଛନ୍ତି ଆମେ କଣ କରୁଥିଲେ, ପ୍ରଥମେ କଣ ଦଉଥିଲେ ଆମେ, ଲେମ୍ବୁ ସର୍ବତ କରିକି ଦଉଥିଲେ କିମ୍ବା ଦହି ସର୍ବତ କରିକି ସେମାନଙ୍କୁ ଆମେ ଅତିଥି ଚର୍ଚ୍ଚା କରୁଥିଲେ, ବର୍ତ୍ତମାନ ବିଭିନ୍ନ ପ୍ରକାର ଡ୍ରିଙ୍କସ ଆସିଲାଣି, କୋଲ୍ଡ ଡ୍ରିଙ୍କସ ଦଉଛେ ଆମେ, ଅନ୍ୟାନ୍ୟ ଡ୍ରିଙ୍କସ ସବୁ ଦଉଛେ, ଫେସନେବୁଲ ଡ୍ରିଙ୍କସ ସବୁ ଦଉଛେ, ଏବେ ଲେମ୍ବୁ ପାଣି ଦେଲେ ସେଇଟା ଗୋଟେ ନିଜର ସମ୍ମାନକୁ ଆଞ୍ଚ ପଳେଇ ଆସୁଛି, ଏଇଭଳିଆ ଫିଲିଙ୍ଗସ ବି ଆସୁଛି, ଏ ଲେମ୍ବୁ ପାଣି କଣ ଦବ,

0: କେତେ ସୁନ୍ଦର ସୁନ୍ଦର ପିଇବା ପାନୀୟ ସବୁ ଅଛି, କିନ୍ତୁ ଆମେ ମାନେ ଯୋଉଟା କି ଆମର ସ୍ୱାସ୍ଥ୍ୟ ହାନି ହେବ ଆମେ ସେଗୁଡାକ ପ୍ରାଧାନ୍ୟ ଦଉଛୁ, ଯୋଉଟା ପାଟିକୁ ସ୍ୱାଦ ଲାଗୁଛି, ଯୋଉଟା ସମାଜରେ ଚାଲିଛି, ଯୋଉଥିପାଇଁ ଆମେ ଗୋଟେ ଗର୍ବ କରୁଛୁ ଯେ ଆମେ କୋଲ୍ଡ ଡ୍ରିଙ୍କ୍ସ ପିଉଛୁ, ଆମେ ଅନ୍ୟାନ୍ୟ ଡ୍ରିଙ୍କ୍ସ ପିଉଛୁ, ଫ୍ରୁଟ୍ ଜୁସ୍ ପିଉଛୁ ରେଡିମେଡ୍ କିଣିକି, ତ ସେଇ ପଛରେ ଆମେ ଦୌଡ଼ିଛେ, କିନ୍ତୁ ଯୋଉଟା ଗୋଟେ ଉତ୍ତମ ଖାଦ୍ୟ, ସୁରକ୍ଷିତ ଖାଦ୍ୟ, ଯୋଉଟା ଘରେ ତିଆରି କରିକି ଆମେ ଖାଇବା, ଏଇ ପ୍ରଥା ଏଇ ପରମ୍ପରାକୁ ଆମେ ଭୁଲି ଭୁଲି ଯାଉଛେ, ଯାହାଫଳରେ ରୋଗ ବଢୁଛି, ଲୋକେ ବିଭିନ୍ନ ରୋଗରେ ବର୍ତ୍ତମାନ ରୋଗାଗ୍ରସ୍ତ ହେଉଛନ୍ତି, ହସ୍ପିଟାଲ ଭିଡ଼ ହେଉଛି, ଡକ୍ଟରଙ୍କ ପାଖରେ ଭିଡ଼ ହେଉଛି, ମେଡିସିନ ସକାଳ ପାଇଲେ ସମସ୍ତେ ଗିଳୁଛେ, ଯେମିତି ଆମେ ଭାତ ରୁଟି ଖାଉଛେ ସେମିତି ମେଡିସିନ ଖାଇକି ପେଟ ପୁରଉଛେ। ବହୁତ ବଢିଆ କଥା ଆପଣ କହିଛନ୍ତି, ତେବେ ଆମେ ଆପଣଙ୍କୁ ଗୀତ ଶୁଣାଉଛୁ, ବହୁତ ବହୁତ ଧନ୍ୟବାଦ, ସୁନ୍ଦର ସୁନ୍ଦର କଥା ଆଜିର ଏଇ କାର୍ଯ୍ୟକ୍ରମରେ ଆପଣ କହିଲେ, ଆପଣଙ୍କୁ ଆମେ ଏଇ ସୁନ୍ଦର ଗୀତ ଶୁଣାଉଛୁ, ଧନ୍ୟବାଦ।
1: ଧନ୍ୟବାଦ।
0: ହଁ
1: ରହିଲି, ନମସ୍କାର।

0: ପଢ଼େଇଦେ ବହୁତଦିନା କିନ୍ତୁ ଆପଣ ମୋ ପାଇଁ ଯଦି ଜଣକୁ କହିଲେନି ଯେତେ ଭାତ ଅଛି କି ଭାତ ବଢୁଛି ଦେଇଛି କୁକୁର ମାନଙ୍କୁ ମୁଁ ଦେଇଦେବି ଜଣେ ଭାଇ ମୋର ସବୁଦିନ ପଦେତ ତାଙ୍କର ଭାତ ବୋଲିଲେ ଆମେ ଗେଟ୍ ପାଖରେ ଆଣି ଓହଳି ଦେଉଛନ୍ତି ଆଉ ତାଙ୍କୁ ଭଲ କାମ କରୁଛନ୍ତି ମୁଁ ତାଙ୍କୁ କହିଦେବି ଓହଳି ଦେଉଛନ୍ତି ଗୋଟେ ଚେଲିଥିଲି
1: କିନ୍ତୁ
0: ଆଉ ଜଣେ ଭଉଣୀ ଯେ ମୁଁ କହିଲି ପରେ ତମ ଭାତଟା କାହିଁକି ସେ କରିଦିଅ ତାକୁ ଦେଇଦେ ମୁଁ କୁକୁର ଦେଇଦେବି ମୁଁ ଥରେ ଥରେ କହିଲି ଯେମିତି ନଶୁଣିଲେ ମୁଁ ତାଙ୍କ କେମିତି କହୁନି
1: ବହୁତ ବଢିଆ ତ ବାସନ୍ତି ଯେତେବେଳେ ଆପଣ ରୋଷେଇ କରନ୍ତି କଣ କଣ କୋଉ କୋଉ ଦିଗ ପ୍ରତି ଆପଣ ଦୃଷ୍ଟି ଦିଅନ୍ତି ରୋଷେଇ ଘରେ ସ୍ପେଶିଆଲି ପ୍ରଥମେ
0: ତାପରେ ହାତ ଗୋଡ ସଦାବେଳେ ପରିଷ୍କାର ରଖିବା ଯୋଉ ଜାଗାରେ ଆମେ ରୋଷେଇ କରୁଛେ ରୋଷେଇ ଘର ତାକୁ ପରିଷ୍କାର ରଖିବା ଆଉ ବାସନ କୋସନ ପରିଷ୍କାର ରଖିବା ଦେଖି କଡେଇ ପିଠା ସବୁ ତାକୁ ସଫା ରଖିବା ଏଇଟାକୁ ଆଗେ ଧ୍ୟାନ ଦେବା
1: ଆଜ୍ଞା ଆଜ୍ଞା ବହୁତ ବଢିଆ କଥା ବହୁତ ବଢିଆ କଥା ପୂର୍ବେ ଆପଣଙ୍କର ମନେ ଥିବ ଯେତେବେଳେ ଆମର ଆଈ ଜେଜେମା ମାନେ ରୋଷେଇ ଘରକୁ ପଶୁଥିଲେ ପ୍ରଥମେ ସ୍ନାନ କରିକି ପଶୁଥିଲେ ଶୁଦ୍ଧ ପୁତ ଭାବରେ ପଶୁଥିଲେ ଗ୍ୟାସ କିମ୍ବା ଚୁଲାକୁ ପରିଷ୍କାର କରୁଥିଲେ ସେଇଠି ପ୍ରଥମେ ମୁଣ୍ଡିଆଟେ ମାରୁଥିଲେ ଚୁଲି ନୁହଁ ସେ ଅଗ୍ନି ଦେବତାଙ୍କୁ ସେତେବେଳେ ସେମାନେ ସ୍ମରଣ କରିକି ତାଙ୍କୁ ପ୍ରଥମେ ମୁଣ୍ଡିଆ ମାରନ୍ତି ତେବେ ଯାଇକି ତାପରେ ଯାଇକି ଖାଇବା ରାନ୍ଧନ୍ତି ସେମାନେ ଖାଇବା ରାନ୍ଧନ୍ତି ସେ ଖାଇବା ବେଳକୁ ଆଉ ଗୋଟେ କଥା ଗୋଟେ ମାନେ ବହୁତ ପୁରୁଣା କଥା କହୁଛି ସେମାନେ ମୁହଁରେ କପଡ଼ା ବାନ୍ଧିଥିବେ ଖାଇବାରେ ଯେମିତି କଥା କହିଲା ବେଳକୁ କିଛି ଛେପ ଛେପ ଛିଟିକି ନ ପଡୁ ଖାଇବା ଉପରେ ଏଥିପ୍ରତି ବି ସେମାନେ ଏତିକି କରିକି ସେମାନେ ରୋଷେଇ କରୁଛନ୍ତି ଏବେ ବିଲକୁଲ ବି ନୁହଁ ଆମେ ତ ବର୍ତ୍ତମାନ ଜଣେ ଜଣେ ସ୍ନାନ ବି କରୁନାହାନ୍ତି ରୋଷେଇ ଘରକୁ ପଶୁଛନ୍ତି ଆମ ପାଖରେ ସମୟ ନାହିଁ ଅଫିସ ଲେଟ୍ ହେଇଯିବୁ କିମ୍ବା ଅନ୍ୟାନ୍ୟ କାମ ଅଛି ଆମେ ଆଗେ ରୋଷେଇ କରିଦେବା ତାପରେ ଗାଧେଇବା ଏଇ ପ୍ରକାର ବି ଆସୁଛି କିନ୍ତୁ ରୋଷେଇ ଘରେ ସ୍ୱଚ୍ଛତା ଆମେ ମା ଅନ୍ନପୂର୍ଣ୍ଣାଙ୍କୁ ସେଠି କଳ୍ପନା କରୁ ରୋଷେଇ ଘରେ ତେବେ ଯାଇକି ରୋଷେଇ ଘରେ ପଶିକି ଆମେ ଖାଇବା ରୋଷେଇ କରୁ ବର୍ତ୍ତମାନ କାହା ପାଖରେ ସମୟ ନାହିଁ ସମସ୍ତେ ବ୍ୟସ୍ତ ଯିଏ ଯୋଉଟା କରିପାରିଲା ଅନ୍ନ ବ୍ରହ୍ମ ବୋଲି କୁହାଯାଏ ସେଇଠି ମା ମହାଲକ୍ଷ୍ମୀଙ୍କୁ ଆମେ କଳ୍ପନା କରୁ ଖାଦ୍ୟ ଶସ୍ୟ ଭିତରେ ତ ସେ ଅନୁସାରେ ପ୍ରଥମେ ଆଗରେ ଜୁହାର ମୁଣ୍ଡିଆ ମାରିକି ଅନ୍ନ ଥାଳିକୁ ଭୋଜନ କରୁଥିଲେ ପେଟକୁ ନେଉଥିଲେ ପ୍ରଥମ ଗୁଣ୍ଡା ଯେତେବେଳେ ନିଅନ୍ତି ମୁଣ୍ଡିଆ ମାରିକି ହିଁ ମୁଣ୍ଡରେ ଲଗେଇକି ଖାଦ୍ୟ ଖାଆନ୍ତି ପ୍ରଥମେ କିମ୍ବା ଯେତେବେଳେ ଆପଣ ଦେଖିବେ ପଶ୍ଚିମ ଓଡ଼ିଶାରେ ପ୍ରଥମ ଶସ୍ୟ ହେବ ସେମାନେ ନୂଆ ଖାଇବେ ଗୋଟେ ବଡ଼ ଉତ୍ସବ ହେବ ନୂଆଖାଇ ଉତ୍ସବ ଆପଣ ଜାଣିଥିବେ ସବୁ ପ୍ରଥମ ଶସ୍ୟ ଗାଁର ଇଷ୍ଟଙ୍କୁ ସେମାନେ ସମର୍ପଣ କରନ୍ତି ତେବେ ଯାଇକି ତାପରେ ତାକୁ ବ୍ୟବହାର କରନ୍ତି ସେମାନେ ଏସବୁ ରହିଛି ତେଣୁକରି ତ ଅନ୍ନକୁ ବ୍ରହ୍ମ ବୋଲି କୁହାଯାଉଛି ଆଉ ତାର ସୁରକ୍ଷା କେତେ ଜରୁରୀ ଏ କଥା ଆପଣ ସମସ୍ତେ କଳ୍ପନା କରନ୍ତୁ ବର୍ତ୍ତମାନ ବେଳ ଆସିଛି ସମୟ ଆସିଛି ଧନ୍ୟବାଦ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ନମସ୍କାର।

0: हेलो
1: नमस्ते नमस्कार
0: अच्छा बासंती कथा कौन टिके व्यस्त अछंती कि
1: नाय बाबा व्यस्त नै त
0: कौन खबर आपन कर कोन आज आमे कथा होछे खाद्य सुरक्षा उपरे कौन कहिबे बासंती
1: ଅଧିକାଂଶ ଲୋକ ନେଇକି ଡଷ୍ଟବିନ୍ ରେ ପକେଇ ଦଉଛନ୍ତି ସେଇଟା ନ କରିକି ସେଠି ସବୁ ବୁଲା କୁକୁର ମାନେ ବି ଗାଈ ଗୋରୁ ରଖି ଦେଇଦିଏ କି ଅନ୍ୟ ମାନଙ୍କୁ ମାନେ ଯିଏ ଭିତ ମାଗୁଛନ୍ତି ରାସ୍ତା କଡ଼ରେ ଯୋଉ ମଉସା ମାଉସୀ ମାନେ ବସୁଛନ୍ତି ସେମାନଙ୍କୁ ପାର୍ସଲ କରିକି ଦେଇ ଦିଅନ୍ତି ଆଉ ଅଧ ଦାରେ ସେ ଖାଇବାଟା ନ

0: ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା କୁହନ୍ତୁ।
1: ହ୍ୟାଲୋ ମ୍ୟାମ ନମସ୍କାର।
0: ନମସ୍କାର କୁହନ୍ତୁ, କଣ କହିବେ ଆଜି?
1: ପ୍ରଭାକର କହୁଛି।
0: କୁହନ୍ତୁ, ଆଜି ଯୋଉ ଟପିକ ରଖା ହେଇଛି, ଯୋଉ ବିଷୟରେ ଆମେ ଆଲୋଚନା କରୁଛି, ତା ବିଷୟରେ ଦି ଲାଇନ କୁହନ୍ତୁ।
1: ହଁ ମ୍ୟାମ, ନିଶ୍ଚିତ ଆମେ ଗତ

0: କାଲି ଆମର ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାହେଇଛି। ତ ସେଇ ଦିବସର ତାତ୍ପର୍ଯ୍ୟ ହେଲା ଆମେ ଖାଲି ସେଇ ଦିବସ ପାଳନ କରିଦେଲେ ହବ ନାହିଁ, ଆମେ ସମସ୍ତେ ଖାଦ୍ୟ ସୁରକ୍ଷା ପ୍ରତି ସଚେତନ ହେବା। ଆମେ ଆମେ ବଞ୍ଚିବା ପାଇଁ ଖାଦ୍ୟ ଆମ ନିହାତି ଜରୁରୀ, ଆମ ଶରୀର ପାଇଁ ଖାଦ୍ୟ ବହୁତ ଜରୁରୀ। ତ ସେଇ ଖାଦ୍ୟ ଆମେ କେମିତି ଖାଦ୍ୟ ଖାଉଛେ, ସେଇ ଖାଦ୍ୟରେ କଣ ପ୍ରୋଟିନ ଭିଟାମିନ ଆଇରନ୍ ସବୁ ସବୁ ଅଛି କି ନାହିଁ, ସେଇଟା ଆମେ ଜାଣିବା କଥା, ସଚେତନ ହେବା କଥା କି ଆମେ ଯୋଉ ଖାଦ୍ୟ ଖାଉଛେ ସେଇଟା ଭଲ ଖାଦ୍ୟ। ଆମେ ଯାହା ବି ବଜାରରୁ ଆଣୁଛେ ରାସନ ସବୁ ଜିନିଷ ସବୁ ସେଇଟା ଭଲ ବ୍ରାଣ୍ଡର ଦେଖିକରି ଆଣିବା ଆମେ, ଆଉ ସେଇଟା ଅସାଧୁ ବ୍ୟବସାୟୀ ମାନେ ସେଇଟା ତ ଠକି ବି ଦିଅନ୍ତି। ଆଉ ଖାଦ୍ୟ ଭେଜାଲ ବି ବର୍ତ୍ତମାନ ତ ସବୁ ଖାଦ୍ୟ ଭେଜାଲ
1: ହଉଛି, ମାନେ ହାନିକାରିକ ହାନିକାରକ ବ୍ୟାକ୍ଟେରିଆ ଯୁକ୍ତ ରସାୟନ ଭାଇରସ ଏସବୁ ଗୋଟେ ଖାଦ୍ୟରେ ରହିଲେ କେତେ ଯେ ଗୁରୁ ଗମ୍ଭୀର ରୋଗ ଆମ ଶରୀରକୁ ଆସେ, ଏ କଥା ବର୍ତ୍ତମାନ ଚିନ୍ତା କରନ୍ତୁ। ଏ ଯେଉଁ ନୂଆ ନୂଆ ରୋଗ ବର୍ତ୍ତମାନ ଆପଣ ଦେଖୁଛନ୍ତି, ଆଗରେ ଏସବୁ ନଥିଲା, ବିଭିନ୍ନ ପ୍ରକାର ନୂଆ ନୂଆ ଗମ୍ଭୀର ରୋଗ ବର୍ତ୍ତମାନ ମଣିଷ ସମାଜ ଭିତରେ ଦେଖାଯାଉଛି, ଏଇଟା କେଉଁଥିପାଇଁ? ଆମର ଖାଇବାରେ ହିଁ ଯେଉଁ ମାନେ ବ୍ୟତିକ୍ରମ ରହୁଛି, ଆମେ କେମିତି ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଠିକ, ଏ କଥା ଆମେ ଚିନ୍ତା କରୁନେ ବର୍ତ୍ତମାନ। ବର୍ତ୍ତମାନ ଗୋଟେ ପାଟି ସ୍ୱାଦ ମାର୍କେଟରେ କ'ଣ ମିଳୁଛି ନା, ୱେଷ୍ଟର୍ଣ୍ଣ ଫୁଡ଼ ବହୁତ ମିଳୁଛି। ୱେଷ୍ଟର୍ଣ୍ଣ ଫୁଡ଼ ଖାଇଲେ ଆମେ ଆମେ ଗୋଟେ ଷ୍ଟାଇଲରେ ଅଛୁ, ଗୋଟେ ଫେସନେବୁଲ ହେଇକି ଅଛୁ, ଏଇ ଚିନ୍ତାଧାରା ଆମ ଭିତରେ ବର୍ତ୍ତମାନ ଆସୁଛି। ଆମେ ସେ କାଞ୍ଜି ଭାତ, ଆମ୍ବିଳା ଭାତ, ବେସର ଶାଗର ଖାଇଲେ ଆମର ମାନେ ଗୋଟେ ଆମେ ଛୋଟ ଛୋଟ ନିଜକୁ ଗୋଟେ ନିମ୍ନ ବୋଲିକି ମନେ କରୁଛି, ସେଇଭଳିଆ ମନୋଭାବ ଆସୁଛି ଆମ ଭିତରେ। କିନ୍ତୁ ସେଇ ଯେଉଁ ଖାଦ୍ୟ ଆମେ ଖାଉଥିଲେ ପୁରୁଣା ସମୟରେ, ଆମର ଯେଉଁ ପୂର୍ବଜମାନେ ଖାଉଥିଲେ, ତା ଦେହ ପାଇଁ କେତେ ମାନେ ଭଲ ଥିଲା, ସ୍ୱାସ୍ଥ୍ୟକର ଖାଦ୍ୟ ସେମାନେ ଖାଉଥିଲେ, ଏ କଥା ଆମେ ଭୁଲି ଯାଉଛେ।
0: ହଁ ସେଇଟା ତ ନିଶ୍ଚିତ, ଆମେ ଖାଲି ଆମ ପାଟି ସ୍ୱାଦ ଯାହା କହିଲେ ଆପଣ, ପାଟି ସ୍ୱାଦ ପାଇଁ ଆମେ ଯାହା ବି ମିଳୁଛି ସବୁ ଖାଇଦଉଛୁ, କିନ୍ତୁ ଆମ ପାରମ୍ପରିକ ଖାଦ୍ୟ ଯୋଉ ଅଛି ଆପଣ ଯୋଉ କହୁଛନ୍ତି ପୂର୍ବରୁ ଘରେ ଯାହା ବି ଭାତ ଡାଲି ଭଲ ସେଇଟା ସବୁ ଜୈବିକ ପଦ୍ଧତିରେ ବି ସେଇଟା ଚାଷ ହଉଥିଲା। ଆମର ଯାହା ଚାଉଳ ବି ଖାଲି ଭାତ ଖାଇଦେଲେ ବି ଟିକେ ଲୁଣ ମିର୍ଚାରେ ବି ଖାଇଦେଲେ ଭାତ ବି ଆମେ ଖାଇପାରୁଥିଲେ ଆଗ ଲୋକେ। ତ ଏବେ ସବୁ ଯୋଉ ଆମ ରାସାୟନିକ ପ୍ରକ୍ରିୟାରେ ଚାଷ ହେଲା, ତାପରେ ସବୁ ଜିନିଷ ଭେଜାଲ ହେଲା, ତ ସେଇଥିପାଇଁ ଏତେ ରୋଗ ସବୁ ହଉଛି, ସବୁ ବଡ ବଡ ରୋଗରେ ସମସ୍ତେ ଆକ୍ରାନ୍ତ ହଉଛୁ। ତ କେମିତି ସେ ଖାଦ୍ୟ ସୁରକ୍ଷା ଆମେ ସଚେତନ ହେବା, ଭଲ ଖାଦ୍ୟ ଖାଇବା, ଆମେ ସୁସ୍ଥ ରହିବା, ତାପରେ ପରିବାରର ସମସ୍ତେ କେମିତି ଭଲ ଖାଦ୍ୟ ଖାଇକରି ସୁସ୍ଥ ଜୀବନଯାପନ କରିବେ ସେଇଟା ସମସ୍ତେ ଚିନ୍ତା କରିବା। ଆଉ ଏ ଦିବସରେ ଆମେ ସମସ୍ତେ ସଚେତନ ହେବା, ଆଉ ଖାଦ୍ୟ ତ ଆମ ଶରୀର ପ୍ରତି ବହୁତ ଜରୁରୀ, ଖାଦ୍ୟ ନ ଖାଇଲେ ଆମେ ବଞ୍ଚିବା ନାହିଁ। ତ ସମସ୍ତେ ଏଥିପ୍ରତି ନିଶ୍ଚୟ ସଚେତନ ହେବା, ଆଉ ଯାହା ବି ଆମେ ଜିନିଷ ଆଣିବା ବଜାରରେ ଭଲ ବ୍ରାଣ୍ଡର ଭଲ ମାର୍କର ଆଣିବା, ଆଉ ଶସ୍ତା ଜିନିଷ ଆଣିବା ନାହିଁ, ଶସ୍ତା ଅବସ୍ଥା କହନ୍ତି ସେଇଟା ସବୁକୁ ଆମେ ପରଖିକି ଆଣିବା। ତାପରେ ଯାହା ବି ଆମ ପାରମ୍ପରିକ ଖାଦ୍ୟ ଅଛି ଘରେ ଭଲ କରି ତିଆରି କରି ଆମେ ଆମେ ପରିବାର ଦେବା ସମସ୍ତଙ୍କୁ, ନିଜେ ଖାଇବା, ତ ନିଶ୍ଚିତ ଟିକେ ଆମେ ସୁସ୍ଥ ରହିପାରିବା।
1: ନିହାତି ନିହାତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ।
0: ଧନ୍ୟବାଦ ମ୍ୟାମ୍, ନମସ୍କାର।

0: ପୂର୍ଣ୍ଣ ନମସ୍କାର
1: ନମସ୍କାର
0: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଲାଞ୍ଚର ଅଭି କରୁଛି ବଲାଙ୍ଗୀର ଜିଲ୍ଲାର ବର୍ତ୍ତମାନ 12:55 ମିନିଟ ହେଲା ଏବଂ ଆପଣଙ୍କୁ ଲାଗିଲା ଫୋନ ପୁରା 55 ମିନିଟ କାର୍ଯ୍ୟ ପରିଶ୍ରମ କରିବାର ମଧ୍ୟ ଆଜି ତମେ ମାନଙ୍କୁ ପାଇବାକୁ ପଡିଲା
1: ଧନ୍ୟବାଦ ତଥାପି ବି ଆପଣ ପେସେନ୍ସ ରଖିକି ଫୋନ ଲଗେଇଛନ୍ତି କଥା ହଉଛନ୍ତି ଆମ ସାଙ୍ଗରେ ତ ନୀଳାଞ୍ଚଳ
0: କେବଳ ଆକାଶବାଣୀ ଜୟପୁର କେନ୍ଦ୍ରରେ
1: ନିହାତି ତ ସମୟ ବହୁତ କମ

0: ବର୍ତ୍ତମାନ ଆପଣ କୁହନ୍ତୁ ଯେ ଖାଦ୍ୟ ସୁରକ୍ଷା ପ୍ରତି ଆପଣ କେତେ ସତର୍କ?
1: ଦେଖନ୍ତୁ, ଖାଦ୍ୟ ସୁରକ୍ଷା ଜୀବନ ରକ୍ଷା, ଯଦି ଖାଦ୍ୟ ବିନା ନାହିଁ ତାର ଜୀବନ ନାହିଁ। ଖାଦ୍ୟ ଗୋଟେ ଏମିତି ପଶୁ ହଉ କି ଯେକୌଣସି ପକ୍ଷୀ ହଉ କି ଯେକୌଣସି ଜିନିଷ ହଉ, ଖାଦ୍ୟ ବିନା ତ ସମସ୍ତେ ପୁରା ବଞ୍ଚିବାଟା ନିହାତି ଭାବେ ଜରୁରୀ। ଆଉ ଆମେ ଖାଦ୍ୟ ଏମିତିଟା କରିବା ଯେ ପ୍ରାୟତଃ ଅପମିଶ୍ରଣ ଖାଦ୍ୟ ମିଳେ, ଅପମିଶ୍ରଣ ଜିନିଷ ମିଳେ, ସେ ଜିନିଷକୁ ଆମେ ବର୍ତ୍ତମାନ ଟିକେ ଏପଟ ସେପଟ ନ କରିକି ଆମେ ଭଲ ଜିନିଷ ଆଣିକିରି ଯଦି ଆମେ ଖାଇବା, ତାହେଲେ ନିହାତି ଆର ଗୋଟେ ଭଲ ସ୍ୱାସ୍ଥ୍ୟ ହେଇପାରିବ। ଖାଦ୍ୟ ବୋଲେ ଆପଣଙ୍କ ଖାଦ୍ୟ ଖାଇଲେ ପରେ ଆପଣଙ୍କ ଦେହ ସୁସ୍ଥ ହେଇଯିବ। ଆପଣ ଏକ ଲକ୍ଷ୍ୟ କରୁଥିଲେ ଯେମିତି କଣ କହନ୍ତି, ଅତି ଯଦି କୁଆଶୁଳାରେ ଖାଦ୍ୟ ଥିବ, କୁଆଶୁଳା ଯେକୌଣସି ଜିନିଷ ଥିବ, ଆପଣ କଣ କହିବେ 50 ଟଙ୍କା ଜାଗାରେ 25 ଟଙ୍କା 20 ଟଙ୍କାରେ ବିକ୍ରି କରିବେ? ଆମେ ଦେଖିବା, ଆମେ ବରଂ ପଇସା ପତ୍ରକୁ ଦେଖିବା ନାହିଁ, ଖାଦ୍ୟକୁ ଦେଖିବା। ଖାଦ୍ୟ ଆଉ ପ୍ରଥମେ ଭଲ ଅଛି କି ନାହାନ୍ତି, ଯଦି ଭଲ ଅଛି ଖାଦ୍ୟ ତାହେଲେ ଆଣିବା, ଆମେ ନିହାତି ଭାବେ ଖାଇବା। ଖାଦ୍ୟ ଗୋଟେ ଏମିତି ଆମେ ଠିକ ସମୟରେ ଖାଇବା, ଠିକ ସମୟରେ ଯଦି ଆମେ ଖାଦ୍ୟ ପିଟା କରିବା ତାହେଲେ ନିହାତି ଆର ଗୋଟେ ସଫଳ ଚାବି କାଠି ପାଇପାରିବା। ଆଉ ଉଦାହରଣ ସ୍ୱରୂପ ଆପଣ ଦିନେ ଦିନେ ଖାଉଥିବେ 12ଟାରେ ଖାଦ୍ୟ ଏବଂ ଦିନେ ଦିନେ ଖାଉଥିବେ ଗୋଟିଏ ମଧ୍ୟରେ ଖାଦ୍ୟ, ଦିନେ ଦିନେ ଖାଉଥିବେ 10ଟାରେ ଖାଦ୍ୟ, ଆପଣ
0: ଖାଉଛୁ
1: କି ତା ସହିତ ଯେଉଁ ଖାଦ୍ୟ ବି ଖାଉଛୁ ସେଟା ଭଲ ଭାବରେ ଖାଇକି ଚଳିବା, ନିହାତି ଭାବରେ ସଫଳତାର ଚାବି କାଠି ପାଇପାରିବା। ବିଶେଷ କରି ଖରା ମାସ ଆମେ ଖାଦ୍ୟ ବେଶୀ କମ କରିବାନି କି ବେଶୀ ଅଧିକ କରାଇବାନି, ମଣିଷଙ୍କ ଯେତିକି ଆବଶ୍ୟକତା ପଡୁଛି ସେତିକି ଆବଶ୍ୟକ ମାଧ୍ୟମରେ ଯଦି ଖାଦ୍ୟ ଖାଇବା ତାହେଲେ ନିହାତି ଭାବରେ ସଫଳତାର ଚାବି କାଠି ପାଇପାରିବା। ଏତେ ବର୍ତ୍ତମାନ ଯୁବପିଢ଼ି କାର୍ଯ୍ୟକ୍ରମ ଶୁଣୁଛନ୍ତି, ସମସ୍ତେ ବର୍ତ୍ତମାନ ବିଜ୍ଞାନ ବହି ପଢୁଛନ୍ତି, ବର୍ତ୍ତମାନ ଜୈବିକ ଖାଦ୍ୟ ହଉ କି ପୁଷ୍ଟିସାର ଖାଦ୍ୟ ହଉ କି ସ୍ନେହସାର ଜାତୀୟ ଖାଦ୍ୟ ହଉ, ସମସ୍ତେ ବହି ମଙ୍ଗେ ପଢୁଛନ୍ତି। ଯେଉଁ ବହି ମଙ୍ଗେ ପଢୁଛନ୍ତି ସେଟା ପାଠ ପଢିଲେ କାମ ଦେବ ନାହିଁ, ସେଟା ବର୍ତ୍ତମାନ କାର୍ଯ୍ୟକାରୀ ଯଦି ଆମେ ଲଗେଇ ପାରିବା ତାହେଲେ ନିହାତି ଭାବରେ ଭଲ ହେଇପାରିବ।
0: ଆଜ୍ଞା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ ନୀଳାଞ୍ଚଳ ଆପଣଙ୍କୁ।

0: ହ୍ୟାଲୋ,
1: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କୁହନ୍ତୁ। ନାରାୟଣ,
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ କହୁଛି।
0: ଆଉ ମାତ୍ର ଗୋଟେ ଦୁଇ ମିନିଟ ଅଛି ହାତରେ,
1: ଆମ ପରିବାରରୁ ହିଁ ଆମେ ଖାଦ୍ୟ କେମିତି ବଞ୍ଚେଇ ପାରିବା ଆମେ ଚେଷ୍ଟା କରିବା ଦରକାର। ଗୋଟେ ମା ସିଏ ଚାହିଁବ ଯେ ଆମ ପରିବାର କେତେ ଲୋକ ଅଛନ୍ତି ଆଉ କେତେ ଖାଦ୍ୟ ଖାଇବେ, ସେଇ ହିସାବରେ ସେ ରୋଷେଇ କରିବାକୁ ପଡିବ। ଆଉ ଛୁଆ ଯଦି ଅଛନ୍ତି ଛୁଆମାନଙ୍କ ପାଇଁ ମଧ୍ୟ କମ ଚାଉଳ ପକେଇବାକୁ ପଡିବ, କାହିଁକି ଛୁଆମାନଙ୍କ ପାଇଁ ଯଦି ଅଧିକ ଗୋଟେ ବୟସ୍କ ଲୋକ ଖାଉଛି ଅଧିକ କିଲୋ ଚାଉଳ, ଯଦି ଛୁଆ ପାଇଁ ଗୋଟେ ଅଧିକ ଚାଉଳ ପଡିବ ତାହେଲେ ସେ ଖାଇପାରିବ ନା ଫପଡ଼ିବାକୁ ପଡିବ। ଯୋଉମାନେ ସଜାଗ ହୁଅନ୍ତି ନିଜ ପରିବାରରୁ ଖାଦ୍ୟ କେମିତି ବଞ୍ଚିବ ସେମାନଙ୍କର ଭାବନା ଠିକ ଥାଏ, ସେମାନେ କେବେ ଖାଦ୍ୟକୁ ମାନେ ନଷ୍ଟ କରିବାକୁ ଚାହିଁବେନି
0: ନିହାତି, କିମ୍ବା ନଷ୍ଟ ନ କରିକି ଫ୍ରିଜରେ ରଖିଦେଉଛନ୍ତି। ବାସି ଖାଦ୍ୟ ତ ଆର ଦିନ ଖାଇବାକୁ ପଡୁଛି, ବାସି ଖାଦ୍ୟ ଦେହ ପାଇଁ କେତେ କ୍ଷତିକାରକ ସେ କଥା ଆମେ ଚିନ୍ତା କରୁନା। କେହି ଆମକୁ କହୁନାହାନ୍ତି ଯେ ବାସି ଖାଇବୁନି, କିନ୍ତୁ ଦୁଇ ଦିନ ତିନି ଦିନ ପାଇଁ ଆମେ ଖାଦ୍ୟ ରୋଷେଇ କରିକି ଷ୍ଟୋର କରିକି ରଖିଦେଉଛି।
1: ମୁଁ ଦେଖିଛି ବହୁତ ଗୋଟେ ଲୋକ ଯାଆନ୍ତି ବାହାଘର ଚିକେନ ମଟନ ସବୁ ଆଣିକି ପଲିଥିନ ବାନ୍ଧିକି ଘରେ ରଖନ୍ତି, ସବୁ ତାକୁ ଦୁଇ ତିନି ଜଣ ଖାଆନ୍ତି।
0: ହଁ ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ କେବେ ଖାଇଛନ୍ତି ବାସି ଖାଦ୍ୟ ଆଉ ଦେହ ଖରାପ ହେଇଛି?
1: ବାସି ଖାଦ୍ୟ ତ ମୁଁ କେବେ ଖାଏ ନା, ମୁଁ ସବୁବେଳେ ମାନେ ସାଧା ଖାଏ, ମୁଁ ତ ଆମିଷ ଖାଉନି, କିନ୍ତୁ ମତେ ଥରେ କଣ ଖାଇଥିଲି ମୋର ମନେ ପଡ଼ୁନି, ମତେ ଥରେ ହଇଜା ହେଇଥିଲା ଡାଇରିଆ, ମୁଁ ଥରେ ଯାଇଥିଲି ମେଡିକାଲ ତିନି ଦିନ ଚାରି ଦିନ
0: ଖାଇବା ପାଇଁ
1: ପାଖାପାଖି 40-50 ଖାଲି ଲାଗିଥିଲା।
0: ଆଜ୍ଞା ଆଜ୍ଞା, ସେଇଥିପାଇଁ ଖାଇବା ଏପଟ ସେପଟ ହେଲେ ଆପଣଙ୍କର ଫୁଡ୍ ପଏଜନ୍ ହୁଏ, ବାନ୍ତି ହୁଏ, ଦେହ ଝିମା ଲାଗେ, ଡାଇରିଆ ଧରେ, ଏସବୁ ମାନେ ଅଖାଦ୍ୟ ଖାଇକି ହୁଏ। ନାରାୟଣ, ସମୟ ହେଇଗଲାଣି, ଆମେ କାର୍ଯ୍ୟକ୍ରମକୁ ବର୍ତ୍ତମାନ ଏଇଠି ରଖିବା।
1: ହଁ
0: ନମସ୍କାର ଶ୍ରୋତାବନ୍ଧୁ, ଏ ଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ। ଆମର ଖାଦ୍ୟ ସୁରକ୍ଷା ଦିବସ ଆମେ ଗତକାଲି ମନେଇଥିଲୁ, ତେବେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଏକ ଦିବସ ନୁହଁ, ଏହା ଗୋଟିଏ ସନ୍ଦେଶ, ଗୋଟିଏ ଶପଥ, ଏହାକୁ ବୁଝନ୍ତୁ ଆଉ କାର୍ଯ୍ୟକ୍ରମରୁ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ନିର୍ଝରିଣାରେ ଏଥର ଶୁଣନ୍ତୁ ବେହେଲା ଏବଂ ମେଣ୍ଡୋଲିନ୍ରେ ଧୁନ।

0: ଏଇଠି ଶେଷ ହେଲା ବାଦ୍ୟଯନ୍ତ୍ରର ଧୁନ୍ କାର୍ଯ୍ୟକ୍ରମ ନିର୍ଝରିଣୀ ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ପିଆଜ ଚାଷ ସମ୍ପର୍କରେ। ଓଡ଼ିଶାରେ ପିଆଜ ଏକ ଅତ୍ୟନ୍ତ ଲାଭଦାୟକ ଫସଲ। ସଠିକ୍ ପରିଚାଳନା ଏବଂ ଉନ୍ନତ ପ୍ରଣାଳୀ ପ୍ରୟୋଗ କଲେ ଏଥିରୁ ବହୁତ ଭଲ ଅମଳ ମିଳିପାରିବ। ପିଆଜ ଚାଷ ପାଇଁ ଅଧିକ ଗରମ କିମ୍ବା ଅଧିକ ଶୀତ ଭଲ ହୋଇନଥାଏ। ଗଛ ବଢ଼ିବା ସମୟରେ ଥଣ୍ଡାପାଗ ଏବଂ କନ୍ଦା ବଡ଼ ହେବା ସମୟରେ ଶୁଖିଲା ଓ ସାମାନ୍ୟ ଗରମ ପାଗ ଦରକାର ପଡ଼ିଥାଏ। ନିଗିଡ଼ା ଦୋରସା କିମ୍ବା ବାଲିଆ ଦୋରସା ମାଟି ଏହି ଚାଷ ପାଇଁ ବହୁତ ଉତ୍ତମ ହୋଇଥାଏ। ପିଆଜ ଚାଷ ପାଇଁ ମାଟିର ଅମ୍ଳତା 6.0-7.0 ମଧ୍ୟ ରହିବା ଦରକାର। ଓଡ଼ିଶାରେ ବିଭିନ୍ନ ପ୍ରକାରର ପିଆଜ ବିହନ ଦେଖିବାକୁ ମିଳେ। ମୁଖ୍ୟତଃ ପିଆଜର ଦୁଇଟି କିସମ ଦେଖିବାକୁ ମିଳେ। ପ୍ରଥମଟି ହେଉଛି ନାଲି ପିଆଜ। ଏଥିରେ ରହିଥିବା କିସମଗୁଡ଼ିକ ହେଉଛି ଅର୍ଗା କଲ୍ୟାଣ, ଭୀମା ସୁପର, ନାସିକ ରେଡ୍, ପୁଷା ରେଡ୍ ଏବଂ ଅଗ୍ରିଫାଉନ୍ ଲାଇଟ୍ ରେଡ୍। ଅନ୍ୟ କିସମଟି ହେଉଛି ଧଳା ପିଆଜ କିସମ। ଏଥିରେ ରହିଥିବା ବିହନଗୁଡ଼ିକ ହେଉଛି ପୁଷା ହ୍ୱାଇଟ୍ ରାଉଣ୍ଡ, ଉଦୟପୁର 1-02। ଓଡ଼ିଶାରେ ସାଧାରଣତଃ ପିଆଜ ଚାଷ ଉଭୟ ଖରିଫ ଓ ରବି ଋତୁ ସମୟରେ କରାଯାଇପାରେ। ଶରତ ଋତୁ ସମୟରେ ଖରିଫ ପିଆଜ ଚାଷ କରାଯାଇଥାଏ। ଏଥିରେ ମୁଖ୍ୟତଃ ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ତଳି ପକାଯାଏ ଏବଂ ଅଗଷ୍ଟ ସେପ୍ଟେମ୍ବର ମାସ ମଧ୍ୟରେ ରୁଆଯାଏ। ଠିକ୍ ସେମିତି ଶୀତ ଋତୁ ସମୟରେ ରବି ପିଆଜ ଚାଷ କରାଯାଏ। ଅକ୍ଟୋବର ନଭେମ୍ବର ମାସରେ ଏହାର ତଳି ପକାଯାଏ ଏବଂ ଡିସେମ୍ବର ଜାନୁଆରୀ ମାସରେ ଏହାକୁ ରୁଆଯାଏ। ପିଆଜ ତଳି ପ୍ରସ୍ତୁତି ପାଇଁ ଏକ ହେକ୍ଟର ଜମିରେ ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। ବିହନକୁ ତଳିଘର ବେଡ୍ରେ ବୁଣିବା ପରେ ପ୍ରାୟ 6-7 ସପ୍ତାହ ମଧ୍ୟରେ ତଳି ରୋପଣ ପାଇଁ ପ୍ରସ୍ତୁତ ହୋଇଯାଏ। ପିଆଜ ତଳିଗୁଡ଼ିକୁ ବୁଣିବା ପୂର୍ବରୁ ଜମିକୁ 3-4 ଥର ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ କରିଦେବା। ଶେଷ ଉଡ଼ ଚାଷ ସମୟରେ ହେକ୍ଟର ପ୍ରତି 20-25 ଟନ୍ ସଢ଼ା ଗୋବର ଖତ ମାଟିରେ ଭଲ ଭାବରେ ମିଶାଇଦେବା। ଗଛକୁ ଗଛ 10 ସେଣ୍ଟିମିଟର ଏବଂ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଦୂରତା ରଖି ତଳିକୁ ରୋପିବା। ଅଧିକ ଅମଳ ପାଇଁ ଆମେ ସାର ଏବଂ ଜଳସେଚନ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ସବୁବେଳେ ମନେ ରଖିବା ଉଚିତ ମାଟି ପରୀକ୍ଷା ଅନୁସାରେ ସାର ପ୍ରୟୋଗ କରିବା ଉଚିତ। ସାଧାରଣତଃ ହେକ୍ଟର ପ୍ରତି 100 କିଲୋଗ୍ରାମ ଯବକ୍ଷାର୍ଜାନ, 60 କିଲୋଗ୍ରାମ ଫସ୍ଫରସ୍ ଏବଂ 80 କିଲୋଗ୍ରାମ ପୋଟାସ୍ ସାର ବ୍ୟବହାର କରାଯାଇଥାଏ। ଯବକ୍ଷାର୍ଜାନର ଅଧା ଭାଗ ସମ୍ପୂର୍ଣ୍ଣ ଫସ୍ଫରସ୍ ଓ ପୋଟାସ୍ ରୋପଣ ସମୟରେ ପ୍ରଦାନ କରିବା। ବାକି ଅଧା ଯବକ୍ଷାର୍ଜାନକୁ ରୋପଣର 30-45 ଦିନ ପରେ ଜମିରେ ପ୍ରୟୋଗ କରିବା। ଠିକ୍ ସେମିତି ପିଆଜର ଚେର ଗଭୀରକୁ ଯାଏ ନାହିଁ, ତେଣୁ ମାଟିରେ ସାମାନ୍ୟ ଆର୍ଦ୍ରତା ରହିବା ଜରୁରୀ। ଋତୁ ଏବଂ ମାଟି ଦେଖି 7-10 ଦିନ ବ୍ୟବଧାନରେ ଜଳସେଚନ କରିବା। ଅମଳର 15 ଦିନ ପୂର୍ବରୁ ପାଣି ଦେବା ବନ୍ଦ କରିଦେବା ଉଚିତ। ବର୍ତ୍ତମାନ ଜାଣିବା ପିଆଜ ଚାଷରେ ଦେଖାଯାଉଥିବା ରୋଗ ପୋକ ଏବଂ ଏହାର ପ୍ରତିକାର ସମ୍ପର୍କରେ। ପିଆଜ ଚାଷରେ ଦେଖାଯାଉଥିବା ଥ୍ରିପ୍ସ ବା ଉକୁଣିଆ ପୋକ, ଏହି ପୋକମାନେ ପତ୍ରର ରସ ଶୋଷି ନିଅନ୍ତି, ଯାହାଦ୍ୱାରା ପତ୍ର ଧଳା ପଡ଼ିଯାଏ। ଏହାର ପ୍ରତିକାର ପାଇଁ ଇମିଡାକ୍ଲୋପ୍ରିଡ୍ କିମ୍ବା ଫିପ୍ରୋନିଲ୍କୁ ମିଶାଇ ସ୍ପ୍ରେ କରିବା। ଠିକ୍ ସେମିତି ଆଉ ଗୋଟିଏ ରୋଗ ହେଉଛି କାଣ୍ଡସଢ଼ା ଓ ପତ୍ରସଢ଼ା ରୋଗ। ଏହା ଏକ କବକଜନିତ ରୋଗ। ଏଥିପାଇଁ ମାନକୋଜେବ୍ କିମ୍ବା କପର ଅକ୍ସିକ୍ଲୋରାଇଡ୍କୁ ମିଶାଇ ସ୍ପ୍ରେ କରିବା। ମନେ ରଖିବା ଉଚିତ ଯେତେବେଳେ ପିଆଜ ଗଛର 50%-70% ପତ୍ର ଶୁଖି ତଳକୁ ନଇଯାଏ ସେତେବେଳେ ପିଆଜ ଅମଳ କରିବା ଉଚିତ। ଅମଳ ପରେ ପିଆଜକୁ 3-4 ଦିନ ଛାଇ ଜାଗାରେ ଭଲ ଭାବରେ ଶୁଖାଇଦେବା, ଯାହାଦ୍ୱାରା ଏହାର ଚୋପା ଶକ୍ତ ହେବ ଏବଂ ଏହା ଶୀଘ୍ର ନଷ୍ଟ ହେବ ନାହିଁ। ଏହାପରେ ଏହାକୁ ପବନ ଚଳାଚଳ କରୁଥିବା ଶୁଖିଲା ଘରେ ସଂରକ୍ଷିତ କରି ରଖିବା।
0: ଶୁଣିଲେ ଚାଷବାସ କଥା। ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିବେ ନାଟକ ଶିବଶକ୍ତି, ରଚନା ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ଆରମ୍ଭ କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା ଅନୁପମା ରାଜୁ ଏବଂ

0: ପ୍ରତ୍ୟେକ ଝିଅ ମଧ୍ୟରେ ଅସୀମ ଶକ୍ତି, ପ୍ରତିଭା ଏବଂ ସମ୍ଭାବନା ଲୁଚି ରହିଥାଏ। ସେହି ଶକ୍ତିକୁ ଜାଗ୍ରତ କରିବା ପାଇଁ ଆତ୍ମବିଶ୍ୱାସ, ଶିକ୍ଷା, ସକାରାତ୍ମକ ଚିନ୍ତାଧାରା ଆଉ ପରିବାରର ସହଯୋଗ ନିତାନ୍ତ ଆବଶ୍ୟକ।
1: ଯେତେବେଳେ ଝିଅଟି ନିଜ ଶକ୍ତିକୁ ଚିହ୍ନିପାରେ ସେତେବେଳେ କୌଣସି ବାଧାବିଘ୍ନ ତାର ରାସ୍ତା ରୋକିପାରେ ନାହିଁ।
0: ତେଣୁ ନିଜ ଉପରେ ବିଶ୍ୱାସ ରଖି ଶିକ୍ଷା ଏବଂ ଜ୍ଞାନକୁ ନିଜର ଶକ୍ତି କରିବା, ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରି ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବା,
1: ଏହି ସୁବିଚାର ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନାରେ ମୁଁ ଅନୁପମା ରାଜୁ
0: ଆଉ ମୁଁ ଅପର୍ଣ୍ଣା ପଟ୍ଟନାୟକ। ନମସ୍କାର।

0: ନିଜକୁ ବୁଝିବା ହେଉଛି ଜୀବନର ବଡ଼ ଶିକ୍ଷା। ଯେତେବେଳେ ଆମେ ନିଜର ଶକ୍ତି, ଦୁର୍ବଳତା, ଭାବନା, ଇଚ୍ଛା ଆଉ ଲକ୍ଷ୍ୟକୁ ଜାଣିପାରୁ, ସେତେବେଳେ ଜୀବନର ସଠିକ୍ ଦିଗ ଖୋଜିପାରୁ। ତେଣୁ ଆମେ ନିଜର ଲକ୍ଷ୍ୟ ଓ ସ୍ୱପ୍ନକୁ ସୃଷ୍ଟି କରିବା ପାଇଁ ସମୟ ବାହାର କରିବା।
1: ଯିଏ ନିଜକୁ ଜାଣିଛି, ବୁଝିଛି, ସେହି ଅନୁସାରେ କାର୍ଯ୍ୟ କରିଛି, ସେ ଜୀବନରେ ସଫଳତା ପାଇଛି। ଆଜି ଅନେକ ଝିଅ ନିଜ ମୂଲ୍ୟକୁ ବୁଝି ସ୍ୱପ୍ନ ସାକାର କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି, ସମୟ ସହିତ ଆଗେଇ ଚାଲି ନିଜକୁ ସଶକ୍ତ କରିଛନ୍ତି।
0: ଏମିତି ଜୀବନଯାତ୍ରାରେ ଅଟକି ନ ଯାଇ ଆଗକୁ ପାଦ ବଢ଼ାଇ ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ନାରୀଙ୍କୁ ନେଇ ଆମର ବିଶେଷ କାର୍ଯ୍ୟକ୍ରମ ଅନନ୍ୟା।
1: ଆଜି ଅନନ୍ୟାରେ ଭେଟିବା ମାନସୀ ଘୋଷଙ୍କୁ, ଯିଏକି ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି, ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆସନ୍ତୁ ଭେଟିବା ତାହେଲେ।
2: ନମସ୍କାର ମ୍ୟାଡମ।
3: ନମସ୍କାର ମ୍ୟାଡମ।
2: ଆମ ଘର ଘରଣୀର ଅନନ୍ୟା କାର୍ଯ୍ୟକ୍ରମକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛୁ।
3: ଧନ୍ୟବାଦ ମ୍ୟାଡମ।
2: ପ୍ରଥମେ ଆମ ଶ୍ରୋତା ଭଉଣୀଙ୍କୁ ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ଆପଣଙ୍କ ମୁହଁରେ।
3: ମୁଁ ଶ୍ରୀମତୀ ମାନସୀ ଘୋଷ, ଏବେ ସୁନାବେଡ଼ାରେ ବ୍ୟମୟନ ସଂସ୍ଥା ବିଦ୍ୟାଳୟରେ ଶିକ୍ଷୟତ୍ରୀ ରୂପେ କାମ କରୁଛି। ସଙ୍ଗୀତ ଶିକ୍ଷା ସହିତ ଓଡ଼ିଆ ମଧ୍ୟ ପାଠ ପଢ଼ାଉଛି।

0: ସୁନାବେଡ଼ା ଏଚ୍ଏଲ୍ ସ୍କୁଲରେ ଆପଣ ଅଛନ୍ତି?
1: ସୁନାବେଡ଼ା ଏଚ୍ଏଲ୍ ସ୍କୁଲରେ ଅଛି।
0: କେତେ ବର୍ଷ ହେଲାଣି ମ୍ୟାଡାମ ଏଠି ସର୍ଭିସ କରିକିରି?
1: ଏଇ ସୁନାବେଡ଼ା ଏଚ୍ଏଲ୍ରେ 16 ବର୍ଷ ହେଲାଣି ସର୍ଭିସ କରି ଆସୁଅଛି।
0: 16 ବର୍ଷର ଅଭିଜ୍ଞତାରେ ଆପଣ ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଉଛନ୍ତି, ତ କଣ ଲକ୍ଷ୍ୟ କରିଛନ୍ତି ଏଠିକା ପିଲାମାନଙ୍କ ଭିତରେ?
1: ଏଇଟାରେ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେଉଛି, ଘରେ ମଧ୍ୟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଦେଉଛି, ବିଦ୍ୟାଳୟରେ ଖାଲି ଭଜନ ଆଉ ଅଳଙ୍କାର ଦେଶାତ୍ମକ ଗୀତ ସବୁ ଏମିତି ଶିକ୍ଷା ଦେଉଛି। ଯେହେତୁ ଇଂରାଜୀ ବିଦ୍ୟାଳୟ ତେଣୁ ସେଠାରେ ଇଂରାଜୀ ଗୀତ ଶିଖେଇଛି ଆଉ ବିଭିନ୍ନ ପ୍ରୋଗ୍ରାମ ମଧ୍ୟ କରିଛନ୍ତି, ସ୍ୱାଗତମ ଗୀତ ଗାଇଛନ୍ତି, କିନ୍ତୁ ମୁଁ ଓଡ଼ିଆ ଭଜନ କିଛି କିଛି ଶିଖାଏ ସେମାନଙ୍କୁ ଇନ୍ସପାୟରିଂ କରିବା ପାଇଁ। ଓଡ଼ିଆ ଗୀତ, ଓଡ଼ିଆ ଦେଶାତ୍ମକ ଗୀତ ସବୁ ଶିକ୍ଷା ଦେଇଥାଏ। ଭଜନ ମଧ୍ୟ କୋଉ କୋଉ ଜାଗାରେ ଗାଇଛନ୍ତି, ଏବେ ଅରୁପା ମେଳା ଯୋଉ ଆସିଥିଲା ଏବେ ରିସେଣ୍ଟଲି, ସେମାନେ ସେଇ ଅରୁପା ମେଳାରେ ଭାଗ ନେଇଥିଲେ ପ୍ରତିଯୋଗିତାରେ ସଙ୍ଗୀତ ପ୍ରତିଯୋଗିତା। ଅରୁପା ମେଳା ଚାଲିଛି ଆମର ଏଇ ଏନ୍ଏସିରେ, ଅରୁପା ମେଳା, ସେଠି ବିଭିନ୍ନ ପ୍ରତିଯୋଗିତା ହୁଏ, ଚିତ୍ରାଙ୍କନ ପ୍ରତିଯୋଗିତା, ଭଜନ, ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗିତା ସବୁ ହେଇଥିଲା, ସେମାନେ ଶାସ୍ତ୍ରୀୟ ସଙ୍ଗୀତରେ ବି ଭାଗ ନେଇଥିଲେ, ତା ସହିତ ସେମାନେ ଭଜନ ପ୍ରୋଗ୍ରାମରେ ମଧ୍ୟ ଭାଗ ନେଇଥିଲେ।
0: ପିଲାମାନେ କୋଉ ଭାଷାରେ ଗୀତ ଶିଖିବା ପାଇଁ ବେଶୀ ଇଣ୍ଟରେଷ୍ଟେଡ?
1: ଯେହେତୁ ଇଂଲିଶ ମିଡିୟମ ସ୍କୁଲ ତ ସେମାନେ ହିନ୍ଦୀକୁ ବେଶୀ ମାନେ ମୁଖ୍ୟ ଭାବୁଛନ୍ତି, ହିନ୍ଦୀ ଗୀତକୁ ବେଶୀ ଗାଉଛନ୍ତି, ଓଡ଼ିଆକୁ ଟିକେ କମ୍ ଗାଉଛନ୍ତି। ସେମାନେ ଓଡ଼ିଆ ଟିକେ ଦରକାର ଗାଇବା ପାଇଁ, ଯେହେତୁ ଓଡ଼ିଆ ପିଲା ସେମାନେ ଓଡ଼ିଶାରେ ପାଠ ପଢୁଛନ୍ତି ତ ଓଡ଼ିଆ ବି ଜାଣିବା ଦରକାର, ତ ସେମାନଙ୍କୁ କିଛି କିଛି ଦେଶାତ୍ମକ ଗୀତ ଯେମିତି ଏଇ ଦେଶ ଏଇ ମାଟି, ଭଜନ ବିଭିନ୍ନ ପ୍ରକାର, ଦୀନବନ୍ଧୁ ଏଇ ଓଡ଼ିଶୀ ସାମୁରେ, ଏଇ ତା ଭିତରେ ଟିକେ ଛୋଟ ଛୋଟ ଭଜନ ମଧ୍ୟ ସେମାନଙ୍କୁ ଶିଖାଏ।
0: କୋଉ କ୍ଲାସର ପିଲାମାନେ?
1: ଷ୍ଟାଣ୍ଡାର୍ଡ 3 ରୁ 8 ପର୍ଯ୍ୟନ୍ତ, ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଗାଆନ୍ତି ଶିଖନ୍ତି।
0: ବିଦ୍ୟାଳୟରେ ଗୋଟେ ସଙ୍ଗୀତ ଶିକ୍ଷା କ୍ଲାସ ଅଛି?
1: ଆକ୍ଚୁଆଲି ସଙ୍ଗୀତ ଶିକ୍ଷା କ୍ଲାସ ବିଦ୍ୟାଳୟ ଥିଲା, ପ୍ରଥମେ ଗୋଟେ ବର୍ଷ ଥିଲା, ବଟ୍ ଏବେ ସେଇଠି ରୁମ୍ ଅଭାବରୁ ପିଲାମାନଙ୍କୁ ପ୍ରତି ଶ୍ରେଣୀଗୃହରେ ଯାଇ ଶିଖାଏ, ଆଉ କିଛି କିଛି ସମୟରେ ମଧ୍ୟ ଏକ ଶ୍ରେଣୀଗୃହରେ ହାରମୋନିୟମ ଅଛି, କେସିଓ ଅଛି, ସେମାନଙ୍କର ଟିକେ ଅଭ୍ୟାସ ପାଇଁ ଯୋଉ ବିଭିନ୍ନ ପ୍ରୋଗ୍ରାମରେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଭିନ୍ନ ପ୍ରୋଗ୍ରାମ, ଯୋଉ ସ୍ୱାଗତମ ଗୀତ ଆମର ଯୋଉ ଫଙ୍କସନ ହୁଏ ବାର୍ଷିକ ଉତ୍ସବରେ ସେମାନେ ଗାଇବା ପାଇଁ, ସେଇ ସମୟରେ ଗୋଟେ ଏକ୍ସଟ୍ରା ରୁମ୍ ଥାଏ, ସେଇ ଏକ୍ସଟ୍ରା ରୁମ୍ରେ ସେଇ ସଙ୍ଗୀତ ସେମାନଙ୍କୁ ଶିକ୍ଷା ଦିଆଯାଏ। ସେମାନେ ବିଭିନ୍ନ ପ୍ରକାର ସ୍ୱାଗତମ ଗୀତ, ଦେଶାତ୍ମକ ଗୀତ ସମୟ ସମୟରେ ଗାଆନ୍ତି, ରଜ ଉତ୍ସବରେ ବି ଏବେ ରିସେଣ୍ଟଲି ଗାଇବେ, ସେଥିରେ ବି ଗୀତ ଗୋଟେ ଲେଖିଛି ଏବେ ରିସେଣ୍ଟଲି ସେମାନେ ଗାଇବେ।
0: ଆପଣ ଗୀତ ଲେଖନ୍ତି ବି?
1: ହଁ, ଗୀତ କିଛି କିଛି ଲେଖେ, କିଛି ଅକେଜନାଲି ଆସିଲେ କିଛି କିଛି ଗୀତ ଲେଖେ, ଏବେ ରିସେଣ୍ଟଲି ରଜ ପର୍ବକୁ ନେଇ ଗୋଟେ ଗୀତ ଲେଖିଛି।
0: ସେମାନଙ୍କୁ ବି ସେଟା ଶିଖଉଛନ୍ତି?
1: ହଁ, ଶିଖଉଛି, ସେମାନେ ଗାଇବେ ରଜରେ।
0: ଶୁଣିବା ଟିକେ ରଜ ଗୀତ କଣ ଲେଖିଛନ୍ତି?
1: ଆଜି ଆସିଛି ରେ ରଜ ଆସିଛି।

0: ଭଜନ ଗାଇ ଗାଇ ତାପରେ ମ୍ୟାରେଜର 10 ବର୍ଷ ପରେ ସର୍ଭିସ କଲି। ଗାଉ ଗାଉ ଭଜନ ପ୍ରୋଗ୍ରାମ, ରଥଯାତ୍ରା ଭଜନ, ଦଶହରାରେ ଭଜନ, ଏମିତି ଦୀପାବଳିରେ, ଏମିତି ସବୁ ବିଭିନ୍ନ ପ୍ରକାର ପୂଜା ପର୍ବାଣୀରେ ଗୀତ ଗାଇ ଭଜନ ଗାଇ ଗାଇ ତାପରେ ସମସ୍ତେ ଜାଣିଲେ, ତାପରେ ଟ୍ୟୁସନ ଆରମ୍ଭ କଲି।
1: ବାହାଘରର 10 ବର୍ଷ ପରେ ଆପଣ ଯେତେବେଳେ ସର୍ଭିସ କଲେ ସେତେବେଳେ କେମିତି ଆପଣଙ୍କୁ ଲାଗିଲା, କେମିତି ଆପଣଙ୍କୁ ମାନେ ଦୁନିଆକୁ ଆଉ ଥରେ ହେଲାବେଳେ ପରିବାରର ସହଯୋଗ କେମିତି ପାଇଲେ?
0: ପରିବାରର ସହଯୋଗ ଏମିତି, ସେମାନଙ୍କ ସାଙ୍ଗରେ ରହୁଥିଲି ସବୁବେଳେ, ବୋଉ ଭଳି ରହୁଥିଲି, ବାହାରକୁ ବାହାରି ନଥିଲି। ତାପରେ ଧୀରେ ଧୀରେ ଭଜନ ସମାରୋହ ଦେଖିଲି, ସମସ୍ତେ ଗାଉଛନ୍ତି ଦେଖିଲି, ତ ମୁଁ ବି ଟିକେ ମୋର ପତିଦେବଙ୍କୁ କହିଲି କି ଆମର ଘରର ପରିବାର ବି ଟିକେ ଟିକେ ଇଣ୍ଟରେଷ୍ଟ ଥିଲା, ମୁଁ ଟିକେ ଗାଇବି ବୋଲି କହିଲି। ଯାହା ହଉ ସେମାନେ ସହଯୋଗ କଲେ, ତାପରେ ମୁଁ ବି ସେ ରଥଯାତ୍ରା ପ୍ରୋଗ୍ରାମରୁ ଷ୍ଟାର୍ଟ କଲି ସେଇ ଭଜନ। ବିଭିନ୍ନ ସତ୍ସଙ୍ଗ ଯାଇ ସତ୍ସଙ୍ଗ ବି ଗାଏ, ସତ୍ସଙ୍ଗରେ ଭଜନ ପ୍ରୋଗ୍ରାମ ଗାଏ, ଆଧ୍ୟାତ୍ମିକ ମାର୍ଗ ଟିକେ ପସନ୍ଦ, ତ 10 ବର୍ଷ ସେ ଜିତିଲା। ତାହାରି ମଧ୍ୟରେ ରଥଯାତ୍ରାରେ ସେଇଠୁ କେତେ ଜଣଙ୍କ ସେ ସତ୍ସଙ୍ଗ ମାଧ୍ୟମରେ ବି ଜଣେ ଜଣେ ମୋର ଅଛନ୍ତି ଗୁରୁ ଭାଇ, ସେମାନେ ବି ମତେ ଗାଇବା ପାଇଁ କହିଲେ, ଏଇଠି ଉପେନ୍ଦ୍ର ଭଞ୍ଜ ସଂସଦରେ ଗାଓ, ଏଇ ପ୍ରୋଗ୍ରାମ ହଉଛି ଗାଓ।
1: ଆପଣ ସ୍କୁଲରେ କେମିତି ଜଏନ୍ କଲେ?
0: ସେଇଠି VSBରେ ମ୍ୟୁଜିକ ଟିଚର ପୋଷ୍ଟ ବାହାରିଲା, ତ ସେଇ ସମୟରେ ମୁଁ ପକେଇଲି, ବିଷୟରେ ସାର୍ଟିଫିକେଟ ପାଇଁ ଆପ୍ଲାଇ କଲି, ତାପରେ ଇଣ୍ଟରଭ୍ୟୁ ଦେଲି। ଫାର୍ଷ୍ଟ ଇଣ୍ଟରଭ୍ୟୁରେ ହେଇନଥିଲା, ଆଉ ଗୋଟେ ବର୍ଷ ରହିଯାଇଥିଲା, ତ ସେ ବର୍ଷ ଦେଇନଥିଲି ମ୍ୟାରେଜ ଯେହେତୁ 19 ବର୍ଷରେ ହେଇଯାଇଥିଲା, ଆଉ ଗୋଟେ ବର୍ଷ ରହିଯାଇଥିଲା, ପୁଣି ବାବା ଘରେ ଯାଇ ଏକ୍ଜାମ ଦେଲି। ସାର୍ଟିଫିକେଟ ହେଲା ପରେ ନେକ୍ସଟ ବର୍ଷରେ ଆଉ ଥରେ ଇଣ୍ଟରଭ୍ୟୁ ଦେଇକି ପାସ୍ କଲି, ତ ସେମାନେ ମ୍ୟୁଜିକ ଟିଚର ହିସାବରେ ରଖିଲେ ମତେ ସଙ୍ଗୀତ ଶିକ୍ଷୟତ୍ରୀ ହିସାବରେ।
1: ବିବାହର 10 ବର୍ଷ ପରେ
0: ପରେ ହଁ ବିବାହର 10 ବର୍ଷ ପରେ ହିଁ ପାଇଲି ସୁଯୋଗ, ଏମିତି ଘରେ ମାନେ ସେ ମୋର ପ୍ରତିଭା ଲୁଚି ଯାଇଥିଲା, ତାପରେ ପୁଣି ବାହାରିଲା ଧୀରେ ଧୀରେ।
1: ଏଇ ସଙ୍ଗୀତ ପ୍ରତି କେବେଠାରୁ ଆପଣଙ୍କର ମନରେ ଦୁର୍ବଳତା ସୃଷ୍ଟି ହୋଇଥିଲା?
0: ସଙ୍ଗୀତ ଶୈଶବ କାଳରୁ ମୁଁ ସ୍କୁଲରେ ବହୁତ ଗୀତ ଗାଉଥିଲି, ଗୀତ ନାଚରେ ଭାଗ ନେଉଥିଲି, ଚିତ୍ରାଙ୍କନ ବି ମଧ୍ୟ ଭଲ ହଉଥିଲା, ସବୁଥିରେ ଭାଗ ନେଉଥିଲି, ତ ଗୀତ ଗାଇବା ଦେଖିକି ଆମର ପଡୋଶୀ ମାନେ କହିଲେ ତାଙ୍କୁ ଗୀତ ସ୍କୁଲରେ ଜଏନ୍ କର। ସେଇଠୁ ଧୀରେ ଧୀରେ ଭଜନ ଯୋଉ ମଞ୍ଚ ମାନଙ୍କରେ, ନାଟକ ମଞ୍ଚରେ ଆମର ଯୋଉ ସ୍କୁଲରେ ହୁଏ ସେଇଠି ଗାଇଲି ଗୀତ, ଭଜନ ଗାଉ ଗାଉ ସେମାନେ ସବୁ କହିଲେ ୟାକୁ ମ୍ୟୁଜିକ ସ୍କୁଲରେ ଭର୍ତ୍ତି କର, ସେ ଭଲ ଗାଉଛି, ତ ସେଇଠୁ ଇନସ୍ପାୟାର ହେଇକି
1: ଆପଣ ମ୍ୟୁଜିକ ଦୁନିଆରେ ପାଦ ଥାପିଲେ। ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ତ ପରିବାରରେ ମାନେ ଆପଣଙ୍କର ବାପା ଘର କୋଉଠି, ବାପ ଘର କଥା ଟିକେ କୁହନ୍ତୁ।
0: ଆମର ବାଲେଶ୍ୱର ଜିଲ୍ଲାରେ ଥିଲି, ଗୋପ ଗ୍ରାମରେ ଜନ୍ମ ହେଇଥିଲି, ପଞ୍ଚମ ଶ୍ରେଣୀ ପାଠ ପଢୁଥିଲି, ବାପାଙ୍କର ଦେହାନ୍ତ ହେଇଗଲା, ମା ବହୁତ କଷ୍ଟ କରି ଭାଇମାନେ ମଧ୍ୟ ଏମିତି ପାଠପଢା ଆଉ ଗୀତ ଶିକ୍ଷା ଦେଖିକି, ଗୀତ ଶିଖିବାରେ କେବେ ବି ଅବହେଳା କରିନାହାନ୍ତି, ହଁ ଶିଖୁ।

0: ଭାଇ ଭଉଣୀ କେତେ ଜଣ?
1: ଭାଇ ଦୁଇ ଜଣ ଆଉ ଭଉଣୀ ଦୁଇ ଜଣ।
0: ଆପଣ ସାନ?
1: ମୋ ଭାଇ ଦୁଇ ଜଣ ସେଟା ବଡ, ତାପରେ ମୁଁ, ତାପରେ ଭଉଣୀ।
0: ଏ ପରିବାରରେ ସମସ୍ତଙ୍କର ସହାୟତା ପାଇ ଆପଣ ଗୀତ ଶିକ୍ଷାରେ ଆଗେଇ ଗଲେ?
1: ହଁ, ପାଠ ପଢା ସହିତ ଗୀତ ଶିକ୍ଷାରେ ଆଗ୍ରହ ଥିଲା।
0: ପଢାପଢି କେତେ ଯାଇ କଲେ?
1: ବିଏ ସେକେଣ୍ଡ ଇୟର କରୁଥିଲି, ମ୍ୟାରେଜ ହେଇଯାଇଥିଲା ମୋର, ତାପରେ ବିଏ ପାସ୍ କଲି। ଏପଟେ ଆସି ଶାଶୁଘରେ ସଙ୍ଗୀତ ଶିକ୍ଷୟତ୍ରୀ ହେଲା ପରେ ଓଡ଼ିଆରେ ଏମ୍ଏ କଲି, ଆଉ ଡିଏଲ୍ଇଡି ଏମିତି ସବୁ ଶିକ୍ଷାର ଦରକାର ପଡିଲା। ମୁଁ ଟିକେ ଆଗକୁ ପାଠ ପଢିବା ପାଇଁ ଇଚ୍ଛା କଲି, ତ ସ୍ୱାମୀ ସେଥିରେ ସହଯୋଗ କଲେ, ତାଙ୍କ ସହଯୋଗ ବଳରେ ମୁଁ ଓଡ଼ିଆରେ ଏମ୍ଏ କଲି ଆଉ ଡିଏଲ୍ଇଡି ଏମିତି ସବୁ ପାସ୍ କଲି, ଏକ୍ସଟ୍ରା ପାଠ ପଢିଲି।

0: ଶାଶୁଘରେ କିଏ କିଏ ରହୁଛନ୍ତି?
1: ଆମ ଶାଶୁଘରେ ଏଇଠି ଯା ଦେଢ଼ଶୁର ଏବେ ପୁତୁରା ପୁତୁରା ବୋଉ ଅଛନ୍ତି, ସବୁ ସେମାନଙ୍କ ସାଙ୍ଗରେ ଚଳି ଆସିଥିଲି।
0: ଆପଣଙ୍କର ଜଏଣ୍ଟ ପରିବାର?
1: ଜଏଣ୍ଟ ପରିବାର ହଁ।
0: ଏଇ ଜଏଣ୍ଟ ପରିବାର ଭିତରେ ଅନେକ ଦାୟିତ୍ୱ ରହିଛି, ସେସବୁ ଦାୟିତ୍ୱ ଭିତରେ ପୁଣି ନିଜର ସ୍ୱପ୍ନ ମାନେ ବାପ ଘରେ ଅଧା ପାଠ ପଢି ଆସିକିରି ପୁଣି ଶାଶୁ ଘରେ ସେଇଟା କମ୍ପ୍ଲିଟ କରିବା ଗୋଟେ ଝିଅ ପାଇଁ ନିହାତି ଭାବରେ
1: କଷ୍ଟକର,
0: କିନ୍ତୁ ଆପଣ ସେଥିରେ ବି ଦୁର୍ବଳ ହେଇନାହାନ୍ତି, ହାରି ନାହାନ୍ତି, ସେଥିରେ ଆଗେଇ ଯାଇଛନ୍ତି। ତ କାହାକୁ ଶ୍ରେୟ ଦେବେ ଆପଣଙ୍କର ଏଇ ସବୁ ଆଚିଭମେଣ୍ଟ ପାଇଁ?
1: ଆଚିଭମେଣ୍ଟ ପାଇଁ ସ୍ୱାମୀ ତ ପ୍ରଥମେ ସପୋର୍ଟ କରିଛନ୍ତି, ତାପରେ ଯାହା ଦେଢ଼ଶୁର ମାନେ ବି ସବୁବେଳେ ଗାଇବା କଥା କହିଲେ, ସେମାନେ କେବେ ବି ନା କହିନାହାନ୍ତି। ତ ସ୍ୱାମୀଙ୍କର ସପୋର୍ଟ ବି ଦରକାର ଥିଲା, ତ ସେମାନେ ବି ସପୋର୍ଟ କରିଛନ୍ତି, ହଁ ଯା କୋଉଠି ଯାଉଛୁ ଯା, ଏମିତି କହିଛନ୍ତି। ଶାଶୁ ଶଶୁର ଆକ୍ଚୁଆଲି ଆମର ଗାଁରେ ଅଛନ୍ତି, ଏମାନେ ଯାହା ଦେଢ଼ଶୁର ଶାଶୁ ଶଶୁର ଆଉ ଅନ୍ୟ ଯାହା ଦେଢ଼ଶୁର ଦୁଇ ଜଣ ଅଛନ୍ତି, ସେମାନେ ଗାଁରେ ଅଛନ୍ତି। ଶାଶୁ ଶଶୁର ଏବେ ନାହାନ୍ତି, ସେମାନେ ଦେଢ଼ଶୁର ଏବେ ଜଷ୍ଟ ଏଇ ବର୍ଷ ତାଙ୍କର ଦେହାନ୍ତ ହେଲା। ଯାହା ଅଛନ୍ତି ଯା ଯିଏ ସେ ମୋ ମା ଭଳି ଆକ୍ଚୁଆଲି ସବୁବେଳେ ସ୍ନେହ ମମତାରେ ରଖିଛନ୍ତି, ତାଙ୍କର ଇଣ୍ଟରେଷ୍ଟ ଅଛି ସବୁ ଜିନିଷରେ, ସେ ମତେ ଯୋଉ କଥା କହିଲେ ବି ଇଣ୍ଟରେଷ୍ଟ ଦେଇଛନ୍ତି, ହଉ ଗା କି କଣ। ହଁ ଭଜନ ଗାଇବା ପାଇଁ ମୁଁ ଯେତେବେଳେ ଆଗକୁ ପାଦ ବଢେଇଲି, ମୁଁ କହିଲି ଏଇଠି ଗାଇବି, ଡରି ଡରି କହୁଥିଲି, କିନ୍ତୁ ସେ ସାହସ ଦେଇଥିଲେ, ହଁ ଗା କହିଥିଲେ ସେତିକି।
0: ପଛରୁ କେହି ଜଣେ ଯଦି ସହଯୋଗ କରେ ବା ସାହସ ଦିଏ, ତାହେଲେ ଝିଅଟିଏ ଅନେକ କିଛି କରିବାକୁ ସଂକଳ୍ପ ନେଇଯାଇପାରେ ଏବଂ ସେଥିରେ ମଧ୍ୟ ଜିତି ଯାଇପାରେ। ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ତ ସଙ୍ଗୀତରେ ଆଉ କଣ ସବୁ କରିବାକୁ ଚାହାନ୍ତି?
1: ସଙ୍ଗୀତରେ ବିଶାରଦ ତ କରିଛି, ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦ କରିଛି, ଓଡ଼ିଶୀ ସଙ୍ଗୀତରେ ବିଶାରଦ କରିଛି। ବିଦ୍ୟାଳୟରେ ସର୍ଭିସ କଲା ପରେ କି ମାନେ ଏଇ ଗୀତ ତା ସାଙ୍ଗରେ ଘରର ଯାବତୀୟ କାମ କରିଲା ଫଳରେ ଗୀତରେ ଟିକେ ପ୍ରାକ୍ଟିସ ଯୋଉ ଆଗରୁ କରୁଥିଲି ଝିଅ ସମୟରେ 4-6 ସେଟା ଅଭାବ ହେଇଯାଉଛି ଗୀତ ପ୍ରାକ୍ଟିସର। ସେ ଝିଅ ବେଳେ ଯାହା ପ୍ରାକ୍ଟିସ କରୁଥିଲେ ସେ ପ୍ରାକ୍ଟିସ ଏବେ ହେଇପାରୁନି। ଆପଣ ମାନେ ଏବେ ଇଣ୍ଟରେଷ୍ଟ ବଢ଼ଉଛନ୍ତି ମୋର, ତ ମତେ ଆହୁରି ଇଣ୍ଟରେଷ୍ଟ ହଉଛି ଏବେ ଆଉ ଟିକେ ଗୀତ ଫିତ ଗାଇ ଆଉ ଟିକେ ଭଲ କରିବା ପାଇଁ, ଓଡ଼ିଶୀ ଭୋକାଲକୁ ଆଉ ଥରେ ମୁଁ ପୁନର୍ବାର ତାକୁ ସବୁ ରିଭାଇଜ କରିବି ବୋଲି ଭାବୁଛି। ଆପଣ ମାନେ ଏତେ ଆଗ୍ରହ ବଢେଇଛନ୍ତି, ମୋର ଉତ୍ସାହ ବଢେଇଛନ୍ତି, ମତେ ଉତ୍ସାହ ହେଇଯାଇଛି। ଏବେ 2-3 ହେଲାଣି ମୁଁ ଭୋରରୁ ଉଠି ଟିକେ ଟିକେ ପ୍ରାକ୍ଟିସ ଚଲେଇଛି ଗୀତ।
0: ପୁଅ ଝିଅ?
1: ଜଣେ ପୁଅ ଜଣେ ଝିଅ, ସେମାନେ ସବୁ ବାହାରେ ଅଛନ୍ତି।
0: ହଁ, ସେମାନେ ବି ଆପଣଙ୍କୁ ବହୁତ ସପୋର୍ଟ କରନ୍ତି?
1: ହଁ, ଝିଅ ବି ସପୋର୍ଟ କରେ, ପୁଅ ବି ସପୋର୍ଟ କରେ, ମାନେ କେହି କିଛି କହନ୍ତିନି ମୋର। ଆକ୍ଚୁଆଲି ସେମାନେ ନର୍ମାଲ ରୁହନ୍ତି, ମୁଁ ଯାହା କଲେ ସେ ସପୋର୍ଟ କରନ୍ତି, ସେମିତି କହିବେନି ଯେ ଭୋରରୁ ଉଠିକି ଗା କି କଣ, ସେମିତି କହିବେନି, କିନ୍ତୁ ମୁଁ ଯାହା କଲେ ସେ ଆଗକୁ ନିଅନ୍ତି, ଯୋଉଠି ବି ଭଜନ ପ୍ରୋଗ୍ରାମରେ ଗାଇବି ନେଇଯାଆନ୍ତି ମତେ। ସତ୍ସଙ୍ଗ ପାଇଁ ସେ ଯିବେନି ସିନା, କିନ୍ତୁ ମତେ ନେଇକି ଛାଡି ଦିଅନ୍ତି ଭଜନ ଗାଇବା ପାଇଁ। ଆଧ୍ୟାତ୍ମିକ ମାର୍ଗ ହିଁ ମୋର ଜୀବନ ଆକ୍ଚୁଆଲି, ଆଧ୍ୟାତ୍ମିକ କ୍ଷେତ୍ରରେ ଗାଇବା ପାଇଁ।
0: କାହାର ଭଜନ ଶୁଣିବାକୁ ବେଶୀ ଭଲ ପାଆନ୍ତି?
1: ନମିତା ଅଗ୍ରୱାଲଙ୍କର ତ ଭଜନ ଚାଲିଛି, ତାଙ୍କର ଭଜନ ଶୁଣେ, ତା ସହିତ ଲତା ମଙ୍ଗେସ୍କରର ତ ଗୀତ ବି ଶୁଣିବାକୁ ଭଲ ପାଏ, ଶ୍ରେୟା ଘୋଷାଲ ହିନ୍ଦୀ ଗୀତ ସେମାନଙ୍କର ଭଲ ପାଏ, ଆଉ ନମିତା ଅଗ୍ରୱାଲଙ୍କର ଶାନ୍ତିଲତା ବାରିକଙ୍କର ବି ଶୁଣିବାକୁ ଭଲ ପାଏ, ତାଙ୍କର ମୋ ପ୍ରଭୁ ଜଗନ୍ନାଥ ଭଲ ଲାଗେ ଶୁଣିବାକୁ, ପ୍ରାୟ ଗାଏ ସେଟା।
0: ଶୁଣନ୍ତୁ ଭଜନ ଟି।
1: ହଉ, ଭଜନ ଯୋଉଟା ଗାଇଥିଲି ମୁଁ ଉପେନ୍ଦ୍ର ସଂସଦରେ ସେତେବେଳେ 20 ବର୍ଷ ଆଗରେ।

0: ବାଃ ବହୁତ ସୁନ୍ଦର ମ୍ୟାଡମ ଆପଣଙ୍କର କଣ୍ଠ, ଏହି କଣ୍ଠରେ ଭଜନ ଶୁଣିଲେ ପୁରା ମନ
1: ଧନ୍ୟବାଦ ମ୍ୟାଡମ, ଯାଉଛି ପ୍ରଭୁ ଦେଇଛନ୍ତି ଆଉ ଟିକେ ରିଭାଇଜ ଦରକାର।
0: ଗୀତ ତ ଏମିତି ଜିନିଷ ଯାହାକି ସବୁବେଳେ ଅଭ୍ୟାସ କରିବାକୁ ପଡିଥାଏ, ଅଭ୍ୟାସ କେତେବେଳେ କରନ୍ତି
1: ପିଲାମାନଙ୍କୁ ଯୋଉ ଶିଖାଏ ସେତିକି ଅଭ୍ୟାସ ହୁଏ ଆଉ ହେଇପାରୁନି, ସେଥିପାଇଁ ସନ୍ଧ୍ୟାବେଳେ ଟିକେ ଟିକେ କରେ। ତ ଯୋଉ କ୍ଲାସିକାଲ କି ଓଡିଶୀ ଯେତେ ସବୁ ରହିଯାଇଛି ସେଗୁଡାକ ରିଭାଇଜ କରିବା ପାଇଁ ମୁଁ ଭାବିଛି, ଏବେ ଭୋରରୁ ଉଠିକି ଥୋଡା ପ୍ରାକ୍ଟିସ କରିବି। ଏଟଲିଷ୍ଟ ହାଫ ଏନ୍ ଆୱାର ସବୁଦିନ ଗୋଟିଏ ଗୋଟିଏ ଓଡିଶୀ ଗୀତ କି ଗୋଟିଏ ଗୋଟିଏ ଶାସ୍ତ୍ରୀୟ ସଙ୍ଗୀତ ପ୍ରାକ୍ଟିସ କରିବା ପାଇଁ ଚେଷ୍ଟା କରୁଛି।
0: ଆପଣ କହୁଥିଲେ ଯେ ସ୍କୁଲରେ ତ ଯାହା ଶିକ୍ଷା ଦେଉଛନ୍ତି ଘରେ ମଧ୍ୟ ଶିକ୍ଷା ଦିଅନ୍ତି, ଘରେ କୋଉ ସମୟରେ ଶିକ୍ଷା ଦିଅନ୍ତି ଆଉ କେମିତି ଶିକ୍ଷା ଦିଅନ୍ତି?
1: ଘରେ ସନ୍ଧ୍ୟା ସମୟରେ ପିଲାମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ଶିଖଉଛି, ଅଳଙ୍କାର। ଏବେ କରୋନା ଆଗରୁ ବହୁତ ସୁନ୍ଦରସେ ଶିଖଉଥିଲି ପିଲାମାନଙ୍କୁ, କରୋନା ପରେ ବନ୍ଦ ହେଇଯାଇଥିଲା ସବୁ, କରୋନା ପରେ ପୁଣି ଏବେ ଷ୍ଟାର୍ଟ କରିଛି ଘରେ। ମାନେ ପିଲାମାନେ ଆସନ୍ତି ସନ୍ଧ୍ୟା 4ଟାରେ, ବିଭିନ୍ନ ପ୍ରକାର ଅଳଙ୍କାର ଶିଖାଏ, ଅଳଙ୍କାର ସହିତ ଓଡିଆ ପସନ୍ଦ କରନ୍ତିନି ତ ସେମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ଶିଖାଏ, ଯୋଉ ରାଗ ଭୂପାଲି କି ରାଗ ଏବେ ଷ୍ଟାର୍ଟ କରିଛି, ଜଷ୍ଟ ବର୍ଷ 2 ବର୍ଷ ହେଲାଣି।
0: ଘରେ କୋଉ ବୟସର ପିଲାମାନେ ଆସୁଛନ୍ତି?
1: ଘରେ ବି ସେଇ ସ୍କୁଲରେ ଯୋଉ ପିଲାମାନେ ସେଇମାନେ ହିଁ ଆସନ୍ତି, ସେଇ ତୃତୀୟ ଚତୁର୍ଥ ପଞ୍ଚମ ଷଷ୍ଠ ସପ୍ତମ, ଆଉ ବେଶୀ ବଡ ପିଲାମାନେ ଆସୁନାହାନ୍ତି।
0: ପୁଅ ଝିଅ ଶିଖନ୍ତି ନା କେବଳ ଝିଅମାନେ?
1: କେବଳ ଝିଅମାନେ ଶିଖନ୍ତି, ପୁଅ ଏତେ ପର୍ଯ୍ୟନ୍ତ ଆସିନାହାନ୍ତି, ଆସୁଥିଲେ 2-3 ଜଣ, ଏବେ ଆସୁନାହାନ୍ତି, ପୁଅ ପିଲାମାନେ ବହୁତ କମ୍ ଆସୁଛନ୍ତି। ଆକ୍ଚୁଆଲି
0: ଘରେ କଣ ଏମିତି ରଖୁଛନ୍ତି?
1: ହାରମୋନିୟମ ଅଛି, ସେମାନଙ୍କୁ ହାରମୋନିୟମ ବି ଶିଖାଏ, କ୍ୟାସିଓ ଯୋଉ ଅଛି, କ୍ୟାସିଓ ବି ଜଣେ ପିଲା ଆସେ, ତାକୁ କ୍ୟାସିଓ ଶିଖେଇବା ଶିଖେଇଛି, କେମିତି କ୍ୟାସିଓ ବାଜିବ, ତାର ସିଷ୍ଟମ କେମିତି, SR BSR ତାକୁ କ୍ୟାସିଓ ବଜେଇବା ବି ଶିଖିଛି, ହାରମୋନିୟମ ମାନେ ସେମାନେ ଶିଖନ୍ତି।
0: କେତେ ଘଣ୍ଟା ଶିଖିବାରେ ଦିଅନ୍ତି?
1: 1.5 ଆୱାର ସେମାନେ ଶିଖନ୍ତି, ସପ୍ତାହରେ 2 ଥର ଶିଖନ୍ତି।
0: ହଁ, 2 ଦିନ
1: ଆସନ୍ତି, ସପ୍ତାହରେ 2 ଦିନ ଆସନ୍ତି।
0: କୋଉ କୋଉ ଦିନ?
1: ବୁଧବାର ଶୁକ୍ରବାର, ତାପରେ ମଝିରେ ଯେବେ ଶୁକ୍ରବାର ବାଇ ଚାନ୍ସ କିଛି କାମ ଅଛି ତ ନେକ୍ସଟ ଅନ୍ୟ ଦିନ ଶିଖାଏ, ଚେଞ୍ଜ କରନ୍ତି କେବେ କେବେ। କବିତା ବି ବହୁତ ସାରା ଲେଖିଛି, ଛୋଟ ସମୟରେ କବିତା ଲେଖୁଥିଲି, ଏବେ ଆଉ ଲେଖିବାର ସୁଯୋଗ କେବେ ପାଇନି, ମାନେ ଲେଖିନି, ସ୍କୁଲରେ ବହୁତ କାମ ଯେହେତୁ ରହିଯାଉଛି ତେଣୁ କମ୍ପ୍ୟୁଟର ସାଙ୍ଗରେ ଅଲଗା କାମ ସବୁ ରହୁଛି।
0: ତ କବିତା ଆପଣ କହିଲେ ଲେଖୁଛନ୍ତି, କବିତାକୁ ଗୀତର ସ୍ୱର ଦିଅନ୍ତି ନା ନା କବିତା ଭିନ୍ନ ଗୀତ ଭିନ୍ନ?
1: ନା, କବିତାକୁ ଗୀତ ସ୍ୱରରେ ବି ଲେଖିଥିଲି, ଗୋଟେ ଗୀତ ବହୁତ ଭଲ ଲାଗିଥିଲା ସେଇ ସ୍ୱରରେ କବିତା ଲେଖିଥିଲି, ଗୋଟେ ସ୍ନେହ ମମତା, ସେଟାକୁ ବି ଗୀତ ସ୍ୱରରେ ଲେଖିଥିଲି। କବିତା କରେ ପଢିଲେ ବି ହବ, ଗୀତ କରେ ପଢିଲେ ବି ହବ।
0: ଆମକୁ କବିତା ଟି 2 ଧାଡ଼ି ଶୁଣେଇବେ?
1: ସୁର ହିସାବରେ କରିବି କି ନା ନର୍ମାଲ?
0: ନର୍ମାଲ
1: ପଢ଼ନ୍ତୁ। ସ୍ନେହ ମମତା ରେ ଗଢା ଆମରି ସଂସାର, ଯିଏ ସ୍ନେହ ଦେଇପାରେ ସେ ହୁଏ ନିଜର, ଦୁନିଆରେ ବାପା ପୁଅ କିଏ ବା କାହାର, ଅଭିନୟ ଚାଲିଥାଏ ସବୁ ମନୁଷ୍ୟର, ରହି ନାହିଁ ଏ ସଂସାରେ କେହି କାହା ପାଇଁ, ଜଣେ ଚାଲିଗଲେ ସଙ୍ଗେ ଯାଏ ନାହିଁ କେହି, ହିଂସା ଦ୍ୱେଷ ସ୍ୱାର୍ଥ ବୁଦ୍ଧି ଜୀବନରେ ସାର, ମନୁଷ୍ୟର ମୃତ୍ୟୁ ପରେ ସବୁ ହିଁ ଅସାର, ଯିଏ ପାଇଛି ସ୍ନେହ ମମତା ସନ୍ଦେଶ, ସେଇ ହିଁ ସମାଜରେ ପ୍ରକୃତ ମଣିଷ, ସ୍ନେହ ମମତା ହିଁ ଅମୃତର ଗନ୍ତା ଘର, ଆଦ୍ୟନ୍ତ କେବେ ହେଲେ ନଥାଏ ତାହାର, ଯିଏ ଯାହାକୁ ସ୍ନେହ କରୁଥାଏ ନିରନ୍ତର, ତା ଅନ୍ତରେ ସିଏ ହୁଏ ଅଲିଭାର ଘର, ତା ଅନ୍ତରେ ସିଏ ହୁଏ ଅଲିଭାର ଘର।
0: ବହୁତ ସୁନ୍ଦର ମ୍ୟାଡମ, ଧନ୍ୟବାଦ ମ୍ୟାଡମ, ଆପଣ ଆମକୁ ସମୟ ଦେଲେ, ଆପଣଙ୍କ କଥା କହିଲେ। ଆପଣଙ୍କର ଏଇ ଯାତ୍ରା ଆହୁରି ସୁଦୀର୍ଘ ହେଉ, ଆପଣ ଆହୁରି ଯଶ କୀର୍ତ୍ତି ଅର୍ଜନ କରନ୍ତୁ ଏଇ କାମନାର ସହିତ। ଆଜିର ଏଇ ସାକ୍ଷାତକାରକୁ ଏଇଠି ରଖିବା।
1: ଆପଣମାନେ ଅନନ୍ୟ କାର୍ଯ୍ୟକ୍ରମରେ ମତେ ଏମିତି ସୁଯୋଗ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ନମସ୍କାର ମ୍ୟାଡମ।
1: ନମସ୍କାର ମ୍ୟାଡମ।
2: ଆଜିର ଅନନ୍ୟରେ ଭେଟିଲେ ସୁନାପେଡ଼ା HLରେ ବାସ କରୁଥିବା ସଙ୍ଗୀତ ଶିକ୍ଷୟିତ୍ରୀ ମାନସୀ ଘୋଷଙ୍କୁ। ହଁ ଶ୍ରୋତା ଭଉଣୀ, ମାନସୀ ଘୋଷଙ୍କ ପରି ଆମେ ଯଦି ଆମ ସାଧନା ପଥରେ ଅବିରତ ପ୍ରୟାସ କରିବା, ଆମ ଲକ୍ଷ୍ୟ ପଥରେ ଆଗେଇ ଚାଲିବା, ଆମେ ଦିନେ ନା ଦିନେ ସଫଳତା ହାସଲ କରିବା।

0: ଶ୍ରୋତା ଭଉଣୀ, ନିଜ କାମରେ ଏକାଗ୍ର ରହିଲେ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଯେମିତି ମହୁମାଛି। ଛୋଟିଆ ଜୀବଟିଏ ହେଲେ ମଧ୍ୟ ଏହି ଶିକ୍ଷା ଦେଇଥାଏ, ଫୁଲରୁ ଫୁଲକୁ ବୁଲି ଟିକିଏ ଟିକିଏ ମହୁରସ ସଂଗ୍ରହ କରି ସେ ମହୁ ତିଆରି କରେ, ମାନେ ଛୋଟ ଛୋଟ ଚେଷ୍ଟାରେ ବଡ଼ ସଫଳତା ଆଣିଥାଏ।
1: ମହୁ ପ୍ରକୃତିର ଏକ ଅମୂଲ୍ୟ ଉପହାର, ଯାହାର ସ୍ୱାଦ ଯେମିତି ସ୍ୱାସ୍ଥ୍ୟ ପ୍ରତି ଉପକାରିତା ମଧ୍ୟ ସେମିତି।
0: ମହୁ ପ୍ରାକୃତିକ ଶର୍କରାର ଉତ୍ସ ହୋଇଥିବାରୁ ସାଙ୍ଗେ ସାଙ୍ଗେ ଶରୀରକୁ ଶକ୍ତି ପ୍ରଦାନ କରିଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ତା ସହିତ ହଜମ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।
1: ହଁ ଭଉଣୀ, ମହୁ ଆମ ଗଳାକୁ ଆରାମ ଦେଇ କାଶ କମାଇବାରେ ସାହାଯ୍ୟ କରେ। ଯେତେବେଳେ ଥଣ୍ଡା କାଶ ହୁଏ, ମହୁ ଅଦାରସ ତୁଳସୀ ରସ ବ୍ୟବହାର କରିଲେ ଉପଶମ ମିଳିଥାଏ। ଏମିତିକି ମହୁ ତ୍ୱଚାକୁ କୋମଳ ଆଉ ଉଜ୍ଜଳ ରଖିବାରେ ସାହାଯ୍ୟ କରେ।
0: ମହୁ ପରି ଆମ ରୋଷେଇ ଘରେ ଆଉ ଅନେକ ଜିନିଷ ମଧ୍ୟ ଅଛି ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ, ଯେମିତି ଅଦା, ଗୋଲମରିଚ, ଡାଲଚିନି, ଲବଙ୍ଗ, ଅଳେଇଚ, ସବୁର କିଛି ନା କିଛି ଔଷଧୀୟ ଗୁଣ ଭରି ରହିଛି। ଏବେ ଆଲୋଚନା କରିବା ଶ୍ରୋତା ଭଉଣୀ ରସୁଣ ସମ୍ପର୍କରେ।
1: ହଁ, ମହୁ ପରି ରସୁଣ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ହଜମ ଶକ୍ତିକୁ ସୁଦୃଢ଼ କରେ, ସର୍ଦ୍ଦି କାଶରେ ମଧ୍ୟ ଉପକାରୀ ହୋଇଥାଏ। ରସୁଣ ବାହାରୁ ସାଧାରଣ ଦେଖାଯାଏ, କିନ୍ତୁ ତାହାର ଗୁଣ ଅସାଧାରଣ। ରସୁଣ ଆମକୁ ଶିଖାଏ ଯେ ମଣିଷର ମୂଲ୍ୟ ତାହାର ବାହ୍ୟ ରୂପରେ ନୁହେଁ, ବରଂ ତାହାର ଗୁଣ ଓ କର୍ମରେ ଥାଏ।
0: ତେଣୁ ଆମେ ସାଧାରଣ ଭାବରେ ରହିବା, କିନ୍ତୁ ନିଜ ଗୁଣରେ ସମସ୍ତଙ୍କ ପାଇଁ ଉପକାରୀ ହେବା। ତେବେ ଅପର୍ଣ୍ଣା, ଆଜି ତ ସମୟ ହିଁ ଆସିଲାଣି, କ'ଣ କହୁଛ, ବିଦାୟ ନେଇଯିବା?
1: ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ ଆମେ ଦୁହେଁ, ମୁଁ ଅପର୍ଣ୍ଣା
0: ଆଉ ମୁଁ ଅନୁପମା।
1: ନମସ୍କାର।

0: ଏଇଠି ଶେଷ ହେଲା ଘର ଓ ଘରଣୀ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର, ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ, ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତ

0: ମହାତ୍ମାଙ୍କ ଉତ୍ଥାନ। ସେ କହିଛନ୍ତି ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ସରକାର ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଓ ଡିଜିଟାଲ ମଞ୍ଚ ଜରିଆରେ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଓ ସ୍ୱଚ୍ଛ ଭାବରେ ସହାୟତା ପହଞ୍ଚିପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିଛି। ଗରିବ କଲ୍ୟାଣ ଏକ ଆନ୍ଦୋଳନରେ ପରିଣତ ହୋଇଛି ଯାହା ସଶକ୍ତିକରଣ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣର ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳାତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावनाएं भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ଼ାବା दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି ଦେଶର କୋଟି କୋଟି ପରିବାରର ଆଶା, ଭରସା ଓ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ଭାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ଭାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର 90 ବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
2: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏଁ ହେଁ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନା।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ

ପଶ୍ଚିମବଙ୍ଗ ଛତିଶତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲ୍ଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜିକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟିଯାଇଛି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। ଏନ୍ଟିଏ ପକ୍ଷରୁ ପରୀକ୍ଷା ସହର ସମ୍ଭଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡ୍ମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡ୍ମିଟ୍ କାର୍ଡ଼ ଉପଲବ୍ଧତା ନେଇ ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଗତମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର୍ ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ୱଷ୍ଟ କରିଥିଲା। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ପରେ।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍କିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି।
1: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର, ବାଲେଶ୍ୱର, ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଇଏ କାର୍ଯ୍ୟ କରିବ।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ। 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 10 ଅପରାହ୍ନ 4 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ ସକାଳ 6:30 ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନ

ଜନସାଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି ନବେ ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ମସିହାରେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ମସିହାରେ ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ଭାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ଭାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହା ସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ତାରିଖରେ ସାମ୍ସ ପୋର୍ଟାଲରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ତାରିଖ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10 ବ୍ଲକର 5 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22 ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜିକୃତ 101 ଅଭିଯୋଗ ମଧ୍ୟରୁ 10 ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80 ଅଭିଯୋଗ ମଧ୍ୟରୁ 43 ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜିକୃତ ହୋଇଥିବା 20 ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଲକ୍ଷ ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର, ଭଣ୍ଡାରୀପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷି

କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ୱର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବାବେଳେ ଚନ୍ଦନ

ଗତ ଚାରିଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବା ବେଳେ ଚନ୍ଦନପୁରଠାରେ 50.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେପାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଜୟପୁର ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ଅପରାହ୍ନ 5ଟାରେ ଏଥିରେ ଗପସପରେ ଶୁଣିବେ ଯୁବକବି କାହ୍ନଚରଣ ବେହେରାଙ୍କ ସହ ସାକ୍ଷାତକାର। ପରେ ଜାଣିବା କଥାରେ ରହିଛି ଗୋପୀନାଥ ମହାନ୍ତି ଏବଂ ଡକ୍ଟର ରାଧାନାଥ ରଥଙ୍କ ସମ୍ପର୍କରେ। ଚୈତିଚରଣ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମ୍ପର୍କରେ। ପରେ ଭେଟଘାଟରେ ରହିଛି ମାଛ ତାସ୍ କାଜେ ସରକାରୀ ସାଇଜ। ଶେଷରେ ଅନ୍ୟ ଏକ ସାକ୍ଷାତକାର ଜନ୍ମମୃତ୍ୟୁ ପଞ୍ଜୀକରଣ ବୋଇଲେ କାଇଟା। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ ଭାଗବତ। ଯୁବଶକ୍ତି ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ। ପଲ୍ଲୀଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ଶ୍ରୀଚରଣ ମହାନ୍ତି, ଶୈଳଭାମ ମହାପାତ୍ର ଏବଂ ଗୀତାରାଣୀ ଦାସ। ରାତି 9:30 ପ୍ରଚାର କରିବୁ ନାଟକ ଶିବଶକ୍ତି, ରଚନା ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆମର ସାନ୍ଧ୍ୟ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ।

ଆକାଶବାଣୀ ଜୟପୁର, ସମୟ ଦିନ 2:46:45। ଏହି ଅଧିବେଶନ ଏଠି ଶେଷ କରୁଛୁ। ସନ୍ଧ୍ୟା ଅଧିବେଶନ ଆରମ୍ଭ କରିବ ଆଜି ଅପରାହ୍ନ 5ଟାରେ, କିନ୍ତୁ ବର୍ତ୍ତମାନଠାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଆମର ଏଫ୍ଏମ୍ ପ୍ରସାରଣରେ ମାନେ 103.6 ମେଗାହର୍ଜ ଯୋଗେ ଶୁଣନ୍ତୁ ଆକାଶବାଣୀ ମୁମ୍ବାଇ ବିବିଧ ଭାରତୀର କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ବିଶେଷ ପ୍ରସ୍ତୁତି ଯୁବବାଣୀ କାର୍ଯ୍ୟକ୍ରମ।

0: ନୃତ୍ୟ ଆମ ସଂସ୍କୃତିର ଗର୍ବ। ଶବ୍ଦରେ ଯିଏ ସ୍ୱପ୍ନ ଗଢ଼େ ଓ ଅନ୍ଧକାରେ ଆଶାର ଦୀପ ଜଳାଏ, କେବେ ହସାଏ ତ କେବେ କନ୍ଦାଏ, ଜୀବନର ଅର୍ଥକୁ ସୁନ୍ଦର ଭାବରେ ବୁଝାଏ।
1: କେବେ ସେ ପ୍ରେମର କାହାଣୀ ତ କେବେ ବିରହର ବେଦନା। ସାହିତ୍ୟ ନଥିଲେ ଭାଷା ନିରବ, ଓ ସାହିତ୍ୟ ଥିଲେ ଜୀବନ ସରସ।
0: ତେବେ ଚାଲନ୍ତୁ ସାଥୀ, ଏହିଭଳି କିଛି ସୁନ୍ଦର ସୁନ୍ଦର କଥା ସହିତ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ତେବେ ସବୁଦିନ ସନ୍ଧ୍ୟା ପରି ଆଜିର ସୃଜନୀ ସନ୍ଧ୍ୟାରେ ଆପଣମାନଙ୍କ ଗହଣରେ ଆମେ ଆସି ଉପସ୍ଥିତ ହୋଇଯାଇଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର,
1: ମୁଁ ସଲିମ ଖାନ। ନମସ୍କାର।

0: ପ୍ରତିବର୍ଷ ଜୁନ୍ 8 ତାରିଖରେ ବିଶ୍ୱ ସାଗର ଦିବସ ପାଳନ କରାଯାଏ। ସାଗର ପୃଥିବୀର ଜୀବନ ଧାରଣର ଏକ ମୁଖ୍ୟ ଆଧାର। ଏହା ଆମକୁ ଅମ୍ଳଜାନ, ଖାଦ୍ୟ, ଜଳବାୟୁ ନିୟନ୍ତ୍ରଣ ପ୍ରଦାନ କରେ। ସାଗରର ଗୁରୁତ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ବିଶ୍ୱ ସାଗର ଦିବସ ପାଳନ କରାଯାଏ। ପୃଥିବୀର ପ୍ରାୟ 71% ଅଂଶ ସାଗର ଦ୍ୱାରା ଆବୃତ। ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ, ଦୈଳ ନିର୍ଗମନ, ଅତ୍ୟଧିକ ମାଛ ଧରିବା ଏବଂ ଜଳବାୟୁ ପରିବର୍ତ୍ତନ ସାଗର ପାଇଁ ଗଭୀର ବିପଦ ସୃଷ୍ଟି କରୁଛି।
1: 1992 ବ୍ରାଜିଲର ରିଓଡି ଜାନେରିଓରେ ଆୟୋଜିତ ପୃଥିବୀ ସମ୍ମିଳନୀରେ ବିଶ୍ୱ ସାଗର ଦିବସ ପାଳନର ଧାରଣା ଉପସ୍ଥାପିତ ହୋଇଥିଲା। ପରେ 2008 ୟୁନାଇଟେଡ୍ ନେସନ୍ସ ଆନୁଷ୍ଠାନିକ ଭାବେ ଜୁନ୍ 8 ବିଶ୍ୱ ସାଗର ଦିବସ ରୂପେ ସ୍ୱୀକୃତ ଦେଇଥିଲା।
0: ସାଗର ପୃଥିବୀର ଅମୂଲ୍ୟ ସମ୍ପଦ। ଏହାର ସୁରକ୍ଷା ଆମର ନୈତିକ କର୍ତ୍ତବ୍ୟ। ସାଗର ବଞ୍ଚିଲେ ପୃଥିବୀ ବଞ୍ଚିବ, ପୃଥିବୀ ବଞ୍ଚିଲେ ଆମେ ବଞ୍ଚିବା।

0: ଫକୀରମୋହନ ସେନାପତିଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ ପେଟେଣ୍ଟ ମେଡିସିନ୍ ଓଡ଼ିଆ ସାହିତ୍ୟରେ ଏକ କାଳଜୟୀ ସୃଷ୍ଟି। 1913 ମସିହାରେ ରଚିତ ଏହି ଗଳ୍ପରେ ବ୍ୟଙ୍ଗ, ହାସ୍ୟରସ ଏବଂ ସାମାଜିକ ସଂସ୍କାରର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ। ଏଥିରେ ସେ ସମୟର ପୁରୁଷ ସମାଜର ନିଶା ସେବନ ଏବଂ ପାରିବାରିକ ମୂଲ୍ୟବୋଧର ଅବକ୍ଷୟକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି। ଗଳ୍ପର ମୁଖ୍ୟ ଚରିତ୍ର ହେଉଛନ୍ତି ଜଣେ ଜମିଦାର ଶ୍ରେଣୀର 82 ବ୍ୟକ୍ତି ଚନ୍ଦ୍ରମଣି ପଟ୍ଟନାୟକ ଓ ତାଙ୍କ ପତିବ୍ରତା ପତ୍ନୀ ସୁଲୋଚନା। ଚନ୍ଦ୍ରମଣି ବିଭିନ୍ନ କୁଅଭ୍ୟାସରେ ବୁଡ଼ି ରହିଥାନ୍ତି ଓ ସୁଲୋଚନା ତାଙ୍କୁ ସୁଧାରିବା ପାଇଁ କଡ଼ା ନଜର ରଖିଥାନ୍ତି। ମାତ୍ର ଚନ୍ଦ୍ରମଣି ନିଜର ଚାକର ମକର ସହ ମିଶି ଏକ ମିଛ ନାଟକ କରନ୍ତି। ନିଜକୁ ଅସୁସ୍ଥ ଦର୍ଶାଇ କଟକରୁ ଡାକ୍ତରଙ୍କୁ ପେଟେଣ୍ଟ ମେଡିସିନ୍ ଆଣିବା ବାହାନରେ ସେ ମରିଚିଗଞ୍ଜକୁ ଚାଲିଯାଆନ୍ତି। ଯେତେବେଳେ ସୁଲୋଚନା ଏ ବିଷୟରେ ଜାଣନ୍ତି ସେ ଭାଙ୍ଗି ନ ପଡ଼ି ଏକ ସାହସୀ ନାରୀର ରୂପ ଧାରଣ କରନ୍ତି। ଚନ୍ଦ୍ରମଣି ବାବୁ ମଦ୍ୟପାନ କରି ଫେରିବା ପରେ ଏକ ଖଡ଼ିକା ମୁଠା ଧରି ପ୍ରହାର କରନ୍ତି। ଏହି ମାଡ଼ ଭୟରେ ଚନ୍ଦ୍ରମଣି ନିଜର ସମସ୍ତ ଦୋଷ ସ୍ୱୀକାର କରନ୍ତି ଓ ଭବିଷ୍ୟତରେ ମଦ ନ ଛୁଇଁବାକୁ ଶପଥ କରନ୍ତି।
1: ଗଳ୍ପଟି ପ୍ରକୃତରେ ମନଛୁଆ। ଏହାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ନାରୀ ଶକ୍ତିର ଜାଗରଣ। ଫକୀରମୋହନ ସୁଲୋଚନା ଚରିତ୍ର ମାଧ୍ୟମରେ ଦେଖାଇଛନ୍ତି ଯେ ନାରୀ ଚାହିଁଲେ ନିଜର ସଂସାରକୁ ରକ୍ଷା କରିବା ପାଇଁ ରୁଦ୍ର ରୂପ ଧାରଣ କରିପାରେ। ଏହି ଗଳ୍ପ ସମାଜକୁ ଏକ ବାର୍ତ୍ତା ଦିଏ ଯେ ନିଶା ଏବଂ ଚରିତ୍ରହୀନତା ପରିବାରକୁ ଧ୍ୱଂସ କରିଦିଏ। ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଫକୀରମୋହନ ସେନାପତିଙ୍କ ଏହି ପେଟେଣ୍ଟ ମେଡିସିନ୍ ଗଳ୍ପଟି ଆଜିର ସମାଜ ପାଇଁ ମଧ୍ୟ ସେତିକି ପ୍ରାସଙ୍ଗିକ। ନିଜର ବାସ୍ତବିକତା, ସରଳ ଗ୍ରାମୀଣ ଭାଷା ଏବଂ ସଂସ୍କାରଧର୍ମୀ ମନୋଭାବ ଯୋଗୁଁ ଏହା ପ୍ରତ୍ୟେକ ପାଠକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।

ସାଥୀ ଶୁଣୁଥିଲେ ସମ୍ପାଦକୀୟ। ତେବେ କବି ହେଉଛନ୍ତି ସମାଜର ଦର୍ପଣ ଓ କବିତା ହେଉଛି ତାଙ୍କ ଭାବନା ଓ ଚିନ୍ତାଧାରାର ଏକ ସୁନ୍ଦର ପ୍ରକାଶ। କବି ନିଜର କଳ୍ପନା ଓ ଅନୁଭୂତିକୁ କବିତା ମାଧ୍ୟମରେ ପ୍ରକାଶ କରେ। କବିତା ଭାଷା ଓ ସାହିତ୍ୟକୁ ସମୃଦ୍ଧ କରେ ଓ ଆଦର୍ଶ ଦେଶପ୍ରେମ, ମାନବିକତା ଓ ପ୍ରକୃତି ପ୍ରେମ ଶିକ୍ଷା ଦିଏ। ସେଥିପାଇଁ ଜୀବନ ଓ ସମାଜ ଗଠନରେ କବିତାର ଗୁରୁତ୍ୱ ଅଧିକ। ତେବେ ଚାଲନ୍ତୁ ସାଥୀ, ଏହି ସମ୍ପର୍କରେ ଆଜିର ସାକ୍ଷାତକାରରେ କଥା ହେବା ଜଣେ କବିଙ୍କ ସହିତ।

0: ସ୍ୱାଗତ ଜଣାଉଛି କାହ୍ନୁ ଚରଣ ଭାଇ ଆମର ଯୁବବାଣୀ କାର୍ଯ୍ୟକ୍ରମକୁ।
1: ଆଜ୍ଞା ସାର୍, ଧନ୍ୟବାଦ ସମସ୍ତଙ୍କୁ। ମୋର ଚରଣ ସ୍ପର୍ଶୀ ଜୁହାର।
0: ଭାଇ ପ୍ରଥମେ ଆପଣ ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ନାଁଟା ହଉଛି କାହ୍ନୁ ଚରଣ ସାହୁ, ଆଉ କଳାହାଣ୍ଡି ଜିଲ୍ଲା ଗୋଟେ

0: ଛୋଟିଆ ଆଜ୍ଞା ଆଉ ପଣ୍ଡଗାମାଳରୁ ମୁଁ କାହ୍ନଚରଣ ସାହୁ।
1: ଆଚ୍ଛା ତ ଭାଇ, ଆପଣ କବିତା ଲେଖିବା ପାଇଁ କେଉଁଠାରୁ ପ୍ରେରଣା ନେଇଥିଲେ?
0: ଜୀବନ ସାହିତ୍ୟ ସହ ଛୁଆବେଳଠୁ ଜଡିତ। ଯେତେବେଳେ ଅଜା ଜେଜେବାପା ବାପା ଯେତେବେଳେ କବିତା ଗୁଡିକ ବା ଆଗକାଳର ବହି ଗୁଡାକ ପଢୁଥିଲେ, ସେତେବେଳେ ଶୁଣି ଶୁଣି ଇଚ୍ଛା ହଉଥିଲା ଯେ କାଳେ ଆମେ ବି ମାନେ ସେମିତିକି ଲେଖନ୍ତୁ। କିନ୍ତୁ ଯେତେବେଳେ କ୍ଲାସ 8 ପଢିଲୁ ଏବଂ ସେଠି ସ୍ୱାଧୀନତା ଦିବସ ପାଳନ ହଉଥାଏ, ସେହି ସମୟରେ ଜଣେ ସାର୍ ଆସିଥିବା ଜଣେ ଅତିଥି ଭାଷଣ ଦଉଥାନ୍ତି, ଏବଂ ସେହି ଭାଷଣ ଶୁଣି ଗୋଟେ ମାନେ ଇଚ୍ଛା ହେଲା କିଛି ଗୋଟେ ଲେଖିବା ପାଇଁ। ଆଉ ସେବେ ହିଁ ମୋର ପ୍ରଥମ କବିତା ମୁଁ ଆରମ୍ଭ କରିଥିଲି, ଯେତେବେଳେ କବିତା କଣ ମାନେ ଭଲ ଭାବରେ ଜାଣିବି ନଥିଲି। ଆଉ ସେବେଠାରୁ ଗୁରୁଜୀ ଗୁରୁମା ମାନଙ୍କର ପୁଣି ପରେ ପରେ ଦୀର୍ଘ 4-5 ବର୍ଷ ଗଲା ପରେ କ୍ଲାସ 8 ରୁ ମୁଁ ପ୍ଲସ 2 ସେକେଣ୍ଡ ଇୟର ପରେ ପୁଣି ମାନେ ସାହିତ୍ୟର ଯାତ୍ରା ଆରମ୍ଭ ହେଲା। ଯେତେବେଳେ ସାଙ୍ଗସାଥି ଜାଣିଲେ, ଅନ୍ୟମାନେ ଜାଣିଲେ, ଧୀରେ ଧୀରେ ସମସ୍ତେ ସହଯୋଗ କଲେ, ସମସ୍ତେ ପ୍ରଶଂସା କଲେ, ଯାହା ଭୁଲ ରହିଲା ସମସ୍ତେ ସୁଧିରା ପାଇଁ ଚେଷ୍ଟା କଲେ, ଏବଂ ପରବର୍ତ୍ତୀ ସମୟରେ ଲେଖିବାକୁ ଆହୁରି ପ୍ରେରଣା ମିଳିଲା। ଆଉ ଚାଲିଛି ଏଯାବତ୍, ଆଗକୁ ବି ଚାଲିଥିବ ବୋଲି ଆଶା।
1: ବହୁତ ସୁନ୍ଦର ଭାଇ। ତ ଭାଇ, ଆପଣଙ୍କ ପ୍ରଥମ କବିତା କୋଉଟା ଥିଲା?
0: ଭାଇ, ମୋର ପ୍ରଥମ କବିତା ଭାରତ ମାତା ବିଷୟରେ ଥିଲା, କିନ୍ତୁ ତାହା ମାଗାଜିନ୍ରେ ପ୍ରକାଶିତ ହେଇପାରିନଥିଲା। ପରେ ପରେ ଗୋଟେ ମୁଁ ଆଞ୍ଚଳିକ ଭାଷାରେ ଗୋଟେ କବିତା ଲେଖିଥିଲି, ମୋର ଗାଁ ଶୀତ, ଆଉ ସେଟା ବରହମପୁର ପବ୍ଲିଶ ହଉଥିବା ଗୋଟେ ଡିଜିଟାଲ ମାଗାଜିନ୍ ଆହ୍ୱାନରେ ସେଟା ପ୍ରଥମେ ପ୍ରକାଶିତ ପାଇଥିଲା, ଏବଂ ତାପରେ ସମସ୍ତ ଓଡ଼ିଶାର ବହୁ ଚର୍ଚ୍ଚିତ ଖବରକାଗଜ ଗୁଡାକରେ ଧୀରେ ଧୀରେ ବାହାରିବାର ଆରମ୍ଭ ହେଇଥିଲା।
1: ବହୁତ ସୁନ୍ଦର ଭାଇ। ଭାଇ, ଆପଣ ସାଧାରଣତଃ କେଉଁ ବିଷୟ ଉପରେ କବିତା ଲେଖନ୍ତି?
0: ଭାଇ, ସତ କହିବାକୁ ଗଲେ ମାନେ ମଣିଷ ଜୀବନ ଏପରି ଯେ ଯେତେବେଳେ ଯେଉଁ କାରକ ମନକୁ ଛୁଏଁ ଆପେ ଆପେ କଲମ ମାନେ ତାହା ଉପରେ ଲେଖି ଦେଇଯାଏ। ମୁଁ ଯେତେବେଳେ ମାନେ କଲେଜରେ ପଢୁଥିଲି, ପ୍ରାୟତଃ ଅଧିକାଂଶ କବିତା ରୋମାଣ୍ଟିକ ର ଲେଖୁଥିଲି। ପରବର୍ତ୍ତୀ ସମୟରେ ଯେତେବେଳେ ବିଭିନ୍ନ ପରିବେଶ ସହିତ ଜଡିତ ହେଲି, ଜୀବନର ସେ ସଂଘର୍ଷ କାହାଣୀ ହଉ ବା ଦୈନନ୍ଦିନ ଜୀବନରେ ଘଟୁଥିବା ବିଭିନ୍ନ ପ୍ରକାର ଅତ୍ୟାଚାର ନିର୍ଯାତନା ଉପରେ, ତାପରେ ପ୍ରକୃତି ପ୍ରେମ ଇତ୍ୟାଦି, ଏବଂ ପର୍ବପର୍ବାଣି ସାଂସ୍କୃତିକ ବିଭିନ୍ନ ତର ଦେଇ ଧୀରେ ଧୀରେ ଲେଖିବା ପରେ ଆରମ୍ଭ ହେଇଥିଲା।
1: ବହୁତ ବଢିଆ ଭାଇ। ଭାଇ, ଆପଣଙ୍କର ପ୍ରିୟ କବି କିମ୍ବା ସାହିତ୍ୟକ କିଏ ଥିଲେ କି?
0: ହଁ ଆଜ୍ଞା, ସମସ୍ତଙ୍କର ଯେମିତି ରୁହନ୍ତି ପ୍ରିୟ, ଆଉ ମୋର ବି ସେମିତି ଥିଲେ, ଯୋଉମାନଙ୍କ କବିତା ତ ନୁହଁ, ଆମେ ଗଳ୍ପ ଗୁଡିକ ପଢୁଥିଲେ, ଯେମିତିକି ପ୍ରତିଭା ରାୟ ମ୍ୟାମଙ୍କର, ବିଭୂତି ପଟ୍ଟନାୟକ ସାର୍ଙ୍କର, ପୁଣି ଧୀରେ ଧୀରେ ମନୋଜ ସାର୍ଙ୍କର, କିନ୍ତୁ ତାଙ୍କ ଲେଖା ହୁଏତ ମାନେ ସେତିକି ବୁଝି ହୁଏନି। ପରେ ପରେ ବିଭିନ୍ନ ପ୍ରକାର ମାଗାଜିନ୍ ଯେମିତି ଆଇନା ହେଇଗଲା, ବର୍ତ୍ତିକା ହେଇଗଲା, ସେ ସମ୍ବାଦ ଯୁଗାର ହେଇଗଲା, ଏମିତି ଅନେକ ସାରା, ପଶ୍ଚିମା, ଟାଇମ ପାସ୍ ର, ମହୁରୀ, ଏମିତି ଧୀରେ ଧୀରେ ବିଭିନ୍ନ ପ୍ରକାର ପତ୍ର ପତ୍ରିକା ବି ପଢି ଯେଉଁ ଲେଖକ ଲେଖିକା ମାନଙ୍କର କବିତା ଭଲ ଲାଗିଲା ବା ଲେଖା ଗଳ୍ପ ଭଲ ଲାଗିଲା, ସେମାନଙ୍କ ବହି କଲେକ୍ସନ୍ କଲୁ, ପୁଣି ସେଇଟା ପଢିଲୁ, ଧୀରେ ଧୀରେ ଏମିତି ହେଇକି ସାହିତ୍ୟ ଯାତ୍ରା ଆହୁରି ଆଗ୍ରହ ହେଲା। ବେଳେବେଳେ ତ ଇଚ୍ଛା ହୁଏ ଲେଖିବା ଠାରୁ ପଢିବାକୁ ଆହୁରି ଇଚ୍ଛା ହୁଏ, ଏବଂ ଯେତେବେଳେ ପଢିବାକୁ ଇଚ୍ଛା ହୁଏ ଆପେ ଆପେ କଲମ ଲେଖିବ, ଏମିତି ହିଁ ଚାଲିଥାଏ।
1: ଆଚ୍ଛା, ବହୁତ ବଢିଆ ଭାଇ। ଭାଇ, କବିତା ଲେଖିବା ସମୟରେ ଆପଣଙ୍କୁ ସବୁଠାରୁ ଅଧିକ କଣ ପ୍ରଭାବିତ କରେ?
0: ବାଧ୍ୟବାଧକତାରେ ବେଳେବେଳେ କବିତା ଲେଖି ହୁଏନି, କିନ୍ତୁ ଯେତେବେଳେ ଗୋଟେ ସେ ପ୍ରେମର କାହାଣୀ ହଉ ବା ପ୍ରତାରଣାର କାହାଣୀ ହଉ ବା କାହା ଜୀବନରେ ଘଟିଥିବା ବାଦ ବିବାଦ ହଉ, ଯାହା ହୃଦୟକୁ ଛୁଇଁପାରେ, ସେଗୁଡିକ ଲେଖା ଅତି କମ ସମୟରେ ଏବଂ ଭଲ ଭାବରେ ଆପେ ଆପେ ଲେଖି ହେଇଯାଏ, ଭାବିବାକୁ ବି ସେତିକି ପଡ଼େନି।
1: ବହୁତ ସୁନ୍ଦର ଭାଇ। ଭାଇ, ଆପଣଙ୍କ ଜୀବନରେ କୌଣସି ଘଟଣା ଆପଣଙ୍କ କବିତାରେ ପ୍ରତିଫଳିତ ହୋଇଛି କି?
0: ଆଜ୍ଞା, ସେମିତି ତ ଅନେକ କବିତା ଅଛି, ଏବଂ ତା ଭିତରୁ ଘଟୁଥିବା ଯୌତୁକ ବ୍ୟାଧି, ଏମିତି ଗୋଟେ ଥରେ ଗାଁ ପାଖରେ ଏକା ଗୋଟେ ଘଟଣା ସେଇ ଯୌତୁକ ଉପରେ, ଆଉ ତାକୁ ନେଇକି ମାନେ ଟିକେ ମନ ଖରାପ ହେଇଥିଲା, ପୁଣି ତାକୁ ନେଇକି ଗୋଟେ ମାନେ ଲେଖା ଯୌତୁକ ବ୍ୟାଧି ବୋଲିକିରି ଲେଖିଥିଲେ, ଏବଂ ତାହା ବହୁତ ମାନେ ଲୋକଙ୍କ ମନକୁ ଛୁଇଁ ପାରିଥିଲା।
1: ଆଚ୍ଛା ଭାଇ, ବର୍ତ୍ତମାନ ଯୁବପିଢ଼ିଙ୍କୁ କବିତା ଓ ସାହିତ୍ୟ ପ୍ରତି କିପରି ଆକର୍ଷିତ କରାଯାଇପାରିବ?
0: ଆଜିର ଯୁବପିଢ଼ି ମାନଙ୍କର ମାନସିକ କ୍ଷେତ୍ରରେ ଦେଖାଗଲେ ସେମାନେ ବହୁତ ମାନେ ଉନ୍ନତ, ଏବଂ ସେମାନଙ୍କର ଚିନ୍ତାଧାରା ବେଶ ପ୍ରତିଫଳିତ। ସେମାନଙ୍କ ପାଖରେ ବିଜ୍ଞାନ ଠାରୁ ଆରମ୍ଭ କରି ଇତିହାସକୁ ସହଜରେ ଉପଲବ୍ଧି କରିବାର ମାଧ୍ୟମ ଗୁଡିକ ଆଜି ଅଛି, ତେଣୁ ସେମାନେ ଯଦି ଚାହିଁବେ ସେମାନେ ଅତୀତରୁ ଭବିଷ୍ୟତ ଯାଏ ପରିମାର୍ଜିତ ଚିନ୍ତାଧାରାକୁ ସେମାନେ ସାହିତ୍ୟର ସର୍ଜନା କରିପାରିବେ, ଏବଂ ଯେପରି ଭାବରେ ଆମର ସମାଜ ଦିନକୁ ଦିନ ଯେତେ ଶିକ୍ଷିତ ହେଇଯାଉଛୁ ସମାଜରେ କଳୁଷିତ ବଢି ବଢି ଯାଉଛି, ସେଥିପ୍ରତି ଧ୍ୟାନ ଦେଇ ମାନେ ଆମର ଯୁବପିଢ଼ି ଗୁଡାକ ଯଦି ଲେଖିବେ, ହୁଏତ ଲେଖିବା ସହିତ ଅନ୍ୟମାନଙ୍କର ମନୋରଞ୍ଜନ ହେବା ସହିତ ସମାଜରେ ସୁଧାର ଏବଂ ସଂସ୍କାର ଅଣାଯାଇପାରିବ।
1: ବହୁତ

0: ବଢିଆ କହିଲେ ଭାଇ। ଭାଇ ଆପଣଙ୍କ ମତରେ ସମାଜ ଗଠନରେ କବିତାର ଭୂମିକା କ'ଣ ରହିଛି?
1: ହଁ, କହିବାକୁ ଗଲେ ଅତପ୍ରୋତ ଭାବରେ ସମାଜ ସହ ସାହିତ୍ୟ, ଗଳ୍ପ, କବିତା ବେଶ ସଂଶ୍ଳିଷ୍ଟ। ଗୋଟେ ଜୀବନକୁ ଜଣେ କେବଳ ଆଖପାଖର ପରିବେଶରେ ଥିବା ମଣିଷ ହିଁ ହୃଦୟଙ୍ଗମ କରିପାରିଥାଏ ବା ଦୃଷ୍ଟିଗୋଚର କରିଥାଏ, କିନ୍ତୁ ଯେତେବେଳେ ଗୋଟେ କବିତା କିମ୍ବା ଗଳ୍ପ ସେ ସହସ୍ର ମାନେ ଯୋଜନା ଅକ୍ତିଆର କରିପାରେ, ଗୋଟେ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ସେ ମାନେ ଗତି କରିପାରେ ବିଭିନ୍ନ ମାଧ୍ୟମରେ, ସେ ସୋସିଆଲ ମିଡିଆ ହଉ ବା ଖବରକାଗଜ ହଉ ବା ରେଡିଓ FM ବା TV ହଉ, ବିଭିନ୍ନ ମାଧ୍ୟମରେ ସେ ଗୋଟେ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ସେ ଗତି କରିଥାଏ ଏବଂ ସେହି ମାଧ୍ୟମରେ ଗୋଟେ ଅଞ୍ଚଳର କଳା, ସଂସ୍କୃତି, ଇତିହାସ, ସେ ଅତ୍ୟାଚାର ହଉ ବା ଅନୀତି ଦୁର୍ନୀତି ବିଷୟରେ ବିଭିନ୍ନ ପ୍ରକାର ଗୋଟେ ବାତାବରଣକୁ ଅନ୍ୟ ଅଞ୍ଚଳରେ ପହଞ୍ଚା ଯାଇପାରିଥାଏ ଏବଂ ସାହିତ୍ୟର ସୀମାକୁ ଆହୁରି ପ୍ରସାରିତ କରାଯାଇପାରିଥାଏ।
0: ବହୁତ ସୁନ୍ଦର ଭାଇ। ଭାଇ ଜଣେ ଭଲ କବି ହେବା ପାଇଁ କେଉଁ କେଉଁ ଗୁଣ ଆବଶ୍ୟକ ହୋଇଥାଏ?
1: ଯଦି କହିବାକୁ ମାନେ ମୁଁ ଯଦି ମୋ ଭାଷାରେ କହିବି ସେମିତି କିଛି ମାନେ ନାହିଁ। ଜଣେ କବି ଅନ୍ୟମାନଙ୍କୁ ଯଦି କିଛି ଶିକ୍ଷା ଦେଇପାରେ ତା ବୋଲି ନୁହେଁ ଯେ ସେଟା ଗୋଟେ ମାନେ ଖରାପ ଶିକ୍ଷା, ସେମିତି ନୁହଁ। ଯେଉଁ ଶିକ୍ଷାରେ କି ସମାଜର ଉନ୍ନତି କରାଯାଇପାରିବ, ସମାଜର ବିକାଶ କରାଯାଇପାରିବ, ସମାଜର କଳୁଷିତ ମାନସିକତାକୁ ପରିବର୍ତ୍ତନ କରାଯାଇପାରିବ, ହୁଏତ ମୋ ମତରେ ସେଇ କବିତାକୁ ଗୋଟେ ଭଲ କବିତାର ଆଖ୍ୟା ଦିଆଯାଇପାରିବ।
0: ବହୁତ ବଢିଆ ଭାଇ। ଭାଇ ଆପଣଙ୍କ ସବୁଠାରୁ ପ୍ରିୟ କବିତା କେଉଁଟା ଏବଂ କାହିଁକି?
1: ଭାଇ ଯେମିତି ଟିକେ ପର ଆଗରୁ କହିଲି ଯେ ଯେଉଁ କବିତାରେ ଜୀବନ୍ତ ଜିନିଷକୁ ଅନୁଭବ କରାଯାଇଥାଏ ସେ କବିତା ସର୍ବସାଧାରଣ କ୍ଷେତ୍ରରେ ଖୁବ କମ ସମୟ ଭିତରେ ଅନେକ ହୃଦୟକୁ ଆପଣାର କରିଥାଇପାରେ। ଯେମିତିକି ଆପଣଙ୍କୁ କହିଲି ଯୌତୁକ ବ୍ୟାଧି, ସେ କବିତାଟି ଅନୁଭବ କରିଥିବା, ନିଜ ଆଖିରେ ଅନୁଭବ କରିଥିବା ଗୋଟେ ଲେଖାଟି, ଆଉ ସେହିପରି ଲେଖା ହିଁ ଅନେକ ଲୋକଙ୍କର ଆକୃଷ୍ଟ କରିପାରିଥାଏ।
0: ବହୁତ ବଢିଆ ଭାଇ। ଭାଇ ନୂଆ କବି ମାନଙ୍କ ପାଇଁ ଆପଣଙ୍କ ସନ୍ଦେଶ କ'ଣ ରହିବ?
1: ପାଠକ ଏବଂ ଜଣେ ଛୋଟିଆ ଲେଖକ ବା କବି ହିସାବରେ ମୁଁ କହିବି ଯେ ଆଗାମୀ ପିଢି ଯେଉଁମାନେ ନୂଆକି ଲେଖାଲେଖି କରୁଛନ୍ତି ସେମାନେ ପ୍ରଥମେ ଚିନ୍ତନ କରିବା ଉଚିତ ଯେ କେଉଁ ବିଷୟରେ ଲେଖିବା ସେମାନେ ଲେଖିବେ ବା ଲେଖିବା ଆରମ୍ଭ କରୁଛନ୍ତି, ସେମାନେ ସେଇ ବିଷୟରେ ଅଧିକ ଜ୍ଞାନ ଆରୋହଣ କରିବା ଉଚିତ ଏବଂ ଲେଖିବା ଆଗରୁ ସେମାନେ କବିତା ହଉ ବା ଲେଖା ହଉ ସେମାନେ ପଢିବା ଆବଶ୍ୟକ। ପଢିବା ଦ୍ୱାରା ସେମାନଙ୍କ ମନରେ ଅନେକ ଜ୍ଞାନ, ପରିବେଶର କଳ୍ପନା ଗୁଡିକ ଆପେ ଆପେ ପ୍ରତିଫଳିତ ହେଇଥାଏ ଏବଂ ସେମାନେ ସହଜରେ ଗୋଟେ ଜିନିଷକୁ ବିଭିନ୍ନ କ୍ରିଏଟିଭ ମାଇଣ୍ଡରେ ସେମାନେ ଲେଖିପାରନ୍ତି ସହଜରେ। ତେଣୁ ସେମାନେ ଲେଖିବା ଠାରୁ ପଢିବା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।
0: ବହୁତ ବଢିଆ କହିଲେ ଭାଇ। ଭାଇ ଆପଣ ଆମର ଶ୍ରୋତା ମାନଙ୍କ ପାଇଁ କିଛି ଛୋଟିଆ କବିତା କିମ୍ବା ପଙ୍କ୍ତି ଶୁଣେଇ ପାରିବେ କି?
1: ଆଜ୍ଞା ଆଜ୍ଞା ଭାଇ ନିହାତି। କବିତାର ଶୀର୍ଷକ ହେଉଛି ଯୌତୁକ ବ୍ୟାଧି। ଜୀବନ ଆଉ ସପନର ଅନ୍ୟ ଏକ ନୂଆ ଆଭାସ ଯୌତୁକ, ହଁ ହଁ ଯୌତୁକ। ଯୌତୁକ ଭାଙ୍ଗିଛି କେତେ ଆଶା କୁଆଁରୀ ଆଖିର, ଭାଙ୍ଗିଛି ପୁଣି ଫୁଟିବାକୁ ସଜ ହେଉଥିବା ସୁନ୍ଦର ସଂସାର, ଗାଁରୁ ସହର, ରାଜରାସ୍ତାରୁ ରାଜଧାନୀ, ସବୁଠି ମାତାଲ ମଣିଷ ଯୌତୁକ ନିଶାରେ। ନା ବୁଝିପାରିଛି ଗରିବ ଆଖିର ଲୁହ, ନା ବୁଝିବାକୁ ଚେଷ୍ଟା କରୁଛି ଭୋକିଲା ବାପର କୋହ। ଧ୍ୱଂସ କରିଚାଲିଛି କେତେ ଆଶା ହୃଦୟର ଭାଷା, କେତେ ଅଭିଳାଷ, କେତେ କେତେ ହସ, ଅଦିନିଆ ମେଘ ହୋଇ କେବେ ବର୍ଷିଛି କାହା ହୃଦୟର ରକ୍ତ ହି, ସେ ହେଇପାରେ କାହା ଛାତିର, ହେଇପାରେ କାହା ଆଖିର। ବିବେକ ଶୂନ୍ୟ ମଣିଷ ମାନବିକତାକୁ ମାରି ଅତ୍ୟାଚାର କରିଚାଲିଛି ଯୌତୁକ ଅସ୍ତ୍ରରେ ନିରୀହ ହୃଦୟ, ଉଜାଡି ଦେଇଛି କେତେ ହସିବା ସଂସାର, ବାସ୍ତବରେ ଏ ବ୍ୟାଧି ଖୁବ୍ ଭୟଙ୍କର, ହଁ ଖୁବ୍ ଭୟଙ୍କର।
0: ବହୁତ ସୁନ୍ଦର ଭାଇ। ଭାଇ ଆପଣଙ୍କର ଏହି ଲେଖାଲେଖି ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ'ଣ?
1: ଯେତେବେଳେ ଘର ଲୋକ ମାନେ ପ୍ରଶଂସା କରନ୍ତି ଗୋଟେ କବିତା ବା ଗଳ୍ପ ଉପରେ ତର୍ଜମା କରନ୍ତି, ନିଜ ପରିବାର ଲୋକ, ନିଜ ଆଖପାଖର ଲୋକ, ତାହାଠୁ ବୋଧେ ଖୁସି ଆଉ କିଛି ନାହିଁ ଯାହା ମୁଁ ଉପଲବ୍ଧି କରେ।
0: ଆଚ୍ଛା, ତ ଭାଇ ଶେଷରେ ଆମର ଶ୍ରୋତା ମାନଙ୍କ ପାଇଁ କିଛି କହିବାକୁ ଚାହୁଁଛନ୍ତି କି?
1: ଆଜ୍ଞା ନିହାତି ଭାବରେ। ଯେମିତିକି ସାହିତ୍ୟ ଗୋଟେ ଜୀବନର ଅନ୍ତ ଆଉ ଆରମ୍ଭ ସହ ସମ୍ପୂର୍ଣ୍ଣ ଭାବେ ଜଡିତ, ମୁଁ ନିଶ୍ଚୟ ଭାବରେ ସେ ପ୍ରିୟ ଶ୍ରୋତା ମାନଙ୍କୁ ସବୁଦିନ ଏମିତି ସଜଳ ସଜଳ ସକାଳୁ ଏବଂ ଜୀବନରେ ଘଟୁଥିବା କ୍ଲାନ୍ତିକୁ ଅବସନ୍ନ କରିବା ପାଇଁ ନିହାତି ଭାବରେ ସାହିତ୍ୟ ସହ ଜଡିତ ରହିଥିବେ ବୋଲି ମୋର ଆଶା ବିଶ୍ୱାସ।
0: ବହୁତ ବଢିଆ ଭାଇ, ବହୁତ ବହୁତ ଧନ୍ୟବାଦ ଭାଇ।
1: ଧନ୍ୟବାଦ
0: ଆମର ଯୁବବାଣୀ କାର୍ଯ୍ୟକ୍ରମରେ ଜଡିତ ହୋଇଥିବା ପାଇଁ।

ପ୍ରଥମେ ଜାଣିବା ଗୋପୀନାଥ ମହାନ୍ତିଙ୍କ ସମ୍ପର୍କରେ। ଗୋପୀନାଥ ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ ଔପନ୍ୟାସିକ ଏବଂ କଥା ସାହିତ୍ୟିକ ଥିଲେ। ସେ 20 ଏପ୍ରିଲ 1914 କଟକ ଜିଲ୍ଲାର ନାଗବଳି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। 1938 ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ। ଚାକିରି ସମୟରେ ସେ କୋରାପୁଟ ଅଞ୍ଚଳର ଆଦିବାସୀ ଜୀବନକୁ ନିକଟରୁ ଦେଖିବାକୁ ସୁଯୋଗ ପାଇଥିଲେ, ଯାହା ତାଙ୍କର ସାହିତ୍ୟ ସୃଷ୍ଟିର ମୁଖ୍ୟ ପ୍ରେରଣା ଥିଲା। ତାଙ୍କର ପ୍ରସିଦ୍ଧ ଉପନ୍ୟାସଗୁଡ଼ିକ ହେଉଛି ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ମାଟି ମଟାଳ, ଦାନାପାଣି ଇତ୍ୟାଦି। ଅମୃତର ସନ୍ତାନ ଉପନ୍ୟାସ ପାଇଁ 1955 ସେ ସାହିତ୍ୟ ଏକାଡେମୀ ପୁରସ୍କାର, ମାଟି ମଟାଳ ଉପନ୍ୟାସ ପାଇଁ 1973 ଜ୍ଞାନପୀଠ ପୁରସ୍କାର ଏବଂ ଏହା ସହିତ 1981 ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

0: ବର୍ତ୍ତମାନ ଜାଣିବା ଡକ୍ଟର ରାଧାନାଥ ରାୟଙ୍କ ସମ୍ପର୍କରେ।
1: କବିବର ରାଧାନାଥ ରାୟ 1848 ସେପ୍ଟେମ୍ବର 28 ତାରିଖରେ ବାଲେଶ୍ୱର ଜିଲ୍ଲାରେ କେଦାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରସିଦ୍ଧ କାବ୍ୟଗୁଡ଼ିକ ହେଲା ଚିଲିକା, କେଦାର ଗୌରୀ, ନନ୍ଦିକିଶୋରୀ, ଉର୍ବଶୀ, ଦରବାର ଇତ୍ୟାଦି। ତାଙ୍କ ରଚନାରେ ପ୍ରକୃତି ପ୍ରେମ, ଦେଶପ୍ରେମ ଓ ମାନବିକତାର ପ୍ରତିଫଳନ ଦେଖାଯାଏ। 1908 ଏପ୍ରିଲ 17 ତାରିଖରେ ତାଙ୍କର ପରଲୋକ ଘଟିଥିଲା।

0: ବର୍ତ୍ତମାନ ଶୁଣିବା ମନୋରମା ଦେବୀଙ୍କ ବିଷୟରେ।
1: ମନୋରମା ମହାପାତ୍ର ଜଣେ ପ୍ରସିଦ୍ଧ ସାହିତ୍ୟିକ, କବୟିତ୍ରୀ, ସାମ୍ବାଦିକା ଓ ସମ୍ପାଦିକା ଥିଲେ। ତାଙ୍କ ଜନ୍ମ ଜୁନ୍ ମାସ 10 ତାରିଖ 1934 ହୋଇଥିଲା। ସେ ଅର୍ଥନୀତିରେ ଶିକ୍ଷା ଲାଭ କରିଥିଲେ ଓ କିଛି ସମୟ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ପ୍ରାୟ 40 ପୁସ୍ତକ ରଚନା କରିଥିଲେ। ତାଙ୍କର ମୁଖ୍ୟ କୃତିଗୁଡ଼ିକ ହେଉଛି ଅର୍ଦ୍ଧନାରୀଶ୍ୱର, ସ୍ମୃତିଚନ୍ଦନ, ସମୟ ପୁରୁଷ ଇତ୍ୟାଦି। ସେ ଓଡ଼ିଆ ଦୈନିକ ପତ୍ରିକା ସମାଜର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ସେ ଓଡ଼ିଆ ସାହିତ୍ୟ ଏକାଡେମୀର ପ୍ରଥମ ମହିଳା ସଭାପତି ଥିଲେ, ଯାହା ଓଡ଼ିଆ ସାହିତ୍ୟରେ ଏକ ଗୌରବମୟ ଘଟଣା।

0: ଚାହୁଁ ଚାହୁଁ କିପରି ସମୟ ଗଡ଼ିଗଲା ଆମକୁ ଜଣାପଡ଼ିଲା ନାହିଁ, କିନ୍ତୁ ବିଦାୟ ନେବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ।
1: ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଶୁଣିବେ ସମ୍ପାଦକୀୟ ଟେନିସ୍ ଖେଳ ସମ୍ପର୍କରେ, ତା ସହିତ ଆପଣମାନଙ୍କ ପାଇଁ ରହିଛି ଖେଳ ପରିକ୍ରମା ଏବଂ ସାକ୍ଷାତକାର। ସାଥୀ, ସମୟ ତ ହୋଇସାରିଛି, ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ଆପଣମାନେ ଆପଣମାନଙ୍କର ସୁଚିନ୍ତିତ ମତାମତ ଆମକୁ ନିଶ୍ଚୟ ଜଣାଇବେ। ଆପଣମାନେ ଆପଣମାନଙ୍କର ମତାମତ ଆମକୁ ମେସେଜ, ଭଏସ୍ ମେସେଜ ବା ଇମେଲ ମାଧ୍ୟମରେ ପଠାଇ ପାରିବେ। ଆମକୁ ମେସେଜ କରିବାର ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com।
0: ତେବେ ସାଥୀ ରହୁଛୁ, ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସଲିମ ଖାନ
1: ଆଉ ମୁଁ ବର୍ଷା ମହାପାତ୍ର।
0: ନମସ୍କାର।

ଯୁବଶ୍ରୋତାଙ୍କ ପାଇଁ ଇଏ ଥିଲା ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ବର୍ତ୍ତମାନ ଅପରାହ୍ନ 5:30। ଏବେ ଆସନ୍ତୁ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ମନୀଷା ପ୍ରଧାନୀ ଏବଂ ସରୋଜ କୁମାର ନାୟକ।

0: ମୋର ରେଡିଓ ଶୁଣିଥିଲେ ବା ସର୍ତ୍ତେ ପାଇବୁଇ ନି ମନକେ ମୁଇଁ ଚନ୍ଦ୍ରମା ଡୁଲି ଡୁଲି ଜୁଆର କରିଦେଲି
1: ମୁଇଁ ମିଶା ମିନର ବାଲା ଜୁଆର କରିଦେଲିନି
0: ଏ ଦେଖେଟଲୁସ୍ କି ମାମା
1: କେଟଲି ବେ ପାଣି ପବନ ଦିନ ଦେଖଲୁସ୍ କି ନାଇଁ କେମିତି ଡୁବୁଡାବ କରି କେଳେ ବେଲେ ପାଣି ଆଇଲାନି କଣ ବାଟେ ନାଇଁ ଏମିତି ତରବର ହେଲାନି ମାତର ଗୋଟେ କଥା ଭାଞ୍ଜି କାଇଟା ହେଲାନି ବୋଧେ ଆଜିକାଲି ତ ମୋବାଇଲ ତାନେ ଆର ସବୁ ରେଡିଓ ତାନେ କି ଟିଭି ତାନେ ସବୁ କହିଦେଲାନି ଯେ ଆଜି ପବନ ବର୍ଷା ହେଇଛି କୋନ ଜିଲ୍ଲା ଭିତରେ ହେଇଛି କେମିତି ହେଇଛି କେଡ଼େ ବେଲେ ହେଇଛି ସୁବିଧା ହେଲା ଅଛି କି ନାଇଁ ଆଚ୍ଛା ହେଲେ ଗୋଟେ କଥା ଭାଞ୍ଜି କାଲି ତ ଆମର ରେଡିଓ ପଚାରିଲେ ଲାଗି ନାଇଁ ସିତି ବୋଲୁଛୁ ଏସ୍ଆଇରୁ ଏସ୍ଆଇଆର୍ ବୋଲି ଖାଇଟା ଏବେ ତ ସବୁଆଡେ ଶୁଣିଲୁନି ସବୁ ଲୋକ କହିଲାଇନି କାଇଁ ବିଲ ଘର ଘର ଆଇଲାଇନି ସବୁ କରିଲାଇନି ସେ ଭିତରେ ବାବୁ ସଙ୍ଗେ କଥାବାର୍ତ୍ତା କହିଲୁ ଲୋକମାନେ ପଚାରିଲା ଜବର କଥା ଜାଣିଲା ହେଲେ ମିଶା କେତେକ ଲୋକ ଫୋନ କରଲା କେତେକ ଲୋକ କରଲା ମିଶା ନା ହେଲା ବୋଲେ
0: ନା
1: ହେଲେ ବୋଲେ ସେମିତି କରି ହେଇଗଲା ଯେ ଏସ୍ଆଇଆର୍ ବୋଲବାଟା ଲୋକମାନେ ଡରିଗଲାଇନି ହେଲେ ଆମେ କହିବା କଥା ଭାଇ ଭଉଣୀ ମାନେ ଏସ୍ଆଇଆର୍ ବୋଲି କାଇଁ ଡରବାଟା ଲଡ଼ା ନାଇନି ଲୋକମାନେ ଜନ ଜନ କଥା ମାନେ କଲେ ଲୋକର କଥା ନା ଶୁନା ତମକେ ଜନଟା ବୁଝବାର ଅଛେ ତମର ଘରେ ସେ ଲୋକ ଆଇସି ଫର୍ମ ଦେଇଛି ସବୁ ଲୋକ ତମର ଘରର ଲୋକ ସବୁ ଲୋକର ଗୋଟେ ଗୋଟେ ଫଟୋ ରଖିଲା ଆର ଜନଟା ମାନେ ସେ କଥାବାର୍ତ୍ତା ହେଇସି କି ଜନ ଜନଟା ମାନେ ପଚାରସି ସବୁ କଥା କହିବାସ ତମର ଭୋଟର କାର୍ଡ ଆଧାର କାର୍ଡ ମାନେ ସବୁ ଦେଖାଇବାସ ଭୋଟ ମାନେ ଦେବାସ ସେ ଗୋଟେ ରଖସି ଆର ତମକେ ଗୋଟେ ଦେଇସି ବୋଲେ କେନ୍ତା ହେଲେ ଭାଞ୍ଜି ଏଇଟା ଆମେ ଜନ ଜନ କଥା କହିଲୁ ସେ ବାବୁ ଆମର ଲେଖଲା ସେ ଗୋଟେ ଧରିଗଲା ଆମର ଗୋଟେ ଅଛେ ସେଟା
0: ଡରବାକେ
1: ଲୋଡ଼ା ନାଇଁ ଲୋକମାନେ ଡରଲାଇନି କାଇ କାଜ କରଲାଇନି କାଇଟା ଏବେ ଲୋକମାନଙ୍କର ଭାବନା କାଇଟା ଏଇଟା ଲେଖିଥିଲେ ବୋଲେ ଆମର କାଇ ଭତ୍ତା କଟିଯାଇଛି ଇଏ କଟିଯାଇଛି ସେ କଥା ପଛେ କଥା ହେଇଛି ମାତର ଇଟା ଆମର ଜନ ଭୋଟ ଦେବାଟା ହୋ କି ଆମର ଜନ ଜନ ଆମର ଜନ ଅଛେ କାଇଟା ଅଛେ କାଇଟା ନାଇଁ ସବୁ କହିଲେ ଏକା ସବୁ କଥା ମାନେ ହେଇଛି ସରକାର ଜନଟା ମାନେ କରଲାନି ଭାଞ୍ଜି।

0: ସମସ୍ତଙ୍କୁ ନମସ୍କାର। ବର୍ତ୍ତମାନ ଭାରତୀୟ ନିର୍ବାଚନ କମିଶନଙ୍କ ଆଦେଶ କ୍ରମେ ଆମ ଓଡ଼ିଶାରେ ଆମ କୋରାପୁଟ ଜିଲ୍ଲାରେ ସ୍ପେଶାଲ ଇନ୍ସେଣ୍ଟିଭ୍ ରିଭ୍ୟୁ ଭୋଟର ତାଲିକା ସଂଶୋଧନ ପାଇଁ କାର୍ଯ୍ୟକ୍ରମ ଚାଲିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ନିଜ ନିଜ ବିଏଲଓଙ୍କୁ ସହଯୋଗ କରନ୍ତୁ, ଯାହା ତଥ୍ୟ ଦେବାର ଅଛି ଦିଅନ୍ତୁ, ଆଉ ନିଜର ଭୋଟର ତାଲିକାକୁ ସଂଶୋଧନ କରାନ୍ତୁ, ଆଉ ପୁରା ଗୋଟେ ସୁସ୍ଥ ଆଉ ସୁନ୍ଦର ଭୋଟର ତାଲିକା ପ୍ରସ୍ତୁତ କରିବାରେ ଆମକୁ ସହଯୋଗ କରନ୍ତୁ, ଏହା ମୁଁ ନିବେଦନ କରୁଛି ଜିଲ୍ଲା ଅଧିକାରୀ ହିସାବରେ। ନମସ୍କାର।
1: ଜାଟି ବୋଲେ ଏବେ ଜୋନ ଆମର ଚାଲିଲା ଅଛେ ଭାଞ୍ଜି, ଶିକାତା ମାନେ କହିବାର ଅଛି। ଆରେ ସବୁ କଥା ତ ଆମର ଚାଲିଲା ଅଛେ, ନିର୍ମଲେ ବାଟା ଆରି ଆମର ଚାଷବାସର କଥା ଆରି ଶୀତ ଦିନର କଥା ଡାକ୍ତର କଥା ସବୁ ଚାଲିଲା ଅଛେ। ମାତ୍ର ଏବେ ଚାଲିଲା ଅଛି ନାଇଁ କି ଇଟା ଇ ମାସର 28 ଜାଗା ଚାଲିଛି ସେଟାର କାଜେ, ଇ ଭିତରେ ଯେଡ଼ ବେଲେ ବାବୁ ମାନେ ଆଇବେ ଆମେ ରେଇ କରି ଇ କାମ କରବା, ସି ଭିତରେ ସି କଥା କା ଗୀତ ଭିତରେ ବାବୁ କହିଦେଲା ଅଛେ। ବାବୁ ସବୁ କଥା କହିଦେଲା, ସେ ସବୁ ବୁଝାଇଦେଲା, ସେ ଏସ୍ଆଇର କାଇଟା କେନ୍ତା ହେଲାନି କାଇ କରବା ଅଛେ କାଇଟା ସବୁ କଥା ଗୀତ ତାନେ ଆମର ଭାଇ ଭଉଣୀ ସବୁ ଲୋକ ବୁଝିରେ ଭାଇ ବୁଝିଲୁ ତ
2: ଗୀତ ତ ଶୁଣିଲୁ। ଇଏ ଦେ ଆମର ଗୋଟେ ବାବୁ ଆସିରେ ଲାଇ ପିଓ ବାବୁ ପରାଟା, ଆମର ଇ ଜନ ମାଛ ଚାଷ ମନା ଚିକ ନାଇଁ ମାମା,
1: ଏବେ ତ ପାନି ମନେ ଆରମ୍ଭ ହେଇଯାଇଛି ନାଇଁ।

ନଡ଼ିଆ ଗଛ ଲଗାଇବି ବୋଲି ଅଛି ସେତାନୁ ପାଣି କାଢିକି ଚାଷ କାଇଟାଇଲ କରିବି କୁମ୍ଡାମନ ପାଣି କୁମ୍ଡାମନ ଲଗାଇବି ବୋଲି ଅଛି।

0: ମାତ୍ର ସେତିକି ନାଇଁ ହାଇ ବୋର୍ଡ ବନ୍ଦ କଲେ ସେ ବନ୍ଦ ଚାରିକାନି କଦଳୀ ଗଛ ଲଗାଇବି ବୋଲି ଅଛି ନାଡ଼ିଆ ଗଛ ଲଗାଇବି ବୋଲି ଅଛି ସେ ତାନୁ ପାଣି କାଢିକି ଆରି ଚାଷ କାଟାଇଲ କରିବି ଏ କୁମ୍ଡା ମନ ପାଣି କୁମ୍ଡା ମନ ଲଗାଇବି ବୋଲି ଅଛି
1: ଏବେ ଦେଖା ଦୁଇ ଏକର ଜମି ବୋଲାସ ଦୁଇ ଏକର ଯାକ ପୁରା କେ ପୁରା ବନ୍ଦ କଢାଇବାସ କି ନାଇଁ ଅଲପ ପୁରା ପକଡ଼ାଇ କରି ବାକି
0: ନାଇଁ ସବୁ ଯାକ ନାଇଁ ମ୍ୟାଡମ୍ ଗୋଟେ ଏକର କୁଡା ହେଇଛି ଆରି ହୁଡ଼ା ମନ ଏଡେ ମାଟି ବାର୍ଷି ଭିତରେ ତାଙ୍କୁ କୁହନ୍ତି ଯାଇଛି ସେଟା ଚାରି କାନି ହାଇ ମୁଣ୍ଡା ହୋଇଛି କି ନାଇଁ ମୁଣ୍ଡା ତାନେ ବୋର୍ଡଟା ହେଇଛି
1: ବୋଲେ ଏଟା ଦେଖା କେମିତି ହେଲା ଅଛେ ବୋଲେ ଗୋଟେ ଲୋକ କେ କାମ କରିବାକେ କାମ ମିଲ୍ସି ଆଇଟମ ବିକି କରି ସେ ଖାଇବାକେ ମିଶା ତାକୁ ଏସି ଆରି ଡାବୁ ମିଶା ମିଲ୍ସି ତାର ସଙ୍ଗେ ପନିପରିବା ମନ ମିଶା
0: ଲଗାଇବା ସେ ବୋର୍ଡ ବନ୍ଦ ଯଦି କଡେଲେ ତାର ଲାଗି ଆରି କେତେ କୁଲି ଲୋକ ଯିବେ ସେମାନେ ଆରି ଯିବେ କି ନାଇଁ ମାଛ ଧରବା କାଯେ ଦଶ ପନ୍ଦର ଲୋକ ଯିବେ ମାଛ ଧରାଇଛି ସେମାନେ ତ ଲାଭ ପାଇଲେ ଆରି ହାଇତି ଯଦି ନଡ଼ିଆ ଗଛ କାଇ କାଇ ଗଛ ଲଗାଇବି ବୋଲେ ସେତି ଆରି କୁଲି ଡାକି ମିଶିକି ନାଇଁ ସବୁ ପ୍ରକାର ଲାଭ ମିଲ୍ଛି ଲୋକମାନେ ମିଶା ଲାଭ ହେବେ ଆମର ଯୋଉ ମାନେ କରବା ଲୋକ ମିଶା ଲାଭ ହେବେ
1: ଭଲ କଥା ମନ ବୁଝାଇ ଦେଲା ବାବୁ ଆରେ ତମେ ଜାଣିବା ଟାର କାଇଟା ଅଛି ତାକି
0: ସେନ୍ତା ତ ନାଇଁ ସରକାର ଜନ ଇ କୁକୁଡ଼ା ଚାଷ ମନରେ ସେଟା ଆମର ସେ ଆମର ଭିଏସ୍ ତାନେ ଗଲେ ସେମାନେ ଡିଟେଲ କହିବେ ସେମାନେ ପୁରା ବୁଝାଇବା ଯେ ଏଇଟା ଏଇଟା କୁକୁଡ଼ା ଚାଷ ଅଛେ କି ଗାଈଗୋରୁ ଚାଷ କରିବାଟା ମିଶା ଅଛେ କି ଛେଲି ଚାଷ କରିବାଟା ମିଶା ଅଛେ ସେଟା ମାନେ ମିଶା ଅଛେ ମାତ୍ର ନିଜେ ଯାଇକିରି ଅଲ ବୁଝବାର ଅଛି
1: ତମେ କହିଲା ଗୋଟେ ଜିନିଷ କରବାର ଅଛେ ବୋଲେ ଦାଣ୍ଡେ ବାରବାର ଦାଣ୍ଡେ
0: ବାରବାର ଅଛି
1: କି ନାଇଁ ହେଲେ ବାବୁ ଏତିକି ସୁନ୍ଦର ବୁଝାଇ ଦେଲା ତମକେ ବୁତେକ ବୁତେକ ଜୁହାର ଲାଗ ଧନ୍ୟବାଦ ଲାଗ
0: ଧନ୍ୟବାଦ
2: ଭାଞ୍ଜି
1: ହଇ ମାମା
2: ଇ ବାବୁ ତ ନିକ କଥା ମାନେ କହିଦେଲା ସରକାର ସୁବିଧା ମାନେ ଆଛେ ହେଲେ ଭାଇ ଭଉଣୀ ମାନେ କାଇଟା ବୋଲେ ବିଲାକ ଅଫିସ ଯିବାର ଅଛି ନହେଲେ ପଞ୍ଚାୟତ ଅଫିସ ଯିବାର ଅଛି ଗଲେ ଏକା ହେଇଛି ଆରି ପଦାଇ ବୁଲିକରି ଚା ଉଠିଲେ ଡାବଲି ମାରିଲେ ନାଇଁ ଗଲେ ଯାଇକରି ବୁଝା ପଡୁଛି କାହାକେ ମିଳୁଛି କାହାକେ ନାଇଁ କାହାକେ କରିବାକୁ ପଡୁଛି କେମିତି ସରକାର ସୁବିଧା ମାନେ ଦେଲାନି ସରକାର କେମିତି ଡାବୁ ଦେଲାନି ସବୁ ବୁଝା ପଡୁଛି ଭାଞ୍ଜି ବାବୁ ତ ନିକ କଥା ମାନେ କହିଦେଲା ତାକେ ଗୋଟେ ମନ ଶ୍ରଦ୍ଧା କର ଗୀତ ଗୀତ ଶୁଣେଇ ଦେବି।

0: ବାଞ୍ଜି ବାବୁର କଥା ଶୁଣିଲେ ଗୀତ ମିଶା ଶୁଣିଦେଲେ ଏବେ ଗୋଟେ କଥା କାଇଟା ବୋଲେ ବାଞ୍ଜି ଏବେ କେନ୍ତା ବୋଲେ ଦେଖ ଜୟପୁର ବି ଦେଖିଲୁ ଖେଡ଼େଟା ଗୋଟେ ହସ୍ପିଟାଲ ଅଛେ
1: ନୂଆଟା ଗୋଟେ ହେଲା
0: ଅଛେ ନୂଆ ନୂଆ ଡାକ୍ତର ମାନେ ଆଇଲାନି କାମ ଚାଲିଲା ଅଛେ ସବୁ ହେଲାନି ବୋଲବେ ମାତର ଗୋଟେ କଥା ବାଞ୍ଜି କାଇଟା ସବୁ ସୁବିଧା ସରକାର କରଲାନି ଗାଁ କେ ଆମର ସାହି ଭିତରେ କି ସବୁ ଅଙ୍ଗନବାଡି ଦିଦି ମାନେ ଅଛତ ଆର ଦିଦି ମାନେ ଆସିବେ ସବୁ ବୁଝା ସୁଝା ମାନେ କରଲାନି ସି ଭିତରେ ଆମର ଜଣ ପିଲାମାନେ ଜନ୍ମ ହେଲାଇନି ଜନ ଲୋକମାନେ ମରିଗଲାନି ସେ ଲୋକ ମନର କାଇଟା ବୋଲେ ସାର୍ଟିଫିକେଟ ଗୋଟେ ଲୋଡ଼ା ଅଛେ ଲୋକମାନେ ନା ଜାଣିଲାନି ମାତ୍ର ସେଟା ନା ରହିଲେ ବଡ ଅସୁବିଧା ହେଇଛି ଆଗେ ଚାଲିତେ ରହିଲା
1: ବୋଲେ ଆଧାର କାର୍ଡ
0: ରେବାର ଅଛେ ରେଲେ ତ ତାର ପଛେ ପିଲାର ପାଠ ପଢ଼ବାଟା ହଉ କି ବ୍ୟାଙ୍କ ମାଗିଲାନି କି କେହି ମରଲା ଲୋକର କାଗଜ ମାଗିଲାନି ସବୁ ଯେମିତି କରବାକୁ ପଡୁଛି ଲୋକମାନଙ୍କୁ କହିଦେଉ ହେଲେ ମୁଇଁ ତୁଇ ତ କହିଲେ ନା ହେ ଗୋଟେ ବାବୁକୁ ଆଜି ଡାକାଇଲି ଅଛି ସି ବାବୁ ସବୁ କଥା ମୋର କହିଦେଇଛି ଖଣ୍ଡ ଶୁଣିଦେଉ ବାବୁ ତୁମର ପରିଚୟ ଖଣ୍ଡ ଦିଆ
2: ସମସ୍ତଙ୍କୁ ନମସ୍କାର ମୋ ନାଁ ସତ୍ୟନାରାୟଣ ପାତ୍ର
0: ମୁଁ
2: ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଅଛି ଜୟପୁର ଲଗେ ଅଛି ଏବେ
0: ହେଲେ ବାବୁ ତମକୁ ଆମେ ଡାକାଇଲୁ କାଇଟା ବୋଲେ ଆମର ଭାଇ ଭଉଣୀ ମାନେ ଜନ୍ମ ମୃତ୍ୟୁ ପଞ୍ଜିକା ବୋଲି ରେଜିଷ୍ଟ୍ରି ମାନେ ହେଲାଇନି ନାଇଁ କି ସେଟା କେମିତି କରିବାକୁ ପଡୁଛି କାହାକେ କହିବାକୁ

0: ନାଁ ରେଲେ ଆଜିକାଲି ଯେଉଁ ନିୟମ ମାନେ ହେଲା ଅଛେ, ଏବେ ଯେମିତି ସ୍କୁଲ କେ ପିଲା ପାଠ ପଢ଼ ଯାଇଛି ସେଟା ତ ମାଗ ଭାଇ, ଆଗେ ସିନା ନାଁ ମାଗତେ ରହିଲା କାହିଁଟା ବୋଲେ କହିଦେଲେ ଏତେ ରହିଲା, ଏବେ ତ ସେଟା ମାଗିଲାନି, ସେଟା ଆମର ଭାଇ ଭଉଣୀ ମାନଙ୍କୁ କହିଦେଉ ଯେ ଏଇଟା ମାନେ ଯେମିତି ହେଲେ କରବାକୁ ପଡୁଛି। ଆରି ଗୋଟେ କଥା, ଇ ଯେଉଁ ମୃତ୍ୟୁ ସାର୍ଟିଫିକେଟ ବଲାନି ଯେନ୍ ଲୋକ ମରିଗଲାନି ସେଟା ମିଶା ଆମକୁ ଜରୁର ଅଛେ, କେନ୍ତା ବୋଲେ ଆଗେ ଯେଉଁ ନିୟମ କାନୁନ ମାନେ ଅଛେ, କାର ବ୍ୟାଙ୍କ ତାନେ କାହିଁ ଡାବୁ ଅଛେ କି କାହିଁ ଭତ୍ତା ମାନେ ମିଳିବାଟା ଅଛେ କାହିଁ କାହିଁଟା ମାନେ ଅଛେ ସେଟାର କାଜେ ଏଇଟା ମାନେ ମାଗିଲାନି। ସେଟା ପାଇଁ ଆମର ଭାଇ ଭଉଣୀ ମାନେ କହିଦେଉ ଜନମ ଯେମିତି ତମେ ଏଥିରେ କରଲାସିନି ସାର୍ଟିଫିକେଟ, ଏ ମରବା ସାର୍ଟିଫିକେଟ ମିଶା କରବାକୁ ପଡ଼ସି। ଇଲେ ବାବୁ ଇତି ଗାଲାର ପଛେ ପୁଣି ଅଫିସେ କାଇ ଡାବୁ ପତ୍ର ମାନେ ଲାଗଲାନି?
1: ନାଇଁ ନାଇଁ, ସେମିତି ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯିଏ ବି ଯେଉଁ ଜାଗାରେ ଜନ୍ମ ସାର୍ଟିଫିକେଟ କରିବାକୁ ଗଲାବେଳକୁ ଯଦି ପଇସା ମାଗୁଛନ୍ତି ସେଟା ପୁରା ଦଣ୍ଡନୀୟ ଅପରାଧ, ତାକୁ କେବେ ବି କାହାକୁ ଦିଅନ୍ତୁ ନାହିଁ କି ମରିବା ସାର୍ଟିଫିକେଟ ପାଇଁ କାହାକୁ ବି କିଛି ପଇସା ଦିଅନ୍ତୁ ନାହିଁ। ଆପଣଙ୍କ ସରକାର ଯେଉଁ ବ୍ୟବସ୍ଥା କରିଛି, ଯେଉଁ ଚାଲାଣର ବ୍ୟବସ୍ଥା କରିଛି, ଚାଲାଣର ବ୍ୟବସ୍ଥା ସେଇଟା ବଗା ଦେବାକୁ
0: ଜନସେବା କେନ୍ଦ୍ର ତାନେ ବାବୁ ସେତିକି ଡାବୁ ଲାଗିଛି କି ତାକେ କାହିଁଟା ଦେବାକୁ ପଡୁଛି?
1: ନାଇଁ, ଜନସେବା କେନ୍ଦ୍ର ଲାଗେ ବି ସେ ସେତିକି ଡାବୁର କା ଚାଲାଣ କରିବାକୁ ପଡୁଛି, ତାଠୁ ଅଧିକ କିଛି ଡାବୁ
0: ଦେବାକୁ କରିକି ବସିଲା ତାକେ ଡାବୁ ଦେବା ଲୋଡ଼ା ନାହିଁ କି?
1: ସେମାନେ ତାଙ୍କ ମାନେ ସେମାନେ ଚାହାନ୍ତି କ'ଣ? ସେମାନେ କିଛି ଆମେ କଲୁ ବୋଲିକି କିଛି ସେମାନଙ୍କର ସୁବିଧା ପାଇଁ, ସେମାନଙ୍କୁ କିଛି ଖର୍ଚ୍ଚ ବାର୍ଚ୍ଚ ପାଇଁ ସେମାନେ 10 ଟଙ୍କା କିମ୍ବା 15 ଟଙ୍କା କିଛି ଏକ୍ସଟ୍ରା ମାଗୁଛନ୍ତି, ଯୋଉଟାକି ଆମର ନଜରକୁ ବି ଆସୁଛି। କିନ୍ତୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେତିକି ଚାଲାଣ ହେଉଛି ସେତିକି ଚାଲାଣ ହିଁ ଭରନ୍ତୁ, ଆଉ ସରକାରଙ୍କର ଯୋଉ ଜନ୍ମ ମୃତ୍ୟୁ ପଞ୍ଜୀକରଣର ଯୋଉ ବି ବ୍ୟବସ୍ଥା ଅଛି ପ୍ରମାଣପତ୍ର ସାର୍ଟିଫିକେଟ ପାଇବା ପାଇଁ ତାର ସେବା ପାଆନ୍ତୁ।
0: ଇଲେ ବାବୁ, ଇ ଯେଉଁ ଆମେ ଅନଲାଇନ୍ ତାନେ କରିଦେଲୁ ସେବା କେନ୍ଦ୍ର ସାଙ୍ଗେ ଯାଇ କରିଦେଲୁ, ହେଲେ ଏବେ ଯେଉଁ ସାର୍ଟିଫିକେଟ ଆଇବାଟା ଆମେ ଆମର ଅନଲାଇନ୍ ଭିତରେ ଆସି କି ଆମେ ସେ ଅଫିସ ଯାଇକି ଆଣିବାକୁ ପଡ଼ୁଛି?
1: ହଁ, ଏଇଟା ଗୋଟେ ଭଲ କଥା ଆପଣ ପଚାରିଲେ। ଦେଖନ୍ତୁ, ଆପଣ ଯଦି ଯେକୌଣସି ଏରିଆରେ ଜନ୍ମ ହେଇଛି, ଆପଣ ଜନସେବା କେନ୍ଦ୍ରରେ ଯାଇକି ଯଦି ସାର୍ଟିଫିକେଟ ଆପ୍ଲାଏ କରିଛନ୍ତି, ତାର ଏପ୍ରୁଭାଲଟା ଥାଏ କାହା ପାଖରେ? ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ, ଯିଏ ବି ଜନ୍ମ ମୃତ୍ୟୁ ପଞ୍ଜୀକରଣର ଯୋଉ ବି ଚାର୍ଜରେ ଥାନ୍ତି, ଇନଚାର୍ଜ ଯିଏ ଥାନ୍ତି, ତାଙ୍କର ଏପ୍ରୁଭାଲ ଗୋଟେ ଦରକାର ପଡ଼େ। ଆପଣ ଯୋଉଠି ବି ଆପ୍ଲାଏ କରିଦେଲା ପରେ ଫାଇନାଲ ଏପ୍ରୁଭାଲଟା ଆପଣଙ୍କୁ, ଯେମିତି ଯଦି ଜୟପୁରର ବଡ଼ ହସ୍ପିଟାଲରେ ଜନ୍ମ ହେଇଛି, ଆପଣ ଯଦି ଜନସେବା କେନ୍ଦ୍ରରେ ଆପ୍ଲାଏ କରିଛନ୍ତି, ଆପଣଙ୍କୁ ସେଠୁ ଏପ୍ରୁଭାଲ ପଠେଇ ଦେବେ। ଏପ୍ରୁଭାଲ ପଠେଇଲା ପରେ ଆପଣ ଯାଇକି ରାମାୟଣ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆପଣ ଆରାମସେ
0: ବୋଲେ ଆମେ ଇତି ଜନସେବା ତାନେ କରିଦେଲେ ଆମେ ସେତି ନା ମିଲେ ଯେମିତି ମିଲ୍ସି ସେତି ଆଗେ ଯିବାକୁ ପଡୁଛି,
1: ସେଠି ଯିବାକୁ ପଡୁଛି ନାଇଁ ବୋଲେ ବି ଆପଣ ଗୋଟେ କାମ କରିବେ, ଯଦି ଏପ୍ରୁଭାଲ ହେଇଯିବ, ଏପ୍ରୁଭାଲ ହେଲେ ଆପଣ ଯେଉଁ କୌଣସି ଜନସେବା କେନ୍ଦ୍ରରେ ଯଦି ଯାଇଥିବେ, ଯୋଉଠି ଆପ୍ଲାଏ କରିଥିବେ, ସେଠୁ ମଧ୍ୟ ଆପଣ ଅନଲାଇନ୍ ମାଧ୍ୟମରେ ଆପଣଙ୍କର ଏପ୍ରୁଭାଲକୁ କିଛି 4 ଦିନ 5 ଦିନ କି 6 ଦିନ ଲାଗୁଛି, ସେଠୁ ମଧ୍ୟ ଆପଣ ଡାଉନଲୋଡ କରିପାରିବେ।
0: ଏପ୍ରୁଭାଲ ବୋଲା ସେ ବାବୁ ଜୀ, ଏପ୍ରୁଭାଲ କି କାଇଟା କରବାଇଛି ସେଟା ଆମେ କେମିତି ଜାଣିବୁ ଯେ ଆମର ଆମେ ଜନ୍ମ କରିଲୁ, କାଗଜ ଦେଇଲୁ, ଡାବୁ ବାନ୍ଧିଲୁ, କେବେ
1: ଆପଣ ଯେଉଁଠି ଆପ୍ଲାଏ କରିଥିବେ, ଯଦି ଆପଣ 21 ଦିନ ଭିତରେ ଯଦି ଜନ୍ମ ହେବାର 21 ଦିନ ଭିତରେ ଯଦି ଆପ୍ଲାଏ କରିଛନ୍ତି, ତାହେଲେ ଆପଣଙ୍କୁ ଇନଷ୍ଟାଣ୍ଟ ମାନେ ତତ୍କ୍ଷଣାତ୍ ଦିନେ କା 2 ଦିନ ଭିତରେ ଏପ୍ରୁଭାଲ ଅଟୋମେଟିକ ଆମର ଯିଏ ବି ଅଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଣ୍ଡରରେ ଯିଏ ବି ଜନ୍ମ ମୃତ୍ୟୁ ପଞ୍ଜୀକରଣର ଯିଏ ଇନଚାର୍ଜ ଅଛନ୍ତି, ସେ ଏପ୍ରୁଭାଲ କରିଦିଅନ୍ତି, ତାହା ଆପଣ ସେହି ଜନସେବା କେନ୍ଦ୍ରରୁ ଡାଉନଲୋଡ କରିପାରିବେ। ତା ଡାଉନଲୋଡ କରିବାର ସାଇଟ୍ ଗୋଟେ ଅଛି, ବାର୍ଥ ଆଣ୍ଡ ଡେଥ .odisha.gov.in, ସେଇଠୁ ଆପଣ ଆରାମରେ ଆପ୍ଲାଏ ଡାଉନଲୋଡ କରିକି ଆପଣ ମଧ୍ୟ ପାଇପାରିବେ।
0: ବୋଲେ ତମେ କହିବା କଥା ବାବୁ, ଯେ ମନ କରଲେ ସିତି କରଲାର ପଛେ ଯାଇକରି 4-5 ଦିନ କି 8 ଦିନ ତାର ଗଲେ ସିତି ଆସି ରହିଛି ବୋଲେ ତମକୁ ତମକୁ ଦେଇଦେବା। ହେଲେ ଯେଡ଼େ ବେଲେ ଆମେ ଯିବୁ ବାବୁ ସିତି କରବା କାଜେ, ଡାବୁ ତ ବାନ୍ଧବାଟା ବାନ୍ଧବୁ, ତାକେ ତାର କାଜେ କାଇଁ କାଇଁ କାଗଜ ଲୋଡ଼ା କି କାଇଁ କାଇଟା ମାନେ ତାର କାଇଟା ଲୋଡ଼ା ଖଣ୍ଡ?
1: ଦେଖନ୍ତୁ, ଜନ୍ମ ଯେତେବେଳେ ହଉଛି ଗୋଟେ ଶିଶୁ କିମ୍ବା ପୁଅ କିମ୍ବା ଝିଅ ହେଉଛି, ଆପଣ ସମସ୍ତେ ଜାଣିଥିବେ ଯେ ଅଙ୍ଗନବାଡ଼ି ମାନେ ଆପଣଙ୍କୁ ମମତା କାର୍ଡ ଗୋଟେ ଦେବେ, ମମତା କାର୍ଡରେ ଲେଖା ହେଇଥିବ ଆପଣଙ୍କର ମମତା କାର୍ଡର ଫ୍ରଣ୍ଟରେ ଯାହା ଲେଖା ହେଇଥିବ, କେବେ ଡେଲିଭରି ହେବାର ତାରିଖ, ତାର ନା ମାର ନା ବାପାର ନା, ତାର ଫ୍ରଣ୍ଟ ପେଜ୍ ଦେବେ, ମାନେ ଯୋଉଟା ପେପର ସେଇ ପେପର ସହିତ ବାପା ମାର ଆଧାର କାର୍ଡ, ବାପାର ନା କାଇଟାରେ ସବୁବେଳେ ସବୁକେ ମନେ ରଖା, ବାପାର ନା ଆଧାର କାର୍ଡ ଠିକ ରହିବା ଦରକାର, ଆଉ ମାର ଆଧାର କାର୍ଡ ଠିକ ରହିବା ଦରକାର, ଯାହାଦ୍ୱାରା କି ଶିଶୁ ଯିଏ ବି ପୁଅ ହଉ କିମ୍ବା ଝିଅ ହଉ ଜନ୍ମ ହବ, ତାକୁ ତ ଜନ୍ମ ନାଁ ଦେବେ ନାହିଁ, ସେତେବେଳେ ଦିଆ ହବ। ତାପରେ 21 ଦିନ ଭିତରେ ସେମାନେ ଗୋଟେ ବାଛିଦେବେ ନା, ସେଇ ନାଁକୁ ଦେଲେ ସେଇଟା ହଉଛି ସବୁବେଳେ ଉପଯୁକ୍ତ, ଯେ କେବେ ମଧ୍ୟ ଏଇଟା ପରବର୍ତ୍ତୀ ସମୟରେ ଯେମିତିକି ନା ଭୁଲ ହେବାକୁ ହବ ନାହିଁ। ତେଣୁ କରି ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ କି କ'ଣ, ଆଧାର କାର୍ଡ ବାପା କିମ୍ବା ମାର ସଠିକ ଆଧାର କାର୍ଡ ଦିଅନ୍ତୁ, ଆଉ ପିଲାର ଯୋଉଠା ବି ନାଁ ରଖିବେ ସେ ନାଁକୁ ଠିକ ଭାବରେ ଦେବାକୁ ଅନୁରୋଧ।
0: ହେଲେ ଆମର ଭାଇ ଭଉଣୀ କହିଦେଉ, ଜନ ପିଲାମାନେ ଜନ୍ମ ହେଲାନି, ଦିଦି ମାନେ ଯେଉଁ କାର୍ଡ ଦେଇ ରହିବା, ସେ କାର୍ଡ ଧରିକରି ଯିବା, মার বা আধার কার্ড বাপার আধার কার্ড দিয়ে করে নিকো নাম লেখা লাগে দেখি করে সিটি যাই করে জনসেবা কেন্দ্র তান করবাস বলে তোমার নিকো হয়ে আইছি কাই অসুবিধা নাই নে এতে ভাই ভাই বোন দেখা বাবু তো নিকো করে সব কথা মানে বুঝে।

0: ଦେଲାଏ ଆରି ଗୋଟେ ଦିନ ଡାକିକରି ବାବୁକେ ଆରେ ଭିନ୍ ଭିନ୍ କଥାବାର୍ତ୍ତା ମାନେ ହେବୁ ଏ ବାବୁକେ ଧନ୍ୟବାଦ ଲାଗ ସବୁ କଥା ମାନେ ଆମକୁ ବୁଝାଇ ଦେଲା
1: ସମସ୍ତଙ୍କୁ ନମସ୍କାର
0: ଦେଖିଲୁ
2: ବାବୁ
0: ନିକ କରି ସବୁ କଥା ମାନେ ବୁଝାଇ ଦେଲା ଆମର ଭାଇ ଭଉଣୀ ମିଶା ବୁଝି ରେ ଭାଇ ଏବେ ଆରି କାଇ ଅସୁବିଧା ନାଇଁ ଆମେ ମିଶା କହିଦେଲୁ ବେଲି ମିଶା ହେଇଗଲାନି ଏତେ ପାନି ପବନ ମିଶା ଆଇଲାନି ଉଡିଯିବେ ହେଲେ ଉଡିଯିବେ
2: ଗାଲୁନି ଭାଇ ଭଉଣୀ ମନ
0: ଲାଗ।

ଶୁଣୁଥିଲେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ମନୀଷା ପ୍ରଧାନୀ ଏବଂ ସରୋଜ କୁମାର ନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରିବେଷଣ କରିଛନ୍ତି ଭୀମ ମାଡକାମୀ ଏବଂ ସାଥୀ। ସକାଳ 7:25ରେ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ ବୋରିଗୁମା ବ୍ଲକ ପୂଜାରିପୁଟ ଗାଁ ସମ୍ପର୍କରେ ଏବଂ ବିଶେଷ ପ୍ରସଙ୍ଗରେ ରହିଛି ଓରମାସ ପକ୍ଷରୁ ପ୍ରସ୍ତୁତ ଆମ ଅଞ୍ଚଳର ଖାଦ୍ୟର ଚାହିଦା। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ ଶୁଣିବେ ସକାଳ 8:30ରେ। ଶିଳ୍ପୀମାନେ ହେଲେ ସୁଦର୍ଶନ ପ୍ରଧାନ ଏବଂ ଶୈଳଭାମା ମହାପାତ୍ର। 8:45ରେ ଶୁଣିବେ ଲଘୁ ସଙ୍ଗୀତ, ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ଟି ଶୌରୀ ଏବଂ ସଙ୍ଗୀତା। 9:00 ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ଗୀତିଧାରା ସକାଳ 9:00। 9:30ରେ ପ୍ରଚାର କରିବୁ ବନମଲ୍ଲିକା, ଏଥିରେ ରହିଛି କଣ୍ଠଶିଳ୍ପୀ କୁମାର ଜାନିଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00ରେ, ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ ଶୁଣିବେ ଦିନ 11:00ରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଆପଣଙ୍କୁ ଶୁଣିବୁ ଦିନ 2:20ରେ। ଏଥିରେ ରହିଛି ସାକ୍ଷାତକାର ନିର୍ଭୟା ଯୋଜନା, ପରେ ରହିଛି ଅନ୍ୟ ଏକ ସାକ୍ଷାତକାର ପିଲାଙ୍କ କୃମି ରୋଗର କାରଣ ଏବଂ ପ୍ରତିକାର। ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00ରେ। ଏଥିରେ ସ୍ପନ୍ଦନ କ୍ରମରେ ଶୁଣିବେ ଜଣେ ଖେଳାଳିଙ୍କ ସହ ସାକ୍ଷାତକାର ଏବଂ ଶେଷରେ ଖେଳ ପରିକ୍ରମାରେ ଶୁଣିବେ କ୍ରିକେଟ୍ ଖେଳାଳି ବିଜୟ ଶଙ୍କର, ହେମଙ୍ଗ ବଡ଼ାନୀ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କ ବିଷୟରେ। ଅପରାହ୍ନ 5:30ରେ ଶୁଣିବେ ହ୍ୟାଲୋ ଚୈତିଜନ। ଶ୍ରୋତାବନ୍ଧୁ, ଇଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ବିଜୟ ଚଳଚ୍ଚିତ୍ରରୁ, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର। ଶିଳ୍ପୀଙ୍କ ଯୁଗଳକଣ୍ଠରେ ଶୁଣିବା ନିଦା ଫାଜଲିଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଶିବହରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଏବେ ଆସନ୍ତୁ ଶୁଣିବା ସିଲସିଲା ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଜାଭେଦ ଅଖ୍ତରଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଶିଭରୀ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ।

ଧ୍ରୁବଙ୍କ ତପସ୍ୟାରେ ଇନ୍ଦ୍ରାଦି ଦେବତାମାନେ ଭୟ କରି ତାଙ୍କର ତପସ୍ୟା ଭାଙ୍ଗିବାକୁ ଉଦ୍ୟମ କଲେ। ବାଳକ ରୂପ ଧରି ତାଙ୍କୁ ଭୁଲାଇବାକୁ ଚେଷ୍ଟା କଲେ। ଭୂତ ପ୍ରେତ ଓ ନାନାଦି ଭୟଙ୍କର ରୂପ ଧରି ଡରାଇଲେ। ପୁଣି ସୁନୀତି ରୂପରେ ଭୁଲାଇବାକୁ ଚେଷ୍ଟା କଲେ। କେହି ଧ୍ରୁବଙ୍କ ତପସ୍ୟା ଭାଙ୍ଗିବାକୁ ସମର୍ଥ ହେଲେ ନାହିଁ। ଭଗବାନ ଦେବତାମାନଙ୍କୁ କହିଲେ ଯେ ଧ୍ରୁବ କାହାରି ଅଧିକାର ନେବାକୁ ତପସ୍ୟା କରୁନାହିଁ, ସେ ତପସ୍ୟା କରୁଛି ପିତାଙ୍କ କୋଳରେ ବସିବା ପାଇଁ। ଭଗବାନ ଧ୍ରୁବଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ବର ମାଗିବାକୁ କହିଲେ।

0: ଶୁଣିଲେ ଅତିପଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ କାର୍ଯ୍ୟକ୍ରମ ଯୁବ ଶକ୍ତି, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବ ଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

କହୁଥିଲି, ଆମେ ଗୋଟେ ଛୁଆକୁ ଗୋଟେ ମା ଯେତେ ସ୍ନେହ ଦେଇପାରିବ, ଆମେ ସବୁବେଳେ ଭୁଲି ଯାଉଛେ ଯେ ଆମ ଭିତରେ ଗୋଟେ ଇନର କ୍ୱାଲିଟି ଅଛି ଯେ ଗୋଟେ ମା ଗୋଟେ ଛୁଆ କାନ୍ଦିଲେ ଜାଣିପାରେ, ଆଉ ଗୋଟେ ମାକୁ ବିପଦ ପଡିଲେ ଛୁଆ ଜାଣିପାରେ. ଏଇ ଯୋଉ କନେକ୍ସନଟା ଗୋଟେ ଶିଶୁର ପେଟ ଭିତରୁ ଥାଏ, ତ ସେଇ ଇନର କନେକ୍ସନଟାକୁ ବିଲ୍ଡଅପ୍ କରିବା ଦରକାର, ବା ଶିଶୁର ମନସ୍ତତ୍ଵ ସେମିତି ରହିବା ଦରକାର, ଶ୍ରଦ୍ଧା ସେତିକି ରହିବା ଦରକାର, ଗୋଟେ ଛୁଆ ତାର ମେଣ୍ଟାଲି ସେ କେତେ କାପାବଲ୍ ହେଇପାରିବ, କେତେ ମା ସହିତ ଆଟାଚ୍ ହେଇପାରିବ. ତାପରେ ଆମେ ଆସିବ ସଂସ୍କାରର ପୋଷଣ, ସଂସ୍କାରର କଥା କହିବା. ଗୋଟେ ଶିଶୁ କହିଲେ ଆମେ କେବଳ 28 ଦିନ ପର୍ଯ୍ୟନ୍ତ ଆମେ କହୁଛନ୍ତି ନବଜାତ ଶିଶୁ, ମାସେରୁ ବର୍ଷେ ପର୍ଯ୍ୟନ୍ତ ଆମେ ତାକୁ କଣ କହିବା, ଗୋଟେ ଛୋଟ ଶିଶୁ କଥା କହିବା, ବା 5 ବର୍ଷ ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଆମେ ତ ସେତେବେଳେ ସଂସ୍କାର ଶିଖେଇ ପାରିବାନି. ଆମେ କଣ କରିବା, ଆମ ପିଲା ଆମକୁ ଦେଖିକି ଶିଖିବ. ଆମେ କହିଲେ ଛୋଟ ପିଲାଟେ 2 ବର୍ଷର ପିଲାଟେ ଆମେ କହିବା ଦୁଷ୍ଟ ହଅନି, ସେ ସେଇଟା ଶୁଣିବନି, କି ଆମେ କହିବା ଏଇଟା କରନି, ସେ ସେଟା ଶୁଣିବନି. ତେଣୁ ଆମେ କେମିତି ବ୍ୟବହାର କରୁଛନ୍ତି ସେ ଲକ୍ଷ୍ୟ କରିବ, ସେ ପରିବାରରୁ ଶିଖିବ, ପରିବେଶରୁ ଶିଖିବ. ତେଣୁ ଆମ ପରିବାରରେ ଆମେ ସେମିତି ଗୋଟେ ଶୃଙ୍ଖଳିତ ପରିବାର ରଖିବା ଯେମିତିକି ଆମ ପିଲା ଆମକୁ ଦେଖିକି କିଛି ଶିଖିପାରିବ. ତାପରେ ଆସୁଛି ଆମର ବଡ଼ମାନଙ୍କୁ ଆମେ କେମିତି ସମ୍ମାନ ଦଉଛନ୍ତି ପରିବାରରେ, ଗୁରୁ ଗୁରୁଜନ ମାନଙ୍କୁ ପିଲାଟିଏ ସବୁବେଳେ ଶିଶୁଟିଏ ଲକ୍ଷ୍ୟ କରିବ, ଯେ ଆମେ କେମିତି ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦଉଛନ୍ତି. ଯୋଉ ମାନସିକ ସୁସ୍ଥତା, ମାନସିକ ସୁସ୍ଥତା ସେତେବେଳେ ଆସିବ ଯେତେବେଳେ ଗୋଟେ ପରିବେଶ ସୁସ୍ଥ ରହିବ. ଗୋଟେ ପରିବେଶ ସେତେବେଳେ ସୁସ୍ଥ ରହିବ ଯେତେବେଳେ ଆମର ବ୍ୟବସ୍ଥିତ ଭାବରେ ସବୁ ଜିନିଷ ରହିବ. ଯେମିତି ଗୋଟେ ଶିଶୁଟେ ପରିବାରରୁ ଦେଖିବ ଯେ ସବୁ ଜିନିଷ କେମିତି ବ୍ୟବସ୍ଥିତ ରହୁଛି, ମା ଏଇ ଜିନିଷ ଏଇଠି ରଖୁଛି, ମା ମୋ ଜେଜେମାଙ୍କୁ ଏମିତି ସମ୍ମାନ ଦଉଛି, କି ଜେଜେବାପାଙ୍କୁ ଏମିତି ଯତ୍ନ ନଉଛି. ତ ସେସବୁ ଜିନିଷ ଗୋଟିଏ ଶିଶୁ ଭିତରେ ବି ପ୍ରଭାବ ପକେଇବ. ଗୋଟିଏ ଶିଶୁକୁ ମାନସିକ ଭାବରେ ସୁସ୍ଥ କରିବା ପାଇଁ ଗୋଟିଏ ଭଲ ପରିବେଶ ବି ନିହାତି ଦରକାର. ଆଉ ଗୋଟେ କଥା ରହିଲା ଆଧ୍ୟାତ୍ମର ପୋଷକତା. ଗୋଟେ ଶିଶୁକୁ ହିଁ ଆଧ୍ୟାତ୍ମର ପୋଷକତା ଆରମ୍ଭରୁ ଦେଇପାରିବା. ଆମେ ଯଦି କହିବା ନାଇଁ ସେଟା ବଡ଼ ପିଲାମାନେ ବୁଝିପାରିବେ, ଛୋଟ ପିଲା ବୁଝିବନି, ଶୈଶବରୁ କିଶୋର, କିଶୋରରୁ ତରୁଣ ଯୁବକ, ଏମିତି ପିଢ଼ି ପରେ ପିଢ଼ି ଏଇ ଶିଶୁ ହିଁ ଯାଇଥାଏ. ତେଣୁ ଯଦି ଆମେ ଗୋଟେ ଗଛ ଯେତେବେଳେ ଲଗାଉଛନ୍ତି, ଆରମ୍ଭରୁ ଆମେ 8 ଦିନ 15 ଦିନ ପାଣି ଦବାନି, ତାପରେ ଆମେ ମାସେ ପରେ ପାଣି ଦବା, ସେ ଗଛ ଷ୍ଟ୍ରଙ୍ଗ ହବନି, ମରିଯିବ. ତେଣୁ ମଣିଷ ବି ସେମିତି, ଶିଶୁ ଥିବା ସମୟରେ ହିଁ ଆମେ ସେଇ ତାର ଆଧ୍ୟାତ୍ମର ପୋଷଣ କରେଇବା. ଆମେ ଅନ୍ତତଃ ସକାଳେ ସନ୍ଧ୍ୟା ଟିକେ ପ୍ରାର୍ଥନା କରିବା, ଶିଶୁଟି ଆମକୁ ଦେଖିବ, ଦେଖିଲେ ଶିଖିବ, ବାପା ମା ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି. ତ କେହି ଜଣେ ଗୋଟେ ତ ଅଦୃଶ୍ୟ ଶକ୍ତି ଅଛି, ଏଇ ଭାବନାଟା ସେ ପରେ ବୁଝୁ, କିନ୍ତୁ ଗୋଟେ ସିଷ୍ଟମରେ ପଡିବା ଦରକାର. ଗୋଟେ ଶିଶୁଟିଏ 1 ବର୍ଷ 2 ବର୍ଷ ବୟସରୁ ଛୋଟ ପିଲାମାନେ ବହୁତ ବେଦ ଗୀତା ମନେ ରଖିପାରୁଛନ୍ତି, କେମିତି ସେମାନଙ୍କ ପରିବେଶରୁ ସେମାନେ ଶିଖୁଛନ୍ତି. ତେଣୁ ଆମର ନିହାତି ସବୁ ବାପା ମା ଗୋଟେ ପରିବାରର ଦାୟିତ୍ୱ ରହିଛି ଯେ ଶିଶୁବେଳେ ତାକୁ ଆଧ୍ୟାତ୍ମର ବିକାଶ କରେଇବା, ବା ତା ମନ ଭିତରେ ଗୋଟେ ଆଧ୍ୟାତ୍ମିକ ଚେତନା ଦବା ଯୋଉଟାକି ତାର ମନସ୍ଥିତିକୁ ସୁସ୍ଥ ରଖିବ. ତେଣୁ ସୁସ୍ଥ ଶୈଶବ ସେତେବେଳେ ସାର୍ଥକ ହବ ଯେତେବେଳେ ଆମେ ଖାଦ୍ୟରେ ସୁସ୍ଥତା ରଖିବା, ଶ୍ରଦ୍ଧାରେ ସୁସ୍ଥତା ରଖିବା, ସଂସ୍କାରରେ ସୁସ୍ଥତା ରଖିବା, ଶିକ୍ଷାରେ ସୁସ୍ଥତା ରଖିବା, ଆଧ୍ୟାତ୍ମରେ ସୁସ୍ଥତା ରଖିବା. ଏ ସବୁ ପରେ ବି ଆଉ ଗୋଟେ ହଉଛି ଆକଟ. ବେଳେବେଳେ ଆମେ ସ୍ନେହ କମ କରନ୍ତି, ଆକଟ ଅଧିକା କରନ୍ତି, ବେଳେବେଳେ ଆମେ ଶିଶୁମାନଙ୍କୁ ବହୁତ ସ୍ନେହ କରନ୍ତି, ଆକଟ କରିବା ଭୁଲି ଯାଆନ୍ତି. ଏ ସନ୍ତୁଳନ ରଖିବା ଆମର ନିହାତି ଦରକାର, କାରଣ ଆମେ ଯଦି କେବଳ ସ୍ନେହ କରିବା ପିଲା ତାର ନିଜ ମନମୁଖୀ କାମ କରିବ, ବା ବାପା ମାଙ୍କୁ ମାନିବନି, କାହାକୁ ମାନିବନି. ତେଣୁ ଆମେ ଭିତରେ ଶ୍ରଦ୍ଧା ରଖିକି ଶିଶୁ ଅବସ୍ଥାରୁ ତାକୁ ଆମେ ଆକଟ କରିବା ଜରୁରୀ, ଭଲ ମନ୍ଦ ତାକୁ ବୁଝେଇବା ଜରୁରୀ, ତାକୁ ଭଲ କୋଉଟା ଖରାପ କୋଉଟା ତାର ପ୍ରଭାବରେ କଣ ହବ, ତାର ପରିଣାମ କଣ ହବ, ସେ ବିଷୟରେ ବି ଆମେ ଶିଶୁକୁ ଜ୍ଞାନ ଦବା ଜରୁରୀ. ପ୍ରତି ଆକଟର ପୋଷଣ ବି ଗୋଟେ ସୁସ୍ଥ ଶିଶୁ ବା ଶୈଶବକୁ ନିହାତି ଭାବରେ ଗୋଟେ ପ୍ରଗତିଶୀଳ ଜୀବନ ଦେଇପାରିବ. ବହୁତ କ୍ଷେତ୍ରରେ ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ. ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ. ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି, ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡେ. ତ ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ, ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ. ଏଇ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଏ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ. ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ ମୁଁ ନିଶ୍ଚୟ ଭାବରେ କହିବି, ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ଯେତେବେଳେ ଏଠି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ ଓ ସଂସ୍କାରିତ ହୋଇ ରହିପାରିବେ. ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ. ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ଗୋଟେ ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ଼ ମୂଳ ଭିତ୍ତି. ଆଜି ଆମେ ଶିଶୁମାନଙ୍କ ପାଇଁ ଯୋଉ ପରିବେଶ ଗଢିବା, ଆସନ୍ତାକାଲି ସେଇ ପରିବେଶ ଆମ ସମାଜ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ. ତେଣୁ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି

0: ତାଙ୍କର ଆହ୍ୱାନ କ୍ରମେ ପ୍ରତ୍ୟେକ ଶିଶୁର ହସ ସ୍ୱପ୍ନ ସୁରକ୍ଷିତ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରି ଏକ ପ୍ରଗତିଶୀଳ ସମାଜ ଗଢିବାରେ ସମସ୍ତ ସଂକଳ୍ପ ନେବା ଉଚିତ ଏବଂ ଶିଶୁମାନଙ୍କୁ ହିଁ ଆମେ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ତାଙ୍କୁ ନୈତିକତା ମୂଲ୍ୟବୋଧ ଦେଇ ତାଙ୍କର ବିଚାରକୁ ଆହୁରି ଦୃଢ଼ କରି ଯେମିତି ସେମାନେ ଶିଶୁରୁ ହିଁ ପିଲାମାନେ ବଡ଼ ହୁଅନ୍ତି ସେମାନେ ଚାକିରି ପଛରେ ଗୋଡ଼େଇବା ସବୁବେଳେ ଏବଂ ହତାଶ ହେଇଯିବା ଏସବୁ ନ ହେଇକି ଜୀବନକୁ ସବୁ କ୍ଷେତ୍ରରେ ସୁନ୍ଦର ଭାବିବା ଜରୁରୀ। ଜଣେ ଶିଶୁ ଯଦି ଚିତ୍ର ପ୍ରତି ତାର ଆଗ୍ରହ ରହିଛି ସେ ଗୋଟେ ସୁନ୍ଦର ଚିତ୍ରକର ହେଇପାରିବ। ଯଦି ଜଣେ ବାଲୁକା ଶିଳ୍ପୀ ପ୍ରତି ଆଗ୍ରହ ରଖୁଛି ସେ ସୁନ୍ଦର ବାଲୁକା ଶିଳ୍ପୀ ହେଇପାରିବ। ଯଦି ଜଣେ ଭଲ ଗୀତ ଗାଉଛି ସେ ଗୋଟେ ଭଲ ଗାୟକ ବି ହେଇପାରିବ। ତେଣୁ ଶିଶୁ ଥିବା ବେଳୁ ହିଁ ଆରମ୍ଭରୁ ଗୋଟେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଯେମିତି ତାର ଶୈଶବରୁ ହିଁ ଜଣା ପଡିଯାଏ ଗୋଟେ ପିଲାର ରୁଚି କୋଉଥିରେ ରହୁଛି। ଆଉ ବାପା ମାଙ୍କର କର୍ତ୍ତବ୍ୟ କେବଳ ସାର୍ଟିଫିକେଟ୍ରେ ଶିକ୍ଷା ନଥାଏ, ସବୁ ଦିଗରେ ଶିଶୁକୁ ସେମାନେ ପ୍ରୋତ୍ସାହିତ କରି ତାକୁ ଆଗକୁ ବଢେଇ ନେବା ଉଚିତ। ଶିଶୁର ହାତ ଧରି ତାକୁ ଶିଶୁର କିଶୋର କିଶୋରରୁ ଯୁବକ ତାର ସାଂସାରିକ ଜୀବନ ପର୍ଯ୍ୟନ୍ତ ବାପା ମା ହାତ ଧରି ପଢେଇ ନେବା ଉଚିତ ଆଉ ଯଥେଷ୍ଟ ସମୟ ଦେବା ଉଚିତ। ଏଣୁ ସେଥିପାଇଁ ତ ମୁଁ ନିଶ୍ଚିତ ଭାବରେ କହିବି ପ୍ରଧାନମନ୍ତ୍ରୀଙ୍କର ଯାହା ଆହ୍ୱାନ ରହିଛି ତାକୁ ଆମେ ସମସ୍ତେ ସଂକଳ୍ପ ନେବା କି ଆମ ଶିଶୁମାନଙ୍କୁ ଆମେ ଆମ ଦେଶର ପ୍ରଗତିଶୀଳ ପଥରେ ଆଗେଇ ନେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦିଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟ୍ ର ଜ୍ଞାନ ନୁହେଁ ନିଜର କଳା କୌଶଳ ବୃତ୍ତି ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
1: ଶୁଣୁଥିଲେ ଆଲୋଚନା ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟ୍ୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍କିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍କିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍କିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ଼ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍କିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିଠାରେ ଚାଲିଥିବା ମହେନ୍ଦ୍ର ମେଳା ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି

0: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏନେଇ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟଅପ୍ ଗ୍ରାମୀଣ ଉଦ୍ୟୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ 10,70,00,000 ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରକୁ 90,00,000 ଟଙ୍କା ମଞ୍ଜୁର କରାଯାଇଛି। 3 ବର୍ଷ ମଧ୍ୟରେ ପ୍ରାୟ 150 ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13-ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି, ସହରୀ ରୂପାନ୍ତରକରଣ ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4-10 ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,
1: 30 ଜିଲ୍ଲାରେ ପାଖାପାଖି 92 ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3 ସହରରେ କାଲକାଟା, ପାଟନା ଏବଂ ରାଞ୍ଚିରେ 6 ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,691 ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ
0: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ନୂତନ ଭାବେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ଠାରେ ପ୍ରାୟ 120 ଜଣ ପିଜିଟି ଶିକ୍ଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଆସନ୍ତା 16 ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ଅଧିକ ସ୍କାର୍ଟ କ୍ଲାସରୁମ୍ ମାଧ୍ୟମରେ 4,000 ଉର୍ଦ୍ଧ୍ୱ କ୍ଷେତ୍ରୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଆଶା ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ, ବିପଦ ସଂକୁଳ ଶିଶୁଙ୍କୁ ଚିହ୍ନଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି 3 ରଥରେ 6 କାଠ ଉଠିଛି। ଏଥିସହ 3 ରଥରେ ଗୟଳମୋଡ଼ା କାର୍ଯ୍ୟ ଶେଷ ହେବା ପରେ ଜୋଖା ଲଗାଯାଇଛି। 4 ନାହାକା ଉଠିଥିବା ବେଳେ ମହାରଣା ସେବକମାନେ ପ୍ରଥମ ଭୂଇଁ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ତେବେ ଆଜି ତାହାକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୂଇଁ ସେବକମାନେ 6 କାଠିକୁ 4 ନାହାକାରେ ଖଞ୍ଜିଛନ୍ତି। ମହାରଣା ସେବକମାନେ ଦ୍ୱିତୀୟ ଭୂଇଁ ନିର୍ମାଣ ଏବଂ ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 39 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 119 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 98 ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ 3 ଜଣଙ୍କୁ 9,000 ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ 8 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 5 ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 70 ଅଭିଯୋଗର ଶୁଣାଣି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 27 ଅଭିଯୋଗର ଶୁଣାଣି କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋର୍ଡେନ୍ ବ୍ଲକ ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ମଙ୍ଗରାଜପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ

ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗ୍ରାମାଞ୍ଚଳ ପୁଲିସ୍ ଶିବିରରେ ଯୋଗଦେଇ ଓଡ଼ିଶା ଡାହାଣୀ ଶିକାର ନିରାକରଣ ଆଇନ 2013 ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ୱର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ୱର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2024 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଅସଲି ନୋଟ ରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ। ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି। ତେଣୁ ଅନ୍ୟ ପ୍ରକାରେ କହିଲେ, ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛି। ଏହି ପଦକ୍ଷେପ ଭାରତର ସମସ୍ତ 12 ଉପକୂଳ ରାଜ୍ୟ ବର୍ଦ୍ଧିତ ସାମୁଦ୍ରିକ ଗବେଷଣା ସଂରକ୍ଷଣ ପ୍ରୟାସ ଏବଂ ନିରନ୍ତର ମତ୍ସ୍ୟଚାଷ ବିକାଶ ସୁଫଳ ପାଇପାରିବେ। ପ୍ରଥମଥର ପାଇଁ ଭାରତ ଏହି ମିଶନ ମାଧ୍ୟମରେ ମହାସାଗର ସଂରକ୍ଷଣ ଏବଂ ସଂସ୍ଥାକୈନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିଛି। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ସମ୍ପଦ ଏବଂ ପରିବେଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

0: ସାମୁଦ୍ରିକ ପ୍ରାଣୀ ଏବଂ ଜୈବ ବିବିଧତା କ୍ଷେତ୍ରରେ ଏକ ଉତ୍ସର୍ଗୀକୃତ ଜାତୀୟ ପ୍ରତିଷ୍ଠାନ ଭାବରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। କୋଚିଠାରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରୁଛି। ମହାସାଗର ସୁରକ୍ଷା ରଣନୀତିକୁ ବିକଶିତ କରିବା ପାଇଁ ଉନ୍ନତ ଗବେଷଣା କ୍ଷେତ୍ରକୁ ଏହି କେନ୍ଦ୍ର ମାଧ୍ୟମରେ ପ୍ରୋହାହନ ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମହ୍ୟଜୀବୀ ତଥ୍ୟ ପ୍ରଣାଳୀ, ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ। ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଫ୍ରିଡ୍ଲେ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ର ତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟ ସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
1: ପ୍ରଥମେ ଶୁଣିଲେ ଯୁବଶକ୍ତି, ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତରେ ଶୁଣନ୍ତୁ ଆରତୀ ଚଳଚ୍ଚିତ୍ରରୁ, ଶିଳ୍ପୀ ହେଲେ ପ୍ରଣବ ପଟ୍ଟନାୟକ, ତାନସେନ ଏବଂ ଚନ୍ଦନା ରଥ। ଗୀତ ରଚନା କରିଛନ୍ତି ଶିବବ୍ରତ ଦାସ, ସଙ୍ଗୀତରେ ସଜେଇଛନ୍ତି ବାସୁଦେବ ରଥ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଜଗା ହାତରେ ପକା, ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ମହମ୍ମଦ ଅଜିଜ। ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାୟ। ସଙ୍ଗୀତରେ ସଜେଇଛନ୍ତି ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ଅଭିଳାଷା ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଆରତୀ ମୁଖାର୍ଜୀ, ଗୀତ ରଚନା କରିଛନ୍ତି ସଂଗ୍ରାମ ମହାନ୍ତି ଆଉ ସଙ୍ଗୀତରେ ସଜେଇଛନ୍ତି ସରୋଜ ପଟ୍ଟନାୟକ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100ଟି ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ। ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍କିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍କତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି 3-ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍କତି ଓ ଉପବାଚସ୍କତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକ୍କିମ୍, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଉପବାଚସ୍କତି ଓ 7 ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
2: ଆଜ ହମ୍ ୟହାଁ ଏକତ୍ରିତ ହୁଏ ତୋ ବଡ଼େ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ୍ 2 ଦିନ କି ଚର୍ଚ୍ଚା ସମାଜ ସେ ସାଜେ ପ୍ରୟାସୋ ସେ ସାଜି କାଲ

0: ପାକିସ୍ତାନ ଆଜି ତୃତୀୟ ଦିନ ଖେଳରେ ଗତକାଲିର ପ୍ରଥମ ଇନିଂସକୁ ପାଞ୍ଚ ୱିକେଟ୍ ବିନିମୟରେ 113 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିବା ସହ ଫଲୋଅନ୍ ହୋଇଥିଲା। ଦ୍ୱିତୀୟ ଇନିଂସରେ 35 ଓଭର ପାଞ୍ଚଟି ବଲ୍ରେ ସମସ୍ତ ୱିକେଟ୍ ବିନିମୟରେ ମାତ୍ର 112 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଦଳ ନିଜର ଟେଷ୍ଟ ବିଜୟ ଇତିହାସରେ ସର୍ବାଧିକ ରନ୍ ବ୍ୟବଧାନରେ ଏହି ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ସଶସ୍ତ ଓ ପୁଲିସ୍ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟ ଚକ୍ର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିରେ ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି
3: ଆମର ଟୋଟାଲ 46 ଗ୍ରିଭାନ୍ସ ଆସିଥିଲା ଯୋଜନ ଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ବି ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯୋଉ ଅଛି ପଦକ୍ଷେପ ନିଆଯିବ। ଆମର 11 SHGକୁ 1.5 crore ଟଙ୍କା ଦିଆଯାଇଛି, ଆଉ 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ୍ ପାଇଁ 5 lakh ଟଙ୍କା, 2 ମିଶିକି 2.5 lakh 5 lakh ଟଙ୍କା ଏମିତି ତାଙ୍କୁ ଇନ୍ସେଣ୍ଟିଭ୍ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯୋଉ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ଯାହା ତାଙ୍କ ନିଜ ନାଁରେ ପଟ୍ଟା ଅଛି ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯେଉଁମାନଙ୍କ ପଟ୍ଟା ନେଇ ତାଙ୍କୁ ଆମର ଯୋଉ ବସୁନ୍ଧରା ଯୋଜନା ଚାଲୁଛି ସେଠି ଗ୍ରାମ୍ୟ ଅଞ୍ଚଳରେ ତାଙ୍କ ଯୋଉ ମୁଡଗା ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କୁ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ୍ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ ପାଇଁ RDକୁ RNBକୁ ସେମିତି ଇନ୍ସଟ୍ରକ୍ସନ୍ ଦିଆଯାଇଛି।
2: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ନବରଙ୍ଗପୁର ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧୀ ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ ଦୁଇଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ

0: ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବା ବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ ଶତ ପ୍ରତିଶତ ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ଉନ୍ମୋଚିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତ୍ୟେକ ଝିଅଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୋରାପୁଟ ସଦ୍ଭାବନା ସଭାଗୃହରେ ସାମ୍ବିଧାନିକ ଧାରା 275 କ ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପ୍ରେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦେଇ ଆଗାମୀ 5 ଆର୍ଥିକ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ପ୍ରଥମେ ଶୁଣିଲେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:30। ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରମେଶ ସାହୁ ଏବଂ ସ୍ୱାଗତିକା ପାଣିଗ୍ରାହୀ।

0: ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଭାଇନା ସବୁ ସରେଇ ଦେଲି ଭାଇନା।
2: ତମେ ତ ସେଇଟା ପାଇଁ ଏକା ଜଣା ପଡୁଛି ସାରିଦେଲ ବୋଲି କହିଲ, ହେଲେ ତେରେ ପେତେ ହେଇକିରି କାମ କଲ ନା ଟିକେ ସୁଖାସୁଖି କରି ରଖିଛ?
1: ନାଇଁ ନାଇଁ ସୁଖାସୁଖି କରି ରଖିଛି, ସବୁ ବାସ୍ତା ବାସ୍ତା ରଖିଦେଇଛି ଦେଖ କି ନା।
2: ହେଲେ ଏବେ ମଣ୍ଡି ଖୋଲିଲେ ଏକା ବିକିବା କଥା?
1: ହଁ, 1 ତାରିଖରେ ଖୋଲିବେ ବୋଲୁଥିଲେ, ଏବେ ଯାଇ କାଇଁ ତାର ଦେଖା ଦର୍ଶ ନାହିଁ କଣ ହେଲା।
2: ନାଇଁ ନାଇଁ ଏଇଟା କି ସବୁ ତମେ ସିନା ଆଗୁ ଚାଷ କରିଦେଲ ବୋଲି ତମର ହେଇଗଲା। ଯୋଉ ଚାଷୀ ଭାଇ ମାନେ କରିନାହାନ୍ତି ସେମାନେ ଟିକେ ଲେଟ୍ ଏକା ହବ।
1: ହଁ ସେମାନଙ୍କର ଲେଟ୍ ହବ।
2: ହେଲେ ଆଜିକାଲି କି ସବୁ ଏଇ ଝଡ଼ ତୋଫାନ ପରାଟା ମାନେ ପଳେଇ ଆସୁଛି, ଦିନ ଯାକ ଖରା ସନ୍ଧ୍ୟା ହେଲେ ବର୍ଷା
1: ବର୍ଷା ପବନ ହେଇଯାଉଛି।
2: ସେଟା ପାଇଁ ଏ ଯୋଉ ଧାନ କାଟିବାର ଅଛି ତାକୁ ଶୁଖେଇବାର ଅଛି, ସମାନ ମଶ୍ଚରଟା କମିଲେ ସିନା ବସ୍ତା ଭିତରେ ଭର୍ତ୍ତି କରିହବ। ନାଇଁ ବୋଲେ ଇ ଏତେ ମାସର ପରିଶ୍ରମ ସବୁ ମଣ୍ଡିକି ନେଲା ଆଡୁ ତମର ଏତିକି ମଶ୍ଚର ଅଛି, ଏତିକି କାଟିବି ସେତିକି କାଟିବି ବୋଲା ଆଡୁ ବାଧିଯିବା କଥା,
1: ବାଧିଯିବ ତ।
2: ସେଟା ପାଇଁ ଟିକେ ଜାଗ୍ରତ, ତମେ ମିଶା ଉଡା ଉଡି କରି ଭଲ କରି ରଖିତ।
1: ସବୁ ଭଲ ଭାବରେ ରଖିଦେଇଛି ଯେ ମଣ୍ଡି ଆରମ୍ଭ ହେଲେ ଏକା ମୁଇଁ କେମିତି କରିବି ବୋଲି।
2: ନାଇଁ ଆଜିକାଲି କି ମଣ୍ଡି ବୋଲିବା କଥା, ସରକାର ତ ନିୟମ ହିସାବରେ କରିବେ, ସବୁ ଚାଷୀର ସୁବିଧା ଦେଖିକି ଖୋଲିବେ କି ନାହିଁ, ଜଣେ ଦୁଇ ଜଣ ପାଇଁ ତ କରିବେ
1: ନାହିଁ।
2: ଡରିବାର ନାହିଁ, ତମର ଧାନ ଯଦି ଭଲ ଅଛି ବୋଇଲେ ଡରିବାର ନାହିଁ। ନାଇଁ ଯଦି ତମେ ଅଗାଡ଼ି ଆରି ଜଳ ଅଂଶ ଥିବ ବୋଲି କହିଲେ ଡରିବା କଥା ଏକା,
1: ସେଟା
2: 7 କେଜି କାଟେ 8 କେଜି କାଟେ ଏମିତି ବୋଲିବେ ତମେ ଏକା ଲସ୍ରେ ହବ। ହେଲେ ଶୁଣ, ଆଜିକାଲି କି ସବୁ ବୋଲେ ଏ ଝଡ଼ ତୋଫାନ ଆଉଛି ବୋଲି ଟିକେ ଜଗି ଦେବା କଥା,
1: ଜଗିବାର ଅଛି।
2: ଚାଷୀ ମାନେ ଦିନ ଯାକ ଧାନ ଶୁଖେଇବେ, ଏ ସନ୍ଧ୍ୟାବେଳେ ଆସୁ ଆସୁ ସବୁ ରୁଣ୍ଡେଇକି ଭର୍ତ୍ତି କରିବାକୁ
1: ପଡିବ,
2: ଏଇଟା ଏକା ଖର୍ଚ୍ଚ ହେଇଯାଉଛି ବୋଲ ତ।

0: ସେଟା ପାଇଁ ପାଗକୁ ଦେଖି ଚାଷୀ ଭାଇମାନେ କାଟବାର ଅଛି। ଆଜିକାଲି ତ ସେ ମେସିନ ପରଟା ମାନେ ସବୁ ପଳେଇ ଆଇଲା,
1: ସବୁ ମେସିନ
0: କାଟବାଟା କମିଗଲା, ହେଲେ ମେସିନ ପରଟା ଆଣିଲେ ବେଗି ବେଗି ହେଇଯାଉଛି ବୋଲ ତ ହେଲେ ମାତ୍ର ଆଜିକାଲି କି ସ ଚାଷୀ ଭାଇମାନେ ଯାହାର ଟିକେ ଜବରବେଡ଼ା କରିଛନ୍ତି ସେମାନେ ଟିକେ ଆଗତୁ କାଟିଲେ ଟିକେ ସୁବିଧାରେ ପାଇପାରିବେ, ନାଇଁ ବୋଲେ ହଇରାଣ ହେବା
1: କଥା।
0: ହେଲେ ଶୁଣ, ହେଲେ ଇଏ ଯୋଉ ଝଡ଼ ତୋଫାନ କଥା କୋଉ କୋଉ ଆଜି ଏଥର କି ସାରିଲା ବୋଲେ ଆମର ବାଡ଼େ ତ ଆମ୍ବ ମାନେ ଜବରାଇଥିଲା, ସେଟା ପାଇଁ ଗୋଟେ ଭଲ କଥା ଗୋଟେ ଶୁଣିବାକୁ ମିଳିଲା କି ସେ ବୋଲେ ଆମର ଭାଇମାନେ ଯୋଉ ବେପାର କରୁଥିଲେ ସେଟା ମାନେ ଆମର ଅଞ୍ଚଳରେ ଆମ୍ବ ନାହିଁ ବୋଲି ଆନ୍ଧ୍ରା ବାଟରୁ ଧରିକି
1: ଆସୁଥିଲେ,
0: ଏଥର ଆଉ ଆନ୍ଧ୍ରା ବାଟର ଆମ୍ବ ଆଣିନାହାନ୍ତି, ଆମର ଆମ୍ବ ମାନେ ଏକା ବିକିଲି,
1: ସ୍ୱାଦିଆ
0: ଆମ୍ବ ମାନେ ପୁଣି ସେ କିସ୍ଟା ମାନେ କହିବେ କି ନାଇଁ, ସେ ମିଆଜା କି ଆମ୍ବ ପରାଟା ସେ ଜାପାନ ଦେଶର ଆମ୍ବ ପୁଣି ସେଟା ପୁଣି ସେ ଲକ୍ଷେ ଟଙ୍କା ଲେଖା ପୁଣି କେଜି,
1: ବାପରେ
0: ବୁଝିଲ କି ନାଇଁ, ସେ ଚାଷ ମିଶା ଆମ ଅଞ୍ଚଳରେ ହେଇପାରୁଛି,
1: ହେଲେ
0: କିଣିବା ଲୋକ ତ ନାହିଁ, ମାତ୍ର ଆମର ଏଠି କେତେରେ ବୋଧେ 1500-2000 ଦିଅ ଆଜ୍ଞା ବୋଲେ ମୁଁ କି ସୋଚରେ ବାବୁ ଏଥିରେ ଆମର ତ 30-40 ଟଙ୍କାରେ କେଜି ଲେଖା
1: ମିଳିଯାଉଛି,
0: ତମର ବାଟରେ 1500-2000 କାହିଁକି କିଣିବେ, ନାଇଁ ଆଜ୍ଞା ଏଇଟା ଗିଫ୍ଟ ଦେବା ପାଇଁ ନଉଛନ୍ତି ବୋଲେ, ହେଲେ କି ସୋଚି ନା ଏଥିରେ ରୋଗ ନିରୋଧକ ଶକ୍ତି ଅଛି, ତା ସହିତ ବେଶୀ ଭିଟାମିନ ଏ ଭିଟାମିନ ସି ଅଛି, ଆମ ଅଞ୍ଚଳ ଆମର କଣ ଭିଟାମିନ ବି ସି ଏ ନାଇଁ କି, ନାଇଁ ଅଛି ଯେ ଏଇଟା ଟିକେ ସେ ହାର୍ଟ ଆଟାକ୍ ପରାଠା ପୁଣି ଭଲ କରିବ, ହେଲେ ସେଟା ସେ ମାପୁରୁ ଆକା ଜାଣିବେ ବୋଲ ତ, ବୋଲେ ନୂଆ ଗୋଟେ ଜିନିଷ ଆମ ଜାଗାକୁ ଆଇଲେ ସେଟା ରେଟ୍ ହେଇଯାଉଛି, ମାତ୍ର ଆମର ବାଟେ ମିଶା ଚାଷୀ ଭାଇମାନେ ସବୁ ଇଟା ମାନେ ଚାଷ ଆରମ୍ଭ କଲେଣି,
1: ଜଣକୁ ଦେଖା ଦେଖି କରିକି ଅନ୍ୟ ଜଣେ ବି କରିପାରିବେ,
0: ମତେ ହେଲେ ଖଣ୍ଡେ ଦେଲା ଖା ବୋଲିକିରି, ମୁଇଁ ବାବୁ ଏଇଟା ଲକ୍ଷେ ଟଙ୍କାର ଆମ୍ବ ଦେ ବାବୁ ବୋଲି ଦି ଥର ଦେଖିଲି ଖାଇଲି, ହେଲେ କି ସବୁ ସେ ପାଚଲା ଅମୃତଣ୍ଡ ଫଳ ଯେମିତି ନାଇକି ଖାଇଲେ ଯେମିତି ଲାଗିବ ସମାନ ସେମିତିଆ ପାଚଲା ଅମୃତଣ୍ଡ ପରା ଏକା ଲାଗିଲା,
1: ହେଲେ ଭଲ ଲାଗିଥିବ
0: ଭାଇ, ଭଲ ଆକା ବୋଇଲେ ଦାମ ବୋଲିକି ଭଲ ଲାଗିଲା ବୋଲ ତ, ମାତ୍ର ଆଗକୁ ମିଶା ଆମର ସବୁଆଡେ ଭାଇମାନେ ସବୁ ଇଏ ଆମ୍ବ ମାନେ ଏକା ଚାଷ କରିବେ,
1: ଜଣେ କଲେ ତ ସମସ୍ତେ ଲାଗିବେ
0: ନା ଭଉଣୀ, ଏଇଟାରେ ଆହୁରି ଗୋଟେ କଥା କି ଆମେ ହେଲେ ଚାଷୀ କି ନାହିଁ, ଆମେ ବୈଠକରୁ ଆଇଲେ ସବୁଦିନେ କିସ୍ କିସ୍ଟା ମାନେ ନୂଆ ନୂଆ କଥା ମାନେ ଶୁଣିବାକୁ ଚାଷୀ ଭାଇମାନଙ୍କୁ ଚେଷ୍ଟା କରୁଛେ କି ନାଇଁ, ହେଲେ ସେ ଭିତରେ କିସ ବୋଲେ ଆମର ଚାଷରେ ମିଶା ନୂଆ ନୂଆଟା ମାନେ ହେବାର ଅଛି, ସରକାର ବିଭିନ୍ନ ପ୍ରକାର ସବସିଡି ସୁବିଧା କରିଛନ୍ତି, ବିହନ ମିଶା ଯୋଗାଉଛନ୍ତି ଏବଂ ଜ୍ଞାନ ମିଶା ଦଉଛନ୍ତି, ହେଲେ ଆମର ଚାଷ ପ୍ରଣାଳୀରେ ସେ ପୁରୁଣା ପରମ୍ପରା ପରାଟା ସେଟା ଛାଡି ଦେଇକିରି ନୂଆରେ ଯଦି କରିବ ବୋଲେ ଅଳ୍ପ ଜାଗାରେ ଅଧିକ ରୋଜଗାର କରିପାରିବ, ବିଭିନ୍ନ ପ୍ରକାର ସବସିଡି ସୁବିଧା ରହିଛି, ଲାଭ ଚାଷୀ ଗୁଡେ ପାଇପାରିବ, ଖାଲି ଧାନ ପଛରେ ଦୌଡ଼ିଲେ ତମର ଆମର ଫରା ଶୁଖେଇ ଦେଇକି ଜଗିବା କଥା ମଣ୍ଡିକୁ, ବୁଝିପାରିଲେ କି ନାହିଁ, ହେଲେ ଭଉଣୀ ଶୁଣ ଆମେ ତ ସବୁବେଳେ ଏମିତି ବୈଠକରେ କଥାବାର୍ତ୍ତା ହଉଛେ, ହେଲେ ସେଟା ପାଇଁ ଆମେ ତ ସମୟକୁ ଦେଖିବାର ଅଛି, ହେଲେ ଆମର କାର୍ଯ୍ୟକ୍ରମ ମିଶା ଅଛି କି ନାହିଁ ସମୟ ଅନୁସାରେ, ହେଲେ ଆମର ଚାଷୀଙ୍କୁ ଦ୍ୱିପଦ କଥା ଗୋଟେ କାର୍ଯ୍ୟକ୍ରମ ରହିଛି, ବୋଇଲେ ଗୋଟେ ବିଶେଷଜ୍ଞ ଆଜ୍ଞାଙ୍କର କଥା ଯୋଉଟା ଚାଷୀ ଭାଇମାନେ ପଚାରିଥିବେ ତାଙ୍କୁ ନେଇକି ଆମେ ପଚାରିଥାଉ, ସେ ବିଷୟରେ ଆମେ ଆଲୋଚନା କରୁ ବୈଠକରେ, ଆଜି ସେମିତି ଆମର ଗୋଟେ ଅଛି ଆଳୁ ଚାଷ, ବୋଲେ ଆଳୁ ପାଇଁ ସବୁବେଳେ ଆମେ ପର ରାଜ୍ୟ ଉପରେ ନିର୍ଭର
1: କରୁଛୁ,
0: ମାତ୍ର ଆମ ଅଞ୍ଚଳରେ ମିଶା ଆଳୁ ଚାଷ ହେଇପାରୁଛି,
1: ଆମ ଅଞ୍ଚଳରେ ସବୁ ହେଇପାରିବ,
0: ହେଲେ ସେ ଆଳୁ ଚାଷ କେମିତି ହବ, କଣ ସୁବିଧା ସୁଯୋଗ ଅଛି ସରକାରଙ୍କ ତରଫରୁ, ସେ ବିଷୟରେ ମୁଇଁ ଜଣେ ଆଜ୍ଞାଙ୍କ ସହିତ କଥାବାର୍ତ୍ତା ହେଇଛି, ସେଟା ବସିକି ଆମେ ଶୁଣିବା
1: ଶୁଣିବା ଭାଇ,
2: ହ୍ୟାଲୋ ସାର୍, ଆପଣଙ୍କ ପରିଚୟ ଟିକେ ଦେବେ ସାର୍।
3: ମୁଁ ସୁଦାମ ଚନ୍ଦ୍ର ବିଶ୍ୱାଲ, ଡେପୁଟି ଡାଇରେକ୍ଟର କୋରାପୁଟ।
2: ବର୍ତ୍ତମାନ ସମୟରେ ଜଳବାୟୁ ଯେଭଳି ରହିଛି ଏବଂ ବିଭିନ୍ନ ପ୍ରକାର ଚାଷୀ ଭାଇମାନେ ଚାଷ କରୁଛନ୍ତି, ୟାର ଭିତରେ ଆଳୁ ଚାଷ ଗୋଟେ ପ୍ରମୁଖ ଭୂମିକା ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି, କାରଣ ଆଳୁର ଡିମାଣ୍ଡ ମଧ୍ୟ ବଢ଼ୁଛି। ତ ସାର୍, ଆମ କୋରାପୁଟ ଜିଲ୍ଲାରେ ଆଳୁ ଚାଷ କିପରି ହେଇପାରିବ ଆଉ ଚାଷୀ ଭାଇମାନେ କେମିତି କରିବେ?
3: କଥା ହେଲା ଆମର କୋରାପୁଟ ଜିଲ୍ଲା ବର୍ଷା ଦିନ ଆଳୁ ଚାଷ ପାଇଁ ବହୁତ ଅନୁକୂଳ ଆମର ୱେଦର କଣ୍ଡିସନ, ସେଥିପାଇଁ ଆମର ଯୋଉ ବର୍ଷା ଦିନ ଆଳୁ ଚାଷ ଚାଷୀ ଭାଇମାନେ କରୁଛନ୍ତି, ଯୋଉଟାକି କଷ୍ଟ ଅଫ କଲ୍ଟିଭେସନଟା କମ୍ ପଡୁଛି ଆଉ ଲୋକ ସୁବିଧାରେ ବିକ୍ରି କରିପାରୁଛନ୍ତି 25-30 ଟଙ୍କା ହିସାବରେ, ଆଉ ଟୋଟାଲ ଆମର ଓଡ଼ିଶାର 4500 ହେକ୍ଟର ନିଆ ହେଇଛି, ଯୋଉଥିରେ କି ଆମର 4000 ହେକ୍ଟର ଆମର ଖାଲି କୋରାପୁଟରେ ନିଆ ହେଇଛି, ଏଥିରେ ପାଖାପାଖି ଆମର 8000 ଖଣ୍ଡେ ବେନିଫିସିଆରି ଠିକ କରିଛୁ, ଆଉ 400 ଗ୍ରାମ ପଞ୍ଚାୟତ ଠିକ କରିଛୁ, 7 ବ୍ଲକରେ ଆମର ଆଳୁ ଚାଷ ପାଇଁ ଉପଯୁକ୍ତ କୋରାପୁଟ ସବ୍ ଡିଭିଜନର। ତ ସେଥିପାଇଁ ବର୍ତ୍ତମାନ ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମି ସବୁ ପ୍ରସ୍ତୁତ କରିସାରିଛନ୍ତି, କମ୍ପୋଷ୍ଟ ବି ଦେଇକିରି ସବୁ ରେଡି କରିଛନ୍ତି, ବର୍ତ୍ତମାନ ଆମର ଚାଷୀ ଭାଇମାନେ ଚାଷ ଆରମ୍ଭ କରିସାରିଛନ୍ତି ଆଉ ଜଷ୍ଟ ବର୍ଷା ହେଲେ କିରି ସେମାନେ ଲଗେଇ

0: ଦେବେ ବର୍ଷା, ତାପରେ ଆମର ଫାଷ୍ଟ ଗଜା କରିକିରି ଫାଷ୍ଟ ଲଗେଇବେ। ଆଉ ଚାଷୀ ଆମର ବର୍ତ୍ତମାନ ଯୋଉଟା କି ଆଳୁ ବିହନ ଆସୁଛି, ସବୁ ଯୋଉଟା ଆମର 7ଟା ବ୍ଲକର ସବୁଠି କ୍ଲଷ୍ଟର ପଏଣ୍ଟ, 115ଟା କ୍ଲଷ୍ଟର ପଏଣ୍ଟ କରାହେଇଛି। ସେଇ କ୍ଲଷ୍ଟର ପଏଣ୍ଟରେ ବି ବର୍ତ୍ତମାନ ବି ଆମର ଜିଲ୍ଲାପାଳ ମହୋଦୟ ବି ସେଇ ସବୁ କ୍ଲଷ୍ଟର ପଏଣ୍ଟ କୁ ତଦାରଖ କରୁଛନ୍ତି। ଆମର ଯୋଉ ଷ୍ଟାଫ ମାନେ ଅଛନ୍ତି, ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର, ଫିଲ୍ଡ ଷ୍ଟାଫ, ଇଭେନ୍ ଦି ଆଡଭାନ୍ସ ଫାର୍ମର ମାନେ ବି ଆମକୁ ସହଯୋଗ କରୁଛନ୍ତି ଡିଷ୍ଟ୍ରିବ୍ୟୁସନ ହିସାବରେ। ଆଉ ସେମାନେ ଆଳୁ ଗୋଟେ କେଜି ଆଳୁ ନେଲେ 8 ଟଙ୍କା ଦେବେ, କିନ୍ତୁ ତାଙ୍କର ଆକାଉଣ୍ଟ କୁ 14 ଟଙ୍କା ପାଇବେ।
1: ମାନେ ସବସିଡିର ସୁବିଧା ବି ଅଛି,
0: ସବସିଡିର ସୁବିଧା ଅଛି, ହେକ୍ଟର ପ୍ରତି 58,000 ଟଙ୍କା ସବସିଡି ସୁବିଧା ଅଛି, ଯୋଉଟା କି ଆମର 145,000 କଷ୍ଟର ଆଳୁର ଚାଷ ପାଇଁ 40% ହିସାବରେ ଆମର ଷ୍ଟେଟ ପ୍ଲାନ ରୁ ଦିଆ ହଉଛି ରାଜ୍ୟ ସରକାରଙ୍କ ତରଫରୁ। ତ ଏଇଥିପାଇଁ ଯୋଉ 58,000 ଟଙ୍କା, ଏମିତି କୌଣସି ଚାଷରେ 58,000 ଟଙ୍କା ସବସିଡି ମିଳୁନାହିଁ, ଯୋଉଟା କି ଆମର ଆଳୁ ଚାଷ ପାଇଁ ଅନୁକୂଳ ପରିବେଶ ଅଛି। ଆଉ ତାପରେ ବି ଆମର ଚାଷୀ ଭାଇମାନେ ଏଇଠି ଯୋଉ ଆଗରୁ ଗତ ବର୍ଷ ବି ଆମେ 570 ହେକ୍ଟର କରିଥିଲୁ, ଏଇଥର 4,000 ହେକ୍ଟର କରୁଛୁ। ଆଉ ଡେଫିନେଟଲି ଆମର ଛୋଟ ଚାଷୀ ମାନେ ବିଶେଷ କରି ଉପକୃତ ହେବେ। ତ ଆମେ ଡେଫିନେଟଲି ଆମେ ଏଇଟାକୁ ସଫଳ କରିବା ପାଇଁ ଚେଷ୍ଟା କରୁଛୁ।
1: ସାର୍ ଆପଣ ଯେମିତି କହିଲେ ଯେ ଚାଷୀ ଚିହ୍ନଟ କରିଛନ୍ତି ଏବଂ ବର୍ଷା ଦିନେ ସେମାନେ ଆଳୁ ଲଗେଇବେ, ଆଉ ଅନେକ ଚାଷୀ ଭାଇମାନେ ମଧ୍ୟ ଏବେ ପ୍ରଶ୍ନ କରୁଛନ୍ତି ଯେ ଆମେ ବି ଆଳୁ ଚାଷ କରିବା ପାଇଁ ଚାହୁଁଛୁ, ଆମେ କଣ କରିପାରିବୁ, କେମିତି ଆମକୁ କୋଉଠୁ ବିହନ ମିଳିବ, ଆମେ ଚାଷ କରିବା ପାଇଁ ହେଲେ କଣ କରିବାକୁ ପଡିବ?
0: ସେମାନେ ବର୍ତ୍ତମାନ ଆମର ତ ସବୁ ବେନିଫିସିଆରୀ ସିଲେକ୍ସନ ବି ହେଇସାରିଛି, ବର୍ତ୍ତମାନ ଯୋଉ ବେନିଫିସିଆରୀ ମାନେ ଆସୁଛନ୍ତି ତାଙ୍କୁ ବି ଇନକ୍ଲୁଡ କରିବୁ। ସେମାନେ ବ୍ଲକରେ ଆମର ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସରଙ୍କର ଅଫିସ ଅଛି, ଆମର ଫିଲ୍ଡ ଷ୍ଟାଫ ମାନେ ଆଇଚିଡବ୍ଲୁ ମାନେ ଅଛନ୍ତି, ହର୍ଟିକଲଚର ଓଭରସିଅର ବି ଅଛନ୍ତି। ତ ସେମାନେ କଣ୍ଟାକ୍ଟ କଲେ ବି ତାଙ୍କୁ କଣ୍ଟାକ୍ଟ କଲେ ସେମାନଙ୍କ ଜରିଆରେ ସେମାନେ ବିହନଟା ପାଇପାରିବେ।
1: ଏକରକୁ କେତେ ବିହନ ଲାଗିବ ଏବଂ ଗୋଟେ ଚାଷୀ କେତେ ବିହନ ମିଳିପାରିବ?
0: ହଁ, ଗୋଟେ ହେକ୍ଟରକୁ 15 କ୍ୱିଣ୍ଟାଲ, ଏକରକୁ 6 କ୍ୱିଣ୍ଟାଲ ହିସାବ ବିହନ ଲାଗୁଛି। ଆଉ ପାଖାପାଖି ବି ଆମର ଆମଦାନୀ ବି ଭଲ ହିସାବରେ ଚାଷ କଲେ 180 କ୍ୱିଣ୍ଟାଲରୁ ବି 200 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଗୋଟେ ଜାଗାରେ ପର ହେକ୍ଟର ବି ଆମଦାନୀ ହେଇପାରିବ।
1: ତେବେ ସାର ଏଥିରେ ଗୋଟେ ଏକରକୁ ଚାଷୀକୁ କେତେ ଖର୍ଚ୍ଚ କରିବାକୁ ପଡିବ? ବିହନ ସିନା ପ୍ରଶାସନ ତରଫରୁ ଆପଣ ମାନେ ଯୋଗାଇ ଦେବେ, ତ ଚାଷୀକୁ କେତେ ଖର୍ଚ୍ଚ କରିବାକୁ ପଡିବ ଏବଂ କେତେ ଥର ଚାଷ କରିବ?
0: ଗୋଟେ ହେକ୍ଟର ଯୋଉ 58,000 ଟଙ୍କା ମିଳୁଛି, ପାଖାପାଖି 48,000 ଟଙ୍କା ବିହନ ହିସାବରେ ଯାଉଛି, ଆଉ 10,000 ଟଙ୍କା ତାଙ୍କର ମାନେ ସାର ଫାର ଆଉ ଚାଷ କରିବା ପାଇଁ ବି
1: ଦିଆଯାଉଛି। ସାର ସାର ଗୋଟେ ଚାଷୀ କେତେ ଏକର ପର୍ଯ୍ୟନ୍ତ କରିବା, ସେ ଯେତିକି ଚାହିଁବ 10 ଏକର 12 ଏକର କଲେ ବି ତାକୁ ସହଯୋଗ ମିଳିବ କି?
0: ନାଇଁ ନାଇଁ, ସେମିତି ମ୍ୟାକ୍ସିମମ ଜଣେ 2 ହେକ୍ଟର ପର୍ଯ୍ୟନ୍ତ କରିପାରିବ, ଆଉ ଅତି ମିନିମମ ରେ 0.1 ହେକ୍ଟର ମାନେ କ୍ୱାଣ୍ଟିଟି ହିସାବରେ ବିହନ ଦେଖିଲେ ଜଣେ 1.5 କ୍ୱିଣ୍ଟାଲରୁ 30 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବି ଜଣେ ଚାଷ କରିପାରିବ।
1: ସାର ବର୍ଷା ଦିନେ ଚାଷ କରିବାକୁ ହେଲେ କେମିତି କରିବାକୁ ପଡିବ, କାରଣ ପାଣି ବର୍ଷା ପାଣି ରହିବ, ତ ଆଳୁ ଲଗେଇବାକୁ ହେଲେ କେମିତି ସିଆର କରିବାକୁ ପଡିବ?
0: ଆମର ବର୍ଷା ଦିନେ ଆଳୁ ପାଇଁ ଆମର ଟିକେ ଗଡାଣିଆ ଜାଗାରେ ଚାଷ କରାଯାଏ, ସେଠି ବର୍ତ୍ତମାନ ସେମାନେ 3-4 ଗଡ ଚାଷ କରିଛନ୍ତି, ଆଉ ଗୋବର ଖତ ମିଶେଇକି ରେଡି କରି ଦେଉଛନ୍ତି। ସେ ଅନୁସାରେ ଚାଷ କଲେ ଆମର ସେଠି ପାଣି ଜମିବ ନାହିଁ, ଆଉ ସେଠି ଆଳୁ ଚାଷ ଉତ୍ତମ ହିସାବରେ ହେଇପାରିବ, ଆଉ ବିହନକୁ ବିଶୋଧନ କରିବା ପାଇଁ ବି ଆମେ ସମସ୍ତଙ୍କୁ କହୁଛୁ।
1: ତେବେ ସାର ଏଥିରେ ଯୋଉ ଆଳୁ ଲଗେଇବେ, ଗଛ ଗଛ କେତେ ଦୂରତା ଏବଂ ଲାଇନ୍ କେତେ ଦୂରତା ରହିବ? ସାର
0: ଆମର ଆଳୁ ଚାଷ ପାଇଁ ଆମର ଯୋଉ ଗୋଟେ ଲାଇନ ରୁ ଗୋଟେ ଲାଇନ ଆମର ପାଖାପାଖି 45 ସେଣ୍ଟିମିଟର ଖଣ୍ଡେ ଲାଗୁଛି, ଦୂରତାରେ ଲଗା ହବ। ଆଉ ଗୋଟେ ଆମର ଗୋଟେ ଆଳୁର ବିହନ 25 ଗ୍ରାମରୁ 30 ଗ୍ରାମ ଭିତରେ ମିନିମମ ହବାର ଅଛି, ଯଦି ଟିକେ ବଡ ହବ ଆଳୁ ତାକୁ କାଟିକିରି ଲଗାଯାଏ। ଆଉ କ୍ୱାଣ୍ଟିଟି ହିସାବରେ ଆମର ଗୋଟେ ହେକ୍ଟରରେ 15 କ୍ୱିଣ୍ଟାଲ ଲାଗୁଛି, ଗୋଟେ ଏକରରେ 6 କ୍ୱିଣ୍ଟାଲ ହିସାବରେ ଲାଗୁଛି।
1: ସାର ବର୍ଷା ପୂର୍ବରୁ ଲଗେଇବାକୁ ପଡିବ ନା ବର୍ଷା ପଡିଲା ପରେ ଲଗେଇବାକୁ ପଡିବ? ସାର
0: ଫାର୍ଷ୍ଟ ବର୍ଷା ରେନଫଲ ହେଲେ ମାଟିଟା ଟିକେ ଥଣ୍ଡା ହେଇଗଲେ ଲଗେଇଲେ ଭଲ ହବ। ବର୍ତ୍ତମାନ ଆଉ ଆମର 2-3 ଦିନ ଭିତରେ ଯାହା ୱେଦର ରିପୋର୍ଟ କହୁଛି 60% ରେନ୍ ଦେଖାଉଛି, ଏଇ ଜଷ୍ଟ 2-3 ଦିନ ପରେ ବର୍ଷା ହେଲେ ଲଗା ଷ୍ଟାର୍ଟ କରିବେ, କିନ୍ତୁ ଫାର୍ଷ୍ଟ ଗଜା କରିବେ, ଗଜା କରିବା ପାଇଁ 10-12 ଦିନ ଦରକାର। ଚାଲିଛି ଯୋଉମାନେ ବର୍ତ୍ତମାନ ଆଜି ମାନଙ୍କର ଆଳୁ ରିସିଭ କଲେ ସେମାନେ 2 ସପ୍ତାହ ପରେ ମିନିମମ 12 ଦିନ କିମ୍ବା 15 ଦିନ ପରେ ଲଗେଇବେ ଗଜା ଦେଖିକିନା।
1: ତେବେ ସାର ଆପଣ ଯାହା କହିଲେ ଆଳୁ ମଞ୍ଜି ବି ରହିଛି, ମଞ୍ଜିକୁ ନେଇକି ପକେଇକି ସେମାନେ ଗଜା କରିବାକୁ ପଡିବ, ଯୋଉ

0: ଖଣ୍ଡ ନେଇକି ଯିଏ କରୁଥିଲେ ସେ ଖଣ୍ଡର ବ୍ୟବସ୍ଥା ଏବେ ରହିଛି ନା ଖଣ୍ଡଟା ଅଲଗା ମଞ୍ଜି ଅଲଗା ସାର୍?
1: ନା, ଆଳୁର ଯୋଉଟା ମୁଁ କହିଲି ପରା, ଗୋଟେ ଆଳୁ ଯୋଉଟା କି 25 ଗ୍ରାମ ମିନିମମ 25 ଗ୍ରାମ ଅଛି ଆଳୁ, ଗୋଟେ ଆଳୁ, ଗୋଟା ଆଳୁ ଲଗାଇବେ। ଆଉ ଯଦି ବାଇଚାନ୍ସ ଯଦି ଯୋଉଟା ପିସ୍ ବଡ ଥିବ ତାକୁ ଦୁଇଟା ଆଖି ରଖିକିନା, ଦୁଇଟା ଆଖି ମିନିମମ ରଖିକି ପିସ୍ କରିବେ। ପିସ୍ କଲା ପରେ ଆମ ସେଟା ଡିଥେନାମ 45 ଔଷଧରେ ସେମାନଙ୍କୁ ବିଶୋଧନ କରିବେ। ବିଶୋଧନ କରିକି ଟିକେ ଛାଇରେ ଶୁଖେଇକିନା ସେଟା ଲଗେଇଲେ ସେ ଯୋଉ ଆମର ଲେଟ୍ ବ୍ଲାଇଟ୍ ହଉଛି ଯୋଉଟା କି ପଚି ଯାଉଛି ସେଟା ହେବ ନାହିଁ। ସେଟା
0: ଆଜ୍ଞା, ତେବେ ଲଗେଇବାର କେତେ ଦିନ ପରେ

0: ଦେଖିକିରି ଏମିତି ସବୁଦିନ ତ ବର୍ଷା ହବ ନାହିଁ,
1: ଆଜ୍ଞା
0: ଆଉ 21 ଦିନ ପରେ ଆମର ଦେଖିକି ଗଛର ଅଗ୍ରହ ଦେଖିକି କୁଡାକୁସା ହାଲକା କୁଡାକୁସା କରିବେ, କୁଡାକୁସା ମାଟି ଟେକି ଦେବେ। ଏଇଟା ଡ୍ୟୁରେସନ ହଉଛି 80 ଦିନ 85 ଦିନ ଭିତରେ ଆମର କୁଫ୍ରି ଜ୍ୟୋତି ହଉଛି, ଯୋଉଟା ଭେରାଇଟି ଯୋଉଟା ଚନ୍ଦ୍ରମୁଖୀ ଟା ସେଟା ଜଲ୍ଦି ହୁଏ, କିନ୍ତୁ ଚନ୍ଦ୍ରମୁଖୀ ଆମେ ମଗଉଛୁ, ବିଶେଷ ମଗଉନୁ। ଆଉ କିନ୍ତୁ ଆମର କୁଫ୍ରି ଜ୍ୟୋତିଟା ହଉଛି, ଜ୍ୟୋତିଟା 80 ଦିନ ଭିତରେ ହେଇଯିବ, 80-90 ଦିନ 90 ଦିନରେ ହେଇଯିବ।
1: ଚାଷୀ ଯେତେବେଳେ ଆଦାୟ କରିବ ତାକୁ ରଖିବା ପାଇଁ ବ୍ୟବସ୍ଥା ନାହିଁ, ସେଇଟା ପାଇଁ ବିକ୍ରି ବଟାର କିଛି ସହଯୋଗ ସରକାର ତରଫ ମିଳୁଛି ନା ନିଜେ ସାର ନେଇଯିବେ?
0: ଆମର ଆମର ଯୋଉଟା ଆମର ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଅରମାସ ବି ଅଛି, ଆମେ ବି ଅଛୁ ବର୍ତ୍ତମାନ। କିନ୍ତୁ ଗତ ଥର ମୋର ଯାହା ଅଭିଜ୍ଞତା ଅଛି, ଆଳୁ ବର୍ଷା ଦିନ ଆଳୁ ପାଇଁ ବିକ୍ରି ବଟାର କିଛି ଅସୁବିଧା ହୁଏ ନାହିଁ, ଚାଷୀ ବହୁତ ବଢିଆ ଦରରେ ପାଆନ୍ତି ଆଉ ତାଙ୍କର ଫିଲ୍ଡ ଲେଭେଲରୁ ବି ବିକ୍ରି କରିଦିଅନ୍ତି। ଆଉ ଯଦି ଚାହିଁବେ ବି ଆମର 3ଟା କୋଲ୍ଡ ଷ୍ଟୋରେଜ୍ ଅଛି ବି, 5,000 ମେଟ୍ରିକ୍ ଟନ୍ର 3ଟା କୋଲ୍ଡ ଷ୍ଟୋରେଜ୍ ଆମର କୋରାପୁଟ ଜିଲ୍ଲାରେ ଅଛି, ଆମେ ସେଟା ଫାସିଲିଟେଟ୍ ବି କରିବୁ କିଛି। ସେଥିପାଇଁ ତ ଆମେ ବର୍ଷା ଦିନର ଆଳୁର ବେଶୀ କରୁଛୁ, ବର୍ଷା ଦିନ ଆଳୁ ଚାଷ ଅନୁକୂଳ ବି ଅଛି ଆଉ ବିକ୍ରି ବଟାର ବିଶେଷ ଅସୁବିଧା ନାହିଁ।
1: ସାତରା ବ୍ଲକ ନା କୋରାପୁଟ ଜିଲ୍ଲାର ଯେକୌଣସି ଜାଗାରେ ଲଗେଇଲେ ମଧ୍ୟ ଆଳୁ ହେଇପାରିବ, ତା ପାଇଁ କିଛି ଟେମ୍ପରେଚର
0: ନାହିଁ? କୋରାପୁଟ ସବ୍ ଡିଭିଜନଟା ବେଶୀ ଟିକେ ଅନୁକୂଳ, ଆମର ଜୟପୁର ସେଟା ଟିକେ ଟେମ୍ପରେଚର ହାଇ ରହୁଛି, ସେଥିପାଇଁ ଆମେ କୋରାପୁଟ ସବ୍ ଡିଭିଜନଟା ବିଶେଷ କରି ଦେଖୁଛୁ। କୋରାପୁଟ ସବ୍ ଡିଭିଜନ ବନ୍ଧୁଗା ନାରାୟଣ ପାଟଣାକୁ ଛାଡି ଦେଇକିରି ଅନ୍ୟ ବ୍ଲକ ଗୁଡା ପ୍ରାୟ ଦେଖୁଛୁ। ଆମର ଲକ୍ଷ୍ମୀପୁରଟା ଟିକେ କମ୍ ରହୁଛି, ମାନେ କମ୍ ହିସାବରେ ନେଇଛୁ, ପାଖାପାଖି 100 ହେକ୍ଟର ନେଇଛୁ। ଅନ୍ୟ ଗୁଡା ପାଖାପାଖି ପ୍ରାୟ 400 ରୁ 1000 ହେକ୍ଟର ପର୍ଯ୍ୟନ୍ତ ନେଇଛୁ। ନନ୍ଦପୁରଟା ହାଏଷ୍ଟ ନେଉଛୁ, 1,050 ହେକ୍ଟର, ଆଉ ତାପରେ 900 ହେକ୍ଟର ଖଣ୍ଡେ ଆମ ସେମିଳିଗୁଡ଼ାରେ ରହିଛୁ, ପଟାଙ୍ଗି 300 ହେକ୍ଟର ନେଉଛୁ, ଦଶମନ୍ତପୁର 400 ହେକ୍ଟର ପାଖାପାଖି ନେଉଛୁ, ଆଉ ଲମତାପୁର 700 ହେକ୍ଟର ଖଣ୍ଡେ ନେଉଛୁ। ଏମିତି ପାଖାପାଖି ସବୁ ଆଭରେଜ 4,000 ହେକ୍ଟର ଅଛି। ଜୟପୁର ସବୁ ରିଜନ ନେଉ ନା, ଜୟପୁର ଆମେ ଫୋକସ୍ କରୁଛୁ ବର୍ଷା ଦିନେ ଅନିୟନ ଚାଷ ପାଇଁ।
1: ଅନିୟନଟା ଭଲ ରହିବ କି ସାର ଜୟପୁର?
0: ଜୟପୁର ଏରିଆ ଅଛି, ଆମର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ହର୍ଟିକଲଚର ଯୋଉ ସଞ୍ଜୀବ ମହନ୍ତ ଅଛନ୍ତି, ତାଙ୍କର ତତ୍ତ୍ୱାବଧାନରେ ଜୟପୁରରେ ଆମେ ଅନିୟନ ଚାଷ ହଉଛି।
1: ବହୁତ ବଢିଆ କଥା କହିଲି ସାର। ଶେଷ ପ୍ରଶ୍ନ ମୋର ରହିବ ଯେ ସମସ୍ତେ କହିବେ ମୁଁ ଚାଷ କଲି ମତେ କେତେ ପଇସା ମିଳିବ ବଜାର ମୂଲ୍ୟରେ, ଯେମିତିକି ଆମେ ଆପଣ ପୂର୍ବରୁ କହୁଥିଲେ ଏକ ଗୋଟେ ହେକ୍ଟରକୁ ଯଦି 48,000 ହବ, ଯଦି ପଇସା ବଜାର ପରିସ୍ଥିତି କେବେ 20-25 ଟଙ୍କାରେ ବିକିଲେ କେତେ ପଇସା ମିଳିବ ସାର ଚାଷୀକୁ, କେତେ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆଦାୟ ହେଇପାରିବ?
0: ମୁଁ ଦେଖୁଛି ପାଖାପାଖି ଗୋଟେ ଏକରରେ ପାଖାପାଖି 1,00,000 ଟଙ୍କା ପାଇଯିବେ
1: ମାନେ ଯଦି ଭଲ କଲେ 3 ମାସରେ। ନିଶ୍ଚିତ ରୂପେ ଆମେ ଆଶା କରିବା ଆପଣଙ୍କର ମୂଲ୍ୟବାନ ସମୟ ଆକାଶବାଣୀ କାର୍ଯ୍ୟକ୍ରମ ଶୁଣିଥିବା ସମସ୍ତ ଚାଷୀ ଭାଇମାନେ ଉପକୃତ ହେଇପାରିବେ, ଆଉ ଏଇ ବିଷୟ ଯଦି ଚାଷୀ ଭାଇମାନେ ନିଜେ ଯଦି ଚାଷ କରିବେ ବା ଯଦି କିଛି ଅସୁବିଧା ହଉଛି ସିଧାସଳଖ ଆପଣଙ୍କ ବିଭାଗ ସହିତ ଯଦି ଯୋଗାଯୋଗ କରିବେ ତାହେଲେ ଏ ବିଷୟରେ ଅଧିକ କିଛି ଜାଣିପାରିବେ। ଧନ୍ୟବାଦ ସାର ଆପଣ ମୂଲ୍ୟବାନ ସମୟ ଆମ ସହିତ କଥା ହେଇଥିବା।
2: ଦେଖିଲ କି କେତେ ପ୍ରକାର ସୁବିଧା ଅଛି ବୋଇଲେ ଆମେ ଟିକେ ଧ୍ୟାନ ଦେବାର ଅଛି, ମାଟିକୁ ଚାଷ କରିବାର ଅଛି, ଆମର ବର୍ଷା ଦିନେ ପୁଣି ଭଲ ଆଳୁ ବାହାରିବ ଆମର ଜାଗାରୁ।
3: ହଁ ଆଜ୍ଞା କହୁଥିଲେ ନାଇଁ
2: ବୋଇଲେ ଗୋବର ଖତ ଟିକେ ପକେଇବାର ଅଛି, ମାଟିକୁ ଟିକେ 2-3 ଥର ଚାଷ କରିବାର ଅଛି, ବିହନ ମିଶା ମାଗଣାରେ ଦେବେ, ଆହୁରି ସବସିଡି ପଇସା ମିଳିବ
3: ସୁବିଧାରେ ସବୁ ହବ କି ହାତ ଛଡା କରିବା।
2: ହେଲେ ଆମ ଅଞ୍ଚଳରେ ହଉଥିବା ଫସଲ ଆମେ ପର ରାଜ୍ୟ ଉପରେ କାହିଁକି ନିର୍ଭର
3: କରିବା?
2: ଖାଲି ଧାନ ବାଟେ ଦବୁଳିଲେ ହବ ନାହିଁ, ଆଳୁ ଚାଷ ମିଶା କରିବାର ଅଛି ଭୂମି। ହେଲେ ଏବେ ଗୋଟେ ଗୀତ ଗୋଟେ ଶୁଣିଦେବା, ତମେ ତ କେତେବେଳେ ଛଟପଟ ହଉଛ ସେଟା ଗୋଟେ ରଖି ଦେଇକିରି ମୁଁ ଜାଣିଛି। ହେଲେ ଶୁଣିଦେବା ଗୋଟେ ଗୀତ।

0: ଆଉ ଥରେ ଦ୍ୱିତୀୟ ଦିଆ ହେବ, ତା ସହିତ ନଡ଼ା ଚୋକଡ଼ ମୋର ପାଳ,
1: କ'ଣ କ'ଣ ଦିଆହଉଛି?
0: ମୋର ଖାଇବାରେ କୁଣ୍ଡା ଦିଆ ହେଉଛି, ଗହମ ଚୋକଡ଼ ଦାନା, ଆଉ ତା ସହିତ ବିରି ଚୋପା ସବୁ ମିଶେଇକି ଦିଆ ହେବ।
1: କେତେ ଥର ଦିନକୁ ପାଣି ଦିଆଯାଏ ପିଇବା ପାଇଁ?
0: ପାଣି ତ ସେମିତି ନାହିଁ, ପାଣି ସେମାନଙ୍କ ପାଖରେ ସେମିତି ଥାଉଛି, କୁଣ୍ଡ ପରିକା ବନା ହେଇଯାଉଛି ସେମିତି ଥାଉଛି, ସେମାନେ ଯେତିକି ଜରୁରତ ତା ଅନୁସାରେ ସେମାନେ ପିଉଥିବେ, ତାହେଲେ ଭରି କରା ହେଇଥାଉଛି।
1: ଆଚ୍ଛା, ଏବେ ତ ଖରାଦିନ ହଉଛି, ସେମାନଙ୍କର ଯତ୍ନ କିପରି ନିଆ ହଉଛି ସେମାନଙ୍କ?
0: ସେମାନଙ୍କର ଯତ୍ନ ମାନେ ସେମାନଙ୍କ ପାଇଁ ଡେଲି ସେମାନଙ୍କୁ ଗାଧୁଆ ଗାଧୁଆ ହୁଏ, ତା
1: ହଁ
0: ସହିତ ଓଛା ଟିଣ ଉପରେ ଯେଉଁ ଆଜବେଷ୍ଟ ହେଉଛି ଗରମ ନେବା ପାଇଁ, ତା ଉପରେ ନଡ଼ା ଚକଡ଼ ବିଛା ହେଇଛି, ତା ସହିତ ଫ୍ୟାନ୍ ବି ଲଗା ହେଇଛି,
1: ହଁ ହଁ
0: ଆଉ ତାପରେ ସେମିତି ନିଆ ହେଉଛି ଖରାରେ କେମିତି ସେମାନଙ୍କୁ ଟିକେ ରକ୍ଷା ପାଇବ, ତା ପ୍ରତି ଉପକାର ଦୃଷ୍ଟି ଦିଆ ହେଉଛି।
1: ଆଚ୍ଛା ଆଚ୍ଛା, ଏବେ ଖାଦ୍ୟ କେମିତି କ'ଣ ଦିଆହଉଛି? ମାନେ ଯାହା ଆଗରୁ ଦେଉଥିଲେ ଶୀତ ବର୍ଷାରେ ଯାହା ଦିଆ ହଉଛି ତାହା ହିଁ ଦିଆ ହଉଛି ନା
0: ହଁ,
1: ଖାଦ୍ୟ
0: ସବୁ
1: କିଛି ଚେଞ୍ଜ?
0: ନାହିଁ, ସେମିତି କିଛି ନାହିଁ, ଖରା ବର୍ଷା ସହିତ ସବୁ ଗୋଟେ ଟାଇପ୍ର ହୁଏ,
1: ଗୋଟେ ଟାଇପ୍ରେ ହିଁ ଦଉଛନ୍ତି?
0: ଗୋଟେ ଟାଇପ୍ର ଖାଦ୍ୟ, ଆଉ ଘାସ ଯୋଉ ଟାଇମ୍ରେ ଘାସ ମିଳୁଛି ଘାସ ବେଳେ ଦିଆ ହେଉଛି, ଆଉ ବେଳେ ପାଳ ଦିଆ ହେଉଛି।
1: ଆଚ୍ଛା ଆଚ୍ଛା, ତାହେଲେ ଗୋଶାଳାର କିପରି ବ୍ୟବସ୍ଥା କରିଛନ୍ତି ମାନେ?
0: ଗୋଶାଳା ଆମର ପକ୍କା ଘର, ତଳେ କଂକ୍ରିଟ, ଉପରେ ଆଜବେଷ୍ଟ,
1: ଆଚ୍ଛା,
0: ପକ୍କା ଘର କରାହଉଛି।
1: ତାହେଲେ ଘର ପାଖରେ ହିଁ ଗୋଶାଳା ଅଛି ନା କିଛି
0: ହଁ, ଘର ଘର ଅଳ୍ପ ଦୂରରେ ଅଛି।
1: ସୁସ୍ଥ କେମିତି ରଖୁଛନ୍ତି ଗାଈକୁ? ମାନେ ତାଙ୍କୁ ରୋଗ ତ ହଉଥିବ,
0: ହଁ ହଁ
1: ତାଙ୍କୁ
0: ହଁ ସେମାନଙ୍କର
1: ଟୀକାକରଣ କେମିତି
0: ଡେଲି
1: କରୁଛନ୍ତି?
0: ସେମାନଙ୍କର ଯଦି କ'ଣ ହଉଛି ସେମାନଙ୍କୁ ଧ୍ୟାନ ଦେବାକୁ ପଡୁଛି, ଯଦି କ'ଣ ହଉଛି ପଶୁପାଳକ ମାନଙ୍କ ପଶୁ ଆମର ଚିକିତ୍ସକ ସହିତ ସମ୍ପର୍କ କରିକି, ଯାହା ବି ଅସୁବିଧା ହେଲେ ସେମାନଙ୍କ ସହିତ ସମ୍ପର୍କ କରି ତାଙ୍କର କ'ଣ ସୁବିଧା ଅସୁବିଧା ବୋଲି ସେମାନଙ୍କ ସହିତ ତାର ଟ୍ରିଟମେଣ୍ଟ କରାହଉଛି।
1: ଆଚ୍ଛା, ବିଶେଷଜ୍ଞମାନେ ଆସୁଛନ୍ତି ନା ଘର?
0: ଆଜ୍ଞା ଆସୁଛନ୍ତି, ସେମାନଙ୍କୁ ଫୋନରେ କଣ୍ଟାକ୍ଟ କଲେ ସେମାନେ ଯେତେବେଳେ ବି ଦରକାର ଆସୁଛନ୍ତି।
1: ଏ ଖରାଦିନେ ଗାଈ ପାଳନରେ କ'ଣ ସମସ୍ୟା ଦେଖାଯାଉଛି କି?
0: ଖରାଦିନ ସମସ୍ୟା ମାନେ ଏମିତି ଏକା ବାହାରକୁ ବେଶମ ଛାଡ଼ି ହଉନି, ଆମର ଯୋଉ ଚରିବା ପାଇଁ
1: ହଁ
0: ଘରେ ହିଁ ପ୍ରାୟ ସମୟ ବାନ୍ଧି ରଖିବାକୁ ପଡୁଛି, ଆଉ ପାଣି ଦେବା ସେମାନଙ୍କୁ ଅଧିକ ଥର ପାଣି ଦେବାକୁ ପଡୁଛି, କି ଗାଧେଇବାକୁ ସବୁ ଟିକେ ଅଧିକ ପଡୁଛି, କ୍ଷୀର ବି ଖରା ଲାଗିବି କ୍ଷୀରର ଆମଦାନୀ ବି କମିଯାଉଛି ଟିକେ।
1: ହେଲେ ଦିନକୁ କେତେ ଲିଟର ଭଳିଆ ବାହାରୁଥିବ
0: ମୋର
1: କ୍ଷୀର?
0: 250ରୁ 250 300 ଲିଟର ଭିତରେ କ୍ଷୀର।
1: ଆଚ୍ଛା, ମାନେ ସେଟା କଣ କେମିତି ଘରେ ବ୍ୟବହାର କରୁଛନ୍ତି ବାକି ବାହାରେ ଦଉଛନ୍ତି ନା କେମିତି କଣ
0: କ୍ଷୀର
1: କରୁଛନ୍ତି?
0: ତ ପ୍ରାୟ ଆମର କ୍ଷୀର ବିକ୍ରି ହୁଏନି, ଆମର ସବୁ ବାଇ ପ୍ରଡକ୍ଟ କରା ହେଇଯାଉଛି, ଆମର ପନିର, ଛେନା, ଖୁଆ ଏସବୁ
1: ଆଚ୍ଛା,
0: କରିକି ପାଖ ମାର୍କେଟରେ ଆମର ବରିମା ଜୟପୁର ସବୁ ମାର୍କେଟରେ ଦିଆଯାଉଛି ଅର୍ଡର ନେଇକି। ହଁ,
1: ଆଚ୍ଛା,
0: ଅର୍ଡର ନେଇକି ଦିଆଯାଉଛି।
1: ଗାଈ ପାଳନର ଆୟ କେମିତି କେତେ ହଉଛି ମାନେ ବ୍ୟୟ କେତେ ହଉଥିବ ଆୟ କେତେ ହଉଥିବ?
0: ଆୟ ମାନେ ଗାଈମାନଙ୍କର ଯୋଉ ଆମର ରିପ୍ରଡକ୍ଟ ଉପରେ ରହିଲା, ସେମାନେ ଠିକ ସମୟରେ ଯଦି ଛୁଆ ଜନ୍ମ ଦେବେ, ସେମାନଙ୍କର ଗର୍ଭଧାରଣ ଠିକ ସମୟରେ ହେଉଛି, ତାହେଲେ ଠିକ ଠାକ ଚାଲିବ। ଯଦି ସେମାନଙ୍କର ଗ୍ୟାପ୍ ରହିଯିବ, ପିରିୟଡ୍ ଡ୍ରାଏ ରହିଯିବେ ବୋଲେ ତାହାର ଆୟ ଉପରେ ପ୍ରଭାବ ପଡିବ। କ୍ଷୀର ଆୟଟା ସମାନ ବର୍ଷ ତମାମ ଯଦି ସଠିକ ଭାବେ ରହିବ, ତେବେ ଯାଇ ଆୟଟା ଠିକ ରହିବ। ଯଦି କ୍ଷୀରଟା ଆମଦାନୀ କମିଯିବ ଗାଈମାନଙ୍କର, ତାହେଲେ ଆୟର ଡିଫରେନ୍ସ ଆସୁଛି।
1: ସରକାରଙ୍କ ତରଫରୁ କଣ ଯୋଜନା ମାନ ବାହାରିଛି ସେଟା କଣ ଲାଭ ପାଉଛନ୍ତି ନା?
0: ସରକାରଙ୍କ ତରଫରୁ ଆମର ତ ଗୋଟେ ସ୍କିମ୍ କରାହେଇଥିଲା, କିନ୍ତୁ ସଠିକ ଭାବରେ ତାର ସବୁ ଆମର ସାହାଯ୍ୟ ନ ପାଇବାରୁ ସେଟା ଅଟକିକି ରହିଛି, ସେ ସ୍କିମ୍ଟା ଏବେ ଯାଏଁ ତାର ଆପ୍ରୁଭାଲ ହେଇନି ଆମର।
1: ଆଗକୁ କିଛି ଗାଈ ପାଳନ ବା ପଶୁପାଳନ ପାଇଁ ଚାଷୀମାନଙ୍କୁ କଣ କହିବେ?
0: ହଁ, ଗାଈ ପାଳନ ତ ଏଇଟା ଆମର ଜୀବିକା ନିର୍ବାହ ପାଇଁ କରୁଛୁ, ଯାହାର ଯିଏ ଯଦି ଖାଲି ଯଦି କାମ କିଛି ନଥିବ, ଯଦି ଦରକାର ଖୋଜୁଛନ୍ତି ବୋଲି କରିପାରିବେ, କିନ୍ତୁ ତା ପାଇଁ ପୁରା ସେମାନଙ୍କ ସହିତ ବାନ୍ଧି ରହିଯିବାକୁ ପଡିବ। ତାଙ୍କର ଆମେ ଯେମିତି ଆମ ଛୁଆ ପିଲାର କେମିତି
1: ଯତ୍ନ
0: ଯତ୍ନ ନେବାକୁ
1: ନେବା
0: ପଡୁଛି, ସେମାନଙ୍କୁ ବି ସେମିତି ଯତ୍ନ ନେବାକୁ ପଡୁଛି, ସେମାନଙ୍କୁ ଛାଡ଼ିକି ଯିବାଟା ବି ସମ୍ଭବ ନାହିଁ, ସେମାନଙ୍କ ସହିତ ପୁରା ରହିଯିବାକୁ ପଡିବ, ପୁରା ନିଜର ଛୁଆ ପରିକା ଯତ୍ନ ନେବାକୁ ପଡିବ।
1: ପଡିବ ନାହିଁ?
0: ହଁ, ସେଟା
1: ଯଦି ମନେ କର ଜଣେ ନୂଆରେ ପଶୁପାଳନ କରିବା ପାଇଁ ଚାହିଁବ ତାର ଯୋଗାଯୋଗ କାହାକୁ କରିବେ?
0: ହଁ, ଆଜ୍ଞା। ହଁ, ଆମର ଫୋନ ନମ୍ବରଟା 8917479499 ଏ ନମ୍ବରରେ କଣ୍ଟାକ୍ଟ କରିକି ଆପଣ କ'ଣ ଆପଣ ଦରକାର ଅଛି ଆପଣ କଲ୍ କରିକିନା ଆପଣ ପନିର ଛେନା ଏସବୁ ବି ଯଦି ଅର୍ଡର ଦେବେ ଦେଇପାରିବେ, ଆଉ ଯଦି କ'ଣ ଜାଣିବାକୁ ଚାହିଁବେ କଲ୍ କରିକି ଆମ ସହିତ କଥା ହେଇପାରିବେ।
1: ବହୁତ ଧନ୍ୟବାଦ ଆପଣଙ୍କର ଘର ସହିତ ପଶୁପାଳନ ସହିତ ସମୟ ଏତେ ସୁନ୍ଦର ବିତାଉଛନ୍ତି, ବହୁତ ବଢିଆ ଲାଗିଲା,
0: ଧନ୍ୟବାଦ।
1: ଧନ୍ୟବାଦ ଭଉଣୀ।
2: ତମ ମିଶା ସମାନ ପଚାଚ ଭଉଣୀ ମିଶା ବଢିଆ କଥା ମାନେ କହିଛନ୍ତି, ପନିର ମାନେ ବନେଇ ପକଉଛନ୍ତି, କେତେ କିସ ସବୁ ସୁବିଧା ମାନେ କରୁଛନ୍ତି, ଏଥିରୁ ଦୁଇ ପଇସା ଯଦି ମିଳୁଛି ବୋଲେ ନିଜ ଘରେ ରହିକିରି କାମ କରିବାଟା କେମିତି, ବାହାରେ ଦବୁଡି ଯାଇକିରି ଡାବୁ ପଛରେ ଗୋଡେଇବାଟା
1: କେମିତି,
2: ଭଲ କଥା ଆଜ୍ଞା। ହେଲେ ଭଉଣୀ କିସ କରିବ, ଆମର ତ ବୈଠକ କର ଏମିତି ଯେ ଶୁଣିଲେ ଶୁଣତା ପରା ଆକା ଲାଗିବ, କହିଲେ କହିତା ପରା ଆକା ଲାଗିବ, ମାତ୍ର ସମୟ ତ ଆମକୁ ଜଗିବ ନାହିଁ, ସମୟ ତ ସମସ୍ତଙ୍କ ପାଇଁ ସେ 24 ଘଣ୍ଟା ଆକା, ଆମର ପାଇଁ ତ ଅଲଗା ନାହିଁ। ହେଲେ ସେତିକି ଭିତରୁ ଆମକୁ ବୈଠକରେ ଯେତିକି ବେଳ ଦେଇଛନ୍ତି ସେତିକି ଭିତରେ ଆମର ମିଶା କଥାବାର୍ତ୍ତା ସାରିଦେବାର
1: ଅଛି,
2: ହେଲେ ବେଳ ହେଇଗଲା,
1: ଯିବା ଭାଇନା,
2: ଯିବା ଆହୁରି ଗୋଟେ ବୈଠକକୁ ଦେଖିବା ଆହୁରି ନୂଆଟା କିସ ଥିବ ବୋଲି କଥାବାର୍ତ୍ତା ହେବା।

0: ଶୁଣୁଥିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ରମେଶ ସାହୁ ଏବଂ ସ୍ୱାଗତିକା ପାଣିଗ୍ରାହୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେବ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଓଡ଼ିଆରେ ଆଲୋଚନା। ମୁଁ କଂସାରୀ ଘରର ପାରା, ଆଲୋଚନା କରିଛନ୍ତି ଶ୍ରୀନାଥ ମିଶ୍ର।
1: କୁହା ନାହିଁ ପୁଛା ନାହିଁ, ରାତି ଅଧଟାରେ ନିଜର କରିତ୍କର୍ମା ଦେଖାଇ, ନିଜର ବାହାଦୁରୀ ଦେଖାଇ ଘୋଷଣା କରିଦେଲେ ଆସନ୍ତାକାଲିଠାରୁ 1500 ପ୍ରଚଳନା ବୈଧ ନୁହେଁ, ନୋ ମୋର୍ ଲେଗାଲ୍ ଟେଣ୍ଡର। ଖାଲି କ'ଣ ସେତିକି, କଥାଟାକୁ ଆଉ ଟିକେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ 2-4 ଇଂରେଜୀ ଶବ୍ଦ ମଧ୍ୟ ଯୋଡ଼ିଦେଲେ। ଉଦ୍ଦେଶ୍ୟ ମହତ ଥିଲା ନିଶ୍ଚୟ, କହୁ କହୁ କହିଦେଲେ ଏକା ପ୍ରହାରରେ କଳା ଟଙ୍କା, ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଜାଲି ନୋଟ୍ କାରବାରକୁ ଦେଶରୁ ମୂଳପୋଷ କରିଦେବେ ଭାବିଥିଲେ। ମାତ୍ର କିଛି ଦିନ ମଧ୍ୟରେ ଦେଶରୁ କଳା ଟଙ୍କା ଲୋପ ହେବା ସଙ୍ଗେ ସଙ୍ଗେ ରାଜକୋଷକୁ କୋଟି କୋଟି ଟଙ୍କା ଚାଲିଆସିବ, ଦେଶଟା ରାମରାଜ୍ୟ ହୋଇଯିବ। ଯେତେ ସବୁ ଦୁର୍ନୀତିଖୋର, କଳାବଜାରୀ, ଅସାଧୁ କର୍ମଚାରୀ ଅନ୍ୟାୟ ଅନୀତି କରି ସରକାରଙ୍କ ଆଖିରେ ଧୂଳି ଫିଙ୍ଗି ଯେଉଁ କୋଟି କୋଟି ଟଙ୍କା ନିଜ ଟ୍ରେଜୁରୀ ବକ୍ସ, ଆଲମିରା, ଲକର୍ଠାରୁ ବେଡ୍ରୁମ୍, ବାଥରୁମ୍ ବା ବିଦେଶୀ ବ୍ୟାଙ୍କରେ ରଖିଛନ୍ତି, ସବୁ ଗୋଟି ଗୋଟି କରି ଧରାପଡ଼ିବା ସହିତ ରାଜକୋଷକୁ ସବୁ ଚାଲିଆସିବ। ଆଉ ଖୋଦ ସରକାର ସେହି ଟଙ୍କା ବିନିଯୋଗ କରି ଦେଶରୁ ଗରିବୀ ବେରୋଜଗାରୀ ଦୂର କରି ସମସ୍ତଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା କରି ଲୋକପ୍ରିୟ ହୋଇଯିବେ ଏବଂ ଆସନ୍ତା କିଛି ବର୍ଷ ପାଇଁ ଆସନତାକୁ ଅକ୍ତିଆର କରିଦେବେ। ଖାଲି ସେତିକି ନୁହେଁ, ଖୋଦ ସରକାର ସମସ୍ତ ଗଣମାଧ୍ୟମ ଜରିଆରେ ବିଭିନ୍ନ ଭାଷାରେ ଲୋକଙ୍କୁ ଆଛେ ଦିନର ଗୋଟିଏ ସୁନ୍ଦର ବ୍ଲୁ ପ୍ରିଣ୍ଟ ଶୁଣାଇ ଦେଇ ସ୍ୱପ୍ନ ରାଜ୍ୟକୁ ନେଇଗଲେ। ଆଉ ଆମ ଲୋକେ କଥାରେ ହଁ ମାରି ଆଗାମୀ ସୁଖ ସୁବିଧା ପାଇଁ ବର୍ତ୍ତମାନକୁ ଜଳାଞ୍ଜଳି ଦେଇ ଦେଶପ୍ରେମରେ ମାତିଗଲେ। ସରକାରଙ୍କର ବିଭିନ୍ନ ମେଲ୍ ଜରିଆରେ ସାଧୁବାଦ ଦେବା ସହିତ ଉଲ୍ଲେସିତ ଉତ୍ତେଜିତ ହୋଇ କହିଲେ, ହେ ସରକାର ବାହାଦୁର, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଦେଶ ଉଦ୍ଧାର ହେଉ। ଆହା, କି ତ୍ୟାଗ, କି ଦେଶପ୍ରୀତି! ସରକାର ମଧ୍ୟ ତତୋଧିକ ଉତ୍ସାହିତ ହୋଇ ପ୍ରତିଦିନ 2-3 କଟକଣା ଜାରି କରିଦେଲେ। ଏହାର ସମାଧାନ ନହେଲା ପର୍ଯ୍ୟନ୍ତ କେହି ନିର୍ଦ୍ଦିଷ୍ଟ ସଂଖ୍ୟାଠାରୁ ଅଧିକ ଟଙ୍କା ବ୍ୟାଙ୍କରେ ଜମା କରିପାରିବ ନାହିଁ, 2000 ଅଧିକ ଟଙ୍କା ବାହାର କରିପାରିବ ନାହିଁ। ଖାଲି ସେତିକି ନୁହେଁ, କିଏ କେତେ ଟଙ୍କା ରଖିପାରିବ, କିଏ କେତେ ସୁନା ଚାନ୍ଦି ରଖିପାରିବ, କିଏ କେତେ ଘର ଜମି ରଖିପାରିବ, ତାର ମଧ୍ୟ ଗୋଟିଏ ସୂଚନା ଦେଇଦେଲେ। ଭାବିଥିଲେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଦ୍ୱିତୀୟଟା ମଧ୍ୟ ଖୁବ୍ ପ୍ରଭାବଶାଳୀ ହେବ, କଳାବଜାରୀମାନଙ୍କର ହୃତ୍କମ୍ପ ହେବ। ଦେଖୁ ଦେଖୁ ଦିନ କେତେଟା ଭିତରେ ତାଙ୍କର ସୁବର୍ଣ୍ଣ ଲଙ୍କା ପୁରି ଧୂଳିସାତ ହୋଇଯିବ, ଆଉ ସରକାରଙ୍କୁ କେହି କଳା ଟଙ୍କାର ପ୍ରଶ୍ନ କରିବେ ନାହିଁ। ହେଲେ ସୁଧିଜନେ, ଆମ ଲୋକ କ'ଣ ଏତେ ଭଗୁଆ ହୋଇଛନ୍ତି? ନିଜ ହାତରେ ନିଜେ ତାଙ୍କର ବହୁ କଷ୍ଟାର୍ଜିତ ସମ୍ପତ୍ତି ସରକାରଙ୍କ ହାତକୁ ଟେକି ଦେବେ? ତୁମେ କ'ଣ ଭାବୁଛ, ତୁମେ ଏକା ଚଲା କି? ଆଉ ଜନତା ଜନାର୍ଦ୍ଦନ ମୂର୍ଖ କସ୍ମିତ ନୁହେଁ, ସେମାନେ ପରା କଂସାରୀ ଘରର ପାରା। ଆଉ ଆମକୁ ତୁମେ କ'ଣ ନା କୁଲା ଢାଉଁ ଢାଉଁ କରି ବିଚଳିତ କରିଦେବ, ଡରାଇଦେବ? ନାଇଁ ନାଇଁ, ତୁମେ ଶତ୍ରୁ ସୀମାରେ ସର୍ଜିକାଲ ଷ୍ଟ୍ରାଇକ୍ କରି ଗୋଟିଏ 2 ଶତ୍ରୁ ଛାଉଣୀ ଧ୍ୱଂସ କରିଦେଲ ବୋଲି ତୁମେ ଦେଶ ଭିତରେ ଖୋଦ ଦେଶବାସୀଙ୍କ ପାଇଁ ଏମିତି ଷ୍ଟ୍ରାଇକ୍ କରିଦେଲେ ଫଳବତୀ ହୋଇଯିବ? ହୋଇଏ, ଆମେ ପରା ଓଡ଼ିଆରୁ ଗଜା, ଯେଉଁ ରୌପ୍ୟ ଫଳକର ମୋହରେ ବାନ୍ଧି ହୋଇ ଦୀର୍ଘ 69

ସକାଳ କେତେ ଚିନ୍ତା, କେତେ ପରିଶ୍ରମ, କେତେ ବୁଦ୍ଧି ଖଟାଇ ନ୍ୟାୟ ଅନ୍ୟାୟ, ନୀତି ଅନୀତି, ପାପ ପୁଣ୍ୟ, ଧର୍ମ ଅଧର୍ମକୁ ଆଖିଠାର କରି ନ ଖାଇ ନ ଶୋଇ କାହାକୁ ହସାଇ କାହାକୁ ରଙ୍ଗାଇ କାହାକୁ ହାଣି କାହାକୁ ମାରି ଲୁଟି ଯେଉଁ କୁବେର ଭଣ୍ଡାର କରିଛୁ, ତୁମେ କ'ଣ ନା 60 ଦିନ ଭିତରେ ଆମଠାରୁ ଛଡ଼େଇ ନେଇଯିବ ଆଉ ଆମେ ଜଳକାୟୁ ରହିଥିବୁ? ଏ ପରା ଧନର କଥା ଜୀବନଠାରୁ ବି ମୂଲ୍ୟବାନ। ତୁମେ କ'ଣ ଏ କଥା ଶୁଣିନ ନା ବାପ ବଡ଼ା ନା ମେୟା, ଦି ହୋଲ୍ ଥିଙ୍ଗ ଇଜ୍ ଦାଟ କି ଭାଇ ସବସେ ବଡ଼ା ରୂପାୟା, ଆଉ ସେଇ ଟଙ୍କା ଉପରେ ତୁମର ନଜର। ଆଉ କ'ଣ କହୁଛ ନା 2 ଲକ୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତୁମେ ବ୍ୟାଙ୍କରେ ପରିଚୟ ପତ୍ର, ପ୍ୟାନ କାର୍ଡ, ଆଧାର ନମ୍ବର, ଏ ନମ୍ବର, ସେ ନମ୍ବର, ଫୋନ ନମ୍ବର, ଫଟୋ ଦେଖାଇ ଜମା କରିଦେବ, ଆମେ ତୁମକୁ ମାଫ କରିଦେବୁ, ନୂଆ ଟଙ୍କା ଦେବୁ। ଏସବୁ ପିଲାଙ୍କୁ ଲଲିପପ୍ ଦେଖେଇ ଭଣ୍ଡେଇବା ଯାହା ହୋଇଏ, ତୁମ ପ୍ରହାରରେ ଏ କେତୋଟି ସଚୋଟ ଧର୍ମାତ୍ମା ପୁଣ୍ୟାତ୍ମା ମଧ୍ୟବିତ୍ତ ଖଟିଖିଆ ମଜୁରିଆ ସିନା ଟଙ୍କା ହଜାରେ ଲକ୍ଷେ ଧରି ତୁମ ବ୍ୟାଙ୍କ ଦ୍ୱାରା ହାଜର ହେବେ, ତୁମକୁ କାକୁତି ବିନତି ହୋଇ କହିବେ, ହେ ମହାପ୍ରଭୁ, ଆମର କଷ୍ଟାର୍ଜିତ ସର୍ପାର୍ଜିତ ସମ୍ପତ୍ତି ଯାହା ମୁଁ ପେଟରୁ କାଟି ମୋ ପରିବାରର ସୁଖ ସୁବିଧା ପାଇଁ, ପୁଅ ଝିଅର ବାହାଘର ପାଇଁ, ମୁଣ୍ଡକୁ ଖଣ୍ଡେ ଛାତ ପାଇଁ ସଞ୍ଚୟ କରି କିଛି ହଜାର ଲକ୍ଷ ଟଙ୍କା ରଖିଥିଲି, ତୁମେ ନେଇ ମୋତେ ମୁକ୍ତ କରିଦିଅ, ନହେଲେ ମୋର ପରିବାର ଭାସିଯିବେ, ବୁଡ଼ିଯିବେ, ତୁମେ ରକ୍ଷା କର ବୋଲି ଘୋଷଣାର ଦ୍ୱିତୀୟ ଦିନରୁ ବ୍ୟାଙ୍କ ବାରଣ୍ଡାରେ ବିସ୍ତର ପକାଇ ଅପେକ୍ଷା କରିବେ। ଆଉ ଯେଉଁମାନେ ଲକ୍ଷାଧିକ ଟଙ୍କାର ମାଲିକ, କୋଟାଧିପତି, ସେମାନଙ୍କର କ'ଣ ଏମିତି ଛାନିଆ ହୋଇ ଲଙ୍ଗଳା ମୁକୁଳା ହୋଇ ତୁମ ପାଖକୁ ଦୌଡ଼ିଯିବେ ନା ବ୍ୟାଙ୍କ କାଉଣ୍ଟରରେ ଦିନ ତମାମ ଠିଆ ହୋଇ ତୁମକୁ ନେହୁରା ହେବେ? ଆଉ ଯେଉଁମାନେ ପ୍ରକୃତରେ କଳା ଧନର ସାମ୍ରାଜ୍ୟ ଗଢ଼ି ସୁଖ ସମ୍ଭୋଗ ଜୀବନ କାଟୁଛନ୍ତି, ସେମାନଙ୍କ କଲଜା କ'ଣ ଏତେ ଛୋଟ? ତୁମ ହୁଙ୍କାରରେ ଡରି ଛାନିଆ ହୋଇ ତ୍ରାହି ତ୍ରାହି ଡାକିବେ? କେବେ ନୁହେଁ ହେ ସୁଧିଜନେ, ଆମ ଲୋକଙ୍କୁ ବା କିଏ ପାରିବ? ହୋଇଏ ଯିଏ 60-70 ବର୍ଷ ଧରି ତୁମ ପରି କେତେ ସରକାରଙ୍କୁ ଅନ୍ଧପୁଟୁଳି ବାନ୍ଧି କଳା ଟଙ୍କାକୁ ନେଇ ନିଜର ସ୍ୱାର୍ଥର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି? ନାଇଁ ନାଇଁ, ଦିନ କେତେଟା ଭିତରେ ତାଙ୍କୁ ବିପିଏଲ୍ ତାଲିକା ଭିତରକୁ ନେଇ ଆସିବ, ତାଙ୍କ ସୁଖ ସମ୍ଭୋଗ ଛଡ଼ାଇ ଆଣିବ, ତାଙ୍କୁ କାଠଗଡ଼ାରେ ଠିଆ କରାଇଦେବ? ପାରିବ ନାହିଁ, ଏମାନଙ୍କୁ ମଣିଷ କ'ଣ ଭଗବାନ ବି ପାରିବେନି? ହୋଇହେ ଏମାନେ ପରା ଓଡ଼ିଆରୁ ଗଜା, ଖଟୁଳି ସହ ଭଗବାନଙ୍କୁ ମଧ୍ୟ ଗିଳି ଦେଇପାରନ୍ତି। ଆଉ ତୁମେ କ'ଣ କହୁଛ ନା ଗୋଟିଏ ପ୍ରହାରରେ ସବୁ ସୁଧୁରିଯିବ, ଏହା ତୁମର ଭୁଲ ଧାରଣା। ନା ଆଗରୁ କେଉଁଠି ହୋଇଛି ନା ଏବେ ଏଠି ହେବ। ହୋଇହେ କଥାରେ ଅଛି ପରା, ଯଦି ବଜ୍ର ପଡ଼େ ତେବେ କୁଡ଼ିଆରେ ପଡ଼େ, ବନ୍ୟା ବାତ୍ୟା ଆସିଲେ ଝୋପଡ଼ି ଘର ହିଁ ଧୋଇଯାଏ। ନାଇଁ ନାଇଁ, ତୁମେ କେବେ ଶୁଣିଛ ବଡ଼ ବଡ଼ ଅଟ୍ଟାଳିକା କେବେ କ୍ଷତିଗ୍ରସ୍ତ ହେବାର? ହଁ, ଏତିକି ହେବ ଯେ ସାମୟିକ ଭାବେ କିଛି କ୍ଷୟକ୍ଷତି ହେବ, ସେମିତି କିଛି ବିକଳିଆ ପ୍ରାଣ ବିକଳରେ କାଳେ କ'ଣ ହୋଇଯିବ ବୋଲି ରାତି ଅଧରେ କିଏ ଅଳିଆ ଗଦାରେ କିଛି ଟଙ୍କା ନଦୀରେ ପୁଷ୍କରଣରେ ନାଳ ନର୍ଦ୍ଦମାରେ କିଛି ନୋଟ୍କୁ ଭସାଇ ଦେଲେ? ହେଲେ କଥାଟା ସେତିକିରେ ସରିଲା ନାହିଁ। କୁବେର ଭଣ୍ଡାରର ମାଲିକମାନେ ତୁ ତୁ ମୈମେ ଖେଳ ଖେଳିଲେ? ହଇଏ ଖେଳିବେ ନାହିଁ, ଟଙ୍କା କଥା ପରା ରୋକଡ଼ା ଜୀବନଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ସରକାର ବାହାଦୁର ଗୋଟିଏ ପତେ ନୀତି ନିୟମ କାନୁନ କଥା କହିଲା ସାଙ୍ଗକୁ ତାଙ୍କର ସମସ୍ତ ବଳ କଳ କୌଶଳ ଲଗାଇ କି ଆଇଏ କି ଇଡି କି ସିବିଆଇ କି ଗୋଇନ୍ଦା ଲଗାଇ ଚାଲିଲେ, ଭାବିଥିଲେ ଏମାନଙ୍କୁ ପାନେ ମଜା ଚଖାଇବେ, କୁଆଡ଼େ ଯିବେ ଏମାନେ, ଏକଦିନ ତ ଉଟକୋ ପାହାଡ଼ କି ନିଚେ ଆନା ପଡ଼େଗା। ହେଲେ ଓଟର କି ଗରଜ ପଡ଼ିଛି ସେ ପାହାଡ଼ ତଳକୁ ଆସିବ? ହେ ସୁଧିଜନେ, ଆମ କଂସାରି ଘରର ପାରାମାନେ ତ ଏମିତି ଶବ୍ଦ ସହିତ ଅଭ୍ୟସ୍ତ, ସରକାର ଡାଳେ ଡାଳେ ଗଲେ ଏମାନେ ପତ୍ରେ ପତ୍ରେ, ସରକାର ପତ୍ରେ ପତ୍ରେ ଗଲେ ଏମାନେ ସିଧା ସିଧାରେ। ଯେତେବେଳେ ସରକାର ବିମୁଦ୍ରୀକରଣ ଘୋଷଣା କରିଦେଲେ ସେଦିନ ଆମ ଲୋକେ ସରକାରଙ୍କୁ ଚ୍ୟାଲେଞ୍ଜ କରି ରାତି ଅଧରେ କୋଟି କୋଟି ଟଙ୍କାର ସୁନା କିଣି ନିଜର ଟ୍ରେଜରୀ ଭର୍ତ୍ତି କରିଦେଲେ। କହିଲେ, ତୁମେ ସିନା ଟଙ୍କା ଉପରେ ଅଙ୍କୁଶ ଲଗାଇଛ, ହେଲେ ସୁନା ଉପରେ ତ କଟକଣା ହୋଇନି। ରାତି ଭିତରେ କଳା ଟଙ୍କା ଧଳା ହୋଇଗଲା। ବିଖ୍ୟାତ ବୈଜ୍ଞାନିକ ପରି ବଡ଼ ବିଲେଇ ପାଇଁ ବଡ଼ କଣା ଓ ସାନ ବିଲେଇ ପାଇଁ ସାନ କଣାଟେ କରିଦେଲ ବାପ ପୁଅ ରାତି ଉଜାଗର।

0: ଦେଖିଲା ବେଳକୁ ମୁଗୁରା ମେଲା। ନାଇଁ ନାଇଁ, ତୁମେ କାହିଁକି 250,000 ଟଙ୍କା କହୁଥିଲ? ବାସ୍, ଏଥର ବୁଝ, ତୁମ ଜାଲରେ ତୁମେ ପଡ଼ିଲ। ତୁମେ କ'ଣ ଆମକୁ ଏତେ ଭକୁଆ ନା ଓଲା ବୋଲି ଭାବିଛ? ଏ ଦୁନିଆରେ ମଣି କାଞ୍ଚନ ପ୍ରତି କାହାର ଲୋଭ ନାହିଁ କହିଲ? ଯେଉଁ ନିୟମ ତୁମେ କଲ ସେଇ ନିୟମକୁ ଭାଙ୍ଗିବା ପାଇଁ ହଜାରେ ଲୋକ ଅଛନ୍ତି। ନାଇଁ ନାଇଁ, ତୁମେ କାହିଁକି କହୁଥିଲ 250,000 ପର୍ଯ୍ୟନ୍ତ ଜମାରେ କଟକଣା ନାହିଁ? ଦେଖିଲା ବେଳକୁ କ'ଣ ହେଲା ନା, ଭାରତର ଅଧିକାଂଶ ଗରିବ ମଜୁରିଆ ଖଟିଖିଆ ଗରିବ ଗୁରୁବାଙ୍କ ଜନଧନ ଖାତାରେ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇଗଲା। ସକାଳ ପାଇଲା ବେଳକୁ କେଉଁ ଚା ଦୋକାନର ବ୍ୟାଙ୍କ ଖାତାରେ 5 କୋଟି, ତ କେଉଁ ରିକ୍ସାବାଲାର ଖାତାରେ 7 କୋଟି, କେଉଁ ପାନବାଲାର ଖାତାରେ 3 କୋଟି, ତ କାହାର ଖାତାରେ କେତେ କେତେ କୋଟି। ରାତିକ ଭିତରେ ସବୁ ମାଲାମାଲ। ଆଉ କ'ଣ ନା, ଖିଲାପକାରୀଙ୍କୁ କଠୋର ଦଣ୍ଡ ଦିଆଯିବ। ଦିଅ, କାହାକୁ କି ଦଣ୍ଡ ଦଉଛ ଦିଅ। ଆଉ ଯେଉଁ ବ୍ୟାଙ୍କକୁ ନିଜେ ଘର ଢିଙ୍କି କରିଥିଲ ସେ ତ କୁମ୍ଭୀର ସାଜିଲା। ସାଧାରଣ ଜନତା ଟଙ୍କା ବଣ୍ଡେଲଟେ ଧରି ବଦଳେଇବାକୁ ନାକେଦମ ହୋଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ପାଇଁ ସଜ ହେଲା ବେଳକୁ ପଛ ଦୁଆର ଦେଇ ଆମ କଂସାରୀ ଘରର ପାରାମାନେ ମୋଟା କମିଶନ ଦେଇ ଏକାଥରକେ କୋଟି କୋଟି ସଦ୍ୟ ପ୍ରିଣ୍ଟିଂ ପ୍ରେସରୁ ଆସିଥିବା ବଣ୍ଡଲ ବଣ୍ଡଲ 2,000-5,000 ଟଙ୍କା ଟ୍ରକରେ ଲଦି ନିଜ କୁବେର ଭଣ୍ଡାରରେ ପୂର୍ଣ୍ଣ କରିଦେଲେ। କାହାକୁ ଧରିବ? ଧର। ଆଉ ତୁମେ ଦମ୍ଭ ଦେଖେ କହୁଥିଲ କ'ଣ ନା, ଏକାଥରରେ ସବୁ ମଗର ମାଛ ଜାଲରେ ପଡ଼ିଯିବେ, ତୁମେ ବିଜୟ ଉଲ୍ଲାସରେ ତାମସା ଦେଖିବ। ଦେଖ ହେଲେ କ'ଣ ପାଇଲ? ଏ କେରାଣ୍ଡି ଚିଙ୍ଗୁଡ଼ି ଗୁଡ଼ାକ ହିଁ ଜାଲରେ ପଡ଼ି ଛଟପଟ ହୋଇ ଡେଉଁଥାନ୍ତି, ଆଉ ବଡ଼ ମାଛ ହୋଇହେ ତାର ଶକ୍ତି ସାମର୍ଥ୍ୟ କଥା ତୁମେ ଚିନ୍ତା କରୁନ। ତାଙ୍କର ଶକ୍ତି ସାମର୍ଥ୍ୟ ଏତେ ବେଶୀ ଯେ ସମଗ୍ର ଜାଲଟାକୁ ଟାଣି ଖସିଗଲେ। ଖାଲି ଖସିଗଲେ ନାହିଁ, ସମୟ ସୀମା ପରେ ଅନେକ ଅସାଧୁ କର୍ମଚାରୀଙ୍କ ସହିତ ସଲାସୁତରା କରି କୋଟି କୋଟି କଳା ଟଙ୍କାକୁ ଜମା ଦେଇ ଭଦ୍ର ଲୋକ ପରି ନୂଆ ନୋଟ ଧରି ଚାଲିଗଲେ। ଏପଟେ କ'ଣ ନା, ବ୍ୟାଙ୍କ ଗେଟ୍ରେ ଫଳକ ମାରିବାକୁ ପଡ଼ିଲା, ନୋ କେସ୍ ଏଭେଲେବୁଲ। ବୁଝିଲ ସରକାର, ଲାଭ କାର ହେଲା? ଆମକୁ ଧରିବାକୁ ଯେଉଁ ଫାସ ପକାଇଥିଲ ଆଜି ତୁମେ ସେଇ ଫାସରେ ପଡ଼ିବ। ସାଧାରଣ ଲୋକଙ୍କ ପାଇଁ, ତାଙ୍କର ଉନ୍ନତି ପାଇଁ, ତାଙ୍କର ବିକାଶ ପାଇଁ ଏ ସୁନ୍ଦର ସ୍ୱପ୍ନଟେ ଦେଖାଇ ତାଙ୍କୁ କଷ୍ଟ ଯନ୍ତ୍ରଣା ଦେଇ ଦାଣ୍ଡର ଭିକାରୀ କରିଦେଲ ନା? ଲୋକେ ତୁମକୁ ନିନ୍ଦା କଲେ ନା, ସମାଲୋଚନା କଲେ? କ'ଣ ହେଲା ତୁମର ସର୍ଜିକାଲ ଷ୍ଟ୍ରାଇକ୍ କଥା? ସବୁ କଳା ଟଙ୍କା ଆସିଗଲା ତ? ସବୁ କଳାଧନର ଠାବ ହୋଇଗଲା ତ? ଏ ହେଉଛି ଆମର ଦେଶ, ପୁଣ୍ୟଭୂମି ଭାରତ। ଏଠାରେ ଅନ୍ୟାୟ ଅନୀତି ଲୋଭ ସ୍ୱାର୍ଥ ଏତେ ବଢ଼ିଯାଇଛି ଯେ ସରକାର କ'ଣ, ଖୋଦ ଭଗବାନ ଆସିଲେ ମଧ୍ୟ ଆମର କିଛି କରିପାରିବ ନାହିଁ। ହେ, ଆମେ ପରା କଂସାରୀ ଘରର ପାରା, ତୁମ ଗର୍ଜନ ତର୍ଜନକୁ ଆମେ କିଆଁ ବା ପରୁଆ କରିବୁ? କେବଳ ଏତିକି, ତୁମର ଦିନକୁ ତ ଆମର ଦିନେ।
1: ଶୁଣୁଥିଲେ ଆଲୋଚନା, ମୁଁ କଂସାରୀ ଘରର ପାରା। ଆଲୋଚନା କରିଥିଲେ ଶ୍ରୀନାଥ ମିଶ୍ର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଛୋଟିଆ ବିରତି ପରେ।
2: आपण को स्वप्न विश्वास आउ अपेक्षा मजबूत हुए चेटेनाड सुपरग्रेड सीमेंट रु। आपण को कंक्रीट रो आवश्यकता पई सबुठारु प्रथम चॉइस चेटेनाड सीमेंट।

ବିକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଶୈଳଭମା ମହାପାତ୍ର। ପୁରାତନ ରଚନାରୁ ଏହି ଗୀତଟି ଖାସ୍ ଆପଣଙ୍କ ପାଇଁ। ସଙ୍ଗୀତରେ ସଜେଇଛନ୍ତି ସୁଭାଷ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଗୀତାରାଣୀ ଦାସ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ପୁରାତନ ରଚନାରୁ ଏହି ଗୀତ। ସଙ୍ଗୀତରେ ସଜେଇଛନ୍ତି ଶନିରାଜ ଶାନ୍ତିରାଜ ଖୁସଲା।

ବଲ୍ଲଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:30। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିଥିରେ ଶୁଣନ୍ତୁ ବଂଶୀବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରସିଆ।

0: ଶୁଣିଲେ ବଂଶୀବାଦନ। ଶିଳ୍ପୀ ଥିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ ପରେ ନ୍ୟୁଜ୍ ଆଟ୍ 9 ଏବଂ ସ୍ପଟ୍ଲାଇଟ୍। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: राष्ट्रपति द्रौपदी मुर्मू ने राष्ट्रपति भवन में रक्षा अलंकरण समारोह में सशस्त्र

ପ୍ରଥମେ ଶୁଣିଲେ ସମାଚାର ସନ୍ଧ୍ୟା, ପରେ ପରେ ନ୍ୟୁଜ୍ ଏଟ୍ ନାଇନ୍ ଏବଂ ସ୍ପଟ୍ଲାଇଟ୍ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ 9:30। ଏବେ ଆସନ୍ତୁ ଶୁଣିବା ନାଟକ ଶିବଶକ୍ତି। ରଚନା କରିଛନ୍ତି ବାମଦେବ ମହାପାତ୍ର, ପ୍ରଯୋଜନା ମୁରଳୀଧର ସାହୁ, ସହଯୋଗିତା ଶଶିଭୂଷଣ ଦାସ।

0: ହେଲା ସେ ଯାହା ଶୁଣି ଆକୁଳ କ୍ରନ୍ଦନ ଦେବଗଣଙ୍କର ନିର୍ଭୟ ବର ଦେଲେ ସେ ଦେବତାମାନଙ୍କୁ ହତ କରି ତ୍ରିପୁରା ଦୈତ୍ୟକୁ ଫେରାଇ ଆଣିବେ ବୋଲି ଅମରାବତୀକୁ ଦୃଢ଼ ପ୍ରତିଜ୍ଞାବଦ୍ଧ ହେଲେ ମହାଦେବ। ଶିବସେନା ସଙ୍ଗେ ନେଇ ଦେବଗଣ ସଙ୍ଗେ କଲେ ପ୍ରଭୁ ଯୁଦ୍ଧ ଯାତ୍ରା ଦୈତ୍ୟବଦ୍ଧ ପାଇଁ।
1: ଏକି ଦେଖେ ନେତ୍ର ବ୍ୟାଘ୍ର ଚର୍ମ ପରିହିତ ତପଚାରୀ ଏକ ଆସେ ଏହି ବିଜେ ବସି ବୃଷଭ ଉପରେ ଶିରେ ଯଥାଯୁତ ପୁଣି ଭାଲେ ଅଛି ଗୋଳେ ସର୍ପମାଳ ଆଉ ହସ୍ତ ତ୍ରିଶୂଳ କେଳେ କିଳା ରାବ କରି ଡମ୍ବରୁ ଭଜାଇ ବିଶାଳ ବିକୃତ ପ୍ରାଣୀ ଧାବନ୍ତି ପଛରେ ଆଉ ତାଙ୍କ ସଙ୍ଗେ ଆସୁଛନ୍ତି ଦେବଗଣ ସର୍ପେ ତାହେଲେ କି ରଣ ଆସି ଆସୁଛନ୍ତି ସର୍ପେ
2: ତ୍ୟାଗ କରି ଆସିଅଛୁ ଯୁଝିବାକୁ ତ୍ରିପୁରା ସଙ୍ଗ ପୁଣି ସଙ୍ଗେ ନେଇ ଭୀରୁ ସୁରବଣେ ଦେଖି ତୋର ଯୋଗୀ ରୂପ ଦୟା ହୁଏ ମନେ
3: କି କହିଲୁ ପାଷଣ୍ଡ ଉପହାସ କରୁ ମତେ ଏରେ ଦୟା ସ୍ପର୍ଦ୍ଧା ରକ୍ଷା ନାହିଁ ରକ୍ଷା ନାହିଁ ମୋ କବଳ ତୋର ପେଶିବି ତତେ ମୁଁ ଏବେ ସମାନ ସଦରେ
2: କି କହିଲୁ ଯୋଗୀ ମୋତେ ତୁ ପେଶିବୁ ଏବେ ସମାନ ସଦରେ ଆଚ୍ଛା ପ୍ରସ୍ତୁତ ମୁଁ ଦେବି ତୃତୀୟ ନେତୃ ଜାତ ହୋଇ ଭସ୍ମ କରିଦିଏ ଯାହା ପେଶି ସେଇ ଯେ ଅସାମାନ୍ୟ ତେବେ କି ମୋ ପରାଜୟ ସୁନିଶ୍ଚିତ ଏବେ ନା ନା ଅସମ୍ଭବ ଅସମ୍ଭବ ତ୍ରିପୁର ବିଜୟୀ ମୁହିଁ ପରାସ୍ତ ନୁହିଁ କେବେ ଇଚ୍ଛାର ଯୋଗୀ ବସେ ପ୍ରୟୋଗ କରିବି ଏବେ ସେ ସମସ୍ତ ଯୋଗୀକୁ ନାସିବି ଏବେ ଆସୁରି ସମ୍ଭାଳ ସମ୍ଭାଳ ଯୋଗୀ ବେଶୀ ମୁଁ ତୋର ମୃତ୍ୟୁ ହେଲିବାଣ ଇଷ୍ଟ ଦେବ ତୋର ଦୁଷ୍ମରଣ
3: ଏଇ ଦେଖରେ ଦାନବ ଆସୁରିକ ଅସ୍ତ ତୋର କରି ବାସ୍ତୁଭୂତ ଅଛି ଯଦି ଆଉ କିଛି ଅସ୍ତ ପେଶ ଏବେ ଶୀଘ୍ର ନଚେତ ଅଛି ଯଦି ଶକ୍ତି ଖଣ୍ଡ କର ମୋର ଏଇ ନାରାଜ ପାଶୁପତ
2: ହେଇଛି ମର୍ମନ୍ତୁତ ଜ୍ୱାଳା ଅଗ୍ନି ପ୍ରତାପର ବେଳୁ ବେଳ ସମ୍ଭାଳ ହୁଏ ଅଙ୍ଗମ ବେଳୁ ବେଳ କ୍ଷୟ ହୁଏ ଅଙ୍ଗୁ ଶକ୍ତି ସବୁ ତୃଣି ରହିଛି ଅସ୍ତ୍ର ଶୂନ୍ୟ ଜାଣିଲି ଜାଣିଲି ନିଶ୍ଚୟ ହେଇଛି ଅଟେ ଦେବକୁଟ ଅପରାଜୟ ନିଶ୍ଚୟ ଏଥର
3: ପାପିଷ୍ଟ ଅଧମ ଯାଅ ଏବେ ମୃତ୍ୟୁ ଲୋକେ ଏଇ ଏଇ ଅସ୍ତ୍ର
4: ଜୟ ଦେବାଦିଦେବ ମହାଦେବଙ୍କର ଜୟ ଦେବାଦିଦେବ ମହାଦେବଙ୍କର ଜୟ ଦେବାଦିଦେବ ମହାଦେବଙ୍କର
5: ଜୟ
0: ଏକି ହେଲା ତ୍ରିପୁରାସୁର ଉପରେ ପ୍ରଭୁଙ୍କର ନୃତ୍ୟ ଚତୁର୍ଦିଗି ପ୍ରଳୟର ବନ୍ଦୀ ଶାନ୍ତ ନ ହେବେ ଯଦି ମହାରୁଦ୍ର ମୂର୍ତ୍ତି ହେବ ନିଶ୍ଚେ ସୃଷ୍ଟିର ବିଲୟ ଆସ ସର୍ବେ ଦେବଗଣ ପ୍ରାର୍ଥନା କରିବା ସର୍ବେ ଯୋଗମାୟାଙ୍କର ଆଦି ମାତାଙ୍କର ବିନା ନାହିଁ କାର ସାଧ୍ୟ କରିବାକୁ ଶାନ୍ତ ତ୍ରିଲୋଚନ।

0: ଦେବଗଣ ହୁଅ ହେ ଆଶ୍ୱସ୍ତ, ଅଳ୍ପ କ୍ଷଣି ଶାନ୍ତ ହେବେ ରୁଦ୍ର ମହାଦେବ। ଶାନ୍ତ ହୁଅ ତ୍ରିଲୋଚନ, ସନ୍ତ୍ରସ୍ତ ଯେ ଚଳାଚର ରୌଦ୍ରତାପେ ତବ। କ୍ଷାନ୍ତ ହୁଅ, ସଦାଶିବ ନାମ ତବ କର ହେ ସାର୍ଥକ।
1: କିଏ ତୁମ୍ଭେ ନାରୀ, ବାକ୍ୟରେ ସ୍ଫୁର ହେଇଥିବ ଶୀତଳ କାମନା, କୋମଳ ବାକ୍ୟ ବାଣରେ ଶାନ୍ତ କଲ କ୍ଷଣିକରେ ମହାକ୍ରୋଧ ମୋର। ଅର୍ଦ୍ଧାଙ୍ଗିନୀ ହେବାକୁ ମୋ ଯଜ୍ଞା ଓଟ ତୁମ୍ଭେ।
0: ବାକ୍ୟ ତବ କଲି ମୁଁ ଗ୍ରହଣ ଦେବ ନୁହେଁ, କିନ୍ତୁ ବର୍ତ୍ତମାନ ଆଦି ନାରୀ ମୁହିଁ ବିଧି ବିଧାନରେ ଆମ୍ଭେ ବାନ୍ଧି ହେବା ପ୍ରଣୟ ବନ୍ଧନୀ। ଜନ୍ମିବି ମୁଁ କନ୍ୟା ରୂପେ ଦକ୍ଷପତି ଗୃହେ, ସେକାଳେ ପାଇବ ମତେ ଜାୟା ରୂପେ ତୁମ୍ଭେ।
1: ଇଚ୍ଛା ତବ ପୂର୍ଣ୍ଣ ହେବ ଦେବୀ, ସେଇ ସୁଦିନକୁ ମୁଁ ଯେ କରିବି ଅପେକ୍ଷା। ଯାଅ ଏବେ, ଯାଅ ସର୍ବେ ଦେବଗଣ ନିଜ ନିଜ ପୁରେ।
2: ଜୟ ଦେବାଧିଦେବ ମହାଦେବଙ୍କର ଜୟ।
3: ଶୁଣିଲ ତ ପୁତ୍ର, ଜାଣିଲ ତ ଶିବଶକ୍ତି, ନିଶ୍ଚିନ୍ତ ମନରେ ଏବେ ଯାଅ ନିଜ ପୁରେ। ସତୀ ତ ରହୁ ମୋର ପାଶେ, ଶୁଭଲଗ୍ନ ହେଲେ ଉପସ୍ଥିତ, ଶିବ କରି ସତୀକୁ ମୁଁ କରିବି ଅର୍ପଣ।
4: ତବ ଇଚ୍ଛା କର ହେ ପୁରଣ, ଯାଉଛି ମୁଁ, କନ୍ୟା ମୋର ସୁଖୀ ହେଉ ତବ ଆଶୀର୍ବାଦେ।
3: ଶିବଶକ୍ତି ମିଳନର ସୁଦିନ ଆଗତ, କିନ୍ତୁ ଧ୍ୟାନମଗ୍ନ ଅଟନ୍ତି ଯେ ଶଶାଙ୍କ ଶେଖର, କିଏ ଜାଣେ କେତେବେଳେ ଧ୍ୟାନ ଭଙ୍ଗ ହେବ। ଯା ସ୍ମରଣ କରେ, ଓଂ ନମଃ ଶିବାୟ, ଓଂ ନମଃ ଶିବାୟ, ଓଂ ନମଃ ଶିବାୟ, ଓଂ ନମଃ ଶିବାୟ।
1: କିଏ ବେଦପତି, କି ନିମନ୍ତେ ଭଗ୍ନ କଲ ଯୋଗଧ୍ୟାନ ମୋର, ସଙ୍କଟ କି ପଡ଼ିଅଛି ଦେବଗଣେ? ପୁଣି
3: ନା ଦୟାମୟ, ସଙ୍କଟ ଯେ ନାହିଁ କିଛି ଦେବଗଣଙ୍କର। ଆଗତ ହୋଇଛି ଆଜି ଶୁଭାମୃତ ବେଳା, ଦେବଗଣ ସଙ୍ଗତରେ ଆସିଛି ମୁଁ, ତେଣୁ ସମାପନ କରିବାକୁ ମାଙ୍ଗଳିକ କାର୍ଯ୍ୟ। ରକ୍ଷା କରି ତବ ବାକ୍ୟ, ସ୍ୱୟଂ ଆଦି ନାରୀ ଦକ୍ଷପତି କନ୍ୟା ରୂପେ ହୋଇଛନ୍ତି ଜନ୍ମ, ଗ୍ରହଣ କରନ୍ତୁ ଏବେ ସତୀ ସିମନ୍ତିନୀ। ଆଜ୍ଞା ହେଲେ କରିବି ମୁଁ ବିବାହ ସମ୍ପନ୍ନ।
1: ତବ ଇଚ୍ଛା ହେଉଥିବି ପୂର୍ଣ୍ଣ।
3: ଧନ୍ୟ ହେଲି, ଧନ୍ୟ ହେଲି ଶୁଣି ତବ ବାକ୍ୟ। ଯାଅ ଦେବଗଣ, ଶୀଘ୍ର ଯାଇ ବିବାହର କର ଆୟୋଜନ, ଆଗତ ଅମୃତ ବେଳା, ଦିଅ ଶଙ୍ଖ ଧ୍ୱନି।
2: ଜୟ ଶିବ ସତୀଙ୍କର ଜୟ।

0: ରାଜପ୍ରାସାଦର ତୁମେ କୋମଳ କଳିକା, ବାସସ୍ଥଳୀ ଅଟେ ମୋର ପର୍ବତ ଗହ୍ୱର, ବିହରଣ କରେ ମୁହିଁ ଗିରିବନସ୍ତରେ ଶ୍ମଶାନ ପ୍ରାଙ୍ଗଣେ, ଭୂତ ପ୍ରେତ ପିଶାଚାଦି ନିଶାଚର ଗଣ ବିହରଣେ ସଙ୍ଗେ ମୋର କରନ୍ତି ଗମନ, କୋଚ୍ଛିତ ଯେ ତାଙ୍କ ରୂପ ଅତି ଭୟଙ୍କର, ଭୟ କି ନହିବ ଦେବୀ ଦେଖି ସେମାନଙ୍କୁ।
1: ସ୍ୱାମୀ, କୟା ସଙ୍ଗେ ଛାୟା ଥିଲେ ଭୟ ବା କାହାକୁ, ପତି ପାଦ ପଦ୍ମ ଅଟେ ମହାସ୍ୱର୍ଗ ମୋର, ଆଉ ପତି ସେବା ଅଟେଇ ଯେ ଜୀବନର ବ୍ରତ, ଏତିକି ମୁଁ ଜାଣି ମାତ୍ର ଆନ କିଛି ନୁହେଁ।
0: ଉତ୍ତମ ଦେବୀ, ପ୍ରୀତ ହେଲି ଶୁଣିଦବ ବାକ୍ୟ, ଗର୍ବିତ ମୁଁ ପାଇଛି ତୁମକୁ ଜେଣୁ ଅର୍ଥାଙ୍ଗିନୀ ରୂପେ, ମହାପତି ଭକ୍ତା ତୁମେ ସତୀ ଶିରୋମଣି, ରୂପ ଲାବଣ୍ୟ ସମ୍ଭବା ଅଟ ଶକ୍ତିମୟୀ।
1: ନ କରନ୍ତୁ ପ୍ରଭୁ ଆଉ ଅଧିକ ଲଜ୍ଜିତ, ଯଦି ପ୍ରଭୁ ତୋଷ ହେବେ ସେବାରେ ମୋହରି, ସେହି ମୋ ପରମ ତୃପ୍ତି ପରମ ସୌଭାଗ୍ୟ, ଏତିକି ମିନତି ପଦେ, ଶ୍ରୀପଦ ସେବାରୁ କେବେ ନ କରି ବଞ୍ଚିତ, ଅନୁଗ୍ରହ କରିଥାନ୍ତୁ ସଦାଏ ଦାସିରେ।
0: ଧନ୍ୟ ଧନ୍ୟ ଦେବୀ, ଅତିଶୟ ତୁଷ୍ଟ ମୁହିଁ ତୁମରି ବାକ୍ୟରେ, ଆସ ଆସ ଏବେ ଯିବା ଆମ୍ଭେ ବନବିହରଣୀ।
2: ପ୍ରଣାମ ଘେନନ୍ତୁ ପିତା।
3: ଆୟୁଷ୍ମାନ ଭବ, କୁହ ପୁତ୍ର, କି ନିମନ୍ତେ କଲ ଆଗମନ?
2: ଶୋକ

0: ପ୍ରସ୍ତ ମୁଁ ଯେ ଆଜି ସତୀ ଲାଗି ପିତା, ମୋର ଅତି ଆଦରର କନ୍ୟା ସତୀ ଭାଗ୍ୟହୀନା ଯେଣୁ ସେ ଯେ ହେଲା ହିନିମାନୀ, ସ୍ୱାମୀ ତାର ଦିନହୀନ ଶ୍ମଶାନ ନିବାସୀ ଯୋଗିବେ ସେ ବୁଲୁଥାଏ ବନ୍ୟ ପଶୁ ସମ। ସତୀର ଜୀବନ ଏବେ ଅନ୍ଧକାରମୟ, ସୁଖର ତା ବାଲିଘର ହେଲା ଭଗ୍ନ ସ୍ତୂପ। ପିତା ଭାବି ତାର ଦୁରବସ୍ଥା ବେଳୁ ବେଳ କୁଁ ଉଠେ ମନେ।
1: ନା ନା ପୁତ୍ର, ଶିବ ସାଥେ ସତୀ କାଟେ ମହାସୁଖେ କାଳ, ସାମାନ୍ୟ ସେ ଯୋଗୀ ବୋଲି ନମଣ ଶିବଙ୍କୁ।

0: ନ୍ୟୁନ ଭାବ ଆଣ ତାଙ୍କ ପ୍ରତି, ସେଭଳି ଦୋଷ କେବେ ନ କରରେ ପୁତ୍ର। ନିଶ୍ଚିନ୍ତ ମନରେ ଏବେ ଯାଅ ନିଜ ପୁରେ।
1: ଯଥା ଆଜ୍ଞା ପିତା।
0: ଆଦି ପୁରୁଷକୁ କାହୁଁ ପାରିବୁ ବା ଚିହ୍ନି।

0: ସ୍ୱାମୀ, ଦେଖନ୍ତୁ ଏ ପୂର୍ବ ଦିଗେ ଗଗନ ଭେଦି ଉଠ ଏ ଧୂମପଟଳିକା, ମନେ ହୁଏ ମହାଯଜ୍ଞ ହେଉଅଛି ଋଷି ଆଶ୍ରମରେ।
1: ଅନୁମାନ ସତ୍ୟ ଦେବୀ, ହେଉଅଛି ଯଜ୍ଞ, କିନ୍ତୁ ଋଷିଆଶ୍ରମେ ନୁହେଁ, ମହାଯଜ୍ଞ ହୁଏ ତବ ପିତାଙ୍କ ସଦନେ। ପୁରୋହିତ ସ୍ୱୟଂ ବ୍ରହ୍ମା ପିତାମହ ତବ, ଏକା ଆମ୍ଭ ବିନା ଆମନ୍ତ୍ରିତ ଯଜ୍ଞସ୍ଥଳେ ତ୍ରିପୁର ନିବାସୀ।
0: ଏ କି କହୁଛନ୍ତି ପ୍ରଭୁ, ପିତାମର କରୁଛନ୍ତି ଯଜ୍ଞ କିନ୍ତୁ
1: ପିତା ତବ ସ୍ୱାଭିମାନୀ ହୋଇଛନ୍ତି ଦେବୀ, ଭାବିଲେ ସେ ଦିନହୀନ ଅଟୁ ବୋଲି ଆମ୍ଭେ, ପରିଲେ ଆମ୍ଭଙ୍କୁ କାଳେ ଯଜ୍ଞସ୍ଥଳେ ହେବେ ହାସ୍ୟାସ୍ପଦ।
0: ଏଡ଼େ କି ନିଷ୍ଠୁର ଆଜି ହେଲେ ପିତା ମୋର, ଜ୍ୟେଷ୍ଠ କନ୍ୟା ଜାମାତା ଯେ ପିତାଙ୍କର ଆମ୍ଭେ, ନିମନ୍ତ୍ରଣ କରିଥାନ୍ତେ ପ୍ରଥମେ ଆମ୍ଭଙ୍କୁ, ଅଥଚ
1: ଚାହେଁ ନା ସେ ହବେର ଭାଗ ମୁଇ, ଗ୍ରହଣ ଯା କରିଥାନ୍ତି ଯଜ୍ଞେ ସର୍ବଦେବ। ପାଶେ ଯେଣୁ ଅଛ ତୁମେ ମୋର ସନ୍ତୁଷ୍ଟ, ମୁଁ ଅତି ଆନନ୍ଦିତ।
0: ସ୍ୱାମୀ, ବ୍ୟସ୍ତ ଜେଣୁ ଯଜ୍ଞ କାର୍ଯ୍ୟ ସ୍ମରଣ ହୋଇନଥିବ ପିତାଙ୍କୁ ମୋହର, ଅଥବା ଅଜ୍ଞାନ ବସେ ଦେଇନଥିବ ସମ୍ବାଦ ଚାର ଯେ ଆମ୍ଭଙ୍କୁ, ଚାଲନ୍ତୁ ଗମନ କରିବା ଆମେ ପିତାଙ୍କ ସଦନେ।
1: ନା ନା ସତୀ, ବରଣ ନ ହେଇଯିବା ନହିବ ଉଚିତ, ଅଘଟଣ ଘଟିପାରେ କିଛି।
0: ପ୍ରଭୁ, ବହୁଦିନ ଗତ ହେଲା ଦେଖିନାହିଁ ମାତା ଭଗ୍ନୀ ଗଣେ, ସର୍ବେ ଏବେ ଯଜ୍ଞ କାର୍ଯ୍ୟ ହୋଇଛନ୍ତି ଲିପ୍ତ, ଅନୁମତି ହେଲେ ଥରେ ଆସିଥାନ୍ତି ଦେଖି।
1: ତଥାପି ନ ଯିବା ଶ୍ରେୟ ପିତା ଯଜ୍ଞ ସ୍ଥଳେ, ଯଦି ଅପମାନ କିଛି ଆସିବ ତୁମକୁ, ନ କରିପାରିବି ସତ୍ୟ, ସତ୍ୟ ମୋର ବାକ୍ୟ।
0: ପ୍ରଭୁ, ନ ଯିବି ମୁଁ ଯଜ୍ଞସ୍ଥଳେ, ଅନ୍ତପୁରେ ମାତା ଭଗ୍ନୀ କରିବି ସାକ୍ଷାତ, କରିବି ପ୍ରତ୍ୟାବର୍ତ୍ତନ ଅତିଶୀଘ୍ର ମୁହିଁ। କଠୋର ହୃଦୟ ସିନା ହେଲେ ପିତା ମୋର, କିନ୍ତୁ ମାତା ଦଶ ମାସ ଗର୍ଭେ ଧରି ଦେଇଛି ସେ ଜନ୍ମ, ମାତୃ ହୃଦୟ କି କେବେ ପାରିବ ସମ୍ଭାଳି। ଦେଖି ମୋର ଭଗ୍ନୀଗଣ ଆନନ୍ଦ ଉଲ୍ଲାସ କେତେ ହେବେ ଦୁଃଖ ସୁଖ, ପ୍ରାର୍ଥନା ମୁଁ କରେ ପ୍ରଭୁ ଦିଅ ଅନୁମତି।
1: ବାରଣ କରିବା ସତ୍ତ୍ୱେ କର ଯେବେ ଅଳି, ତେବେ ଯାଅ ଦେବୀ, ନନ୍ଦୀଶ୍ୱର ଯିବ ତୁମ ସାଥେ, ସାକ୍ଷାତର ପରେ ଅବିଳମ୍ବେ ଆସିବ ପାହୁଡ଼ି।
0: ନ କରିବି ପ୍ରଭୁ ଦେବ ଆଦେଶ ଲଙ୍ଘନ।
1: ନନ୍ଦୀ, ନନ୍ଦୀ।
2: ଜୟ ଶିବ ଶମ୍ଭୁ, ଆଜ୍ଞା କରନ୍ତୁ ପ୍ରଭୁ।
1: ନନ୍ଦୀଶ୍ୱର, ସତୀଦେବୀ ଯିବେ ମାତ୍ରାଳେ, ପାଶେ ପାଶେ ଥିବ ତୁମେ ହରିଣ ସତର୍କ, ଅନିଷ୍ଟ ଯେପରି କିଛି ନ ହବ ତାଙ୍କର, କିଛି ଯଦି ଘଟେ ଅଘଟଣ ଅତିଶୀଘ୍ର ଜଣାଇବ ଏଠି ଆସି ମତେ।
2: ତବ ଆଜ୍ଞା ଶିରଧାର୍ଯ୍ୟ ପ୍ରଭୁ।
1: ଯାଅ ଦେବୀ।
0: ପ୍ରଣାମ ଜ୍ଞାନନ୍ତୁ ପ୍ରଭୁ।

0: ନନ୍ଦୀ, ଯଜ୍ଞସ୍ଥଳେ ଶୁଭେବେଦ ଧ୍ୱନି, ଯଜ୍ଞ କାର୍ଯ୍ୟ ଲିପ୍ତ ହୋଇଥିବେ ପିତା। ଯାଏ ମୁହିଁ ଅନ୍ତପୁରେ, ରହିବ ଅପେକ୍ଷା କରି ସିଂହଦ୍ୱାର ପାଶେ।
1: ଯଥା ଆଜ୍ଞା ମାତା।
2: ସତୀ ରୁହ, କି ସାହସେ ଅନ୍ତପୁରେ ପହଞ୍ଚିଲୁ? ଆସି ବରଣ ନଥିଲି କରି ଯଜ୍ଞସ୍ଥଳେ ମୋର।
0: ଜାଣେ, କିନ୍ତୁ କୁହ ପିତା, କି ନିମନ୍ତେ ନ ବରିଲ ଯଜ୍ଞରେ ଆମ୍ଭଙ୍କୁ? କି ବା ଅପରାଧ କଲୁ ଆମ୍ଭେ ପତି ପତ୍ନୀ? ଜ୍ୟେଷ୍ଠ କନ୍ୟା ମୋହିତବ ନିମନ୍ତ୍ରିତ ହୋଇଥାନ୍ତି ସର୍ବ ପ୍ରଥମରେ।
2: ଆସିଥାନ୍ତା ଯଜ୍ଞସ୍ଥଳେ ସ୍ୱାମୀ ଯଦି ତୋର ସର୍ବେ କହିଥାନ୍ତେ, ଜାମାତା ଯେ ଅଟେ ତୁମ ଦିନହୀନ ଯୋଗୀ।
0: ପିତା, ମୋ ସମ୍ମୁଖେ କର ପୁଣି ମୋ ପତିଙ୍କ ନିନ୍ଦା। ସ୍ୱାମୀ ମୋର
2: ଜାଣେ କୁଳ ଗୋତ୍ରହୀନ ଯୋଗୀ, ରହେ ଶ୍ମଶାନରେ, ବସ୍ତ୍ରହୀନ ଅଟେ, ଜେଣୁ ଚର୍ମ ପରିଧେୟ, ମିଳେ ନାହିଁ ବୋଲି କେବେ କସ୍ତୁରୀ ଚନ୍ଦନ, ଶ୍ମଶାନର ଚିତା ଭସ୍ମ ଲେପି ହୁଏ ଅଙ୍ଗେ, ସର୍ପତାର ଅଳଙ୍କାର, ସ୍ନାନ ଶୌଚ କର୍ମ ଆଦି କରେ ନାହିଁ, ଜେଣୁ ଦିଶୋଇ ସ୍ତ୍ରୀହୀନ, ତେଣୁ ସନ୍ନ୍ୟାସୀ ସଦୃଶ୍ୟ। ଛି ଛି ଛି ଛି, ବରିଥାନ୍ତି ଯଦି।

0: ପବିତ୍ର ହୋଇଥାନ୍ତା ଯଜ୍ଞସ୍ଥଳ।
1: ବନ୍ଦ କର, ବନ୍ଦ କର, ଅସଜ୍ୟ ଯେ ବାକ୍ୟ ତବ। ରେ କର୍ଣ୍ଣ, ବଧିର ନ ହେଲୁ କିମ୍ବା ପତି ନିନ୍ଦା ଶୁଣିବା ପୂର୍ବରୁ। ରେ ପ୍ରାଣ, ଶୁଣି ଏ ଦାରୁଣ ବାକ୍ୟ, ରହିଛୁ ଏ ଯାଏ ତୋ ହି ଶରୀର ମଧ୍ୟରେ, ରସ ଅତଳ ନ ହେଲୁ ତୁ ଧରଣୀ ଏ ଯାଏ।
0: ଯା ଯା, ସ୍ୱାମୀ ତୋର ଶ୍ମଶାନରେ ଥିବ ଅପେକ୍ଷାରେ, ଗଲେ ତୁ ହି ଶୀଘ୍ର ଡମ୍ବରୁ ବଜାଇ ଦୁହେଁ ସର୍ପ ନଚାଇବ, ଦ୍ୱାର ଦ୍ୱାର ବୁଲିବ ଭିକ୍ଷା ଥାଳ ଧରି, ନହେଲେ ଯେ ଉପବାସେ ରହିଯିବ ଦୁହେଁ।
1: ନା ଅସଜେ କଟୁକ୍ତି, ପିତ୍ରାଳୟ ପତି ନିନ୍ଦା, ପୁଣି ପିତୃମୁଖେ ଅସଜ୍ୟ, ଏ ଜୀବନରେ ଆଉ ନାହିଁ ପ୍ରୟୋଜନ।
0: ଯେଦିନୁ ଜାଣିଲି ତୋର ସ୍ୱାମୀ ପରିଚୟ, ଜ୍ୟେଷ୍ଠ କନ୍ୟା ମୃତା ବୋଲି ଭାବି ନେଲି ମୁଁ। ଯା, ଚାଲି ଯା ତୁ ଶୀଘ୍ର ଏଠୁ, ତିଳେ ହେଲେ ଲଜ୍ଜା ଯଦି ଥିବ ତୋର ମୁଖେ, ଆସିନଥାନ୍ତୁ ଏଠାକୁ ବିନା ଆମନ୍ତ୍ରଣେ। ଯଦି ବା ତୁ ବାହାରିଲୁ ଆସିବାକୁ ଯଜ୍ଞେ, ବାରଣ ନ କଲା କିମ୍ବା ମୂର୍ଖ ସ୍ୱାମୀ ତୋର, ଜାଣେ ନା କି ସେଉ ଅନିମନ୍ତ୍ରିତ ଅତିଥି ଲଜ୍ଜା ପାଏ ବୋଲି, କାହୁଁ ବା ଜାଣିବ ସେ ଯେ ଲଜ୍ଜାହୀନ ଯୋଗୀ।
1: ପିତା, ବାରଣ ସତ୍ତ୍ୱେ ବି ମୋର ବାରମ୍ବାର କର କିମ୍ବା ପତିଙ୍କର ନିନ୍ଦା, ଜାଣ ନା କି ତୁମ୍ଭେ ତାଙ୍କ ଶକ୍ତିର ମହିମା, ନ ସହିବେ କେବେ ହେଲେ ଅପମାନ ତବ, ଖର୍ବ କରି ଗର୍ବ ତବ ରଚିବେ ପ୍ରଳୟ।
0: ପ୍ରଳୟ ରଚିବ ଜଣେ ସାମାନ୍ୟ ଭିକାରୀ। ଯା, ଅତି ଶୀଘ୍ର ଦୂର ହୁଅ ସମ୍ମୁଖ ମୋର, ଯାଏ ମୁହି ଯଜ୍ଞସ୍ଥଳେ ଅଛି ବହୁ କାର୍ଯ୍ୟ।
2: ଦକ୍ଷ, ଦକ୍ଷ କିଏ? ସତୀ, ଏ କଣ ମା? ଆରକ୍ତ ବଦନ ତୋର, ବେନି ନୟନୁ ଝରଇ କ୍ରୋଧର ସ୍ଫୁଲିଙ୍ଗ, ଥରି ଉଠେ ସମଗ୍ର ଶରୀର, କିଏ ହେଲା ମା?
1: ପତି ନିନ୍ଦା ଶୁଣିଲି ମୁଁ, ପୁଣି ନିଜ ଜନ୍ମଦାତା ପିତାଙ୍କ ମୁଖରୁ।
2: ଶାନ୍ତ ହୁଅ ମା, ମୂର୍ଖ ଅଟେ ପିତା ତୋର, ଚିହ୍ନି ନାହିଁ କାହାକୁ ସେ, କହୁଅଛି କିସ, ନ ଜାଣି ନ ଶୁଣି କିଛି ଭିଆଉଛି ଅଯଥା କନ୍ଦଳ, କାହିଁ ଗଲା କୁଳାଙ୍ଗାର। ଯାଉଛି ମୁଁ, ନେଇ ଆସେ ତାରେ, କ୍ଷମା ଭିକ୍ଷା କରିବ ସେ ଆଶୁତୋଷ ପାଦେ।
1: କ୍ଷମା କର ପ୍ରଭୁ, ନ ଜାଣି ମୁଁ ଅପରାଧ କଲି ତବ ପାସି, ବାରଣ ଯେ କରୁଥିଲ ଆସିବାର ବେଳେ, ଓଳି କରି ଆସିଲି ମୁଁ ବାରଣ ନ ମାନି, ପାଇବି ବୋଲି ଆସିଲି ଜନନୀର ସ୍ନେହ, ନିଷ୍ଠୁର ପିତାଙ୍କ ଠାରୁ ପାଇଲି ଭର୍ଷଣ, ଶୁଣିଲି ଶୁଣିଲି ଶେଷରେ ତବ ଅପନିନ୍ଦ ପ୍ରଭୁ, ଆଗମନ ପ୍ରତୀକ୍ଷାରେ ରହିଥିବ ତୁମେ, କେଉଁ ମୁଖ ଧରି ଆଉ ଯିବି ତବ ବସେ, କି ଉତ୍ତର ଦେବି ଯେବେ ପଚାରିବ ତୁମେ। ନା ନା, କରିବି ମୁଁ ଉପଯୁକ୍ତ ପ୍ରତିକାର, ତାର ଆହୁତି ଦେବି ନିଜକୁ ଯଜ୍ଞର ଅନଳେ, ସ୍ୱାମୀ ବିଦାୟ ପ୍ରଭୁ, ବିଦାୟ ଦିଅନ୍ତୁ ମୋତେ ଏହି ଜନ୍ମ ପାଇଁ।
3: ସତୀ ମାତା ଝାସ ଦେଲେ ଯଜ୍ଞାନଳରେ, କିପରି ମୁଁ ଜଣାଇବି ଏ କଥା ପ୍ରଭୁଙ୍କୁ? ଯାଉଛି ମୁଁ, ସମ୍ବାଦ ଦେବି ମୁଁ ଯାଇ ପ୍ରଭୁଙ୍କ ନିକଟେ।
4: ପ୍ରଭୁ,
5: କଣ ହେଲା ନନ୍ଦୀ, କାନ୍ଦୁଛୁ କାହିଁକି? କାହିଁ ସତୀ ମୋର କାହିଁ?
3: ପ୍ରଭୁ, ମାତା ଯେ
5: କଣ ହେଲା ସତୀର, କୁହ ନନ୍ଦୀ ଶୀଘ୍ର, କଣ ହେଲା ସତୀର?
3: ପହଞ୍ଚିଲେ ଯେବେ ମାତା ଅନ୍ତପୁର ଦ୍ୱାରେ, କାହୁଁ ଆସି ଦକ୍ଷପତି କଲା ପ୍ରତିରୋଧ,
5: ତାପରେ
3: କଟୁ କଥା କହି କଲା ମାତାଙ୍କୁ ଭର୍ଚ୍ଚନା, ବାରମ୍ବାର ପ୍ରଭୁଙ୍କର କଲା ଅପନିନ୍ଦା।
5: ପାପିଷ୍ଠ,
3: ହଁ ହଁ ପ୍ରଭୁ, ଲଜ୍ଜାରେ ଜନନୀ ହେଲେ ଅତି ମ୍ରିୟମ ରାଣ, ଯଜ୍ଞ କୁଣ୍ଡେ ଝାସ ଦେଲେ ଶେଷେ।
5: ନନ୍ଦୀ, କଣ କହିଲୁ, ସତୀ ମୋର ନାହିଁ ଆଉ ପ୍ରାଣୀ, ପାପିଷ୍ଠ ପାଷଣ୍ଡ ମୂର୍ଖ ଦକ୍ଷପତି, କାରଣ ତୁ ହେଲୁ ମୋର ସତୀର ମରଣ, ରକ୍ଷା ନାହିଁ, ରକ୍ଷା ନାହିଁ ତୋର, ଏବେ ଶଙ୍କର କବଳୁ ବୀରଭଦ୍ର।
6: ଜୟ ଶିବ ଶମ୍ଭୋ, ଆଦେଶ କରନ୍ତୁ ପ୍ରଭୁ।
5: ଏଇ ନିଅ ମହାଶକ୍ତି, ଆଜିଠାରୁ ତୁମେ ହେଲ ଶିବସେନାପତି, ଯାଅ ଏବେ ଦକ୍ଷପୁରେ ଶିବସେନା ନେଇ ଛେଦନ କରିବ, ଯାଇ ଦକ୍ଷପତି ଶିର ଧ୍ୱଂସ କର, ଯଜ୍ଞ ତାର ଯାଅ।
6: ଯଥାଜ୍ଞା ଦେବ।

0: କି ଭୟଙ୍କର ପଳାହଳ ବିକଟାଳ ଶବ୍ଦ! ବୀରଭଦ୍ର ଆସୁଛନ୍ତି ଶିବସେନା ଧରି, ରଚିବେ ପ୍ରଳୟ ନିଶ୍ଚେ ଯଜ୍ଞସ୍ଥଳେ ଆସି। ମୂର୍ଖ ଖୁଳାଙ୍ଗାର ପୁତ୍ର, ନ ମାନିଲୁ କଥା ମୋର, ଯେଣୁ ହେଲୁ ଶିବଦ୍ରୋହୀ, ରକ୍ଷା ନାହିଁ ଆଉ। ସମସ୍ତ ସୃଷ୍ଟିକି ଏବେ ପଡ଼ିଲା ସଙ୍କଟ। ଦକ୍ଷ, ଶୀଘ୍ର ଯାଇ ଶିବପଦେ ପଶରେ ଶରଣ।
1: ରେ ପାପିଷ୍ଠ ଅଧମ ଦକ୍ଷ, କାହିଁ ଗଲୁ ଶିବଦ୍ରୋହୀ?
2: କ୍ଷମା କର, କ୍ଷମା କର ମୋତେ, ନ ଜାଣି ମୁଁ କଲି ଅପରାଧ।
1: ମୂର୍ଖ, ହେ କି ମରିଲୁ ତୁ ପ୍ରଭୁଙ୍କୁ ମୋହର, ତୋର ହେ ଅଜ୍ଞାନ ଫଳେ ଯଜ୍ଞ କୁଣ୍ଡେ ଝାସ ଦେଲେ ଛତି ମାତା, ଏବେ ଚାହୁଁ କ୍ଷମା ଭିକ୍ଷା, କ୍ଷମା ନାହିଁ ଲୋଭ ଏହି ସତ୍।
2: ନା ନା,
1: ସୈନ୍ୟଗଣ ଯାଅ, ଦକ୍ଷ ଯଜ୍ଞ ଧ୍ୱଂସ କର।
3: ତ୍ରାହି ତ୍ରାହି ଶବ୍ଦ ସ୍ପରେ ଦେବଗଣ ବେଦପତି ଯାଉଛନ୍ତି କୁରଙ୍ଗ ରୂପରେ। ବେଦପତି, ବେଦପତି,
0: ରକ୍ଷା କର ପ୍ରଭୁ, ରକ୍ଷା କର। ସେନା ତବ ରଚିଛନ୍ତି ଧ୍ୱଂସର ତାଣ୍ଡବ, ଶିରଶ୍ଛେଦ ହୋଇଛି ତାହାର। ସୃଷ୍ଟି ଥବ ରକ୍ଷା କର ଏବେ, ସଦାଶିବ ନାମ ତବ କର ହେ ସାର୍ଥକ।
3: ହଁ ଚାଲ ତେବେ ବେଦପତି, ଯିବା ଯଜ୍ଞ ସ୍ଥଳ। କ୍ଷାନ୍ତ ହୁଅ ସୈନ୍ୟଗଣ, ଯାଅ ଦେବଗଣ, ସର୍ବେ ନିଜ ନିଜ ପୁରୀ।
4: ଜୟ ଶିବ ଶମ୍ଭୁ, ଜୟ ଶିବ ଶମ୍ଭୁ, ଜୟ ଶିବ ଶମ୍ଭୁ।
0: ପ୍ରଭୁ, ମିନତି ମୋ ଅଛି ଏକ ଚରଣରେ ତବ।
3: ପ୍ରକାଶ କର ବେଦପତି।
0: ଅଜ୍ଞାନରେ ଅପରାଧ କଲା ଦକ୍ଷପତି, ଯେତେ ହେଲେ ସନ୍ତାନ ସେ ମୋର, ଜୀବ ନ୍ୟାସ ଦେଇ ପ୍ରଭୁ କ୍ଷମା ଦିଅ ତାରେ।
3: ନା, ନ କରିବି କ୍ଷମା କେବେ, ଦାୟୀ ସେ ମୋ ସତୀର ମରଣେ।
0: ବିଧିର ବିଧାନ ପ୍ରଭୁ, ଘଟିଛି ସମସ୍ତ, ନ ହୁଅନ୍ତୁ ଶୋକାଗ୍ରସ୍ତ। ଜନ୍ମ ନେବେ ଦେବୀ ପୁଣି ହିମବନ୍ତ ଗୃହେ, ସେଇଠାରେ ହେବ ପୁଣି ଦୁହିଁଙ୍କ ମିଳନ।
3: ଯାଅ ତେବେ ବେଦପତି, ଯଜ୍ଞସ୍ଥଳୁ ଛାଗ ଶିର ନେଇ ଯୋଗ କର ସ୍କନ୍ଧରେ ତାହାର, ଦେବୀ ତାରି ଜୀବଦାନ ମୁହିଁ।
0: ଯଥା ଆଜ୍ଞା ପ୍ରଭୁ।
5: ଜୟ ଦେବାଦିଦେବ ମହାଦେବଙ୍କର,
4: ଜୟ
5: ଦେବାଦିଦେବ ମହାଦେବଙ୍କର,
4: ଜୟ
5: ଦେବାଦିଦେବ ମହାଦେବଙ୍କର।

0: ଶୁଣୁଥିଲେ ନାଟକ ଶିବଶକ୍ତି, ରଚନା କରିଥିଲେ ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ ଏବଂ ସହଯୋଗିତା ଶଶିଭୂଷଣ ଦାସ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10:00 ହେବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ।
2: This is Akashwani. In the special series, now we bring you a discussion on 12 years of the Modi government, initiatives for empowering farmers and achievements in agriculture sector. Participants are Binod Anand, member of the High Power Committee on MSP and Agricultural Reforms, Government of India, KV Prasad and Prabhu Dutt Mishra, Senior Journalists. Moderator is Sonu Sood.
3: Ye Akashwani hai. Prastut hai Vishesh Shrinkhla. Iske antargat aaj suniye Modi Sarkar ke 12 saal, Kisano ke sashaktikaran aur Krishi Kshetra ke Utthan ke prayason par charcha.

ତେରା ସାୟା ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ରାଜା ମେହେଦି ଅଲି ଖାନ। ସଙ୍ଗୀତରେ ସଜେଇଛନ୍ତି ମଦନ ମୋହନ।

ମହମ୍ମଦ ରଫିଙ୍କ କଣ୍ଠରେ ଶୁଣିବା ଆନନ୍ଦ ବକ୍ସିଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ। କଥାଚିତ୍ର ଆମ୍ନେ ସାମ୍ନେ।

ଆରାଧନା ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କିଶୋର କୁମାର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତରେ ସଜେଇଛନ୍ତି ଏସ୍ ଟି ବର୍ମନ।

ମୁଁ କୁହନ୍ତି ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଶିଳ୍ପୀଙ୍କ କଣ୍ଠରେ ରାଜା ମେହେଦି ଅଲି ଖାଁଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି

ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣିଥରେ ଆସନ୍ତାକାଲି ସକାଳ 5:53ରେ ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲିର